ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଅକ୍ଟୋବର ଆଷାଢ଼ 9 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 30 ତାରିଖ ସମୟ ସକାଳ 5:58:29 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

0: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ସେହି ଦୁଇ ଚକା ଆଖିର ଦିବ୍ୟ ଆଲୋକରେ ଦୂରୀଭୂତ ହୁଏ ପାପର ଅନ୍ଧକାର, ଉଲ୍ଲସିତ ହୁଏ ଭକ୍ତ, ପରମ ପଦରେ ଲୀନ ହୋଇଯାଏ ମନ, ଭାବରେ ତଲ୍ଲୀନ ହୋଇ ସେ ଉଚ୍ଚାରଣ କରେ, ହେ ନୀଳାଦ୍ରି ବିହାରୀ, ତୁମର ଇଚ୍ଛାର ଆଲୋକରେ ଜଗତରେ ଖେଳାଇ ଦିଅ ସତ୍ୟ ଶାନ୍ତି ଦୟାକ୍ଷମାର ଅମୀୟ ଧାରା, ସମସ୍ତେ ହୁଅନ୍ତୁ ଉଦ୍ଭାସିତ, ସମସ୍ତେ ହୁଅନ୍ତୁ ଆଲୋକିତ। ତୃପ୍ତିଦାସଙ୍କ କଣ୍ଠରେ ଭଗବାନ ନାୟକ ବର୍ମାଙ୍କ ରଚନା।

ମହାପ୍ରଭୁ ଖୁବ୍ ଚତୁରତାର ସହ ପରୀକ୍ଷା କରନ୍ତି ତାଙ୍କର ପ୍ରିୟ ଭକ୍ତମାନଙ୍କୁ, ଦୂରରୁ ନିରୀକ୍ଷଣ କରନ୍ତି ତାହାର ଧୈର୍ଯ୍ୟ ଆଉ ନିଷ୍ଠା। ଆଶ୍ଚର୍ଯ୍ୟ କିଏ ଭକ୍ତ ମନେ ମନେ ଭାବେ, କାହିଁକି ଭଗବାନ ତାକୁ ଏତେ ଯନ୍ତ୍ରଣା ଭିତରକୁ ଠେଲି ଦେଉଛନ୍ତି, ତାହାର ଭକ୍ତିରେ କ'ଣ କୋଉଠି କିଛି ଅସୁବିଧା ରହିଲା। ମହାପ୍ରଭୁ ମନେ ମନେ ସେହି ଚିରାଚରିତ ଭଙ୍ଗୀରେ ହସୁଥାନ୍ତି ଜାଣି ଚତୁରା ପରି। ମହମ୍ମଦ ସିକନ୍ଦର ଆଲମ ଗାଇଛନ୍ତି ବାବାଜୀ ମଧୁସୂଦନ ଦାସଙ୍କ ରଚନାରେ।

0: ସେ ଦୀନବନ୍ଧୁ, ସେ ଦୈତାରୀ, ସେ ପୁଣି ପତିତ ପାବନ। ବେଳେବେଳେ ସନ୍ଦେହ ଜାଗେ ଭକ୍ତ ମନରେ, ସତରେ ସେ କ'ଣ ଦୀନବନ୍ଧୁ, ସତରେ ସେ କ'ଣ ଦୈତାରୀ, ସତରେ ସେ କ'ଣ ପତିତ ପାବନ। ଏହିପରି ଭାବନାର ଉତ୍ପେଳନ ଭିତରେ ସେ ନିଜକୁ ଅସହାୟ ମଣୁଥିବା ବେଳେ ମାୟା ରଚନ୍ତି ନୀଳାଦ୍ରି ଈଶ୍ୱର। ଭକ୍ତ ମାୟାର ଭୂଁରୀ ଭିତରେ ଥାଇ ପ୍ରଭୁଙ୍କୁ ପ୍ରଶ୍ନ କରେ, ସତରେ କ'ଣ ତୁମେ ଦୀନବନ୍ଧୁ?
1: ପୁରାତନ ରଚନାରୁ ଗାଇଛନ୍ତି ଗାୟତ୍ରୀ ବୋଷ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଅବତାରୀ, ଭକ୍ତର ଆରତ ଶୁଣି ଅଜାଡ଼ି ଦିଅନ୍ତି ଆଶୀର୍ବାଦ। ବିଶ୍ୱର ସର୍ବମୟ କର୍ତ୍ତା ସିଏ, ତାଙ୍କରି ଆଦେଶରେ ପରିଚାଳିତ ଗଗନ ପବନ ଆଉ ଶସାଗରା ଧରା, ତାଙ୍କରି ଯୋଗୁଁ ସଂଗଠିତ ହେଉଛି ଦିନ ଆଉ ରାତି। ସେ ସର୍ବନିୟନ୍ତା, ମାତ୍ର ବେଳେବେଳେ ଭକ୍ତକୁ ପରୀକ୍ଷା କରିବା ପାଇଁ ସେ ବଧିର ହୋଇଯାଆନ୍ତି ନିଜର ଇଚ୍ଛାରେ। ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ପାରମ୍ପରିକ ରଚନା।

ସେହି ଚିକ୍କଣ କଳା ରୂପରେ କି କିମିଆ ଅଛି କେଜାଣି, ସମସ୍ତେ ସେହି ରୂପର ସମ୍ମୋହନରେ ବିଭୋର। ଯୁଆଡ଼କୁ ଚାହିଁଲେ ବି ସୁନ୍ଦର ଦିଶନ୍ତି ମହାବାହୁ। କେଉଁ ବିଚିତ୍ର ବିନ୍ଧାଣୀ ତାଙ୍କୁ ଗଢ଼ିଛି କେଜାଣି, ସିଏ ତ ନିଜର ରୂପକାର। ଯିଏ ସେହି କଳାରୂପକୁ ଦେଖିଛି ସିଏ ତାଙ୍କରି ପ୍ରେମରେ ପଡ଼ିଯାଇଛି। ପୁରାତନ ରଚନାରୁ ଗାଇଛନ୍ତି ଅଞ୍ଜଳି ରାୟ।

ସିଏ ଏତେ ଆପଣାର ଦିଅ ଯେ ଭକ୍ତ ତାଙ୍କୁ ନିକଟତମ ଆତ୍ମୀୟ ବୋଲି ଭାବେ, ତାଙ୍କୁ ସ୍ନେହ କରେ, ପ୍ରେମ କରେ, ମମତା ଦିଏ, ଆଉ ଇଚ୍ଛା ହେଲେ ମନ ଭରି ଗାଳି ଦିଏ। ଅନ୍ତଃସ୍ୱରୂପରେ ସିଏ ସିନା ଦେବତା, ହେଲେ ସାଧାରଣ ମଣିଷଟିଏ ପରି ତାଙ୍କର ନୀତିଦିନର କାର୍ଯ୍ୟ। ଅଭିମାନରେ ଭକ୍ତ ତାଙ୍କୁ ମିଛୁଆ ବୋଲି କହେ। ଏତେ କଥା ପରେ ବି ପ୍ରଭୁଙ୍କର ରଙ୍ଗ ଅଧରରେ ସେମିତି ଝଟକୁଥାଏ ଭୁବନ ମୋହନ ହସ। ଗିରିଜା ପ୍ରସନ୍ନ ମିଶ୍ର ଗାଇଛନ୍ତି ତପନ ପଟ୍ଟନାୟକଙ୍କ ରଚନା।

ମଧୁମୟ ରସେ ପୁଷ୍ଟ ହେଉ ବନସ୍ପତି ମଧୁମୟ ରସେ ଶୁଭ ସର୍ବପଶୁମତି ହେଉ ମଧୁମୟ ଉଷା ପ୍ରଦୋଷ ରଜନୀ ନବଦେଶୀ ମଧୁମୟ ରବି ଦିନମଣି ମଧୁମୟ ରତେ ହେଉ ବିଶ୍ୱ ନିନାଦିତ ଉଠୁ ବିଶ୍ୱପ୍ରାଣୀ ମଧୁ ଅମୃତ ସଙ୍ଗୀତ।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଏବେ ଅଣସର ଘରେ ପୁରୀର ଶ୍ରୀମନ୍ଦିର ଚଳଣି ଭାଷାରେ ଅନବସର ବାସକୁ ଅଣସର ବୋଲି କୁହାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଦିଅମାନେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି। ସ୍ନାନ ଓ ଗୁଣ୍ଡିଚା ଯାତ୍ରା ମହାପ୍ରଭୁଙ୍କର ଦୁଇଟି ସ୍ୱୟଂ ଲୀଳା। ଏ ଲୀଳା ପାଇଁ ମହାପ୍ରଭୁ ନୀଳାଦ୍ରି ବିହାରୀ ମନ୍ଦିର ଭିତରୁ ବାହାରକୁ ବିଜେ ହୁଅନ୍ତି। ବିଶ୍ୱାସ କରାଯାଏ ଯେ ଜ୍ୟେଷ୍ଠ ଶୁକ୍ଳ ଦଶମୀଠାରୁ

ଭାରତବର୍ଷର ସକଳ ତୀର୍ଥ ସମାଗତ ହୁଅନ୍ତି ଶ୍ରୀକ୍ଷେତ୍ର ସୁନାକୂଅ ଜଳରେ। ବଡ଼ଦେଉଳର ଉତ୍ତର ଦ୍ୱାର ନିକଟସ୍ଥ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ଏହି ସୁନାକୂଅ ଅବସ୍ଥିତ। ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ସୁନାଗୋସାଇଁ ଓ ମୁଦିରଥ 108 ନୂତନ କୁମ୍ଭରେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳରାଶି ଆଣି ଅଧିବାସ କରି ରଖନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଦିଅମାନେ ଚୁଆ ଚନ୍ଦନ କର୍ପୁର ଦିଆ ସେହି ଶୀତଳ ଜଳରେ ସ୍ନାନ କରନ୍ତି। ଥଣ୍ଡା ପାଣିରେ ଅଧିକ ସମୟ ସ୍ନାନ କରିବାରୁ ମହାପ୍ରଭୁଙ୍କୁ ଜ୍ୱର ବ୍ୟାଧି ହୁଏ, ତେଣୁ ସେ ଅଣସର ଘରେ ରହନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ଅଧିକାଂଶ ବିଧିବିଧାନ ମାନବାୟିତ, ମଣିଷଙ୍କ ଆଚରିତ କର୍ମ ଠାକୁରଙ୍କ ଲୀଳାରୀତିରେ ଦେଖାଯାଏ। ତେବେ ଅଣସରବାସ ସମ୍ପର୍କରେ ଚମତ୍କାର ପୌରାଣିକ କାହାଣୀଟିଏ ଅଛି। ସୃଷ୍ଟି ଆରମ୍ଭ କାଳର କଥା। ନୀଳସୁନ୍ଦର ପର୍ବତ ସମୁଦ୍ରକୂଳ ଟାପୁରେ ଅବସ୍ଥିତ ଥିଲା। ନଦୀ ସମୁଦ୍ର ଘେରା ଏହି ଟାପୁ ଅତ୍ୟନ୍ତ ମନୋରମ ଓ ପୂତଭୂମି ଥିଲା। ସାଗର ମନ୍ଥନ କାଳରେ ସମୁଦ୍ରରୁ ମହାଲକ୍ଷ୍ମୀ ଉଦ୍ଭବ ହେବା ପୂର୍ବରୁ ପ୍ରଥମେ ତାଙ୍କ ଅଗ୍ରଜା ଭଉଣୀ ଅଲକ୍ଷ୍ମୀ ଜାତ ହୋଇଥିଲେ। ବିଷ୍ଣୁ ଯୋଗ୍ୟ ଏହି ଦେବଭୂମିକୁ ଅଲକ୍ଷ୍ମୀ ପ୍ରଥମେ ଦଖଲ କରି ବସିଥିଲେ। ଦେବତାମାନେ ଏହି ମନୋଜ୍ଞ ଭୂମିକୁ ଅଲକ୍ଷ୍ମୀଙ୍କ କବଳରୁ ମୁକ୍ତ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ନିବେଦନ କଲେ। ଅଲକ୍ଷ୍ମୀ ରୂପବତୀ ହେଲେ ମଧ୍ୟ ଭୟଙ୍କରା। ତାଙ୍କର ବିଶାଳ କର୍ଣ୍ଣ, ଭୟଙ୍କର ଗର୍ଜନକାରିଣୀ ସ୍ୱର, ଆକୃତି ଦୀର୍ଘ ଓ ଭୟପ୍ରଦ। ବିଷ୍ଣୁ ତାଙ୍କ ପାଖରେ ଉଭା ହୋଇ ବିବାହର ପ୍ରଲୋଭନ ଦେଖାଇଲେ। ଅଲକ୍ଷ୍ମୀ ବିଷ୍ଣୁ ମାୟାରେ ଭଳିଯାଇ ବିବାହ ଆଶାରେ ଘୋର ଅରଣ୍ୟରେ ତାଙ୍କ ପଛେ ପଛେ ଯାଇ ପହଞ୍ଚିଲେ। ବିଷ୍ଣୁ ତାଙ୍କୁ ଗୋଟିଏ ଅସ୍ୱସ୍ଥ ଗଛ ମୂଳରେ ବସାଇ ଦେଇ ପୁରୋହିତ ସନ୍ଧାନରେ ବାହାରି ପଡ଼ିଲେ। କିଛି ସମୟ ଭିତରେ ଉଦ୍ଦାଳକ ଋଷିଙ୍କୁ ବିବାହ କର୍ମ ପାଇଁ ଡାକି ଆଣିଲେ। ଋଷି ମନ୍ତ୍ରପାଠ କରି କର୍ମ ସମ୍ପାଦନ କଲାବେଳେ ବିଷ୍ଣୁଙ୍କର ଚତୁର ମାୟାରେ ଉଦ୍ଦାଳକଙ୍କ ସହିତ ଅଲକ୍ଷ୍ମୀଙ୍କର ବିବାହ ହୋଇଗଲା। ପରିଶେଷରେ ଏହା ଅଲକ୍ଷ୍ମୀ ଜାଣିପାରିଲେ। ସେହି କାଳରୁ ଅଲକ୍ଷ୍ମୀଙ୍କ ଆବେଗମୟ କମ୍ପନରେ ବିନା ପବନରେ କମ୍ପିବାକୁ ଲାଗିଲା ଅସ୍ୱସ୍ଥ ଗଛ। ଅଲକ୍ଷ୍ମୀ ଛଳନାକାରୀ ବିଷ୍ଣୁଙ୍କୁ ମଧ୍ୟ ଅଭିଶାପ ଦେଲେ। ବିବାହର ମିଥ୍ୟା ଆବେଗ ସୃଷ୍ଟି କରି ମୋ ମନରେ ଯେଉଁ କମ୍ପନ ଜାତ କଲ, ସେ କମ୍ପ ପ୍ରତିବର୍ଷ ତୁମକୁ କଷ୍ଟ ଦେଉ। କୁହାଯାଏ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପରେ 15 ଦିନ କାଳ ଠାକୁର କମ୍ପ ଜ୍ୱରରେ ପଡ଼ନ୍ତି, ପଥୀ ପାଚନ ପିଅନ୍ତି, ନିବୁଜ ଅଣସର ଘରେ ରହନ୍ତି। ଦେବତା ହେଲେ ମଧ୍ୟ ଭୁଲ କରିଥିବାରୁ ପ୍ରଭୁ ନିଜେ ନିଜକୁ ଦଣ୍ଡ ଦିଅନ୍ତି। ବାସ୍ତବ ଦୃଷ୍ଟିରୁ ଦେଖିଲେ ସ୍ନାନ ଯାତ୍ରା ପରେ ମୂର୍ତ୍ତିମାନଙ୍କର ଶ୍ରୀଅଙ୍ଗ ବିରୂପ ଦେଖାଯାଇଥାଏ, ତେଣୁ ଏକ ଗୁମୁଟ ଘରେ ତାଙ୍କୁ ରଖି ସୁମୃତି କରାଯାଏ। ନେତ୍ରୋତ୍ସବ ଦିନ ସାଧାରଣରେ ନବଯୌବନ ଦର୍ଶନ କରାଯାଏ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କ ଜନ୍ମ କାଳରେ ପୃଥିବୀ ଥରହର ହୋଇ ଉଠିଲା। ଉଲ୍କାପାତ ହେଲା, ବଜ୍ରପାତ ହେଲା, ସମୁଦ୍ର ଗର୍ଜି ଉଠିଲା, ପ୍ରଜାମାନେ ଭୟରେ ଥରି ଉଠିଲେ। ଦୁଇ ଭାଇ ପର୍ବତ ପରି ବଢ଼ିବାକୁ ଲାଗିଲେ, ଗଦା ବୁଲେଇ ଦଶ ଦିଗରେ ଧାଇଁଲେ। ହିରଣ୍ୟାକ୍ଷ ଗଦା ଧରି ଦେବତାମାନଙ୍କୁ ପରାଜିତ କଲା, ବରୁଣ ଭୁବନରେ ପ୍ରବେଶ କରି ତାଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଲା। ବରୁଣ ତାକୁ ତାର ସମକକ୍ଷ ଯୋଦ୍ଧା ନାରାୟଣଙ୍କ ବିଷୟରେ କହନ୍ତେ ସେ ବୈକୁଣ୍ଠପୁରକୁ ଗଲା। ଖୋଜି ଖୋଜି ପାତାଳପୁରକୁ ଆସିଲା। ଶୁକର ରୂପରେ ବିଷ୍ଣୁ ଧରଣୀକୁ ଉଦ୍ଧାର କରୁଥିଲା ବେଳେ ହିରଣ୍ୟାକ୍ଷ ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲା।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦେଶ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102,

0: 108, 203, 205, CR-206, CR-207, CR-209, CR-221, CR-212, CR-214, CR-807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ଧାନ 307, 310, 311, 312, 314, 315, ସିଆର୍ଧାନ 316, 317, 319, ସିଆର୍ଧାନ 321, ସିଆର୍ଧାନ 324, 326, 327, ସିଆର୍ଧାନ 329, ସିଆର୍ଧାନ 331, 332, 337, ସିଆର୍ଧାନ 804, ସିଆର୍ଧାନ 805, ସିଆର୍ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧାନ 800, ସିଆର୍ଧାନ 801, 802, 803, ସିଆର୍ଧାନ 408, 409, 410, 411, 412, ସିଆର୍ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ 405, ସିଆର୍ଧାନ 403, ସିଆର୍ଧାନ 412, ସିଆର୍ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ 701, ସିଆର୍ଧାନ 702, ସିଆର୍ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାମାନଙ୍କରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ବଜ୍ରପାତ ହେବା ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। अथ वार्ताः। नवदिल्ल्यां राष्ट्रपतिभवने ह्यः 26-2000 द्वितीय रक्षा अलंकरण समारोहे राष्ट्रपतिः द्रौपदी मुर्मुवर्या शौर्य पुरस्कारान् प्रदत्तवती। शौर्य पुरस्काराः रक्षा सैन्य बलानां, केन्द्रीय सशस्त्र आरक्षक बलानां, केन्द्र शासित आरक्षकाणां, कार्मिकाणां च कृते प्रदीयन्ते। एते पुरस्काराः सशस्त्र बलानां, केन्द्रीय सशस्त्र आरक्षि बलानां, अन्य सुरक्षा अभिकरणानां च कार्मिकाणां असाधारण शौर्य

ଦିନ ଗୋଟିଏ ବୁଝି ଦଶ ମିନିଟ୍ରେ କେନ୍ଦ୍ରା ଗୀତ ପରିବେଷଣ କରିବେ ବାବାଜୀ ନାଥ। ନାରୀମହଲ ଦିନ ଗୋଟିଏ ବୁଝି କୋଡ଼ିଏ ମିନିଟ୍ରେ ଏଥିରେ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ଏବଂ ଅପରାହ୍ନ ପାଞ୍ଚଟାରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଅପରାହ୍ନ ତିନିଟାରେ। ଅପରାହ୍ନ ଚାରିଟାରେ କୃଷି ସଂସାର ବିଷୟ ରହିଛି, ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ପ୍ରଚାର କରିବ ଅପରାହ୍ନ ଚାରିଟା ବାଜି ତିରିଶ ମିନିଟ୍ରେ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ ଚାରିଟା ବାଜି ପଞ୍ଚାବନ ମିନିଟ୍ରେ। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ ପାଞ୍ଚଟାରେ। ଯୁବବାଣୀ ଅପରାହ୍ନ ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଏଥିରେ ସୃଜନୀରେ ଶୁଣିବେ ଆଲୋଚନା ବର୍ତ୍ତମାନର କବିତାରେ ଚିତ୍ରକଳ୍ପର ପ୍ରୟୋଗ ଆଲୋଚନା କରିଛନ୍ତି ଗୋଲାପ ରାଉତ ଏବଂ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଚଉଷଠିତମ ଭାଗ ପ୍ରଚାର କରିବ ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରୁ ଛଅଟା ବାଜି ଅଣଚାଳିଶ ମିନିଟ୍, ସନ୍ଧ୍ୟା ଛଅଟା ବାଜି ପଞ୍ଚାବନ ମିନିଟ୍ରୁ ରାତି ସାତଟା ବାଜି ଚଉଦ ମିନିଟ୍, ରାତି ସାତଟା ତିରିଶ ମିନିଟ୍ରୁ ରାତି ଆଠଟା ବାଜି ପଇଁଚାଳିଶ ମିନିଟ୍ ଏବଂ ରାତି ନଅଟା ବାଜି ପନ୍ଦର ମିନିଟ୍ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି ଦଶଟା ବାଜି ପଇଁଚାଳିଶ ମିନିଟ୍ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ଭଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ

0: ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇଛି, ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲ୍କୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ୍ ଟାଇମ୍ ଲୋକେସନ୍ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା' ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ଟଙ୍କା ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 ଗ୍ରାମ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜିତ୍ର ଆସନ୍ତୁ ଶୁଣିବା ଭେରିକୋସ୍ ପେନ୍। ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର।
2: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ। ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର, କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ। ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରିପାରୁଥିବେ। ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ। ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ, ଫାଇଲେରିଆ ଗୋଡ଼ ରୋଗ, ବର୍ଜର୍ସ ରୋଗ ଏବଂ ଭାରିକଜ୍ ଫେନ୍ସ ରୋଗ। ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ। ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ। ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ, ବହୁତ ଔଷଧ ଓ ଅପରେସନ୍ ଲାଗେ

0: ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ। ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ। ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି। ଏପରି ରୋଗର ସାମାଜିକ ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା। ଏହାକୁ ଭାରିକୋଜ୍ ଭେନ୍ ବା ଭାରିକୋଜ୍ ଅଲ୍ସର୍ କହନ୍ତି। ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି। ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚା ମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି। ଶିରା ଭିତରର ରକ୍ତଚାପ ଅଧିକା ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାଆରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କୋଉ ଦିଗକୁ ହେଉଛି ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନ ଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋଜ୍ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ୍ ଶିରା ହେଲେ ଆମେ କ'ଣ କରିବା ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର, ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ, ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ଆମର ସ୍ୱାସ୍ଥ୍ୟରେ ଭେରିକୋଜ୍ ଭେନ୍ ସମ୍ପର୍କରେ ଆଲୋଚନା କଲେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର, ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା, ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ୍ ଏବଂ ଡିଜେଲ୍ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ୍ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ

ପ୍ରତ୍ୟାହାର ହେବ। ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ୍ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନପିଛା 200 ଲିଟର ହାଇସ୍ପିଡ୍ ଡିଜେଲ୍ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାର ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାୟିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାୟିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରି ନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି।

0: ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସ୍ର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ ଦୁଇଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିଭିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ୍ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ୍ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ପେଟ୍ରୋଲ୍ ଓ ଡିଜେଲ୍ର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।
2: ନମସ୍କାର ଶ୍ରୋତାବନ୍ଧୁ, କିଛି କଥା କିଛି ଚିନ୍ତନର ସହିତ ଉପସ୍ଥାପିତ ହେଉଥିବା ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାକୁ ଆପଣଙ୍କୁ ସ୍ୱାଗତ।

ବର୍ତ୍ତମାନ ସମୟରେ ବିଜ୍ଞାନ ଗବେଷଣାର ପ୍ରଗତି କ୍ଷେତ୍ରକୁ ଅନୁଧ୍ୟାନ କଲେ ଆମେ ଦେଖିବା ପୃଥିବୀକୁ ନେଇ ଗବେଷଣା ତ ଜାରି ରହିଛି। ପୃଥିବୀ ବାହାରେ ମହାକାଶ କ୍ଷେତ୍ରରେ ଗବେଷଣା ପାଇଁ ମଣିଷ ବେଶ ଉତ୍ସୁକ, ଯଦିଓ ଏହି

0: ପ୍ରକାର ଘଟଣା କେବଳ ଆଧୁନିକ ବିଜ୍ଞାନ କରୁଛି ତା ନୁହେଁ, ବହୁ ପୁରାତନ କାଳରୁ ପୃଥିବୀର ବିଭିନ୍ନ ଦେଶର ଗବେଷକମାନେ ବା ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶକୁ ନେଇ ବେଶ ଉତ୍ସୁକ ଥିଲେ। ତେବେ ସେ କାଳର ମହାକାଶୀୟ ଗବେଷଣାମୂଳକ ତଥ୍ୟ ସବୁ ଏତେ ସ୍ପଷ୍ଟ ହୋଇପାରୁନଥିଲା ଯାହା ଏବେ ହେଉଛି। ସକାଳୁ ସକାଳୁ ଏତେ ସବୁ କଥା ମନେ ପଡ଼ିବାର ଉଦ୍ଦେଶ୍ୟ ହେଉଛି ଶ୍ରୋତା ବନ୍ଧୁ, ଆଜି ବିଶ୍ୱ ଗ୍ରହଣ ଦିବସ। ଆମେ ଜାଣୁ ଆମ ପୃଥିବୀ ଗୋଟିଏ ଗ୍ରହ, ଏହାର ସ୍ଥିତି ସୌରଜଗତରେ, ପୁଣି ସେହି ସୌରଜଗତରେ ଆହୁରି ଅନେକ ପିଣ୍ଡ ଅଛନ୍ତି ଯେଉଁମାନଙ୍କୁ କୁହାଯାଏ ଗ୍ରହଣ, କାହିଁକି ନା ଗ୍ରହମାନଙ୍କରେ ଥିବା ଉପାଦାନର ଗୁଣଧର୍ମ ସେମାନଙ୍କଠାରେ ରହିଥାଏ। ବେଳେବେଳେ ସେମାନେ ପୃଥିବୀ ଆଡ଼କୁ ଆକର୍ଷିତ ହୋଇ ଆସିବାର ପ୍ରମାଣ ଅନେକ ଅଛି। ରାତି ଆକାଶରେ ଉଲ୍କା ପିଣ୍ଡ ଖସିବା ଘଟଣା ସେଥିମଧ୍ୟରୁ ଗୋଟିଏ। ଛୋଟ ଛୋଟ ଗ୍ରହଣ ପୃଥିବୀର ଗୁରୁତ୍ୱାକର୍ଷଣରେ ଖସି ଆସି ଅମ୍ଳଜାନ ସଂସ୍ପର୍ଶରେ ଆସିଲା ପରେ ଘର୍ଷଣ ପ୍ରକ୍ରିୟାରେ ଆଲୁଅ ହୋଇ ଚଳି ଉଠନ୍ତି ଓ ମିଳେଇ ଯାଆନ୍ତି। କିନ୍ତୁ ଆଉ କେତେକ ବଡ଼ ବଡ଼ ଗ୍ରହଣୁ ପୃଥିବୀ ପୃଷ୍ଠରେ ଆସି ପଡ଼ନ୍ତି, କ୍ଷୟକ୍ଷତି କରିଥାନ୍ତି ମଧ୍ୟ। ତେବେ ଆଜି ଗ୍ରହଣ ଦିବସ ଅବସରରେ ଗ୍ରହଣମାନଙ୍କ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରନ୍ତି ପଢାଣି ସାମନ୍ତ ପ୍ଲାନେଟୋରିୟମର ଅବସରପ୍ରାପ୍ତ ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।
1: ଆମେ ଜାଣିଛେ ଯେ ଗ୍ରହଣଗୁଡ଼ିକ ମଙ୍ଗଳ ଓ ବୃହସ୍ପତି କକ୍ଷ ମଧ୍ୟ ରହି ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏଗୁଡ଼ିକ ସୌର ପରିବାର ଆରମ୍ଭ ହେବା ସମୟର ବଳି ଯାଇଥିବା କିଛି ଅଂଶବିଶେଷ ବା ଖଣ୍ଡ ଖଣ୍ଡ ପଥରମାନ। ଏମାନଙ୍କର ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ସେମାନେ 1 ମିଟରରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାନ୍ତି। ସବୁଠାରୁ ବଡ଼ ଗ୍ରହଣୁ ସେରେସ୍, ଯାହାର ବାସ୍ୟ ପ୍ରାୟ 1000 କିଲୋମିଟର। ଏହା 1801 ଜାନୁଆରୀ 1 ତାରିଖରେ ଆବିଷ୍କୃତ ହୋଇଥିଲା। ଏବେ ଆମେ ଏହି ସେରେସ୍କୁ ଏକ ବାମନ ଗ୍ରହ ଭାବରେ ନାମିତ କରିଛୁ ବା ଘୋଷଣା କରିଛୁ, କିନ୍ତୁ ପୂର୍ବରୁ ସେ ସବୁଠାରୁ ବଡ଼ ଗ୍ରହଣ ରୂପେ ପରିଚିତ ଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ଗ୍ରହଣଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି। ସେଗୁଡ଼ିକ ମଧ୍ୟରୁ 90% ବାୟୁମଣ୍ଡଳରେ ପ୍ରବେଶ କରିବା ସହ ପୃଥିବୀ ପୃଷ୍ଠରୁ ପଡ଼ିବା ପୂର୍ବରୁ ପୋଡ଼ି ପାଉଁଶ ହୋଇଯାଇଥାନ୍ତି, କାରଣ ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଯେଉଁ ଘର୍ଷଣ ସୃଷ୍ଟି ହୋଇଥାଏ ସେଥିରେ ଉତ୍ତାପ ବହୁତ ବଢ଼ିଥାଏ ଓ ଉତ୍ତାପ ବଢ଼ିବା ଫଳରେ ସେମାନେ ପୋଡ଼ି ଜଳି ପାଉଁଶ ହୋଇଯାଇଥାନ୍ତି। ଏବେ ଅନେକ ଦେଶର ବୈଜ୍ଞାନିକମାନେ ଜାତିସଂଘ ଦ୍ୱାରା ମିଳିତ ଭାବରେ ପୃଥିବୀ ନିକଟ ରହିଥିବା ଏଇଭଳିଆ ସମ୍ଭାବ୍ୟ ପିଣ୍ଡଗୁଡ଼ିକ ବା ସମ୍ଭାବ୍ୟ ଗ୍ରହଣଗୁଡ଼ିକ ଖୋଜୁଛନ୍ତି, ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି, ଯେଉଁଗୁଡ଼ିକ କି କେବେ ନା କେବେ ଆସି ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ବିଗତ ଦିନମାନଙ୍କରେ ବର୍ଷକୁ ହାରାହାରି 1000 ନୂଆ ଗ୍ରହଣ ଖୋଜାଯାଉଥିଲା, କିନ୍ତୁ କିଛି ବର୍ଷ ଧରି ଏହି ଗ୍ରହଣ ଖୋଜିବା ଅଭିଯାନରେ 20,000+ ବୈଜ୍ଞାନିକ, ସାଧାରଣ ନାଗରିକ, ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ପାଠ ଦାଖଲ କରିଛନ୍ତି ଏବଂ ସେହି କାର୍ଯ୍ୟରେ ଲାଗି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଅନେକ ଗ୍ରହଣ ଖୋଜିସାରିଛୁ ଏବଂ ସେମାନଙ୍କର ଗତିପଥ ନିର୍ଣ୍ଣୟ କରିବା ସହିତ ସେମାନଙ୍କର ନାମକରଣ ମଧ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ 2000+ ଏପରି ପିଣ୍ଡମାନ ଠାବ କରାଯାଇଛି ଯାହାକି ପୃଥିବୀ ପୃଷ୍ଠରେ ଧକ୍କା ହେବାର ସମ୍ଭାବନା ରହିଛି, ଓ ସେସବୁ ପିଣ୍ଡଗୁଡ଼ିକ ବା ସେସବୁ ଗ୍ରହଣଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ବୈଜ୍ଞାନିକମାନେ ଏବେ ବିଭିନ୍ନ ଉପାୟମାନ ପରୀକ୍ଷା ନିରୀକ୍ଷା କରୁଛନ୍ତି, ଯେପରିକି ଏହି ପିଣ୍ଡଗୁଡ଼ିକୁ ମହାକାଶରେ ଧ୍ୱଂସ କରିଦିଆଯାଇପାରିବ, ନଚେତ୍ ସେମାନଙ୍କ ଗତିପଥକୁ ବଦଳାଇ ଦିଆପାରିବ। ତେଣୁ ଏ ବିଷୟରେ ଭୟଭୀତ ନହୋଇ କିପରି ଏହା ଘଟିବ ନାହିଁ ବା ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ, ସେଥିପାଇଁ ଏବେଠାରୁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଏହି ଗ୍ରହଣମାନଙ୍କୁ ଠାବ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କଲେଣି।

0: ଆସିଛି ମୌସୁମୀ। ମୌସୁମୀ ବାୟୁ ଏକ ସାମୟିକ ବାୟୁ, ଭାରତବାସୀଙ୍କ ପାଇଁ ପ୍ରକୃତିର ଗୋଟିଏ ବିଶେଷ ଆଶୀର୍ବାଦ। ନିର୍ଦ୍ଦିଷ୍ଟ ସମୟ ହେଲେ ସେ ଆସେ ଦୂରରୁ, ଭାରତ ମହାସାଗର ଦେଇ ପ୍ରବେଶ କରେ ଆମ ଦେଶରେ, ଦିଏ ଶୀତଳତାର ସ୍ପର୍ଶ। ଭାରତ ବର୍ଷକୁ ଶସ୍ୟଶ୍ୟାମଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ମୌସୁମୀ ବାୟୁ। ତେବେ ଚଳିତ ବର୍ଷ ଏହି ବାୟୁ ପଦପାତ କରିସାରିଛି। ଭିଜା ମାଟିର ଗନ୍ଧ ଆମେ ପାଇସାରିଛୁ, ମାଟି ଆଉ ଶୁଷ୍କ ହୋଇ ରହିନାହିଁ, ସବୁଜ ପାଟ ପିନ୍ଧିବା ଆରମ୍ଭ କରିସାରିଲାଣି। ଏମିତି ଏକ ପରିବର୍ତ୍ତନଶୀଳ ସମୟରେ ଲେଖକ ଭାବୁକ କବିଙ୍କ ମନରେ ନୂଆ ସୃଜନ ଅବଶ୍ୟମ୍ଭାବୀ। ଆଜି ପ୍ରଭାତରେ ମୌସୁମୀ ଆଗମନକୁ ନେଇ କବିତାରେ ନିଜର ଭାବ ପ୍ରକଟ କରନ୍ତି କବି ତନ୍ମୟ କୁମାର ମିଶ୍ର।
1: ମୌସୁମୀ ଛୁଇଁ ବରଫ ଆସିଲା, ଆକାଶରେ କଳା ବହୁତ ହସିଲା, ଝିପି ଝିପି ନୀର ଉପରୁ ଧନ୍ୟ ଗ୍ରୀଷ୍ମ ତପତ ନାଚିଲା, ବରଫ ରିପିଟି ପଶିଲା, ଚାଷୀ ପୁଅ ମନ ପରା ମଙ୍ଗଳ ଜୁଆଳି ସବୁ ଶେଖିଲା, ହଳ ଜୁଟି ସେଇ ଚାଷ କରିବ, ହାତରେ ବିହନ ଧରିଲା, ଦୁଃଖର ଦିନଟା ସରିଲା, ପୋଖରୀ ଗାଡିଆ ଉଠି ମାରିଲା, ବେଙ୍ଗୁଳି ଆନନ୍ଦ ଭବାନୀ ଛାଡ଼ିଲା, ଦଳ ଦଳ ହୋଇ ଉଡ଼ିଲେ ଝଡ଼ିଲା, କାଳରୁ ପାଣି ଯେ ଗଡ଼ିଲା, ମାଟି ମା ଉଦାରେ ଗଡିଲା।

ମା ଉଦାହରଣ ଜଣେ ବିଲ ଖାଲ ଯେତେ ପାଣି ଘଟିଲା ସରୁ ଲତା ପରେ ସବୁଜ ଲୁଟିଲା ଏହି ଜଳ ଆମ ଅଟଳ ଜୀବନ ଅଭାବ କୋଷଣ ହଟିଲା ସତେ ଅବା ସୁଦ୍ଧା ଜିତିଲା ସତେ ଅବା ସୁଦ୍ଧା ଜିତିଲା।

0: ନୂଆ ବରଷା ପଡିଛି, ମାଟି ଫଉଲି ଉଠିଛି, ବାଡି ବଗିଚାରେ ଓ ଅନ୍ୟ ସ୍ଥାନମାନଙ୍କରେ କେତେ ଫୁଲ ଆଉ ଫଳର ଚାରା ଗଛ ଉଠିଗଲେଣି। ସେଥିରୁ ବେଶୀ ନହେଲେ ନାହିଁ ଗୋଟାଏ ଦୁଇଟା ଆଣି ଉପଯୁକ୍ତ ସ୍ଥାନରେ ଲଗେଇବା। ଚାରିକଡେ ଟିକେ ବାଡ ଲଗାଇ ମୂଳରୁ ଘାସ ବୁଦା ସଫା କରିଦେଲେ ଗଛ ଆପେ ବଢିବ, ବେଶୀ ପରିଶ୍ରମ ନାହିଁ। ଏମିତି କଲେ ଆମେ ଆମ ଧରିତ୍ରୀ ମାତାର ସୁରକ୍ଷାରେ ଗୋଟିଏ ପାଦ ଆଗକୁ ବଢିବା।
1: ଏଇ ଯେ ବନଲତା ପାହାଡ଼,
0: ଭାରତ ଇତିହାସରେ ଜୁନ 30 ତାରିଖରେ ଘଟିଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। ଭାରତର ମହାନ ବୃଦ୍ଧ ଏବଂ ଅଣଆନୁଷ୍ଠାନିକ ରାଷ୍ଟ୍ରଦୂତ ଭାବରେ ଜଣାଶୁଣା ଦାଦାଭାଇ ନାରୋଜୀଙ୍କର 1917 ମସିହା ଆଜି ଦିନରେ ଦେହାନ୍ତ ହୋଇଥିଲା। 1855 ମସିହା ଜୁନ 30 ତାରିଖରେ ସିଦ୍ଧୁ କାନୁ ମୁର୍ମୁଙ୍କ ନେତୃତ୍ୱରେ ଉପନିବେଶବାଦୀ କର୍ତ୍ତୃପକ୍ଷ ଓ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ସାନ୍ତାଳ ବିଦ୍ରୋହ ଆରମ୍ଭ କରାଯାଇଥିଲା। ଜୁନ 30 ତାରିଖ 1857 ମସିହାରେ ବ୍ରିଟିଶ ସେନା ଓ ଭାରତୀୟ ବିଦ୍ରୋହୀଙ୍କ ମଧ୍ୟରେ ଚିହ୍ନାଟ ନିକଟସ୍ଥ ଇସ୍ମାଇଗଞ୍ଜରେ ଲଢ଼େଇ ହୋଇଥିଲା। ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ଅଧିକାର ପାଇଁ ଆନ୍ଦୋଳନ କରୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କୁ 1914 ମସିହା ଜୁନ 30 ତାରିଖରେ ଗିରଫ କରାଯାଇଥିଲା। ଭାରତର ବିଭାଜନ ଘୋଷଣା ପରେ ବଙ୍ଗ ଏବଂ ପଞ୍ଜାବ ବିଭାଜନ ପାଇଁ ସୀମା କମିଶନର ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା 1947 ମସିହା ଆଜି ଦିନରେ।

0: ଏଇଠି ଗୋଟିଏ କଥା କହି ରଖୁଛୁ, ପ୍ରଭାତ ପରିକ୍ରମା ପାଇଁ ଆପଣଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ ସାଂସ୍କୃତିକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ସୂଚନା ଆମକୁ ଲେଖି ପଠାନ୍ତୁ। ଏହା ସହିତ ନିଜ ଗାଁ ସମ୍ପର୍କରେ ମଧ୍ୟ ଲେଖି ପଠାଇବାକୁ ଅନୁରୋଧ। ସେ ସବୁକୁ ଏଠାରେ ନିଃଶୁଳ୍କ ଗ୍ରହଣ କରାଯାଏ। ଆମର ଠିକଣା ତ ଆପଣ ଜାଣନ୍ତି, ତଥାପି କହି ରଖୁଛୁ, ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଆଜି ଏଥିରେ ସନ୍ତ ଶୁଣିବା ମନର ମୂଳେ ଏ ଜଗତ, କହିଛନ୍ତି ହୃଦାନନ୍ଦ ରାୟ।
2: ମନକୁ ବିଶେଷ କରି ନିଜ ମନକୁ ଏକ ସାଧାରଣ ପଦାର୍ଥ ବୋଲି ମନେ କରିବା ଆମ ଚେତନାରେ ସ୍ୱାଭାବିକ ହୋଇଗଲାଣି। ନିଜ ମନ ହେଉ ଅଥବା ପରମନ ହେଉ, ମନ ଯେ ଅମୂଲ୍ୟ ପଦାର୍ଥ ତାହା ଆମେ ବିଚାରକୁ ଆଣିପାରୁନାହୁଁ, କିନ୍ତୁ ମନର ମହିମା ଅଲୌକିକ। ମନକୁ ଚିହ୍ନି ମନକୁ ସୁଧାରି ପାରିଲେ ଅଭାବନୀୟ ଫଳ ମିଳିଥାଏ। ଇନ୍ଦ୍ରିୟମାନଙ୍କୁ ଯଦି ଆୟୁଧ ବୋଲି କଳ୍ପନା କରାଯାଏ, ମନ ହେଉଛି ସର୍ବଶ୍ରେଷ୍ଠ ଆୟୁଧ, ବ୍ରହ୍ମାସ୍ତ୍ର। ମନ ହେଉଛି ଚକ୍ଷୁ ଆଦି ଇନ୍ଦ୍ରିୟମାନଙ୍କର ପ୍ରଭୁ, ଜୀବନ ରଥର ସେହି ଅଶ୍ୱମାନଙ୍କର ସେ ସାରଥି। ମନ ଚଳିଲେ ଇନ୍ଦ୍ରିୟ ଚଳେ, ଅର୍ଥାତ୍ ମନର ପ୍ରବୃତ୍ତି ବିନା ଇନ୍ଦ୍ରିୟମାନେ ନିଶ୍ଚେଷ୍ଟ ଓ ଅଚଳ। ତେଣୁ ମନକୁ ଆୟତ୍ତରେ ରଖିପାରିଲେ ଇନ୍ଦ୍ରିୟମାନେ ବଳେ ବଳେ ଆୟତ୍ତକୁ ଆସିଯିବେ, ଏଥିରେ ସଂଶୟର ଅବକାଶ ନାହିଁ। ତାହାରି ନାମ ହେଉଛି ଯୋଗ ଧାରଣା। ସେଥିପାଇଁ କୁହା ହୋଇଛି ମନର ମୂଳେ ଏ ଜଗତ। ଉଦ୍ଧବକୁ ଉପଦେଶ ଦେଇ ଭଗବାନ ଶ୍ରୀକୃଷ୍ଣ କହିଲେ, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଆମେ ଯେତେ ପ୍ରଶ୍ନ ପଚାରିଥାଉ ତାହା ଗୁରୁଙ୍କୁ ହେଉ ଅଥବା ଭଗବାନଙ୍କୁ ହେଉ, ସେ ସବୁ ପ୍ରଶ୍ନର ମୂଳ ଉତ୍ସ।

0: ଓ ସମାଧାନ ନିହିତ ଅଛି ଆମ ମନରେ। ସେଥିପାଇଁ ଭଗବାନ ଉପଦେଶ ଦେଇ କହିଛନ୍ତି, ହେ ଉଦ୍ଧବ, ମନ ତୋହର ନିଜ ଗୁରୁ। ନିଜ ମନକୁ ଗୁରୁ ମର୍ଯ୍ୟାଦା ଦେଇ ଲକ୍ଷ୍ୟ କଲେ ଜଣାଯିବ ଯେ ମନର ମୂଳେ ଏ ଜଗତ। ଆମ ମନ ଯେଣିକି ଟାଣୁଅଛି ଆମେ ତେଣିକି ଯାଉଛୁ। ତେଣୁ ମନକୁ ପାଗଳ ହାତୀ ବୋଲି କୁହାଯାଇଅଛି। ମନ ଅଟଇ ମତ୍ତ କରି ଠାକୁର ଶ୍ରୀ ଅଭିରାମ ପରମହଂସ କହିଛନ୍ତି, ଏ ଦୁର୍ଦ୍ଦାନ୍ତ ମନକୁ ଆୟତ୍ତ କରିବା ପାଇଁ ଓଟାର ଜ୍ଞାନ ଅଙ୍କୁଶରେ ଏ ମନକୁ କିଏ ଓଟାରିବ, କିଏ ଏହି ହାତୀକୁ ମାହୁନ୍ତ। ମନ ହାତୀର ମାହୁନ୍ତ ହେଉଛି ମନ ନିଜେ। ସୁମନ ଦ୍ୱାରା ପଥ ବିଭ୍ରାନ୍ତ କୁ ମନକୁ ଆୟତ୍ତ କରିବାକୁ ହେବ। ଏହି ସୁମନର ଅନ୍ୟ ନାମ ହେଉଛି ବିବେକ। ଯା ମନ ଯେପରି ତା ପାଇଁ ସେପରି ଫଳ ରଖିଥାଏ ବିଶ୍ୱ। ଉଚ୍ଚ ମନା ଉଚ୍ଚ ଆଦର୍ଶ ଲଭଇ ନିଚ ମନା ପାଏ ବିଷ। ସୁମନ ଦ୍ୱାରା ଚାଳିତ ବ୍ୟକ୍ତି ଅମୃତୋପମ ଫଳ ଭୋଗ କରେ, କୁମନ ଦ୍ୱାରା ଚାଳିତ ବ୍ୟକ୍ତି ବିଷମୟ ଫଳ ଭୋଗ କରେ। ଯେଉଁମାନେ ବିଷମୟ ଫଳ ଭୋଗ କରୁଥିବାରୁ ଜଗତକୁ ବିଷ ଦୃଷ୍ଟିରେ ଦେଖନ୍ତି, ସେମାନେ ନିଜ ମନକୁ ଓ କର୍ମକୁ ଥରେ ପରୀକ୍ଷା କରିନେବା ଉଚିତ। ବିଶ୍ୱକୁ ପରୀକ୍ଷା କରିନେବା ସହଜ ସାଧ୍ୟ ନହେଲେ ହେଁ ନିଜ ମନକୁ ପରୀକ୍ଷା କରିନେବା ଅପେକ୍ଷାକୃତ ସହଜ। ଯେ ନିଜ ମନକୁ ଚିହ୍ନି ନାହାନ୍ତି ସେ ନିଜକୁ ଚିହ୍ନି ନାହାନ୍ତି। ମନର ଅବସ୍ଥାରୁ ହିଁ ବିଶ୍ୱର ବ୍ୟବସ୍ଥା ଆକଳନ ହୋଇଥାଏ। ମନ ଯାହାର ଅଶାନ୍ତ ତା ପାଇଁ ବିଶ୍ୱ ମଧ୍ୟ ଅଶାନ୍ତ। ମନ ଯଦି ପରିତୃପ୍ତ ଓ ଶାନ୍ତ ତା ପାଇଁ ଏ ବିଶ୍ୱ ସୁସ୍ଥିର ଓ ପ୍ରଶାନ୍ତ। ପରିବେଶ ଓ ପରିସ୍ଥିତି ରୂପରେ ଏ ବିଶ୍ୱ ଆମକୁ ଘେରି ରହିଛି। ତେଣୁ ଆମେ ଭାବୁ, ଏହି ପରିବେଶ ଓ ପରିସ୍ଥିତିକୁ ମୁକାବିଲା କଲାବେଳେ ଏହି ମନ ସାମାନ୍ୟ କ'ଣ ବା କରିପାରିବ। ମନ ପ୍ରତି ଏହା ଏକ ଦୁର୍ବଳ ଆକଳନ। ମନସ୍ଥ ଶକ୍ତି ପ୍ରତି ଯେଉଁମାନେ ଅନୁଧ୍ୟାନ କରିଛନ୍ତି ସେମାନେ ମନର ବିସ୍ମୟକର ଶକ୍ତି ବିଷୟରେ ସଚେତନ ଅଛନ୍ତି। ମେସମେରିଜମ୍ ବା ଇନ୍ଦ୍ରଜାଲ କଥା ସ୍ମରଣକୁ ଆଣନ୍ତୁ। ମନ ଉପରେ ଇନ୍ଦ୍ରଜାଲର ଜାଲ ବୁଣି ହୋଇଗଲେ ଏ ଜଗତ ରୂପ ରସ ଗନ୍ଧ ସବୁ ବଦଳିଯାଏ, ଅସୁନ୍ଦର ସୁନ୍ଦର ଦିଶେ। ଅନାକର୍ଷଣୀୟ ପଦାର୍ଥ ପ୍ରଚଣ୍ଡ ଆକର୍ଷଣୀୟ ବୋଧ ହୁଏ। ହିପ୍ନୋଟିଜମ୍ ବା ସମ୍ମୋହନ କ୍ରିୟା କ'ଣ ବା ନ କରେ, ସମ୍ମୋହନ କ୍ରିୟା ଠିଆ ସ୍ୱପ୍ନ ସୃଷ୍ଟି କରେ, ଜାଗ୍ରତ ଚେତନାକୁ ସ୍ୱପ୍ନ ଚେତନାରେ ଘାରି ଦିଏ। ସେଲ୍ଫ ହିପ୍ନୋଟିଜମ୍ ଆତ୍ମସମ୍ମୋହନ କ୍ରିୟା ପ୍ରତି ମୁହୂର୍ତ୍ତରେ ନିଜକୁ ଘାରି ରଖିଛି। ସେଥିପାଇଁ ଆମ୍ଭେମାନେ ଦିବା ସ୍ୱପ୍ନ ଦେଖିବାକୁ ଏତେ ଅଭ୍ୟସ୍ତ। ସେଲ୍ଫ ହିପ୍ନୋଟିଜମ୍ ବା ଆତ୍ମସମ୍ମୋହନ କ୍ରିୟା ଅନେକ ଅନେକ କୁଫଳ ଓ ଅସରନ୍ତି ସୁଫଳର ସଚେତନ ଭାବରେ ଆତ୍ମମୋହନ ଶକ୍ତିକୁ ପ୍ରୟୋଗ କଲେ ମିଳିପାରେ। ତାହା ହେଉଛି ଅଟୋ ସଜେସନ୍ ବା ଆତ୍ମପ୍ରସ୍ତାବନ। ଏହି ଆତ୍ମପ୍ରସ୍ତାବନ ବଳରେ ଅସାଧ୍ୟ ସାଧିତ ହୋଇପାରେ। ସକାରାତ୍ମକ ଆତ୍ମପ୍ରସ୍ତାବନ ବଳରେ ନିଜର ରୂପାନ୍ତର କରାଯାଇପାରେ। ନକାରାତ୍ମକ ଆତ୍ମପ୍ରସ୍ତାବନ ନେଗେଟିଭ ଅଟୋ ସଜେସନ୍ ଉନ୍ନତକୁ ଖର୍ବରେ ପରିଣତ କରିଦେଇପାରେ। ସିଂହ ନିଜକୁ ମେଣ୍ଢା ବୋଲି ଭାବି ଆଉ ଏକ ସିଂହକୁ ଦେଖି ଭୟାର୍ତ୍ତ ହୋଇପାରେ। ବେଦାନ୍ତ ଶାସ୍ତ୍ରରେ ଏହି ଉଦାହରଣ ଦିଆଯାଇଛି, ଯେ ସିଂହ ସେ ନିଜେ ଆତ୍ମପ୍ରସ୍ତାବନ ଇନ୍ଦ୍ରଜାଲ ଭେଦ ନ କରିପାରି ନିଜକୁ ମେଷ ବୋଲି ମଣି ଚାଲିଥାଏ ଓ ପଦେ ପଦେ ନିଜର ଅପାରଗତା ଲାଗି ତିରସ୍କୃତ ହେଉଥାଏ। ନକାରାତ୍ମକ ଆତ୍ମପ୍ରସ୍ତାବନ ଆତ୍ମବିଡମ୍ବନାର କାରଣ ହୁଏ। ତେଣୁ ସାବଧାନ ସହକାରେ ଆତ୍ମପ୍ରସ୍ତାବନ ଅଟୋ ସଜେସନ୍ ପ୍ରତି ଧ୍ୟାନ ରଖିବାକୁ ହେବ। ଆମ ଜୀବନର ଅନେକ ସଫଳତା ଓ ବିଫଳତା ଏହି ଆତ୍ମପ୍ରସ୍ତାବନର ଫଳ। ଯିଏ ଯେପରି ଭାବେ ସେ ସେପରି ହୋଇଯାଏ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର ଭବତି ତାଦୃଶୀ ଏମନ ପାଞ୍ଚୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା। ମନକୁ ଅବହେଳା ନ କରି ବୁଝିବାକୁ ହେବ ଓ ସେ ମନର ମୂଳେ ଏ ଜଗତ।
1: କଥିକେରି ଶୁଣିଲେ ମନର ମୂଳେ ଏ ଜଗତ, କହିଲେ ହୃଦାନନ୍ଦ ରାୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ, ଶୁଣିପାରିବେ ଟିକେ ପରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ପ୍ରଥମୀ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତ ଶୋଇପର ଗଛ ତଳ, ଭାବଇ ବିଧାତା କିବା ଅଭିବେକି ନାହିଁ ତ ବିଚାର ବଳ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶେଷରେ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଗାଇଛନ୍ତି, ରହ ଆରେ କାଠୁରିଆ ନପକା ଓହାଣି, ଶୁଣ କାନ ଡେରି ଥରେ ଏକ ଛକାହାଣି। ଗୀତ ରଚନା ପଲ୍ଲୀକବି ନନ୍ଦକିଶୋର ବଳ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲେ ପଲ୍ଲୀ ଗୀତ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା, ପ୍ରଯୋଜନା ଅଭୟ କୁମାର ଦାସ, ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଓମପ୍ରକାଶ ମହାନ୍ତି, ରବିଶଙ୍କର ପ୍ରଧାନ, ବାବୁଲି ଚନ୍ଦ୍ର ବେହେରା, କୁମାର ଚନ୍ଦ୍ର ମହାନ୍ତି ଏବଂ ପ୍ରଦୀପ୍ତ ଶେଖର ମହାପାତ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଶ୍ରୀକ୍ଷେତ୍ର ମଧୁରୀ ପ୍ରଚାର କରିବୁ 8:30 PM। ବିଷୟ ରହିଛି ଗଜାନନ ବେଶ, ଆଲୋଚକ ଡକ୍ଟର ଭାସ୍କର ମିଶ୍ର। ବୈଦେଶିକ ବିଳାସର 70ତମ ଭାଗ ପ୍ରଚାର କରିବ 8:45 PM। ନାଟକ ଖିରିଖିଆ ଅଲାରନାଥ ପ୍ରଚାର କରିବ।

ନଦଶଟାରେ ରଚନା ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା ଦୁର୍ଗା ମାଝୀ। ଶୁଣିଲେ ଆମର କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା, ଏଥିରେ ଶୁଣନ୍ତୁ ଅନ୍ୟ ଏକ ସୂଚନା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସି ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳି ଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହିଁ ହୋଇଥାଏ।

0: ପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସର୍ବଧର୍ମ ସର୍ବବିଭେଦ ନିର୍ବିଶେଷରେ ସେ ସର୍ବବ୍ୟାପୀ, ସର୍ବଘଟରେ ବିରାଜମାନ। ଦେବସ୍ନାନ ଯାତ୍ରା ଅବସରରେ ସ୍ନାନ ମଣ୍ଡପରେ ଠାକୁର ଧାରଣ କରିଥିବା ଗଜାନନ ବେଶ, ଯାହାକୁ ବଡ଼ ଦାଣ୍ଡରେ ଥାଇ ଭକ୍ତ ଦର୍ଶନ କରେ, ସେ ସବୁ ଗୋଷ୍ଠୀ ସବୁ ଜାତି ସବୁ ଧର୍ମ ନିର୍ବିଶେଷରେ ଏକ ମାନବବାଦୀ ଯାତ୍ରା ଭାବରେ ପରିଚିତ। ସେହି ଗଜାନନ ବେଶ ସମ୍ପର୍କରେ ସୂଚନା ଦେଉଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ପ୍ରଥମେ ଏହି ବେଶର ଉତ୍ପତ୍ତି ଓ ଆରମ୍ଭର କଥା।
1: ଗଜାନନ ବେଶର ଉତ୍ପତ୍ତି ସମ୍ପର୍କରେ ଜଣାଯାଏ ଯେ ସପ୍ତଦଶ ଶତାବ୍ଦୀରେ ଗଣପତି ଭଟ ନାମରେ ଜନୈକ ଭକ୍ତ ସେ ମହାରାଷ୍ଟ୍ରରୁ ଆସିଥିଲେ, ଏବଂ ସେ ଯେଉଁଦିନ ଆସିଥିଲେ ସେଦିନ ସ୍ନାନ ପୂର୍ଣ୍ଣମୀ ପଡ଼ିଥିଲା। ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଅପାର ସନ୍ତୋଷ ଲାଭ କଲେ ନାହିଁ, କାରଣ ତାଙ୍କର ଇଷ୍ଟ ଦେବତା ହୋଇଥିଲେ ଗଣପତି। ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ନ ପାଇ ଫେରିଗଲେ। କିଛି ବାଟ ଯିବା ପରେ ତାଙ୍କୁ ଗୋଟିଏ ସେବକ ଦେଖାହେଲେ, ଏବଂ ଫେରିଯିବାର ପ୍ରଶ୍ନ ପଚାରିବାରୁ ସେ କହିଲେ ଯେ ମୁଁ ଯେଉଁ ଇଷ୍ଟଦେବଙ୍କୁ ଖୋଜୁଥିଲି ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ଦେଖିବାକୁ ପାଇଲିନି। ତେଣୁ ସେ କହିଲେ ପୁଣି ଆପଣ ଆଉଥରେ ପୁନର୍ବାର ଯାଇ ମହାପ୍ରଭୁଙ୍କୁ ଦେଖନ୍ତୁ, ସେ ଆପଣଙ୍କୁ ଗଣପତି ରୂପରେ ଦର୍ଶନ ଦେବେ। ପୁନର୍ବାର ଯେତେବେଳେ ଆସି ଗଣପତି ଭଟ ସ୍ନାନ ମଣ୍ଡପ ଉପରେ ଆଖି ମୁଜି ଦର୍ଶନ କରୁଛନ୍ତି, ସେହି ସମୟରେ ତାଙ୍କୁ ଜଗନ୍ନାଥ ସ୍ୱୟଂ ତାଙ୍କୁ ଗଣପତି ଭାବରେ ଦେଖାଗଲେ। ତାଙ୍କରି ସେହି ସ୍ମୃତିକୁ ରକ୍ଷା କରି ଆମର ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ଏହି ହସ୍ତିବେଶ କରାଯାଉଅଛି। ଏହାକୁ ଗଜାନନ ବେଶ କୁହାଯାଏ। ଜଗନ୍ନାଥ ଏବଂ ବଳଭଦ୍ର ଏ ସମ୍ପୂର୍ଣ୍ଣ ଭାବରେ ଗଜାନନ ବେଶରେ ସୌନ୍ଦର୍ଯ୍ୟରେ ଭୂଷିତ ହୋଇଥାନ୍ତି।

0: ଗଜାନନ ବେଶର ଆୟୋଜନ ବିଶେଷ ରୀତିନୀତି ମାନଙ୍କ ଦ୍ୱାରା ପରିଚାଳିତ। ଏହି ବେଶର ଉପକରଣ ମାନ ମଧ୍ୟ ଭିନ୍ନ ଭିନ୍ନ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ପ୍ରସିଦ୍ଧ ସ୍ନାନ ଯାତ୍ରାରେ ଶ୍ରୀବିଗ୍ରହମାନେ ଧାରଣ କରୁଥିବା ଗଜାନନ ବେଶ ନୀତିରେ ଶ୍ରୀକ୍ଷେତ୍ରର ମୁଖ୍ୟତଃ ଦୁଇଟି ମଠର ଭୂମିକା ରହିଥାଏ। ଗୋଟିଏ ହେଲା ରାଘବ ଦାସ ମଠ ଏବଂ ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ। ଏହି ଦୁଇଟି ମଠ ମହାପ୍ରଭୁଙ୍କର ଗଜାନନ ବେଶର ଉପକରଣ ଯୋଗାଇ ଆସୁଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ବେଶର ଶୁଭାରମ୍ଭ କରିଥାନ୍ତି ଏବଂ ଅନୁକୂଳ ପୂଜା କରିଥାନ୍ତି। ପ୍ରଥମରୁ ଗୋଟିଏ ମଠ କରୁଥିଲେ, ଗୋପାଳ ତୀର୍ଥ ମଠ କରୁଥିଲେ, ଏବଂ ପରବର୍ତ୍ତୀ ସମୟରେ ସେ ଗୋଟିଏ ବେଶ ଦେଲେ ଏବଂ ଅନ୍ୟଟି ରାଘବ ଦାସ ମଠ ତରଫରୁ ଆସିଲା। ଏବେ ବିଗତ ଶତାଧିକ ବର୍ଷ ଧରି ଯେଉଁ ପରମ୍ପରା ରହିଆସିଛି ସେଥିରେ ରାଘବ ଦାସ ମଠ, ଗୋପାଳ ତୀର୍ଥ ମଠ ଦୁଇଟି ମଠରୁ ଆମର ବେଶ ଉପକରଣ ଆସୁଛି। ଗୋପାଳ ତୀର୍ଥ ମଠ ଦେଉଛନ୍ତି ବଳଭଦ୍ରଙ୍କର ଏବଂ ସୁଦର୍ଶନଙ୍କର ବେଶ ଉପକରଣ, ରାଘବ ଦାସ ମଠ ଜଗନ୍ନାଥ ମହାପ୍ରଭୁଙ୍କର ବେଶ ଉପକରଣ ଦେଉଛନ୍ତି। ଏଥିରେ କଳା ରଙ୍ଗର ଭେଲଭେଟ୍, ସିଲ୍କି କନା, ଜରି, ସୋଲ, କଦଳୀ ପଟୁକା, ଜମ୍ବୁରା, କୈଥଟା ପ୍ରଭୃତି ଉପକରଣରେ ପଡ଼ିଥାଏ। 30 ମିଟର କନା ଏଥିପାଇଁ ଆବଶ୍ୟକ ହୋଇଥାଏ। ଏହି କାର୍ଯ୍ୟରେ ଜଣେ ଦରଜୀ, ଜଣେ ଚିତ୍ରକାର, ଦୁଇ ଜଣ ସୋଲ କାରିଗର ମଧ୍ୟ ନିୟୋଜିତ ହୋଇଥାନ୍ତି। ପ୍ରଥମେ ସେମାନେ କଦଳୀ ପଟରେ ଫ୍ରେମ୍ ତିଆରି କରି ତତ୍ପରେ କନା, ଜରି, ଭେଲଭେଟ୍ ଓ ଅନ୍ୟାନ୍ୟ ସାଜସଜ୍ଜା କରିଥାନ୍ତି। ଗଜାନନ ବେଶ ରଖାଯିବା ନିମନ୍ତେ ବଡ଼ ବଡ଼ ବାଉଁଶ ପାତିଆରେ ନିର୍ମିତ ବିରାଟ ଆକାରର ଏକ ସ୍ୱତନ୍ତ୍ର ଧରଣର ତାଟ ମଧ୍ୟ ନିର୍ମିତ ହୋଇଥାଏ। ପୂର୍ବେ ଏହା ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ବଡ଼ତରା ଗ୍ରାମରୁ ଏହି ତାଟ ଆସୁଥିଲା। ସମ୍ପ୍ରତି

ମଠ ପକ୍ଷରୁ ବାଉଁଶ କ୍ରୟ ପୂର୍ବକ ମଜୁରି ଦିଆଯାଇ ଏହି ତାଟ ନିର୍ମାଣ କରାଯାଉଛି। ସେହିପରି ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ଓ ତିନି ଗୋଛା ସୋଲ ଆସିଥାଏ। ମଠ କାରିଗରମାନଙ୍କ ଦ୍ୱାରା ଏହି ଯେଉଁ ଗଜାନନ ବେଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ନାନ ପୂର୍ଣ୍ଣମୀ ଦିନ ମଠର ପୁରୋହିତଙ୍କ ଦ୍ୱାରା ତାଟ ଧୁଆଯାଇ ସଂସ୍କାର କରାଯାଇଥାଏ। ତାଟରେ ଭେଷ ସାମଗ୍ରୀ ରଖାଯିବା ପରେ ଏକ ପଣାଭୋଗ ସେଠାରେ ଅନୁଷ୍ଠିତ ହୋଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଅନୁଷ୍ଠିତ ନୀତି ସବୁ ସହିତ ଯୋଡ଼ି ହୋଇ ରହିଛି ଗଜାନନ ବେଶର ନୀତି। ଅନେକ ସେବକ ସେବାୟତମାନେ ଏହି ବେଶ ସହିତ ଯୋଡ଼ି ହୋଇ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ ବେହେରା ଖୁଣ୍ଟିଆ ଘଣ୍ଟ ଛତା ଓଲାର ଭଜନ୍ତ୍ରୀ ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣାଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏହି ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସୁଆରବେଡ଼ୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ ଭିତରଛ ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦୈତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ୍ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ, ପାଣି ପଡ଼ିସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରି ସେବକ ଟେରା ବାନ୍ଧନ୍ତି। ଟେରା ମାନେ ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧାଯାଇଥାଏ। ଠାକୁରଙ୍କର ଭୋଗ ବେଳେ ଆମର ପରମ୍ପରା ରହିଛି ଶ୍ରୀମନ୍ଦିରରେ, ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ। ଟେରା ବନ୍ଧା ସରିଲା ପରେ ପ୍ରତିହାରି ଯିଏ ପାଳିଆ ପ୍ରତିହାରି ସେବକ ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର ତଳୁଛ ପ୍ରଧାନୀ ହାତ ପୈଠ ହୋଇକରି ଯିବେ, ଭଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ। ଇ ଗୋଟିଏ ଛେକ ଭୋଗ କ୍ରମାନ୍ୱୟରେ 2 ଘଣ୍ଟା ଧରିକରି ଏ ଭୋଗ ବୁହା ଚାଲିଥାଏ। ସ୍ନାନ ମଣ୍ଡପ ଉପରେ ସମ୍ପୂର୍ଣ୍ଣ ଭାବରେ ଭୋଗ ବଢ଼ା ଯାଇଥାଏ ଏବଂ ତାକୁ ପୂଜାପଣ୍ଡା ସେବକମାନେ ଷୋଡ଼ଶୋଚ୍ଚବରରେ ଭୋଗ କରିଥାନ୍ତି।
0: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ 3 ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ର ବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ର ବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ର ବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରନ୍ତି। ରବିବାର ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର ନୀଳ ବସ୍ତ୍ର, ଗୁରୁବାର ବସନ୍ତ ପିତ ବସ୍ତ୍ର, ଶୁକ୍ରବାର ଶୁକ୍ଳବସ୍ତ୍ର ଓ ଶନିବାର କୃଷ୍ଣ ବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ, ମଣି, ମାଣିକ୍ୟ, ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ

0: ରତ୍ନମାଳ, ଚିତା, ପଦକ, କରପଲ୍ଲଭ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲି, ଚମ୍ପା ଆଦିର ମାଳ, ଚୂଳ ଓ ଚିତା ତଥା ପଦକ ବ୍ୟବହାର କରାଯାଏ।
1: ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି, ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଥୁରୀ ବିଷୟ ଥିଲା ଗଜାନନ ବେଶ ଆଲୋଚନା କରିଥିଲେ ଡକ୍ଟର ଭାସ୍କର ମିଶ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଶ୍ରୀରାମ କହିଲେ, ପ୍ରଭାତରେ ମୁଁ ରାଜା ହୋଇଥାନ୍ତି, ବିଧାତା ଭାଲରେ ଲେଖିଥିଲା ଯେ ମୋ ପ୍ରିୟାର ବିଚ୍ଛେଦ ହେବ। ମନ୍ଥରା ମନ୍ଥନ କରି ବନଗମନ କରାଇଲା। ପଞ୍ଚବଟିରେ ବିହାର କରି ଦିନ ବଞ୍ଚୁଥିଲୁ। ହରି ବା ସିଂହର ବଲ୍ଲଭୀ ବା ସିଂହୀକୁ କଞ୍ଚକ ବା ଶୃଗାଳ ହରି ନେଇଛି, କେଉଁଠି ଅଛି? ମୋର ଅଗୋଚର ହେବାରୁ ଅକଥିତ ବେଦନା ଜାତ ହେଉଛି। ଶଙ୍ଖାସୁର ଚୋରାଇ ବେଦକୁ ସିନ୍ଧୁରେ ରଖିବା ଭଳି ଜାନକୀ ଲଙ୍କା ଦେଶରେ ଅଛି। ଏ ସନ୍ଦେଶ କବନ୍ଧ ରାକ୍ଷସ ଦେଇଛି, ତାର ବିଂଶ ଭୁଜ।

ଦଶ ମୁଣ୍ଡ ମୁଁ ନିଶ୍ଚୟ ଛେଦନ କରିବି। ମୋ ବିଗ୍ରହ ବା ଶରୀରରୁ ସୀତାରୂପୀ ଜୀବକୁ ସେ ଭିନ୍ନ କରିଛି, ମୁଁ ତା ବିଗ୍ରହ ବା ଶରୀରରୁ ତା ଜୀବ ଖୁବ୍ ନିକଟରେ ଭିନ୍ନ କରିଦେବି। ମୋର ମନ ପ୍ରାଣ ଜାନକୀ ପାଖରେ ବିକା ହୋଇଛି। ଏବେ କୁହ କିଏ ତୁମେ? ରାମଙ୍କ ଦର୍ଶନରେ ହନୁମାନଙ୍କର ବଳ ବୃଦ୍ଧି ହେଲା। ଏ ପର୍ବତରେ ଆତ୍ମଗୋପନ କରିଛନ୍ତି ସୁଗ୍ରୀବ, ମୁଁ ତାଙ୍କ ଭଉଣୀଙ୍କ ପୁଅ ବୋଲି କହିଲେ। ବଳରିପୁ ବା ଇନ୍ଦ୍ରଙ୍କ ସୋଦର ବା ଭ୍ରାତା ପବନଙ୍କ ପୁତ୍ର ହନୁମାନ। ଜଗତର ବିଭୁ ପ୍ରଶ୍ନ କଲେ, କପି ହୋଇ ଦିବ୍ୟ କିରୀଟି କିପରି ଧାରଣ କଲ? ପବନ ତନୟ କହିଲେ, ହେ ବ୍ରହ୍ମାଣ୍ଡ ନାଥ, ବ୍ରହ୍ମାଙ୍କ ବରରେ ମୁଁ ଏହା ପାଇଛି। ବାରମ୍ବାର ପ୍ରଭୁଙ୍କ ପଦ୍ମପାଦରେ ଦଣ୍ଡବତ କରି ବାରଣ ତ୍ରାଣ ବା ଗଜ ଉଦ୍ଧାରଣ ପ୍ରଭୁଙ୍କୁ ମାତୁଳ ସୁଗ୍ରୀବଙ୍କ ପାଖକୁ ଘେନିଗଲେ ହନୁମାନ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 70ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୀପାକର ମହାନ୍ତି, ଘନଶ୍ୟାମ ପଣ୍ଡା ଏବଂ ଗୀତାରାଣୀ ଦାସ। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର।

ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ନାଟକ ଖିରିଖିଆ ଅଲାରନାଥ ପ୍ରଚାର କରିବ ଦିନ 10ଟାରେ। ରଚନା ଶରତଚନ୍ଦ୍ର ମୁଳିଆ, ପ୍ରଯୋଜନା ଦୁର୍ଗା ମାଝି। ନାରୀମହଲ ପ୍ରଚାର କରିବ ଦିନ 1:20। ଏଥିରେ ଆମ ଶ୍ରୋତା ଭଉଣୀରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଅପରାହ୍ନ 4ଟାରେ କୃଷି ସଂସାର ବିଷୟ ରହିଛି। ଚାଷ କାର୍ଯ୍ୟ ପାଇଁ ଜଳର ଉପଦେୟତା ଓ ସୁବିନିଯୋଗ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା ଆଗଣାକୁ ଆପଣଙ୍କୁ ସାଦରେ ସ୍ୱାଗତ ଶ୍ରୋତା ବନ୍ଧୁ। ପୋଳାପୋଳା ସ୍ୱପ୍ନ ସକାରାତ୍ମକ ଉର୍ଜା ସହ ଜୀବନର ଆଉ ଗୋଟିଏ ଦିନ ଲେଖିବାକୁ କିଛି ନୂଆ ଗୀତର ଧାଡ଼ି ସାତ ସ୍ୱରରେ ସଜାଇବାକୁ ସେ ଆଜି ବ୍ୟାକୁଳ ଗାଇ ଉଠିବ ତାକୁ ଏ ହୃଦୟ ଏ ନିଶ୍ୱାସରେ ଅହରହ ସିଏ ହେବ ଆତଜାତ ଆଙ୍କିବାକୁ ଅନୁଭବର ରେଖା ଗାଇବାକୁ ସେହି ଜୀବନ ସଙ୍ଗୀତ।

ଜୀବନ ସଙ୍ଗୀତରେ ଛୋଟ ଛୋଟ ଆଶା, ଏଇ ଯେତେ ସବୁ ସ୍ୱପ୍ନ, ତାଳ ସଦୃଶ ପୁଣି ନିଅନ୍ତା ରାଇସାରାରେ ଜୀବନଚକ୍ର ନୃତ୍ୟ ସଦୃଶ। ଯଦି ଏଇ ତାଳ ଆଉ ନୃତ୍ୟର ଲୟ ହେଉଛି ନିଜର ଚେଷ୍ଟା, ନିଜ ଉପରେ ଅଖଣ୍ଡ ବିଶ୍ୱାସ ଆଉ ନିରନ୍ତର ସାଧନା, ନୃତ୍ୟ ବାଦ୍ୟ ଗୀତ ଏକାଠି ହେଲେ କୁହାଯାଏ ସଙ୍ଗୀତ। ଜୀବନ ସହିତ ସଙ୍ଗୀତର ମଧୁର ସମ୍ପର୍କ, ଯଦି ନିଶ୍ୱାସର ଆତଜାତ ଛାତିର ଦକ୍ ତକ୍ ବ୍ରହ୍ମନାଦ କୁହାଯାଏ ଏହି ନାଦରୁ ବିଶ୍ୱ ସୃଷ୍ଟି ଆଉ ଜୀବନ ବି। ତେଣୁ ଜୀବନ ସଙ୍ଗୀତ ସହିତ ଅହରହ ରହିଛି, ରହିବ ଅନାଦି ଅନନ୍ତକାଳ ପର୍ଯ୍ୟନ୍ତ। ଗୀତଟିଏ ହୋଇ ମିତଟିଏ ହୋଇ ଜୀବନର ସଙ୍ଗୀତ ଶୁଣାଇବା ପାଇଁ ପ୍ରସ୍ତୁତ ରହିଥାଏ ସବୁଦିନ ପାଇଁ।

ଜୀବନ ଏକ ଅନନ୍ୟ ସଙ୍ଗୀତ ଯାହାର ପ୍ରତ୍ୟେକ ସ୍ୱରରେ ରହିଛି ହସ ଲୁହ, ସଫଳତା ବିଫଳତା, ଆଶା ବିଶ୍ୱାସର ମଧୁର ସମନ୍ୱୟ। କେବେ ଏହି ସଙ୍ଗୀତ ଆନନ୍ଦର ରାଗିଣୀ ହୋଇ ମନକୁ ପୁଲକିତ କରେ ତ ପୁଣି କେବେ ଦୁଃଖର ସ୍ୱରରେ ଆମକୁ ଧୈର୍ଯ୍ୟ ଓ ସାହସର ପାଠ ପଢ଼ାଏ, ନୁହେଁ କି? ଜୀବନର ପ୍ରକୃତ ସୌନ୍ଦର୍ଯ୍ୟ ଏହାର ଉତ୍ଥାନ ପତନରେ ହିଁ ଲୁଚି ରହିଛି। ସୁଖ ଦୁଃଖ, ଆଲୋକ ଅନ୍ଧାର, ମିଳନ ବିଚ୍ଛେଦ, ଏସବୁ ତ ମିଳିମିଶି ଗଢ଼େ ସୁନ୍ଦର ଗୀତଟିଏ। ଆଉ ଶୁଣିଲି ଲାଗେ ହଁ, ଏଇ ତ ଗାଉଛୁ ଆମ ଜୀବନ ସଙ୍ଗୀତ।

ଜୀବନ ବୀଣାର ପ୍ରତିଟି ତାରି ସମୟ ବଜାଏ ନୂଆସୁର ହସ ଲୁହ ମିଶ୍ରିତ ରାଗେ ଝୁମିଯାଏ ଜୀବନ ରୂପୀ ନୂପୁର। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ଗୀତ ହେଲେ ପ୍ରତ୍ୟେକ ଅନୁଭୂତି ଏକ ଗୀତିକା। ସେହି ଅନୁଭବର ସୁରଭିକୁ ନେଇ ଆପଣଙ୍କ ସମ୍ମୁଖରେ ଆଜି ଗୀତ ଗୀତିକା ଶୁଣାଉଛି ଜୀବନ ସଙ୍ଗୀତ। ହଁ, ଜୀବନ ପ୍ରେମ ଆଉ ଖୁସିର ଏକ ସୁନ୍ଦର ଗୀତଟିଏ, ଯାହା ଗାଇବାକୁ ପଡ଼େ ଆଦରର ସହ। ପ୍ରତ୍ୟେକ ରାଗକୁ ବୁଝି ହୃଦୟର ଧୁନକୁ ସଜାଡ଼ି ମଜିବାକୁ ହୁଏ। ତ୍ୟାଗ, ସମର୍ପଣ, ସେବା, ବାତ୍ସଲ୍ୟ, ମଧୁର ଭାଷା, ପୁଣି ଆତ୍ମବିଶ୍ୱାସର ରାଗିଣୀରେ।

ସ୍ୱରରେ ସ୍ୱର ମିଶିଲେ ଜୀବନ ହୁଏ ସଫଳ, ଏ ତ ଜୀବନ ସଙ୍ଗୀତର କଥା। ଏଇ ଜୀବନ ଗାଉ ଗାଉ କେତେବେଳେ ଆଗକୁ ବଢ଼ି ଚାଲେ, ଭାରି ସୁରିଲା ହେଇଯାଏ ସୁଖ ହସକୁ ଆଧାର କରି। କିନ୍ତୁ ସମ୍ପର୍କ ବାଧ୍ୟ, ଯଦି ତାଳମେଳ ନ ରହେ, ଭାବନାରେ ଯଦି ତାଳମେଳ ନ ରହେ, ତେବେ କୁହନ୍ତୁ ତ ସେ ଗୀତ କେମିତି ଲାଗିବ, କାନକୁ ବେସୁରା ଶୁଭିବ। କିନ୍ତୁ ଆଜି ବି ଜୁଆର ଆସେ ଜୀବନର ବେଳାଭୂମି ପରେ, ଜୀବନ ପ୍ରାନ୍ତରେ ଆସେ ଛଡ଼, ଛାଇ ଆଲୁଅର ଲୁଚକାଳି ଖେଳ, ଜହ୍ନ ଖେଳେଇ ଖେଳ, ଶ୍ରାବଣରେ ଭିଜାଏ ଗ୍ରୀଷ୍ମରେ ଡହଳ ବିକଳ ଦେହ ମନ ପ୍ରାଣ। ଏମିତି କିଛି ନୂଆ କିଛି ଲେଖେ ଜୀବନ ସଙ୍ଗୀତ, ଏସବୁକୁ ନେଇ ଗଢ଼ା ହୁଏ ଜୀବନ ସଙ୍ଗୀତ। ଗାଇବାକୁ ବାରବାର ଇଚ୍ଛା ହୁଏ, ପୁଣି କେତେବେଳେ ଲୁହର ଧାରେ ବୁଝିବାକୁ ପଡ଼େ ସମୟର ଗତିକୁ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲା? HIV ଟେଷ୍ଟ ହେଇଛି?
3: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
4: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର HIV ପରୀକ୍ଷା କରି ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
5: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
4: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
4: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
6: ସଙ୍ଗୀତ ସବୁବେଳେ ମନକୁ ଆକର୍ଷିତ କରେ। ଶବ୍ଦ ହୁଏତ ବେଳେବେଳେ କମ୍ ପଡ଼ିଯାଏ, ହେଲେ ସେ ସ୍ୱର ଏମିତି ଗାଇ ଚାଲେ। ସ୍ୱର ଥାଏ ହସରେ, ଗୀତଟିଏ ରଚିବାକୁ ମନ ତଳେ ଲୁଚି ରହିଥାଏ ସିଏ। ଅଶ୍ରୁର ଧାରେ କେତେବେଳେ ତ କେତେବେଳେ ଅବିରତ ସଂଘର୍ଷରେ, ପୁଣି ମନର ସେହି ବଳ ମାଧ୍ୟମରେ ଦିନେ ତ ଅପେକ୍ଷା ଥାଏ ସେ ରଚିବ ଏକ ସୁନ୍ଦର ରଚନା। ସାଧା କାଗଜର ଫର୍ଦ୍ଦ ହୁଏତ କିଛି ସମୟ ପାଇଁ ତା ପାଖରେ କମ୍ ପଡ଼ିଯିବ, ହେଲେ ଅପେକ୍ଷା ରହିବ ମନତଳେ ଆଶା ବୁଣି ବିଶ୍ୱାସ ଭରସାକୁ ସାଥି କରି ରହିଲେ ନିଶ୍ଚିତ ଲେଖା ହେବ ସୁନ୍ଦର ଗୀତଟିଏ, ଯାହା ପ୍ରତିଟି କ୍ଷଣ ଗାଇ ବୁଲୁଥିବ ଏଇ ମନ ଅଗଣାରେ।

ସୁଖର ଫର୍ଦ୍ଦ ସବୁକୁ ସାଉଣ୍ଟୁ ସାଉଣ୍ଟୁ ମନ ଗାଇଚାଲି ଏଇ ସୁଖର ଗୀତ। ହେଲେ ଯେତେବେଳେ ମନ ପଡ଼େ, ଯେତେବେଳେ ଆସେ ସେଇ ଫର୍ଦ୍ଦର କଥା, ଲୁହ ଦୁଃଖ ବିରହର କଥା, ସେତେବେଳେ ଶବ୍ଦ ହୁଏତ ସେତିକି ହୃଦୟକୁ ଛୁଇଁ ନଥିଲେ ମଧ୍ୟ ଶବ୍ଦ ଗୀତର ରୂପ ନିଏ, ସଙ୍ଗୀତର ରୂପ ନିଏ, କିଛି ଧୁନ୍ ବଜାଏ। ଆଉ

କିଛି ମୁହଁ ଫେରାଇ ଦିଏ, କାହିଁକିନା ଜୀବନର ପ୍ରତ୍ୟେକ ଅନୁଭୂତି ଏକ ଗୀତ, ପ୍ରତ୍ୟେକ ସ୍ମୃତି ଏକ ସୁନ୍ଦର ସ୍ୱର, ପ୍ରତ୍ୟେକ ସମ୍ପର୍କ ଏକ ରାଗ। ସେଥିପାଇଁ କୁହାଯାଇଛି, ଜୀବନ କେବଳ ବଞ୍ଚିବାର ନା ନୁହେଁ, ଜୀବନ ହେଉଛି ଗାଇବାର ନା। ତେବେ କ'ଣ କହୁଛନ୍ତି, ଏ ଜୀବନ ଗୀତକୁ ମିଳିମିଶି ଗାଇବା, ବଞ୍ଚିବା ଖୁସିରେ, ସବୁ କାଲିର ଦୁଃଖକୁ ଭୁଲି ନୂଆ କରି ଆରମ୍ଭ କରିବା, କ'ଣ କହୁଛନ୍ତି, ଠିକ୍ ନା?

ମନ ମଥମ ମଥମ ପବନରେ ସ୍ୱର୍ଗମ ଗାଏ। ଆମେ ବି ସେଇ ଆଶା କରିବୁ ଆପଣଙ୍କ ଜୀବନରେ ଭରି ଉଠୁ ସେଇ ସାତ ରଙ୍ଗର, ସେଇ ସପ୍ତରାଗର ସ୍ୱର, ହସୁଥାନ୍ତୁ ଆଉ ଜୀବନର ଗୀତକୁ ଏମିତି କିଛି ନୂଆ ରଙ୍ଗ ଦେଉଥାନ୍ତୁ, ନୂଆ ରାଗ ଦେଉଥାନ୍ତୁ। ଗୀତ କ'ଣ ସବୁବେଳେ ସୁଖରେ ଥାଏ ନୁହେଁ ନା? ସପକ୍ଷରେ ଥାଏ, ପ୍ରେମରେ ଥାଏ ନା କେବଳ ବିରହରେ ଥାଏ? ଏଠି ରାଗ ଥାଏ, ଅନୁତାଗ ଥାଏ, ପ୍ରୀତି ପ୍ରଣୟରେ ଥାଏ ସଙ୍ଗୀତ, ତ୍ୟାଗ ସେବା ସମର୍ପଣ ପୁଣି ଭକ୍ତିରେ। କିଛି ଅସହାୟ

କିଛି କନ୍ଦାଏ, ପୁଣି କିଛି ହାରିଯାଉଥିବା ଭଳି ବଞ୍ଚିବା ଶିଖାଏ, ଭରସାର ଧୂନଟିଏ ହୋଇ। ତେଣୁ ଆସନ୍ତୁ ନା ଏହି ଜୀବନର ପ୍ରତ୍ୟେକ କ୍ଷଣକୁ ଏକ ସୁନ୍ଦର ରାଗରେ ସଜେଇବା, ଯେପର୍ଯ୍ୟନ୍ତ ଜୀବନ ଅଛି, ସୃଷ୍ଟି ଅଛି, ହେବ ଏକ ନୂଆ ସଙ୍ଗୀତ। ଏହି ଜୀବନ ଯେପର୍ଯ୍ୟନ୍ତ ଲେଖା ଅଛି, ସେହି ଜୀବନର ସେହି ତାରିଖରେ ଲେଖା ହେଉ ଏକ ନୂଆ ଗୀତ। ଆଶାର ଆଶାବରେ ମନ ହଜୁଥାଉ, ଆଉ ଏମିତି ଗୀତଟିଏ ଗାଉଥାଉ ଯା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଉଥିବା।

ରାତି ଯେତେ ଗଭୀର ଅନ୍ଧକାର ହେଲେ ବି ସକାଳ ଆସେ। ଅନ୍ଧାର ପଥ ଯେତେ ଲମ୍ବା ହେଲେ ବି ଜୁଳୁଜୁଳିଆ ପୋକଟିଏ ଆଲୋକର ପଥ ଦେଖାଏ। ସେଥିପାଇଁ କୁହାଯାଏ ଆଶା ପ୍ରଚେଷ୍ଟା ଆଣେ ନୂଆ ଗୀତ ଆମ ଜୀବନରେ। ଜୀବନରେ ଆଶା ସ୍ୱପ୍ନ ଅବା ଇଚ୍ଛା ପୂରଣ ହେଲେ ଜୀବନ ସଙ୍ଗୀତର ମୂର୍ଚ୍ଛନା ସୁନ୍ଦର ଶୁଭେ କାନକୁ। ଆଉ ଯେତେବେଳେ ମନ ଭାଙ୍ଗି ଅପହଞ୍ଚ ହୁଏ ହୃଦୟ, ସେତେବେଳେ ଚେଷ୍ଟା କରାଯାଏ ଜୀବନରେ ଏଇ ବିଶ୍ୱର ସମୟକୁ ସଠିକ୍ ସ୍ୱର ଆଉ ତାଳ ଦେଇ ମନ ଲାଖି ସଙ୍ଗୀତଟିଏ ତିଆରି କରିବାକୁ। ଜୀବନରେ କେବେ ବୟସ, କେବେ ସମୟ, କେବେ ଇଚ୍ଛା ମରିଯିବା ଆଗରୁ ଜୀବନ ସଙ୍ଗୀତ ନିରବି ଯାଏ ସବୁଦିନ ପାଇଁ। ହେଲେ

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଖିରିଖିଆ ଅଲାରନାଥ, ରଚନା ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା ଦୁର୍ଗା ମାଝୀ। ଆସନ୍ତୁ ଶୁଣିବା ନାଟକ ଖିରିଖିଆ ଅଲାରନାଥ।

0: ଆଶ୍ରମକୁ ପରିଚାଳନା କରୁଥିଲେ। ବିନା ଦେୟରେ ଦୂର ଦୂରାନ୍ତରୁ ଶତାଧିକ ଶିକ୍ଷାର୍ଥୀ ଆସି ଆଧ୍ୟାତ୍ମିକ ଶିକ୍ଷା ଲାଭ କରି ଜୀବନରେ ବହୁ ଉନ୍ନତି ସାଧନ କରୁଥିଲେ। ଏହିପରି ଭାବରେ ଅନେକ ବର୍ଷ ବିତିଗଲା। ଯୁବକ ଆଲବନ୍ଦରାଚାର୍ଯ୍ୟ ପରିଣତ ବୟସରେ ପାଦ ଦେଲେ। ପିଲାଟି ଦିନରୁ ସିଏ ଥିଲେ ମାତୃ ପିତୃହୀନ। ମାତା ପିତାଙ୍କର ସ୍ନେହ ଆଦର ବାତ୍ସଲ୍ୟ ମମତାରୁ ସେ ବଞ୍ଚିତ ହୋଇଥିଲେ। ସେଇଥିପାଇଁ ଏ ମିଛ ମାୟା ସଂସାର ପ୍ରତି ତାଙ୍କ ମନରେ ଘୋର ବିତୃଷ୍ଣ ଭାବ ଜାତ ହୋଇଥିଲା। ତଥାପି ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ପ୍ରଗାଢ଼ ଭକ୍ତି। ଜୀବନର ଏହି ଅନ୍ତିମ ସମୟରେ ପରମ କାରୁଣିକ ପ୍ରଭୁ କାଳିଆ ଠାକୁରଙ୍କ ଶ୍ରୀପଦାରବିନ୍ଦରେ ଶରଣାଗତ ହେବାକୁ ମନସ୍ଥ କରି ଗୁରୁକୁଳ ଅନ୍ତେବାସୀଙ୍କ ଅଭିଭାବକଗଣ ଆଉ ନିଜ ଗ୍ରାମବାସୀ ଭାଇମାନଙ୍କୁ ଡକେଇ ନିଜର ମନ କଥା ପ୍ରକାଶ କଲେ।
1: ଗୁରୁଦେବ ଅଲବନ୍ଦାରାଚାର୍ଯ୍ୟଙ୍କୁ ଆମର ପ୍ରଣାମ।
2: ଯାହା ହେଉ, ଆପଣମାନେ ସମସ୍ତେ ଆସିଯାଇଛନ୍ତି, ଭଲ ହେଲା।
1: ଆପଣ ଡକେଇଥିଲେ, ଆମେ ନ ଆସିଥାନ୍ତୁ କେମିତି ଯେ?
2: କାହିଁକି ଡକେଇଲି? ଆପଣମାନେ ହୁଏତ କିଛିଟା ଖବର ପାଇସାରିଥିବେ।
1: ଯାହା ଶୁଣିଲୁ ସେ କଥା ଯଦି ସତ ହେଇଥାଏ ସେଥିପାଇଁ ଆମେ ଭୀଷଣ ଦୁଃଖ ପାଇଛୁ।
3: ଖବରଟି ଶୁଣିଲା ବେଳୁ ଆମେ ଅତ୍ୟନ୍ତ ମର୍ମାହତ।
1: ଆପଣଙ୍କ ବାପା ଜେଜେବାପା ମଣିଷ ନଥିଲେ, ଥିଲେ ଦେବତା। ତାଙ୍କ ହୃଦୟ ଥିଲା ଉଦାର। ନିଜର ପରୋପକାର ସୁଗୁଣ ଯୋଗୁଁ ସେମାନେ ସମସ୍ତଙ୍କର ହୃଦୟ ଜୟ କରିଥିଲେ। ଏଭଳି ଭଲ ମଣିଷମାନେ ଏ ଦୁନିଆରେ ବିରଳ।
3: ସଞ୍ଚିତ ସମ୍ପତ୍ତିର ବହୁଭାଗ ଗୁରୁକୁଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଅକୁଣ୍ଠ ଚିତ୍ତରେ ବିନିଯୋଗ କରୁଥିଲେ। କାହିଁ କେତେ ଦୂରରୁ ଆସୁଥିବା ବିଦ୍ୟାର୍ଥୀମାନଙ୍କୁ ବିନା ଦେୟରେ ଶିକ୍ଷାଦାନ କରି ଗୁରୁକୁଳ ବେଶ ସୁନାମ ଅର୍ଜନ କରିଥିଲା।
1: ଆପଣଙ୍କର ପିତା ପିତାମହଙ୍କର ଏଭଳି ମହତ ସେବାର ପଟାନ୍ତର ନାହିଁ। ଯେତେ ପ୍ରଶଂସା କଲେ ବି ତାହା ଉଣା ପଡ଼ିବ।
3: ଆପଣଙ୍କ ପରି ଉଚ୍ଚକୋଟୀର ବିଦ୍ୱାନ ପଣ୍ଡିତଙ୍କଠାରୁ ଶିକ୍ଷା ଗ୍ରହଣ କରି ଶତାଧିକ ଶିଷ୍ୟ ମଣିଷ ହୋଇଛନ୍ତି, ଜୀବନର ବହୁ ଉନ୍ନତି କରିଛନ୍ତି।
1: ଧନ୍ୟ ଆପଣଙ୍କ ମାତା ପିତା ଆଉ ପିତାମହଗଣ। ଯେତେବେଳେ ଶୁଣିଲୁ ଆପଣ ଏହି ଗୁରୁକୁଳର ସମସ୍ତ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଇଚ୍ଛା କରିଛନ୍ତି, ଖବରଟି ଆମମାନଙ୍କ ମନରେ ଦାରୁଣ ଆଘାତ ଦେଇଛି।
2: ମୋର ଶୁଭାକାଂକ୍ଷୀ ଭାଇମାନେ, କ'ଣ କହିବି ମୋ ଦୁଃଖର କାହାଣୀ। ପିଲାଟି ଦିନରୁ ମୁଁ ମାତା ପିତାଙ୍କୁ ହରେଇଛି। ସେମାନଙ୍କ ସ୍ନେହ ଆଦର ବାତ୍ସଲ୍ୟ ମମତା କିଭଳି ପଦାର୍ଥ ତାହା ମୁଁ ଜାଣିଲି ନାହିଁ। ସେଥିପାଇଁ ଏ ମୋହମାୟା ସଂସାର ପ୍ରତି ମନରେ ମୋର ବିତୃଷ୍ଣା ଜାତ ହୋଇଛି। ମୋ ଜେଜେବାପା ମୋର ଲାଳନ ପାଳନ ଦାୟିତ୍ୱ ବହନ କରି ମୋତେ ମଣିଷ କଲେ। ସେ ଥିଲେ ମୋର ଗୁରୁ ଆଉ ଆଦର୍ଶ। ତାଙ୍କରି ତତ୍ତ୍ୱାବଧାନରେ ମୁଁ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ବେଦ ବେଦାନ୍ତ ପୁରାଣ ଶାସ୍ତ୍ର ଅଧ୍ୟୟନ କରି ପଣ୍ଡିତ ହେଲି। ଯୁବା ବୟସରେ ପରୋପକାର କରିବା ଲାଗି ସେ ଏ ଗୁରୁକୁଳର ସମସ୍ତ ଦାୟିତ୍ୱ ନ୍ୟସ୍ତ କଲେ। ମୁଁ ମଧ୍ୟ ତାଙ୍କ ଆଦେଶକୁ ଶିରଧାର୍ଯ୍ୟ ମନେ କରି ନିଜକୁ ଉତ୍ସର୍ଗ କରିଦେଲି।
3: ସେ ସମସ୍ତ ଆମେ ନିଜ ଆଖିରେ ଦେଖିଛୁ ଆଉ ଅନୁଭବ କରୁଛୁ ମଧ୍ୟ। ଆପଣ ଅତି ଦକ୍ଷତାର ସହିତ ଏହାକୁ ପରିଚାଳନା କରି ସମସ୍ତଙ୍କର ପ୍ରିୟ ହୋଇଛନ୍ତି। ସମସ୍ତେ ଆପଣଙ୍କୁ ଦେବତୁଲ୍ୟ ଭକ୍ତି ଓ ଶ୍ରଦ୍ଧା କରନ୍ତି। ଆପଣ ଆଉ ଏ ଗୁରୁକୁଳ ଆମ ପାଇଁ ଗର୍ବ ଆଉ ଗୌରବ।
2: ଭାଇମାନେ, ସମୟ କାହାକୁ ଅପେକ୍ଷା କରେ ନାହିଁ। ସେହି ସମୟରେ ଯୁବକ ଆଲବନ୍ଦରାଚାର୍ଯ୍ୟ ବର୍ତ୍ତମାନ ପରିଣତ ବୟସରେ ପାଦ ଦେଲାଣି। ସେଇଥିପାଇଁ ମନସ୍ଥ କରିଛି ଏ ଗୁରୁକୁଳର ସକଳ ଜଞ୍ଜାଳରୁ ମୁକ୍ତ ହୋଇ ଜୀବନର ବାକି ସମୟ ତକ ନୀଳାଚଳନାଥ ପରମ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଦପଙ୍କଜରେ ଶରଣ ନେବି। ପିଲାଦିନରୁ ପ୍ରଭୁ ଚକାରୁଳାଙ୍କ ପ୍ରତି ମୋର ଭକ୍ତିଭାବ ରହିଆସିଛି। ତାଙ୍କରି ଡୋରି ଯେତେବେଳେ ଲାଗିଲାଣି, ମୁଁ ମୁହୂର୍ତ୍ତେ ମାତ୍ର ଜନ୍ମମାଟି ତ୍ରିଭେନ୍ଦ୍ରମରେ ରହିପାରିବି ନାହିଁ। କାଳିଆ ସାନ୍ତ ଏ ସେବକକୁ ହାତଠାରି ଡାକିଲାଣି, ମୁଁ ଶ୍ରୀକ୍ଷେତ୍ର ଯିବି।
1: ତାହେଲେ ଏ ଗୁରୁକୁଳ ଆଶ୍ରମ କ'ଣ ବନ୍ଦ ହୋଇଯିବ?
3: ଭଲ ମଣିଷର ହେବାର ଆଶା ନେଇ ଦୂର ଦୂରାନ୍ତରୁ ଯେଉଁ ଶତାଧିକ ବିଦ୍ୟାର୍ଥୀ ଶିକ୍ଷା ଲାଭ ଉଦ୍ଦେଶ୍ୟରେ ଆସୁଥିଲେ ସେମାନଙ୍କୁ ସେ ସୁଯୋଗ ଆଉ କ'ଣ ମିଳିବ ନାହିଁ?
2: ନା ଭାଇମାନେ, ନା। ଆପଣମାନଙ୍କର ଆଶଙ୍କା ଅମୂଳକ। ଆପଣମାନେ ଆଦୌ ଚିନ୍ତା କରନ୍ତୁ ନାହିଁ। ଗୁରୁକୁଳ ଆଗରୁ ଯେମିତି ଚାଲିଥିଲା ଠିକ୍ ସେମିତି ଚାଲିବ। ବିଦ୍ୟାର୍ଥୀଗଣ ପୂର୍ବପରି ଏଠାରେ ବିନା ଦେୟରେ ଶିକ୍ଷା ଲାଭ କରିବେ।
1: ଆପଣ ଶ୍ରୀକ୍ଷେତ୍ରକୁ ଚାଲିଯିବେ, ଏକଥା କିପରି ସମ୍ଭବ ହେବ?
2: ହଁ, ସମ୍ଭବ ହେବ। ସେଥିଲାଗି ମୁଁ ବିକଳ୍ପ ବ୍ୟବସ୍ଥା କରିସାରିଛି।
1: କି ବ୍ୟବସ୍ଥା ଆଚାର୍ଯ୍ୟ ମହୋଦୟ?
2: ଅତୀତରେ ଏହି ଅନୁଷ୍ଠାନରୁ କୃତିତ୍ୱର ସହ ଶିକ୍ଷା ଲାଭ କରିଥିବା ମୋର ସବୁଠାରୁ ପ୍ରିୟ ବୁଦ୍ଧିମାନ ଯୋଗ୍ୟ ଏବଂ ପାରଙ୍ଗମ ଶିଷ୍ୟ ସୁବ୍ରମଣ୍ୟମ୍ ଏ ଗୁରୁକୁଳକୁ ପରିଚାଳନା କରିବେ।
1: ସୁବ୍ରମଣ୍ୟମ୍?
2: ହଁ, ସେ ହିଁ ଏ ଅନୁଷ୍ଠାନ ପରିଚାଳନା କରିବା ପାଇଁ ଯୋଗ୍ୟ।

0: ବ୍ୟକ୍ତି ମୁଁ ତାଙ୍କୁ ବହୁ ପୂର୍ବରୁ ପରୀକ୍ଷା କରିସାରିଛି। ସେ ଯେମିତି ଶାନ୍ତ ସରଳ ନମ୍ର ଭଦ୍ର ଆଉ ମିଷ୍ଟଭାଷୀ ସେହିପରି ସର୍ବଗୁଣ ସମ୍ପନ୍ନ। ତାଙ୍କ ମନରେ ସାମାନ୍ୟତମ ଗର୍ବ କି ଅହଙ୍କାର ନାହିଁ। ତାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ସେ ଏହାର ପରିଚାଳନା ଭାର ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ଓ ସମର୍ଥ।
1: ଆପଣ ତାହେଲେ କେବେ ଶ୍ରୀକ୍ଷେତ୍ରକୁ ଯାତ୍ରା କରିବା ପାଇଁ ମନସ୍ଥ କରିଛନ୍ତି ଆଚାର୍ଯ୍ୟ ମହୋଦୟ?
0: କାଳିଆ ଠାକୁର ମୋତେ ଯେତେବେଳେ ମନେ ପକାଇଲେଣି, ଆଉ ବିଳମ୍ବ କରିବି କାହିଁକି? ଶୁଭବେଳା ଦେଖି କାଲି ସକାଳେ ବାହାରି ପଡ଼ିବି। ପଛରେ ଛାଡ଼ିଯିବି ମୋର ପ୍ରିୟ ଜନ୍ମଭୂମି ତ୍ରିଭେନ୍ଦ୍ରମକୁ, ଆଉ ସମ୍ମୁଖରେ ମୋର ଏକମାତ୍ର ଲକ୍ଷ୍ୟସ୍ଥଳ ହେବ ଶ୍ରୀକ୍ଷେତ୍ର ପୁରୀ।
1: ଆପଣଙ୍କର ଏହି ଯାତ୍ରା ସଫଳ ହେଉ, ଏହା ହିଁ ଜଗତର ଠାକୁର ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଆମର ପ୍ରାର୍ଥନା।

0: ବହୁ ଜନ୍ମର ପୁଣ୍ୟ ଫଳରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଆସି ପାଦ ଦେଲି। ଏହା ମୋର ପରମ ସୌଭାଗ୍ୟ। ଲକ୍ଷ ଲକ୍ଷ ଭକ୍ତଙ୍କ ତରଣ ରେଣୁ ପଡ଼ି ଯେଉଁ ଦାଣ୍ଡ ପବିତ୍ର ହୋଇଛି ତାର ଧୂଳି ଟିକେ ମଥାରେ ବୋଳିଦିଏ। ଆହ, ଅକିଞ୍ଚନର ଜୀବନ ଧନ୍ୟ ହୋଇଗଲା। ହେଲେ ବଡ଼ଦାଣ୍ଡରେ କାହିଁକି ଯାତ୍ରୀ ସମାଗମ ବିଶେଷ ନାହିଁ, କ'ଣ ଏହାର କାରଣ? ଏଇ ତ ଆସି ପହଞ୍ଚିଗଲେଣି ବଡ଼ଦେଉଳର ସିଂହଦ୍ୱାର ନିକଟରେ। ଶୁଣିଥିଲି ମନ୍ଦିର ପ୍ରବେଶ ପୂର୍ବରୁ ମେଘନାଦ ପାଚେରୀ ସଂଲଗ୍ନ ସିଂହଦ୍ୱାର ଗୁମୁଟ ମଧ୍ୟରେ ବିରାଜିତ ପତିତ ପାବନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କରାଯାଇଥାଏ। କିନ୍ତୁ ପତିତ ପାବନକୁ ତ ଆବରଣ ମଧ୍ୟରେ ରଖାଯାଇ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି, କ'ଣ ପାଇଁ ଏ ବ୍ୟବସ୍ଥା? ଯାଏ ବାଇଶେ ପାହାଚ ଅତିକ୍ରମ କରି ମନ୍ଦିର ଭିତରକୁ ଗଲେ ସବୁ କଥା ଜଣାପଡ଼ିଯିବ। ବହୁ ବିଦ୍ୱାନ ପଣ୍ଡିତଗଣ କହିଛନ୍ତି ବାଇଶ ପାହାଚ ହେଉଛି ସ୍ୱର୍ଗକୁ ସିଡ଼ି। ମନ୍ଦିର ଭିତରକୁ ଆସି ଦେଖୁଛି ଏଠାରେ ମଧ୍ୟ ଯାତ୍ରୀଙ୍କର ଭିଡ଼ ନାହିଁ, ମନ୍ଦିରର ଦ୍ୱାର ବନ୍ଦ। ଏଇ ତ ଏଠାରେ ସେବାୟତମାନେ ଉପସ୍ଥିତ ଅଛନ୍ତି। ପଚାରେ ତାଙ୍କୁ, ସେବାୟତ ଭାଇ, ଏ ମନ୍ଦିର ଦ୍ୱାର କ'ଣ ବନ୍ଦ ହୋଇଛି? ଭକ୍ତମାନଙ୍କୁ ଠାକୁର ଦର୍ଶନରୁ ବଞ୍ଚିତ କରାଯାଇଛି, ଏହାର କାରଣ କ'ଣ?
1: ଆଏ ମହାରାଜ, ତମେ କ'ଣ କିଛି ଜାଣିନା? କୋଉଠୁ ଆସିଛ କିଅ?
0: ଭାଇ, ମୋହର ଦକ୍ଷିଣ ଭାରତର ତ୍ରିଭେନ୍ଦ୍ରମରେ ପ୍ରଭୁ ଜଗନ୍ନାଥଙ୍କୁ ଡୋରି ଲାଗିଲା, ତାଙ୍କୁ ଟିକେ ଦର୍ଶନ କରିବି ବୋଲି ବଡ଼ ଆଶା ନେଇ ଏତେ ବାଟରୁ ଧାଇଁ ଆସିଛି। ଦୟାକରି ମୋତେ ଟିକେ ପ୍ରଭୁଙ୍କର ଦର୍ଶନ କରେଇ ଦିଅନ୍ତୁ, ମୁଁ ଖୁସି ହେବି।
1: ନାଇଁ ମହାରାଜ, ନାଇଁ ମହାରାଜ, ଦର୍ଶନ ପୁରା ଅସମ୍ଭବ। ଏ
0: ଅସମ୍ଭବ କାହିଁକି ଆଜ୍ଞା?
1: ଆରେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ 15 ଦିନ କାଳ ପୁରା ସର୍ବସାଧାରଣ ଦର୍ଶନ ବନ୍ଦ।
0: ଏପରି କଠୋର ବ୍ୟବସ୍ଥା କ'ଣ ପାଇଁ?
1: ଏଇ 15 ଦିନ ମହାପ୍ରଭୁ ଅନବସର ଘରେ ଚିକିତ୍ସିତ ହୁଅନ୍ତି, ଏହା ତାଙ୍କର ଗୁପ୍ତ ସେବା। ଏ ସେବା କେବଳ ଦୈତାପତି ସେବକମାନେ ନିର୍ବାହ କରିଥାନ୍ତି, ବୁଝିଲ?
0: କ'ଣ କହୁଛନ୍ତି ଭାଇ, ଜଗତର ଠାକୁର ଚିକିତ୍ସା ଦିନ ରୁହନ୍ତି? କିପରି ଚିକିତ୍ସା?
1: ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଶ୍ରୀଜୀଉ 108 କୁମ୍ଭ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରିବା ହେତୁ ଜ୍ୱରରେ ପୀଡ଼ିତ ହୁଅନ୍ତି। ମାତ୍ରାଧିକ ଜଳରେ ଧୋଇ ହୋଇ ତାଙ୍କର ଶ୍ରୀମୁଖ କାନ୍ତି ବିକୃତ ହୋଇଯାଏ। ଜ୍ୱର ପୀଡ଼ା ଉପଶମ ଲାଗି ଅନବସର ପିଣ୍ଡିରେ ଧନ୍ୱନ୍ତରୀ ଚିକିତ୍ସା ପଦ୍ଧତିରେ ପଥ୍ୟ, ପାଚନ, ଦଶମୂଳ, ମୋଦକ, ମହୌଷଧି ଇତ୍ୟାଦି ନୈବେଦ୍ୟ ଅର୍ପଣ କରାଯାଏ। ପ୍ରଭୁ ଆରୋଗ୍ୟ ଲାଭ କରନ୍ତି। ଜଳସିକ୍ତ ବିକୃତ ରୂପକୁ ପୁନଃ ଚିତ୍ରଣ କରାଯିବା ଦ୍ୱାରା ଶ୍ରୀଜୀଉ ନବଯୌବନ ରୂପ ଧାରଣ କରିଥାନ୍ତି, ବୁଝିଲ?
0: ତାହେଲେ କ'ଣ ମହାପ୍ରଭୁଙ୍କ ଦର୍ଶନ ମୋ ଭାଗ୍ୟରେ ନାହିଁ?
1: ଆଏ ଆଉ ମାତ୍ର 10-15 କଥା ତ, ଆଉ କ'ଣ ଅପେକ୍ଷା କରିଯାଅ। ଉଭା ଅମାବାସ୍ୟା ଦିନ ଜଗନ୍ନାଥଙ୍କର ନବଯୌବନ ରୂପ ଦର୍ଶନ କରିବ, ଆଉ ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲାବେଳେ ତୁମେ ପ୍ରଭୁଙ୍କର ରଥ ଦୌଡ଼ି ଟାଣି ଧନ୍ୟ ହୋଇଯିବ, ଆଉ କ'ଣ।
0: ହେ ପ୍ରଭୁ,

0: ଦୀର୍ଘ 15 ଦିନ କାଳ ଅପେକ୍ଷା। ଠାକୁରେ, ଏଇ କଥା ଶୁଣିବି ବୋଲି କଣ ଏତେ ଦୂର ବାଟରୁ ଧାଇଁ ଆସିଥିଲି? ଅନବସର ପିଣ୍ଡିରେ ଗୁପ୍ତ ସେବାର ସଳନା କରି ଭାବିଛ ମୋତେ 15 ଦିନ କାଳ ଅପେକ୍ଷା କରାଇ ଉଭା ଅମାବାସ୍ୟା ଦିନ ଦର୍ଶନ ଦେବ? ସେତେଦିନ ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନାହିଁ ପ୍ରଭୁ। ହେ ଦୈତାପତି ଭାଇମାନେ,
1: କୁହ,
0: ଆପଣମାନଙ୍କ ପାଦ ତଳେ ପଡ଼ି ନେହୁରା ହେଉଛି, ମାତ୍ର ମୁହୂର୍ତ୍ତକ ପାଇଁ ମୋତେ ପ୍ରଭୁଙ୍କୁ ଦର୍ଶନ କରାଇ ଦିଅନ୍ତୁ, ମୁଁ ଏଠାରୁ ଚାଲିଯିବି।
1: ଆରେ ଭାଇ, ଏ ଯାତ୍ରୀ ଜଣକ କୋଉଠୁ ଆସି ଏଠାରେ ବଡ଼ ଜଞ୍ଜାଳ କଲା ତ? ଏ ମଣି, ଭଲରେ ଭଲରେ ଏଠୁ ଯିବୁ ନା ଧକିଆ ସଂଖ୍ୟା ଦେଇ ଆମ ସେବକମାନେ ବଡ଼ ଦାଣ୍ଡରେ ତତେ ଛାଡ଼ି ଦେଇ ଆସିବେ?
0: ନାହିଁ ଆଜ୍ଞା, ମାନେ ରାଗନ୍ତୁ ନାହିଁ, ମୁଁ ଏଠାରୁ ଚାଲି ଯାଉଛି। ମୁଁ ଏମିତି କି ଲୋକଟାଏ ଯେ ମୋ ଲାଗି ପ୍ରଭୁଙ୍କର ନୀତିକାନ୍ତିରେ ବିଘ୍ନ ସୃଷ୍ଟି ହେବ? ଯାଉଛି, ଜାଣିଲି ଜଗନ୍ନାଥଙ୍କ ଦର୍ଶନ ମୋ ଭାଗ୍ୟରେ ନାହିଁ, ଆସିବା ମୋର ବୃଥା ହେଇଗଲା। ହେ ଇଚ୍ଛାମୟ ହରି, ମୋ ପରି ଗୋଟେ ହତଭାଗ୍ୟକୁ ଦର୍ଶନ ଦେବାକୁ ତୁମର ଯଦି ଇଚ୍ଛା ନଥିଲା ତାହେଲେ ଅନବସର ସମୟରେ ମୋତେ ଆଣୁଥିଲ କାହିଁକି? ତୁମ ଦର୍ଶନ ବିନା ମୋ ପକ୍ଷରେ ବଞ୍ଚି ରହିବା ଅସମ୍ଭବ। ଘରୁ ବାହାରିଲା ବେଳେ ସଂକଳ୍ପ କରିଥିଲି ଶ୍ରୀମନ୍ଦିରରେ ପ୍ରଥମେ ତୁମକୁ ଦର୍ଶନ କରିବି, ତାପରେ ଅନ୍ନଦଳ ସ୍ପର୍ଶ କରିବି। ଦର୍ଶନ ଯଦି ନ ମିଳିଲା ତାହେଲେ ଏଭଳି ତୁଚ୍ଛ ଜୀବନ ରଖି କି ଲାଭ? ମୁଁ ଏ ଜୀବନ ହାରିଦେବି ପ୍ରଭୁ, ହାରିଦେବି। ପ୍ରଭୁଙ୍କ ମହିମାରେ କଳଙ୍କ ଲାଗୁ, ଜଗତ ଜାଣୁ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇ ମୋ ପରି ଗୋଟେ ହତଭାଗ୍ୟ ଭକ୍ତ ପ୍ରାଣ ବିସର୍ଜନ କରୁଛି। ନାନା କଥା ଭାବି ଭାବି ମୁଁ ଆସି ସିଂହଦ୍ୱାର ନିକଟରେ ପହଞ୍ଚିଗଲିଣି। ଲୋକେ କହୁଛନ୍ତି ଏଠାରୁ କିଛି ବାଟ ଦକ୍ଷିଣକୁ ଗଲେ ମହୋଦଧି, ତାରି ପବିତ୍ର ଜଳରେ ତୁଚ୍ଛ ଜୀବନକୁ

0: ବଳିଆର ଭୁଜ ମହାବାହୁ ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀପଦ ପଙ୍କଜରେ ସ୍ୱର୍ଗଦ୍ୱାର ରକ୍ଷକ ହନୁମାନର ବିନମ୍ର ପ୍ରଣାମ।
1: ଆଶାଭକ୍ତ ଅଞ୍ଜନା ସୁତ
0: ଏ ସେବକକୁ ସ୍ମରଣ କଲେ ପ୍ରଭୁ।
1: କପିଶ୍ୱର ସୁଦୂର ଦାକ୍ଷିଣାତ୍ୟର ତ୍ରିଭେନ୍ଦ୍ରମରୁ ମୋର ପ୍ରିୟ ଭକ୍ତ ଆଲବନ୍ଦରାଚାର୍ଯ୍ୟ ମୋ ଦର୍ଶନ ନିମନ୍ତେ ସକାଳୁ ଘରୁ ବାହାରି ବଡ଼ଦେଉଳରେ ପହଞ୍ଚିଛନ୍ତି। ଦୃଢ଼ ସଂକଳ୍ପ କରିଛନ୍ତି ମୋତେ ଦର୍ଶନ କରିବା ପରେ ହିଁ ଅନ୍ନ ଜଳ ସ୍ପର୍ଶ କରିବେ
0: ପ୍ରଭୁ।
1: ଅନବସର ସମୟରେ ମୁଁ ଗୁପ୍ତ ସେବାରେ ଚିକିତ୍ସାଧୀନ ଥିବା ସମୟରେ ଭକ୍ତ ଆଉ ଶ୍ରଦ୍ଧାଳୁଗଣ ମୋର ଦର୍ଶନ ଲାଭ କରିପାରନ୍ତି ନାହିଁ, ସେ କଥା ସେବା କିପରି ଜାଣିଥାନ୍ତେ?
0: ଆଜ୍ଞା,
1: ଥରୁଟିଏ ମାତ୍ର ଦର୍ଶନ ଲାଗି ସେ ଦଇତାପତି ସେବକମାନଙ୍କୁ ଯେତେ ନେହୁରା ହେଲେ ସୁଦ୍ଧା ବିଫଳ ହେଲେ, ଏପରିକି ସେବକମାନେ କୁବାକ୍ୟ କହି ତାଙ୍କୁ ପଳାଇଯିବାକୁ ଧମକାଇଲେ।
0: ପ୍ରଭୁ, ଏ ଶ୍ମଶାନ ମହାବୀର ସେବକକୁ ତାହେଲେ କି କାର୍ଯ୍ୟ କରିବାକୁ ପଡ଼ିବ, ଆଦେଶ କରନ୍ତୁ ପ୍ରଭୁ।
1: ମୋର ଦର୍ଶନ ନ ପାଇବାରୁ ଜୀବନକୁ ତୁଚ୍ଛ ମଣି ମହୋଦଧିରେ ସେ ପ୍ରାଣ ବିସର୍ଜନ କରିବାକୁ ଯାଉଛନ୍ତି।
0: ପ୍ରଭୁ,
1: ସେ ବର୍ତ୍ତମାନ ସମୁଦ୍ର ତଟର ନିକଟବର୍ତ୍ତୀ, ତୁମେ ତ ଜାଣିଛ ପାବନି, ଭକ୍ତ ମୋର ପ୍ରାଣାଧିକ।
0: ପ୍ରଭୁ,
1: ଭକ୍ତର ହିତ ଲାଗି ମୋର ପତିତ ପାବନ ବାଣ ଫରଫର ହୋଇ ଉଡୁଛି। ଭକ୍ତ ପାଇଁ ସିନା ଭଗବାନ, ଭକ୍ତ ନଥିଲେ ଭଗବାନର ସ୍ଥିତି କାହିଁ? ତୁମେ ଚଞ୍ଚଳ ଯାଇ ତୁମର ପରିଚୟ ପ୍ରଦାନ କରି ମୋର ପରାମର୍ଶ ଜଣାଇବ ତାଙ୍କୁ, ଯେକୌଣସି ଉପାୟରେ ମୋର ପ୍ରିୟ ଭକ୍ତଙ୍କୁ ଆତ୍ମବିସର୍ଜନରୁ ନିବୃତ୍ତ କରାଇବ।
0: ପ୍ରଭୁ,
1: ସେ ଯଦି ସତକୁ ସତ ପ୍ରାଣ ବିସର୍ଜନ କରିଦେବେ ମୋ ଭକ୍ତବତ୍ସଳ ମହାତ୍ମ୍ୟରେ କଳଙ୍କ ଲାଗିବ, ଚଞ୍ଚଳ ଯାଅ।
0: ଆଦେଶ ତବ ଶିରୋଧାର୍ଯ୍ୟ ପ୍ରଭୁ। ଭକ୍ତବତ୍ସଳ ନାରାୟଣ, କର୍ତ୍ତବ୍ୟ ପାଳନ ଲାଗି ଏହି ମୁହୂର୍ତ୍ତରେ ଏ ଦାସ ବାହାରିଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଲାଗୁଛି ଆଉ ଅଳ୍ପ ସମୟ ମଧ୍ୟରେ ମୁଁ ସମୁଦ୍ର କୂଳରେ ପହଞ୍ଚିଯିବି। ଶ୍ରୀକ୍ଷେତ୍ରକୁ ତୀର୍ଥଯାତ୍ରା ପରିବର୍ତ୍ତେ ଏହା ହିଁ ହେବ ଏ ହତଭାକ୍ୟର ଅନ୍ତିମ ଯାତ୍ରା। କିନ୍ତୁ ମୋତେ ଯେମିତି ଜଣାପଡ଼ୁଛି ମୋ ପଛେ ପଛେ କିଏ ବୋଧହୁଏ ପିଛା କରି ଆସୁଛି। କାହିଁ ପଛରେ କେହି ତ ଦେଖାଯାଉନାହାନ୍ତି। ଏହା ହୁଏତ ମୋ ମନର ଭ୍ରମ ହୋଇପାରେ। ଯାଏ ଆଗକୁ ଯାଏ।
1: ରୁହନ୍ତୁ, ଆଗକୁ ଯାଆନ୍ତୁ ନାହିଁ।
0: କିଏ ମୋତେ ପଛରୁ ଡାକିଲା? କିଏ ମୋ ସଂକଳ୍ପରେ ବାଧା ଦେଲା? କାହିଁ କେହି ତ ଦିଶୁନାହାନ୍ତି। ଏ କି ବିଚିତ୍ର ରୂପ ମୁଁ ଦେଖୁଛି! ତେଜ ଦୀପ୍ତ ବିରାଟ ଶରୀର, ମଣିଷ ପରି ହାତ ଗୋଡ଼, କୌପୀନ ପରିହିତ, କାନ୍ଧରେ ଯଜ୍ଞ ପବିତ, କର୍ଣ୍ଣରେ କୁଣ୍ଡଳ, ମୁଖମଣ୍ଡଳ ଅବିକଳ ମର୍କଟ ପରି। କିଏ ଆପଣ ମହାଭାଗ? ଜଣେ ସିଦ୍ଧ ପୁରୁଷ ପରି ତ ଜଣାଯାଉଛନ୍ତି। ମୁଁ ଜଣେ ହତଭାକ୍ୟ ପାପୀ। ପ୍ରଭୁ ମୋତେ ଦର୍ଶନ ନ ଦେବାରୁ ଜୀବନକୁ ତୁଚ୍ଛମଣି ପ୍ରାଣ ବିସର୍ଜନ କରିବା ଲାଗି ମହୋଦଧି ଅଭିମୁଖେ ଅଗ୍ରସର ହେଉଥିଲି। ମୋ ପରି ଗୋଟେ ମହାପାପୀ ପଛରେ ଆସି ମୋ ସଂକଳ୍ପରେ କାହିଁକି ବାଧା ଦେଲେ? କିଏ ଆପଣ? ଦୟାକରି ପରିଚୟ ଦିଅନ୍ତୁ।
1: ମୁଁ ଅଞ୍ଜନାସୁତ ହନୁମାନ।
0: ଏ ଚିରଞ୍ଜୀବୀ ହନୁମାନ, ମର୍ଯ୍ୟାଦା ପୁରୁଷୋତ୍ତମ ରାଜୀବଲୋଚନ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦୂତ। ମୋର ବହୁ ଜନ୍ମର ପୁଣ୍ୟଫଳ ହେତୁ ଆପଣଙ୍କର ଦର୍ଶନ ଲାଭ କଲି। ଏ ଜୀବନ ମୋର ଧନ୍ୟ ହୋଇଗଲା। କୁହନ୍ତୁ ରାମ ଭକ୍ତ ହନୁମାନ, ଆପଣ ଏଠାରେ କିପରି? ମୋ ସଂକଳ୍ପ ପଥରେ ବାଧା ଦେଲେ କାହିଁକି?
1: ଭକ୍ତ ଆଲବନ୍ଦରାଚାର୍ଯ୍ୟ, ତ୍ରେତୟା ଯୁଗରେ ମୁଁ ଥିଲି ପ୍ରଭୁ କୋଦଣ୍ଡଧର ଦାସରଥିଙ୍କର ଦୂତ। କଳିଯୁଗରେ ନୀଳାଚଳାଧିପତି ପ୍ରଭୁ ଜଗନ୍ନାଥ ଏ ସେବକକୁ ଏ ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ଭୂମି ସ୍ୱର୍ଗଦ୍ୱାରର ରକ୍ଷକ ଭାବରେ ନିୟୋଜିତ କରିଛନ୍ତି। କେହି କେହି ମୋତେ ଶ୍ମଶାନ ମହାବୀର, ତ ଆଉ କେହି କେହି ମଶାଣିଆ ମହାବୀର ବୋଲି କହନ୍ତି। ସେବକର କର୍ତ୍ତବ୍ୟ ପାଳନ କରି ଜୀବନ ମୋର ଧନ୍ୟ ହୋଇଛି।
0: ପୁରାଣରେ ଆପଣଙ୍କର ଉପକାର କାହାଣୀ ଶ୍ରବଣ କରି ମୋ ଜୀବନ ମଧ୍ୟ ଧନ୍ୟ ହୋଇଛି। କୌଶଲ୍ୟା ନନ୍ଦନ ପ୍ରଭୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଦେବୀ ଜାନକୀ ଆଉ ଅନୁଜ ଲକ୍ଷ୍ମଣଙ୍କ ସହିତ ବନବାସ କାଳରେ ଆପଣ ଯେଉଁ ମହତ୍ ଉପକାର କରିଛନ୍ତି ତାର ତୁଳନା ନାହିଁ। ସମୁଦ୍ରରେ ଲମ୍ଫ ପ୍ରଦାନ କରି ଲଙ୍କାରେ ପହଞ୍ଚି ଅଶୋକ ବନରେ ବନ୍ଦିନୀ ସୀତାଙ୍କୁ ଠାବ କରି ପ୍ରଭୁ ଶ୍ରୀରାମଙ୍କୁ ସନ୍ଦେଶ ଆଣିଦେଇଥିଲେ ଆପଣ। ରାମ ରାବଣ ଯୁଦ୍ଧରେ ରାବଣର ଶକ୍ତି ଅସ୍ତ୍ରାଘାତରେ ଭାଇ ଲକ୍ଷ୍ମଣ ମୂର୍ଚ୍ଛା ଗଲେ। ଆରୋଗ୍ୟ ନିମନ୍ତେ ବୈଦ୍ୟରାଜ ସୁଷେଣଙ୍କ ପରାମର୍ଶରେ ମହୌଷଧି ବିଶଲ୍ୟକରଣୀ ଆଣିବା ପାଇଁ ଆପଣ ଆକାଶ ମାର୍ଗରେ ଗନ୍ଧମାର୍ଦ୍ଦନ ପର୍ବତକୁ ଯାତ୍ରା କରିଥିଲେ। ବିଶଲ୍ୟକରଣୀ ଚିହ୍ନି ନ ପାରି ଗନ୍ଧମାର୍ଦ୍ଦନକୁ ଉତ୍ପାଟନ କରି ପିଠିରେ ବୋହି ଆଣିଲେ। ବିଶଲ୍ୟକରଣୀ ପ୍ରୟୋଗ ଫଳରେ ଲକ୍ଷ୍ମଣ ଆରୋଗ୍ୟ ଲାଭ କଲେ। ସତରେ ଏଭଳି ଉପକାର ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଉଣା ପଡ଼ିବ।
1: ମୁଁ ତ କେବଳ ସେବକ ଭାବରେ ମୋର କର୍ତ୍ତବ୍ୟ କରିଥିଲି, ସେଥିରେ ମୋ ଜୀବନ ଧନ୍ୟ ହୋଇଗଲା।
0: ଅନ୍ୟ ଏକ ଘଟଣା, ରାବଣ ପୁତ୍ର ଇନ୍ଦ୍ରଜିତ ନିକୁମ୍ଭିଲା ବଟମୂଳରେ ବସି ଗୋପନରେ ଯଜ୍ଞ କରୁଥିଲା। ତାର ଯଜ୍ଞ ସଫଳ ହୋଇଥିଲେ ସେ ଅମରବର ପ୍ରାପ୍ତ ହୋଇଥାନ୍ତା, ଫଳରେ ପ୍ରଭୁ ରାମଚନ୍ଦ୍ର ଯୁଦ୍ଧରେ ପରାସ୍ତ ହୋଇଥାନ୍ତେ। ଲଙ୍କା ଅଭିଯାନ ବିଫଳ ହୋଇ ଜାନକୀ ଉଦ୍ଧାର ଆଉ ସମ୍ଭବ ହୋଇନଥାନ୍ତା। ଆପଣ ଆଉ ଅଙ୍ଗଦ ମିଶି କୌଶଳ କରି ତାର ଯଜ୍ଞ ଭଙ୍ଗ କଲେ। ପରେ ସେ ଗର୍ବୀ ଇନ୍ଦ୍ରଜିତ ଅନୁଜ ଲକ୍ଷ୍ମଣଙ୍କ ଦ୍ୱାରା ନିହତ ହୋଇଥିଲା।
1: ଲଙ୍କାଗଡ଼ରେ ଘଟିଥିବା ଆଉ ଏକ କୌତୁକିଆ ଘଟଣା ତ କହିଲେ ନାହିଁ।
0: କେଉଁ ଘଟଣା? ଦୟାକରି କୁହନ୍ତୁ ଭକ୍ତ ପାବନୀ।
1: ସମୁଦ୍ର ପାର ହୋଇ ଲଙ୍କାରେ ପହଞ୍ଚି ଚାରିଆଡ଼େ ଖୋଜାଖୋଜି କରି ଶେଷରେ ଅଶୋକ ବନରେ ଦେବୀ ସୀତାଙ୍କୁ ଠାବ କରିବା ସମୟରେ ଇନ୍ଦ୍ରଜିତ ମୋତେ ବନ୍ଦୀ କଲା। ରାବଣ ଦରବାରରେ ମୋର ବିଚାର ହେଲା। ରାବଣ ମୋତେ କହିଲା, ତୁ ଗୋଟାଏ ସାମାନ୍ୟ ବାନର, ସୀତା ସନ୍ଧାନର ବାହାନା କରି ମୋ ଲଙ୍କାପୁରୀରେ ପ୍ରବେଶ କରିଛୁ, ତୁ ଶାସ୍ତି ପାଇବୁ, ପ୍ରହରୀ ଏ ମର୍କଟକୁ ହତ୍ୟା କର। ଅନୁଜ ବିଭୀଷଣ କହିଲେ, ହନୁମାନ ଯେହେତୁ ଶ୍ରୀରାମଙ୍କ ଦୂତ ରୂପେ ଆସିଛି,

0: ତାକୁ ହତ୍ୟା କରିବା ନୀତି ବିରୁଦ୍ଧ। ତାପରେ ନିର୍ବୋଧ ଦଶାନନ କହିଲା, ତାହେଲେ ଏଇଟାର ଲାଙ୍ଗୁଡ଼ରେ ନିଆଁ ଲଗାଇ ପ୍ରହରୀମାନେ ଲଙ୍କାଗଡ଼ର ଗଳିକନ୍ଦିରେ ବୁଲାଇ ଛାଡ଼ି ଦିଅନ୍ତୁ, ଲଙ୍କାବାସୀ ସେ ଦୃଶ୍ୟ ଉପଭୋଗ କରନ୍ତୁ। ମୁଁ କହିଲି, ଲଙ୍କପତି, ମୋ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରିବାରେ ମୋର ଆଦୌ ଆପତ୍ତି ନାହିଁ, କିନ୍ତୁ ଲଙ୍କାଗଡ଼ରେ ବୁଲାଇବା ପାଇଁ ପ୍ରହରୀମାନେ କାହିଁକି ଅଯଥାରେ ପରିଶ୍ରମ କରିବେ? ମୁଁ ନିଜେ ଲଙ୍କାଗଡ଼ର ପ୍ରତିଟି ଘରକୁ ଯାଇ ଏ ଦୃଶ୍ୟ ଦେଖାଇ ଫେରିଆସିବି। ତାପରର ଘଟଣା ଆପଣ ପୁରାଣରେ ପଢ଼ିଥିବେ ନିଶ୍ଚୟ।
1: ପଢ଼ିଛି ଭକ୍ତ କେଶରୀ ନନ୍ଦନ, ଗର୍ବୀ ଲଙ୍କେଶ୍ୱର ଯେଉଁ ସ୍ୱର୍ଣ୍ଣଲଙ୍କା ପାଇଁ ଗର୍ବ କରୁଥିଲା, ସେ ସ୍ୱର୍ଣ୍ଣଲଙ୍କା ଆପଣଙ୍କ ଲାଙ୍ଗୁଳ ନିଆଁରେ ପୋଡ଼ି ଅଙ୍ଗାର ହୋଇଗଲା, ଲଙ୍କାର ସିରି ତୁଟିଗଲା।
0: ସେଇ ଦିନଠାରୁ ଲୋକମାନେ ମୋତେ ଲଙ୍କା ପୋଡ଼ା ହନୁ ବୋଲି ମଧ୍ୟ ଡାକିଲେ।
1: ସତରେ ଆପଣ ଧନ୍ୟ ପବନ ନନ୍ଦନ, ଏ ମହତ ଉପକାର ପାଇଁ ଚିରଞ୍ଜୀବୀ କପିଶ୍ୱରଙ୍କୁ ଯେତେବେଳେ ଶଶରୀରେ ଦର୍ଶନ କରିବାର ସୁଯୋଗ ପାଇଛି, ଏପରି ଦୁର୍ଲଭ ମୁହୂର୍ତ୍ତ ଆଉ ବୋଧ ହୁଏ ଏ ଜୀବନରେ ମିଳିବନି। ହେ ମହାନ ଶ୍ରୀରାମ ଭକ୍ତ ପବନ ନନ୍ଦନ ହନୁମାନ, ଆପଣ ଏକାଧରେ ଭୟଙ୍କର ରୂପଧାରୀ, ବୁଦ୍ଧିମାନ, ମୋହଶୋକର ବିନାଶକ, ଦେବୀ ସୀତାଙ୍କ ଶୋକନାଶକ, ଅଶୋକବନ ଧ୍ୱଂସକ, ଲଙ୍କା ଦଗ୍ଧକାରକ, ନିପୁଣ ବକ୍ତା, ପବନଠାରୁ ଆହୁରି ଅଧିକ ବେଗବାନ, ଲକ୍ଷ୍ମଣଙ୍କ ପ୍ରାଣଦାତା, ବନବାସୀଙ୍କ ମଧ୍ୟରେ ଶ୍ରେଷ୍ଠ ଆଉ ଜିତେନ୍ଦ୍ରିୟ, ଏହି ସ୍ୱର୍ଣ୍ଣିମ ଅବସରରେ ଏତେ ସବୁ ମହତ ଗୁଣର ଅଧିକାରୀ ସେହି ଚିରଞ୍ଜୀବୀ କପିଶ୍ୱର ସଂକଟମୋଚନ ଶ୍ରୀରାମ ଭକ୍ତ ମହାବୀର ରଞ୍ଜନାସୁତଙ୍କର ଥରେ ହାର୍ଦ୍ଦିକ ସ୍ତୁତିଗାନ କରିଦିଏ। ଓଂ ନମୋ ବାୟୁପୁତ୍ରାୟ ଧୀମତେ, ନମସ୍ତେ ରାମଦୂତାୟ କାମରୂପାୟ ଶ୍ରୀମତେ, ମୋହଶୋକ ବିନାଶାୟ ସୀତାଶୋକ ବିନାଶିନେ, ଭଗ୍ନାଶୋକ ବନାୟସ୍ତୁ ଦଗ୍ଧଲଙ୍କାୟ ବାଗ୍ମିନେ, ଗତି ନିର୍ଜିତ ବାତାୟ ଲକ୍ଷ୍ମଣ ପ୍ରାଣଦାୟୀ ଚ ବନୌକସାଂ ବରିଷ୍ଠାୟ ବସିନେ ବନବାସିନେ।
0: ଭକ୍ତ ଆଲବନ୍ଦାରାଚାର୍ଯ୍ୟ, ମୋର ଏହି ସ୍ତୁତିଗାନ ନିମନ୍ତେ ଆପଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି।
1: ଏଥରକ ଦୟାକରି କୁହନ୍ତୁ ଶ୍ମଶାନ ମହାବୀର, ଆପଣ କାହିଁକି ମୋ ପଛେ ପଛେ ଆସି ମୋ ସଂକଳ୍ପ ପଥରେ ବାଧା ଦେଲେ, ଆଗକୁ ଯାଆନ୍ତୁ ନାହିଁ ବୋଲି କାହିଁକି ବାରଣ କଲେ?
0: ଆପଣଙ୍କୁ ଏକ ସନ୍ଦେଶ ଦେବା ଲାଗି ମହାପ୍ରଭୁ ଜଗନ୍ନାଥ ମୋତେ ପଠାଇଛନ୍ତି।
1: ଆଶ୍ଚର୍ଯ୍ୟ, ପ୍ରଭୁ ଜଗନ୍ନାଥଙ୍କ ସନ୍ଦେଶ ମୋ ପାଇଁ? କି ସନ୍ଦେଶ?
0: ଆପଣଙ୍କୁ ଆତ୍ମବିସର୍ଜନରୁ ନିବୃତ୍ତ କରାଇ ଫେରାଇ ନେବାକୁ ପରାମର୍ଶ ଦେଇଛନ୍ତି।
1: ଫେରାଇ ନେବେ କାହିଁକି? ଆପଣଙ୍କ ଜଗନ୍ନାଥ ବଡ଼ ନିର୍ଦ୍ଦୟ, ମୋତେ ତ ଦର୍ଶନ ଦେଲେ ନାହିଁ, ଫେରାଇ ନେବାର କାରଣ କ'ଣ? ମୁଁ କ'ଣ ହୀରା ନୀଳା ମୋତି ମାଣିକ ନା ବିପୁଳ ଐଶ୍ୱର୍ଯ୍ୟ ସମ୍ପଦ ମାଗିବାକୁ ସୁଦୂର ଦାକ୍ଷିଣାତ୍ୟରୁ ଧାଇଁ ଆସିଥିଲି? କେବଳ ଥରଟିଏ ମାତ୍ର ଦାରୁ ବ୍ରହ୍ମ କଳାଶ୍ରୀ ମୁଖଙ୍କୁ ଦର୍ଶନ କରିଥାନ୍ତି, ଏତିକି ଥିଲା ମୋ ମନର ବାସନା। ଦଇତାପତି ସେବକମାନଙ୍କ ପାଦ ଧରି ଯେତେ କାକୁରି ମିନତି କଲେ ସୁଦ୍ଧା ସେମାନେ ମୋତେ ଦର୍ଶନ କରିବାକୁ ସୁଯୋଗ ଦେଲେ ନାହିଁ। କହିଲେ କ'ଣ ନା, ପ୍ରଭୁଙ୍କୁ ଜ୍ୱର ହୋଇଛି, ସେ 15 ଦିନ କାଳ ଅନବସର ପିଣ୍ଡିରେ ରହି ଚିକିତ୍ସିତ ହେବେ, ଏହା ତାଙ୍କର ଗୋପନ ସେବା, ଏ ସମୟରେ ସର୍ବସାଧାରଣ ପାଇଁ ଦର୍ଶନ ବନ୍ଦ। ଏକଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ଯେଉଁ ପ୍ରଭୁଙ୍କର ପବିତ୍ର ନାମକୁ ଥରେ ମାତ୍ର ସ୍ମରଣ କଲେ ଶରୀରରୁ ସକଳ ଜ୍ୱର ବ୍ୟାଧି ଯନ୍ତ୍ରଣା ନିମିଷକରେ ଦୂର ହୋଇଯାଏ, ସେ ପ୍ରଭୁ ପୁଣି ଜ୍ୱରରେ ପୀଡ଼ିତ? ମୋତେ ଭଣ୍ଡିବା ପାଇଁ ଏ ତାଙ୍କର ଛଳନା ବ୍ୟତୀତ ଆଉ କିଛି ନୁହେଁ, ସେ ମୋ ପ୍ରତି ଅନ୍ୟାୟ କରିଛନ୍ତି।
0: ଧୈର୍ଯ୍ୟ ଧରନ୍ତୁ, ଧୈର୍ଯ୍ୟ ଧରନ୍ତୁ ଭକ୍ତ ଆଲବନ୍ଦାରାଚାର୍ଯ୍ୟ, ପ୍ରଭୁଙ୍କର ଏହା ମାନବୀୟ ଲୀଳା, ଆପଣ ଏହାର ତାତ୍ପର୍ଯ୍ୟ ବୁଝିପାରିବେ ନାହିଁ। କୋଉ ଅତୀତ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ 108 କୁମ୍ଭ ଅଭିମନ୍ତ୍ରିତ ସୁବାସିତ ଜଳରେ ସ୍ନାନ କରିବା ଦ୍ୱାରା ଜ୍ୱରରେ ପୀଡ଼ିତ ହୁଅନ୍ତି? ଦଇତାପତି ସେବକମାନଙ୍କ ଦ୍ୱାରା ଅନବସର ପିଣ୍ଡିରେ ନିବୃତ ଭାବରେ ରହି ଚିକିତ୍ସିତ ହୁଅନ୍ତି? ଧନ୍ୱନ୍ତରୀ ପଦ୍ଧତିରେ ପ୍ରସ୍ତୁତ ପଥ୍ୟ, ପାଚନ, ଦଶମୂଳ, ମୋଦକ ମହୌଷଧି ସେବନ ଦ୍ୱାରା ପ୍ରଭୁ ଆରୋଗ୍ୟ ଲାଭ କରି ପୂର୍ବପରି ସୁସ୍ଥ ହୁଅନ୍ତି? ଅବିରତ ସ୍ନାନ ଦ୍ୱାରା ଜଳସିକ୍ତ ମୁଖମଣ୍ଡଳର କାନ୍ତି ବିକୃତ ହୋଇଯାଇଥାଏ, ଏହି ଅନବସର କାଳରେ ଦଇତାପତି ସେବକମାନେ ପୁନଃ ଚିତ୍ରଣ କରିବା ଦ୍ୱାରା ପ୍ରଭୁ ନବଯୌବନ ରୂପ ଧାରଣ କରନ୍ତି? ଆପଣ ଆଉ ଦିନ 15ଟା ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ, ଆସନ୍ତା ଉଭା ଅମାବାସ୍ୟା ତିଥିରେ ପ୍ରଭୁଙ୍କର

0: ଶୋଭନୀୟ ନବଯୌବନ ରୂପ ଦେଖି ଆନନ୍ଦ ଲାଭ କରିବେ। ତା ପରଦିନ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଆଉ ଭଗ୍ନୀ ସୁଭଦ୍ରା ତିନି ସୁସଜ୍ଜିତ ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଆପଣ ମଧ୍ୟ ରଥ ଦୌଡ଼ି ଟାଣି ନିଜକୁ ଧନ୍ୟ ମଣିବେ।
1: କଣ କହିଲେ, ଦୀର୍ଘ 15 ଦିନ କାଳ ଅପେକ୍ଷା ଅସମ୍ଭବ। ସେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ। ଅନବସର କାଳରେ ମୋତେ ଦର୍ଶନ ଦେବାକୁ ପ୍ରଭୁଙ୍କର ଯଦି ଇଚ୍ଛା ନଥିଲା, ତେବେ ଏତେ ଦୂରବାଟ ଚଲେଇ ଚଲେଇ ମୋତେ ଆଣୁଥିଲେ କାହିଁକି?
0: ପ୍ରଭୁଙ୍କର ହୁଏତ କିଛି ଅମୃତ ବିଚାର ଥାଇପାରେ। ସିଏ ପରା ଭକ୍ତ ବତ୍ସଳ, ଅନ୍ତର୍ଯ୍ୟାମୀ, ଭାବଗ୍ରାହୀ, ସେ ଶୁଭାକାଂକ୍ଷୀ। ସର୍ବଦା ଭକ୍ତର ସେ ମଙ୍ଗଳ କାମନା ହିଁ କରିଥାନ୍ତି। ପ୍ରଭୁ ପରା ଶ୍ରୀମୁଖରେ କହିଛନ୍ତି, ଭକ୍ତ ହେଉଛି ତାଙ୍କର ଜୀବନ। ଭକ୍ତ ପାଇଁ ସେ ଶଙ୍ଖଚକ୍ର ଗଦାପଦ୍ମ ଧରିଛନ୍ତି। ଭକ୍ତ ହେଉଛି ତାଙ୍କର ପିତାମାତା, ଭକ୍ତ ହେଉଛି ତାଙ୍କର ବନ୍ଧୁଭ୍ରାତା। ତେଣୁ ଭକ୍ତଙ୍କ ପାଇଁ ତାଙ୍କର ନାମ ହେଉଛି କୃପା ସିନ୍ଧୁ।
1: କଣ କହିଲେ, କୃପା ସିନ୍ଧୁ? ମିଛ କଥା। ପ୍ରଭୁ ତ ଏ ହତଭାଗ୍ୟକୁ ଦର୍ଶନ ଦେଲେ ନାହିଁ, ମୋର ତେବେ କି ହିତ କଲେ? ମୁଁ ତାଙ୍କର କି କୃପା ଲାଭ କଲି? ସେ ପ୍ରକୃତିର କୃପା ସିନ୍ଧୁ ନୁହନ୍ତି, ସେ ନିର୍ଦ୍ଦୟତାର ସିନ୍ଧୁ।
0: ଆଲବନ୍ଦରାଚାର୍ଯ୍ୟ,
1: ଆପଣ ମୋ ଗନ୍ତବ୍ୟ ପଥରେ ଯିବାକୁ ବାଧା ଦିଅନ୍ତୁ ନାହିଁ। ପ୍ରଭୁଙ୍କର ଦର୍ଶନରୁ ବଞ୍ଚିତ ହେବାରୁ ମୁଁ ଶେଷ ନିଷ୍ପତ୍ତି ଗ୍ରହଣ କରିଛି, ପ୍ରଭୁଙ୍କର ଦର୍ଶନ ଅଥବା ପ୍ରାଣ ବିସର୍ଜନ।
0: ଭକ୍ତ ଆଲବନ୍ଦରାଚାର୍ଯ୍ୟ, ପୁଣି ଥରେ କହୁଛି, ଭଗବାନ ସର୍ବଦା ଭକ୍ତର ମଙ୍ଗଳ କାମନା କରନ୍ତି। ଆପଣ ନିଜର ଦୁର୍ଲଭ ଜୀବନକୁ ଜଳାଞ୍ଜଳି ନ ଦେଇ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ, ପ୍ରଭୁଙ୍କର ମହତ୍ ପରାମର୍ଶ ଗ୍ରହଣ କରନ୍ତୁ। ଦେଖିବେ ଆପଣ ବିଭୁ କଲ୍ୟାଣ ନିଶ୍ଚୟ ପ୍ରାପ୍ତ ହେବେ। କଥାରେ ଅଛି ପରା, ଧୈର୍ଯ୍ୟର ଫଳ ଅତି ମଧୁର। ମହୋଦଧି ଅଭିମୁଖେ ଆଉ ଅଗ୍ରସର ହୁଅନ୍ତୁ ନାହିଁ। ସେବକର କର୍ତ୍ତବ୍ୟ ପାଳନ କରି ମୁଁ କେବଳ କରୁଣାସାଗର ଜଗନ୍ନାଥଙ୍କର ସୁପରାମର୍ଶ ଶୁଣାଇବା ଲାଗି ଆସିଥିଲି। ମୋର କର୍ତ୍ତବ୍ୟ ଶେଷ ହୋଇଛି, ଏଣିକି ନିଷ୍ପତ୍ତି ଆପଣଙ୍କ ହାତରେ। ମୁଁ ତେବେ ଆସୁଛି। ଜୟ ଜଗନ୍ନାଥ।
1: ଶ୍ମଶାନ ମହାବୀର ତ ଅନ୍ତର୍ଦ୍ଧାନ ହୋଇଗଲେ, ବଡ଼ ଦୋଦୁଲ୍ୟମାନ ଅବସ୍ଥାରେ ପଡ଼ିଗଲି। କ'ଣ କରିବି କିଛି ସ୍ଥିର କରିପାରୁନି। ସ୍ୱୟଂ ପ୍ରଭୁ ଜଗନ୍ନାଥ ଯେତେବେଳେ ହନୁମାନଙ୍କ ହାତରେ ବାର୍ତ୍ତା ପଠାଇଛନ୍ତି, ତାଙ୍କ ପରାମର୍ଶକୁ ଅବଜ୍ଞା କରିବା ଉଚିତ ହେବନି। ଠିକ୍ ଅଛି, ତାଙ୍କ ଆଦେଶକୁ ଶିରଧାର୍ଯ୍ୟ କରି ଆଉ ଦକ୍ଷିଣ ଦିଗରେ ମହୋଦଧି ଆଡ଼କୁ

ରାତି ପାଇ ସକାଳ ହେଲା। ବାଟ ବାଟ ବଣ ଲଟା ଖାଲ ଢିପ ନାନାଦି ବାଧା ବିଘ୍ନ ଅତିକ୍ରମ କରି କେଉଁ ଅଜଣା ସ୍ଥାନରେ ଆସି ପହଞ୍ଚିଗଲି। ଆମ୍ବ ବକୁଳ ପୁନାଙ୍ଗ ନାରିକେଳ ଇତ୍ୟାଦି ବୃକ୍ଷରାଜି ମଣ୍ଡିତ ଏ ସ୍ଥାନଟି ଗୋଟିଏ ଉପବନ ପରି ମନେ ହେଉଛି। ନିକଟରେ ଏକ ପୁଷ୍କରିଣୀ ମଧ୍ୟ ଶୋଭା ପାଉଛି। ଏହାର ପ୍ରାକୃତିକ ବାତାବରଣ ବେଶ ଶାନ୍ତ ଆଉ ନିର୍ମଳ। ଏଠାରେ ପାଦ ଦେବା ମାତ୍ରେ ମୋତେ ଆଉ କ୍ଳାନ୍ତି କି ଭୋକ ଶୋଷ ମଧ୍ୟ ଲାଗୁନି। ମନେ ହୁଏ ଏ ସ୍ଥାନର ନିଶ୍ଚୟ କିଛି ମାହାତ୍ମ୍ୟ ଅଛି। ବାଳ ସୂର୍ଯ୍ୟଙ୍କର ଅରୁଣିମା ବିଚ୍ଛୁରିତ ହୋଇ ଚତୁର୍ଦ୍ଦିଗ ଲୋହିତ ବର୍ଣ୍ଣ ଧାରଣ କରି ଅତ୍ୟନ୍ତ ଚିତାକର୍ଷକ ଦେଖାଯାଉଛି। ଏ ଅବସରରେ ସକଳ ଶକ୍ତିର ଆଧାର ସହସ୍ରାଂଶୁ ପ୍ରଭୁ ସୂର୍ଯ୍ୟଦେବଙ୍କୁ ମୋର ନମସ୍କାର ଜଣାଇ ଦିଏ। ଓଂ ଜବା କୁସୁମ ସଂକାଶଂ କଶ୍ୟପେୟଂ ମହାଦ୍ୟୁତିଂ ଧନ୍ତାରିଂ ସର୍ବପାପଘ୍ନଂ ପ୍ରଣତସ୍ମି ଦିବାକରଂ। ଏ କି ଅପୂର୍ବ ଦୃଶ୍ୟ ମୁଁ ଦେଖୁଛି, ବଡ଼ ଆଶ୍ଚର୍ଯ୍ୟ କଥା। ପୁଷ୍କରିଣୀ ତଟ ଦେଶରେ ସ୍ୱୟଂ ପ୍ରଭୁ ନାରାୟଣ ଦଣ୍ଡାୟମାନ ହୋଇଛନ୍ତି। ମୁଁ ପୁଣି ଥରେ ଦେଖେ।

0: 너비는 이러도간디 저돌부들의 성코 쩍그러거다 벗도 날아놓거리 소영불후 수리비스 누가비를부터 흐리잔디 야속노 나 섰죠
1: 벅다 알번나라잤죠 에하 섭는 후에 마스터버 섰죠 아서 모 바꿔고 아시 모테 벌어봐버려 데커
0: प्रभु नारायण
1: हाँ मोर प्रिय भक्त सबरराज विश्वासु निकांचन अरण्य रे अति गोपन रे नीलकंदर पिंडी रे जो नीलमाधव को बणर सुमधुर फलमूल नैवेद्य अर्पण करी पूजा करुथिले मु सही नीलमाधव
0: प्रभु
1: सेठारो अंतर्धान होई दारु ब्रह्म जगन्नाथ रूपरे नीलाचल श्रीमंदिर रे विराजित ନୀଳକନ୍ଦରରେ ମୋର ଆହାର ଥିଲା ବଣର ଫଳମୂଳ ଆଉ ଏଠାରେ ମୁଁ ଛପନ ଭୋଗୀ ନୀତି ମୋ ପାଇଁ ଷାଠିଏ ପଉଟି ବଣ ହିଁ ଖଞ୍ଜା ବିଶ୍ୱାସ ହେଲା ତ ମୁଁ କିଏ
0: ହାଏ ହାଏ ପ୍ରଭୁ ଜଗନ୍ନାଥଙ୍କର ଇଏ କି ରୂପ ମୁଁ ଦେଖୁଛି ଗତକାଲି ଶ୍ରୀମନ୍ଦିରରେ ଦଇତାପତି ସେବକମାନେ ଯାହା କହୁଥିଲେ ତାହା ନିରାଟ ସତ ଶ୍ରୀଅଙ୍ଗ ତେଜହୀନ ଅବସ ଶ୍ରୀମୁଖ ବିଷର୍ଣ୍ଣ ଦ୍ୱିତୀୟ ଜହ୍ନପୁରୀ ଜବା ପୁଷ୍ପବର୍ଣ୍ଣ ଅଧର ପାଣ୍ଡୁରବର୍ଣ୍ଣ ଧାରଣ କରିଛି ଶ୍ରୀଅଙ୍ଗରେ ଜ୍ୱରର ଲକ୍ଷଣ ସ୍ପଷ୍ଟ ଦୃଶ୍ୟମାନ ହେଉଛି ପ୍ରଭୁ ମୋ ପରି ଗୋଟେ ମୂଢ଼ ପାପୀର ଜୀବନ ରକ୍ଷା ଲାଗି ପ୍ରଭୁ ଅସୁସ୍ଥ ଶରୀରରେ ଏତେ ବାଟ ଅତିକ୍ରମ କରି ଚାଲି ଆସିଲେ ଏ କରୁଣ ଦୃଶ୍ୟ ଦେଖି ମୋର ଯାହା ମରଣ ହେଲା ପ୍ରଭୁ ଦେଖ ଦେଖ ମୋ ଜୀବନ ସତ ଦେଖ ମୋତେ
1: ମନ ଦୁଃଖ କରଣା ହିଁ ଭକ୍ତ ଆଲବନ୍ଦରାଚାର୍ଯ୍ୟ ଶ୍ରୀମନ୍ଦିରରେ ପ୍ରଚଳିତ ବିଧିବିଧାନ ଯୋଗୁଁ ମୁଁ ତୁମକୁ ଅନବସର ସମୟରେ ଦର୍ଶନ ଦେବା ସମ୍ଭବ ନ ହେବାରୁ ତୁମ ପରି ଏକାନ୍ତ ଆପଣାର ଭକ୍ତକୁ ଏକ ସ୍ମରଣୀୟ ପବିତ୍ର ସ୍ଥାନରେ ଦର୍ଶନ ଦେବାକୁ ମନସ୍ଥ କରି ତୁମକୁ ଆତ୍ମବିସର୍ଜନରୁ ନିବୃତ୍ତ କରାଇବା ଉଦ୍ଦେଶ୍ୟରେ ଶ୍ମଶାନ ମହାବୀର ହନୁମାନଙ୍କ ହାତରେ ସନ୍ଦେଶ ପଠାଇଥିଲେ ଇଏ ସେହି ପ୍ରକୃତି ପରିବେଷ୍ଟିତ ପବିତ୍ର ଭୂମି ବଡ଼ଦେଉଳଠାରୁ ପଶ୍ଚିମ ଦିଗରେ ପ୍ରାୟ ଛଅ କୋଶ ଦୂରରେ ଅବସ୍ଥିତ ବ୍ରହ୍ମଗିରି
0: ପ୍ରଭୁ
1: ସତ୍ୟ ଯୁଗରେ ସ୍ୱୟଂ ବେଦପତି ବ୍ରହ୍ମ ଭଗବାନ ଶ୍ରୀବିଷ୍ଣୁଙ୍କର ଦର୍ଶନ କାମନା କରି ଆମ୍ବ ବକୁଳ ପୂର୍ଣ୍ଣାଗ ନାରିକେଳ ବୃକ୍ଷରାଜି ମଣ୍ଡିତ ପ୍ରାକୃତିକ ପରିବେଶ ତଥା ଶାନ୍ତ ପବିତ୍ର ବାତାବରଣ ମଧ୍ୟରେ ତପସ୍ୟା କରି ସିଦ୍ଧିଲାଭ କରିଥିଲେ ସେହି ଶୁଭଦିନଠାରୁ ପିତାମହ ବ୍ରହ୍ମାଙ୍କର ପବିତ୍ର ନାମ ଅନୁସାରେ ଏହି ଦିବ୍ୟ ସ୍ଥାନର ନାମ ବ୍ରହ୍ମଗିରି ସେଇଥିପାଇଁ ଏଠାରେ ତୁମକୁ ଦର୍ଶନ ଦେବାକୁ ଆସିଛି
0: ପ୍ରଭୁ ତଥାପି ତୁମେ କିଛି ଠିକ୍ କଲ ନାହିଁ ପ୍ରଭୁ ମୋ ଉପରେ ଗୋଟିଏ ସାମାନ୍ୟ ମଣିଷର ମରଣ ହୋଇଥିଲେ କାହାର କ'ଣ ଅନିଷ୍ଟ ହୋଇଥାନ୍ତା ଯେ
1: ସବୁଠାରୁ ଅଧିକ ଅନିଷ୍ଟ ହୋଇଥାନ୍ତା କେବଳ ମୋର ତୁମ ପରି ଜଣେ ପ୍ରିୟ ଭକ୍ତକୁ ହରାଇ ମୁଁ ଅବିରତ ଅନୁଶୋଚନାରେ ଅସ୍ଥିର ହୋଇଥାନ୍ତି
0: ଅନବସର ସମୟରେ ତୁମ ଦର୍ଶନ ଲାଭରୁ ବଞ୍ଚିତ ହୋଇ କ୍ରୋଧ ଜର୍ଜରିତ ମନରେ ତୁମକୁ ମନ ଇଚ୍ଛା ମୁଁ ଗାଳି ଦେଇଛି ପ୍ରଭୁ ତୁମକୁ ନିନ୍ଦା କରିଛି ତୁମର ପରମ ସେବକ ମଶାଣିଆ ମହାବୀର ହନୁମାନଙ୍କୁ ମଧ୍ୟ ବିଦ୍ରୁପ କରିଛି ତାଙ୍କର ମହତ୍ ପରାମର୍ଶ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଅପମାନିତ କରିଛି ମୁଁ ଜଘନ୍ୟ ପାପୀ ଘୋର ଅପରାଧୀ ମୋ ପାପର ସୀମା ନାହିଁ ପ୍ରଭୁ ମୋତେ ମୃତ୍ୟୁଦଣ୍ଡ ନ ଦେଇ ଏ ଛାର ଜୀବନ ବଞ୍ଚାଇବା ଲାଗି ତୁମେ କ୍ଲାନ୍ତ ଅବଶ ଅସୁସ୍ଥ ଶରୀରରେ ଏତେ ଦୂରପଥ ଅତିକ୍ରମ କରି ଚାଲିଆସିଲ ପରେ ଅକ୍ଷମଣି ଅପରାଧ ଲାଗି ମଥା ପାତି ଦେଉଛି ପ୍ରଭୁ ମୋତେ କ୍ଷମା କରନ୍ତୁ ଗଭୀର ଜଳରେ ଗଜରାଜର ଆକୁଳ ପ୍ରାର୍ଥନା ଶୁଣି ତାକୁ ଉଦ୍ଧାର କରିବା ପାଇଁ ତୁମ ସୁଦର୍ଶନ ଚକ୍ରରେ ଯେପରି କୁମ୍ଭୀରର ଶିରଚ୍ଛେଦନ କରିଥିଲ ସେହିପରି ତୁମେ ଶ୍ରୀହସ୍ତରେ ଧାରଣ କରିଥିବା ସୁଦର୍ଶନ ଚକ୍ରରେ ମୋର ମସ୍ତକ ଛେଦନ କର ତାହା ହିଁ ହେବ ମୋ ଜଘନ୍ୟ ଅପରାଧର ଉପଯୁକ୍ତ ଶାସ୍ତି
1: ଉଠ ଉଠ ମୋର ପ୍ରିୟ ଭକ୍ତ ଆଲବନ୍ଦରାଚାର୍ଯ୍ୟ କିଏ କହେ ତୁମେ ପାପୀ ତୁମେ ନିର୍ମଳ ନିଷ୍କଳଙ୍କ ପାପ ତୁମକୁ କସ୍ମିନ୍ କାଳେ ସ୍ପର୍ଶ କରି ନପାରେ ଅପରାଧର ତୁମେ

0: ବହୁ ଉର୍ଦ୍ଧ୍ୱରେ ତୁମେ ମୋର ପ୍ରାଣାଧିକ ଏକାନ୍ତ ଆପଣାର ତୁମ ଭକ୍ତିରେ ମୁଁ ଅତ୍ୟନ୍ତ ପ୍ରୀତ ସେଥିପାଇଁ ତୁମକୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବା ଲାଗି ଅସୁସ୍ଥ ଶରୀରରେ କ୍ଲାନ୍ତି ଅବସାଦକୁ ଭୃକ୍ଷେପ ନ କରି ବଡ଼ ଦେଉଳରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ସୁଦୂର ପଥ ଆକର୍ଷିତ ହୋଇ ଚାଲିଆସିଲି। ତୁମର ସରଳ ତଥା ନିର୍ମଳ ଭକ୍ତିରେ ମୁଁ ପରମ ସନ୍ତୋଷ ଲାଭ କରିଛି। ଭକ୍ତ ଆଲବନ୍ଦରାଚାର୍ଯ୍ୟ ମନରୁ ସକଳ ଦୁଃଖ ଅନୁତାପ ଅଭିମାନ ଭୁଲିଯାଇ ତୁମର ଅଭିଳାଷ ପ୍ରକାଶ କର, ମୁଁ ତୁମର ମନସ୍କାମନା ଅବଶ୍ୟ ପୂର୍ଣ୍ଣ କରିବି।
1: ପ୍ରଭୁ ପ୍ରଭୁ କରୁଣା ସାଗର ହରି, ଏ ହତଭାଗ୍ୟ ଦାସାନନ୍ଦପତି, ତୁମେ ଯଦି ସଦୟ ହୋଇଛ ତେବେ କୃତାଞ୍ଜଳି ପୁଟରେ ମୁଁ ତୁମ ଶ୍ରୀଚରଣ ପଦ ପଙ୍କଜରେ ବିନମ୍ର ପ୍ରାର୍ଥନା କରୁଛି। ଯେଉଁ ରୂପରେ ପବିତ୍ର ଭୂମିରେ ପଦାର୍ପଣ କରିଛ, ସେହି ଦିବ୍ୟ ରୂପ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଶ୍ରୀମନ୍ନାରାୟଣ ରୂପରେ ଏଠାରେ ସବୁଦିନ ଲାଗି ବିରାଜମାନ କର, ଏତିକି ମୋର ନିବେଦନ ପ୍ରଭୁ।
0: ତଥାସ୍ତୁ ଭକ୍ତ ଶିରୋମଣି ଆଲବନ୍ଦରାଚାର୍ଯ୍ୟ, ତଥାସ୍ତୁ। ତୁମର ମନସ୍କାମନା ପୂର୍ଣ୍ଣ କଲି, ମୁଁ ସବୁଦିନ ଲାଗି ଏହି ପବିତ୍ର ଭୂମି ବ୍ରହ୍ମଗିରିରେ ବିରାଜମାନ କରିବି। ଠାକୁର ରାଜା ମୋ ପାଇଁ ଏଠାରେ ଏକ ମନ୍ଦିର ତୋଳାଇ ଦେବେ, ତୁମରି ନାମ ଅନୁସାରେ ମନ୍ଦିରର ନାମ ହେବ ଅଲାରନାଥ ମନ୍ଦିର, ଆଉ ମୁଁ ପୂଜା ପାଇବି ଅଲାରନାଥ ରୂପରେ। ଶ୍ରୀମନ୍ଦିରରେ ଯେଉଁ 15 ଦିନ କାଳ ମୁଁ ଅନବସର ପିଣ୍ଡିରେ ଗୁପ୍ତ ସେବାରେ ରହିବି, ସେହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଗଣ ମୋତେ ଏଠାରେ ଦର୍ଶନ କରି ମୋର ପ୍ରତ୍ୟକ୍ଷ ଉପସ୍ଥିତି ଅନୁଭବ କରିବା ସଙ୍ଗେ ସଙ୍ଗେ ସମାନ ଫଳପ୍ରାପ୍ତ ହେବେ ଏବଂ ଏକାପରି ପୁଣ୍ୟ ଅର୍ଜନ କରିବେ। ମୁଁ ଏଥରକ ଶ୍ରୀମନ୍ଦିରକୁ ବାହୁଡ଼ି ଯାଉଛି।
1: ଧନ୍ୟ ପ୍ରଭୁ ଅଲାରନାଥ, ଧନ୍ୟ ତୁମର ମହିମା ପ୍ରଭୁ କୃପା ସିନ୍ଧୁ, ଏ ଅକିଞ୍ଚନ ପ୍ରତି ତୁମର ଅପାର କୃପା। ପୁଣି ଥରେ ତୁମ ଶ୍ରୀଚରଣ କମଳରେ ବେନିହସ୍ତ ଯୋଡ଼ି ପ୍ରଣିପାତ କରୁଛି। ନମୋ ନମ ନମୋ ନମ ନମୋ ନମ।
2: ଶୁଣିଲ ତ ବାବା, ପ୍ରଭୁ ଅଲାରନାଥ ବ୍ରହ୍ମଗିରିରେ କାହିଁକି ଆଉ କିପରି ଆବିର୍ଭୂତ ହେଲେ?
3: ଗୋସେଇ ମହାପ୍ରଭୁ,
2: ଏହି ହେଉଛି ସେ ସମ୍ବନ୍ଧରେ ପ୍ରଚଳିତ କିମ୍ବଦନ୍ତୀର ରହସ୍ୟ।
3: ବାଃ, ଅତି ଚମତ୍କାର, ମନ ଖୁସି ହୋଇଗଲା। ଧନ୍ୟ ମହାପ୍ରଭୁ, ଧନ୍ୟ ମହାପ୍ରଭୁ।
2: ପ୍ରଭୁ ଅଲାରନାଥଙ୍କ ଆବିର୍ଭାବ ଖବର ଚାରିଆଡ଼େ ପ୍ରଚାରିତ ହୋଇଯିବାରୁ ଠାକୁର ରାଜା ଏଇଠାରେ ଏହି ଭବ୍ୟ ମନ୍ଦିରଟି ତୋଳିଦେଲେ। ପଥରରେ ଗଢ଼ା ଏହି ସୁନ୍ଦର ମନ୍ଦିରର ଉଚ୍ଚତା ପ୍ରାୟ 50 ଫୁଟ, ଚିତ୍ତାକର୍ଷକ କାରୁକାର୍ଯ୍ୟରେ ବିମଣ୍ଡିତ। ଖଣ୍ଡିଏ ମାତ୍ର କଳା ମୁଗୁନି ପଥରେ ନିର୍ମିତ ସୂକ୍ଷ୍ମ କଳାକୃତିପୂର୍ଣ୍ଣ ନୀଳମେଘ ବର୍ଣ୍ଣ କାନ୍ତିଯୁକ୍ତ ବିଗ୍ରହର ଉଚ୍ଚତା ପ୍ରାୟ 6 ଫୁଟ, ଦେଖିବାକୁ ଅତି ସୁନ୍ଦର ଚତୁର୍ଭୁଜ ସୁଶୋଭିତ ଶ୍ରୀମନ୍ନାରାୟଣ ମୂର୍ତ୍ତି। ତଳକୁ ନଇ ଆସିଥିବା ଦକ୍ଷିଣ ହସ୍ତରେ ପଦ୍ମ, ଉର୍ଦ୍ଧ୍ୱ ହସ୍ତରେ ସୁଦର୍ଶନ ଚକ୍ର, ବାମପାର୍ଶ୍ୱ ଉର୍ଦ୍ଧ୍ୱ ହସ୍ତରେ ଶଙ୍ଖ, ଆଉ ନିମ୍ନ ହସ୍ତରେ ଶୋଭା ପାଉଛି ଗଦା। ପ୍ରଭୁଙ୍କ ଶ୍ରୀଚରଣ ତଳେ ପକ୍ଷୀରାଜ ଗରୁଡ଼ ଉପବେଶନ ମୁଦ୍ରାରେ ଯୋଡ଼ ହସ୍ତରେ ପ୍ରାର୍ଥନାରତ
3: ଗୋସେଇ ମହାପ୍ରଭୁ।
2: ଅଲାରନାଥ ଠାକୁରଙ୍କର ବିଶ୍ୱସ୍ତ ହେଉଛି ଭଗବାନ ଜଗନ୍ନାଥ ପିତାମ୍ବର ହୋଇଥିବା ବେଳେ ପ୍ରଭୁ ଅଲାରନାଥ ସର୍ବଦା ଶୁଭ୍ର ବସ୍ତ୍ର ପରିଧାନ କରିଥାନ୍ତି। ଜଗନ୍ନାଥଙ୍କ ପରି ଅଲାରନାଥଙ୍କର ମଧ୍ୟ ଦୈନିକ ପୂଜାବିଧି, ନୀତିକାନ୍ତି ଏବଂ ବର୍ଷବ୍ୟାପୀ ସମସ୍ତ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ।
3: ଗୋସେଇ ମହାପ୍ରଭୁ, ଯାହା ସବୁ କହିଲେ ଚାରିଆଡ଼େ ବୁଲାବୁଲି କରି ନିଜ ଆଖିରେ ସବୁ ଦେଖିଆସିଲି, ମୋ ଜୀବନ ଧନ୍ୟ ହୋଇଗଲା। ପ୍ରଭୁଙ୍କ ସମ୍ବନ୍ଧରେ କେବଳ ଗୋଟିଏ କଥା ଜାଣିବା ପାଇଁ ମନରେ ଆଗ୍ରହ ଜାତ ହେଉଛି, ଆପଣ ସେ କଥା ନିଶ୍ଚୟ ଜାଣିଥିବେ।
2: ଆଉ କୋଉ କଥା ଜାଣିବାକୁ ତୁମ ମନରେ ଆଗ୍ରହ ଜାତ ହେଉଛି ବାବା?
3: ବେଢ଼ା ପରିକ୍ରମା କଲାବେଳେ ଅନେକ ଭକ୍ତ ଆଉ ଶ୍ରଦ୍ଧାଳୁ କହୁଥାନ୍ତି, ଖିରିଖିଆ ଅଲାରନାଥ, ଏହାର ରହସ୍ୟ କ'ଣ?
2: ସେ ସମ୍ବନ୍ଧରେ ମଧ୍ୟ ଗୋଟିଏ ଚମତ୍କାର କିମ୍ବଦନ୍ତୀ ପ୍ରଚଳିତ ଅଛି। ତୁମେ ତ ଅନେକ ବେଳୁ ଆସିଲଣି, କ୍ଷୁଧା ଲାଗିବଣି, ଭକ୍ତମାନେ ମଧ୍ୟ ପ୍ରସାଦ ସେବନ କରିସାରିଲେଣି, ତୁମେ ତୁରନ୍ତ ଯାଇ ପ୍ରସାଦ ସେବନ କରିଆସିବ, ଯାଅ, ତାପରେ ତୁମକୁ

0: ଜଗନ୍ନାଥଙ୍କ ଫିରିକି ଅପାଖ୍ୟାନ ଶୁଣେଇବି।
1: ହଉ, ଏଇ ସଙ୍ଗେ ସଙ୍ଗେ ଆସୁଛି ଗୋସେଇ ମହାପୁରୁ। ଗୋସେଇ ମହାପୁରୁ, ପ୍ରସାଦ ସେବନ କରି ଆସିଲି। ପୁରୀ ବଡ଼ଦେଉଳ ଆନନ୍ଦ ବଜାରରେ ମିଳୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଅବଢ଼ା ଅର୍ଣ୍ଣ, ଡାଲି, ବେସର, ମହୁର, କ୍ଷୀରି ଯେପରି ଭାରି ସୁଆଦିଆ, ଏଠିକା ଅଲାରନାଥ ମନ୍ଦିରର ମହାପ୍ରସାଦ ମଧ୍ୟ ଅବିକଳ ସେହିପରି ଭାରି ସୁଆଦିଆ। ମନବୋଧ କରି ପେଟେ ଖାଇଦେଲି। ଓଃ, ମନ ଖୁସି ହେଇଗଲା। ଏଥରକ ଦୟାକରି ମୋତେ ପ୍ରଭୁ ଅଲାରନାଥଙ୍କ ଏ ଯୋଉ ଖିରିଖିଆ କଥାଟା ଟିକେ କୁହନ୍ତୁ।
0: ବୁଝିଲ ବାବା, ଭକ୍ତ ଶିରୋମଣି ଅଲବନ୍ଦ୍ରାଚାର୍ଯ୍ୟଙ୍କ ନାମାନୁସାରେ ଏହି ମନ୍ଦିରର ନାମ ଅଲାରନାଥ ମନ୍ଦିର ହେବାରୁ, ଯେହେତୁ ଅଲବନ୍ଦ୍ରାଚାର୍ଯ୍ୟ ଦକ୍ଷିଣ ଭାରତର ବାସିନ୍ଦା ଥିଲେ, ସେଇଥିପାଇଁ ପ୍ରଥମ ଅବସ୍ଥାରେ ଦାକ୍ଷିଣାତ୍ୟର ଶତାଧିକ କମା ବ୍ରାହ୍ମଣ ପରିବାର ଆସି ବ୍ରହ୍ମଗିରିରେ ଅବସ୍ଥାନ କରି ଅଲାରନାଥଙ୍କ ସେବାପୂଜାରେ ନିୟୋଜିତ ହେଲେ। ନିଜର ପାଳି ଅନୁସାରେ ସେହି ବ୍ରାହ୍ମଣମାନେ ପ୍ରଭୁଙ୍କର ସେବାପୂଜା ନୀତିକାନ୍ତି ନିର୍ବାହ କରନ୍ତି। ସେମାନଙ୍କ ମଧ୍ୟରେ ଜଣେ ବ୍ରାହ୍ମଣ ପୂଜକ ଥିଲେ, ନାଁ ତାଙ୍କର କେତନ ପଣ୍ଡା। ପରିବାରରେ ତିନି ଜଣ, ସେ ନିଜେ, ତାଙ୍କର ପତ୍ନୀ ଆଉ ବାର ବର୍ଷର ପୁଅଟିଏ, ତାଙ୍କ ନାଁ ମଧୁସୂଦନ। ଦିନେ କେତନ ପଣ୍ଡା ତାଙ୍କ ପତ୍ନୀଙ୍କୁ କହିଲେ,
2: ହେ ମଧୁ ବୋଉ, ଶୁଣୁଛ?
3: କଣ କହୁଛ?
2: ଶୁଣିଲି ଆମ ଗାଁ ଗୋପ, ଆର ଗାଁ ଆଲାରପୁର, ଆଉ ଆଲାରପାଟଣାରୁ କେତେଜଣ ତୀର୍ଥ କରିବାକୁ ଯାଉଛନ୍ତି।
3: ମଲା, ଯାଉଛନ୍ତି ତ ଯାଉନ୍ତୁ, ଆମର ସେଥିରେ କଣ ଅଛି?
2: ନାଇଁ ମ, ମୁଁ କଣ କହୁଥିଲି କି, ମୋର ବି କାହିଁକି ତୀର୍ଥ କରିବାକୁ ମନ ହଉଛି, ଯାଆନ୍ତି ସେମାନଙ୍କ ସାଥିରେ।
3: ତମେ ଯିବ, କଣ ଯେ କହିବି ତମକୁ, ତମ ମୁଣ୍ଡ କଣ ବିଗିଡି ଗଲାଣି କି? ହଇ ହେ, ତମର ପୁରା ଏଇ ଲାଗେ ମନ୍ଦିରରେ ପୂଜା କରିବା ଆଉ ଭୋଗ ଲଗେଇବା ପାଳି, ତମେ ତୀର୍ଥ କରିବାକୁ ଚାଲିଗଲେ ସେ କାମ କରିବ କିଏ?
2: ମୋଟେ ଦିନ ଆଠଟାର କଥା ତ, ଆମ ପୁଅ ମଧୁସୂଦନ ହାତରେ ତମେ କ୍ଷୀରି ଆଟିକା ଦବ, ସିଏ ପୂଜା କରି ଭୋଗ ମନ୍ଦିରରେ ଠାକୁରଙ୍କୁ ନୈବେଦ୍ୟ କ୍ଷୀରି ଅର୍ପଣ କରି କିଛି ସମୟ ବାହାରେ ଅପେକ୍ଷା କରିବ, ତାପରେ ଭୋଗ ମନ୍ଦିରକୁ ଯାଇ କ୍ଷୀରି ଆଟିକା ଧରି ଫେରି ଆସିବ, ତମେ ମା ପୁଅ ଖାଇବ, ମୁଁ ଫେରି ଆସିଲେ ପୂର୍ବପରି ପୂଜା ଅର୍ଚ୍ଚନା କରିବି।
3: କେ ଜାଣି କଥାଟା ମତେ କେମିତି କେମିତି ଲାଗୁଛି, ମଧୁ ଏବେ ମୋଟେ ବାର ବର୍ଷର ବାଳୁତ ପିଲା, ତାର ସାଙ୍ଗସାଥି ସାଙ୍ଗରେ ଖେଳିବା ବୁଲିବାରେ ମନ, ମନ୍ତ୍ର ତନ୍ତ୍ର ପୂଜାବିଧି ତାକୁ କିଛି ଜଣା ନାହିଁ। ତମେ କେମିତି କଣ ପୂଜା କର ତମ ସାଥିରେ ଦିନେ ବି ଯାଇ ଦେଖିନି, ସିଏ କଣ ଏ କାମ ତୁଲେଇ ପାରିବ?
2: ହଁ ମ, ନ ପାରିବ କାହିଁକି, ଠିକ ପାରିବ।
3: ହଉ, ଯାହା ତୁମର ଇଚ୍ଛା, ତମେ ତେବେ କେବେ ଯିବ ବୋଲି ଠିକ କରିଛ?
2: ଖଡ଼ିରତ୍ନ ଗଣନା କରି କହିଛନ୍ତି କାଲି ସକାଳ ଶୁଭ ବେଳା, ଆମେ ସବୁ ସକାଳୁ ସକାଳୁ ବାହାରି ପଡ଼ିବୁ।
3: ହଉ ଯାଅ, ଚଞ୍ଚଳ ଫେରି ଆସିବ। ଆରେ ମଧୁ,
4: କଣ ବୋ?
3: ଆରେ ଅଲାରନାଥ ଆଜି ବି କଣ ଆଟିକା ଯାକର ସବୁ କ୍ଷୀରି ଖାଇଦେଲେ?
4: ହଁ ପୁରା ବୋ, ଚାଟି ଚୁଟି ଆଟିକାକୁ ପୁରା ସଫା କରିଦେଇଛନ୍ତି।
3: ମତେ ତ ଏକଥା ଶୁଣି ବଡ଼ ଆଚମ୍ବିତ ଲାଗୁଛି, ତୋ ନନା ଥିଲାବେଳେ ନିତିଦିନ ମନ୍ଦିରକୁ ଯାଇ ପୂଜା କରନ୍ତି, କ୍ଷୀରି ଭୋଗ ଲଗାନ୍ତି, ଭୋଗ ଲଗେଇବାର କିଛି ସମୟ ପରେ ଭୋଗ ମନ୍ଦିରରୁ କ୍ଷୀରି ଆଟିକା ଉଠେଇ ଆଣି ଘରକୁ ଫେରନ୍ତି, କ୍ଷୀରି ଯେତିକି ସେତିକି ଥାଏ, ଟିକିଏ ବି ଉଣା ହେଇନଥାଏ। ଆମେ ସମସ୍ତେ ସେ ଭୋଗ କ୍ଷୀରି ଖାଉ, ହେଲେ ତୁ କଣ ନିତି ଖାଲି ଆଟିକା ଧରି ଘରକୁ ଫେରୁଛୁ?
4: ମୁଁ ଆଉ କଣ କରନ୍ତି ଯେ, ମୁଁ ନିତିଦିନ ଭୋଗ ମନ୍ଦିରରେ କ୍ଷୀରି ଆଟିକା ରଖି କବାଟ ଆଉଜେଇ ଦେଇ ବାହାରକୁ ଚାଲି ଆସେ, ସେଠାରେ ସାଙ୍ଗ ପିଲାମାନେ ଥାଆନ୍ତି, ତାଙ୍କ ସାଥିରେ ଟିକେ ଖେଳି ସାରି କିଛି ସମୟ ପରେ ଯାଇ ଭୋଗ ମନ୍ଦିର କବାଟ ମେଲା କରି ଦେଖେ ତ ସବୁଦିନ ପରି ଆଟିକା ସନ୍।
3: ଏମିତି କାଣ୍ଡ କିଏ ତେବେ କରୁଛି, କିଛି ତ ଜଣାପଡ଼ୁନି। ତତେ ଗୋଟାଏ କଥା ପଚାରିବି, ମୋ ଝିଅ ଛୁଇଁ ସତ କହିଲୁ ବାପା, କ୍ଷୀରି ମିଠା ଆଉ ସୁଆଦିଆ ଲାଗୁଛି ବୋଲି ତୁ ନିଜେ କ୍ଷୀରି ତକ ଖାଇଦେଇ ମୋଠୁ ମାଡ଼ ଖାଇବା ଡରରେ ଠାକୁର ଖାଇଦେଲେ ବୋଲି ତାଙ୍କ ଉପରେ ଦୋଷ ଲଦି ଦଉନୁ ତ?
4: କି କଥା ଯେ ତୁ କହୁ ବୋଉ, ମୋ କଥା ସତ କି ମିଛ ତୁ ନିଜେ ପୁରା ପରୀକ୍ଷା କରିପାରିଲାଗି ଗଲା କାଲି ମୋ ସାଥିରେ ଯାଇଥିଲୁ, ମୁଁ ମନ୍ଦିର ଭିତରକୁ ଗଲି ଆଉ ତୁ ବାହାରେ ଅପେକ୍ଷା କଲୁ, ମୁଁ ଭୋଗ ମନ୍ଦିରରେ ସବୁଦିନ ପରି ପୂଜା କରି କ୍ଷୀରି ଆଟିକା ଥୋଇଦେଇ କବାଟ ଆଉଜେଇ ଦେଇ ସାଙ୍ଗେ ସାଙ୍ଗେ ବାହାରକୁ ଚାଲି ଆସିଲି, ଆଉ ଅନ୍ୟ ଦିନ ପରି କିଛି ସମୟ ପରେ ଭୋଗ ମନ୍ଦିରକୁ ଯାଇ ଆଟିକା ଧରି ବାହାରକୁ ଆସିଲି। ତୁ ଏ ଘଟଣା ନିଜ ଆଖିରେ ଦେଖିବା ପରେ କହୁଛୁ କଣ ନା, ମୁଁ ସୁଆଦିଆ ମିଠା କ୍ଷୀରିତକ ଖାଇ ଠାକୁରଙ୍କ ମୁଣ୍ଡରେ ଅଠା ବୋଳୁଛି?

0: ହଁ ସତ କଥାରେ ପୁଅ, ତୋର ଏଥିରେ କିଛି ଦୋଷ ନାହିଁ, ତୁ ଆମର ସୁନା ପୁଅ, ତାହେଲେ କିଏ ଏ କାମ କରୁଛି? କ୍ଷୀରି ଆଟିକାକୁ ଏମିତି ବାଗରେ ଚାଟି ଚୁଟି ସଫା କରିଦଉଛି ଯେ କଣିକାଟା ଏବେ ସୁଧା ରହୁନି। ଏବେ ମୋର ପୁରା ବିଶ୍ୱାସ ହେଲା ଯେ ସେଇ ଲୋଭୀ ଅଲାରନାଥ ଏ କାଣ୍ଡ କରୁଛି। ହଉ ତୋ ନନା ତୀର୍ଥରୁ ଫେରନ୍ତୁ, ତାଙ୍କ କାନରେ ଗୋଟି ଗୋଟି କରି ସବୁ କଥା ପଡିବ, ତେଣିକି ସେ ଯାହା ବ୍ୟବସ୍ଥା କରିବେ।
1: ମୁଁ ଭଲରେ ଭଲରେ ତୀର୍ଥ କରି ଫେରି ଆସିଛି ମଧୁ ବୋଉ। ଆଚ୍ଛା ମହାପୁଅଙ୍କର କି ବିଚାର ଚାଲିଥିଲା କି? କୋଉ କଥା ମତେ ଗୋଟି ଗୋଟି କରି କହିବ?
0: ହେ ତମର ଏ ଅଲାରନାଥ କେମିତିକା ଲୋଭୀ ଠାକୁର କି?
1: କଣ ହେଲା କି?
0: ଖାଲି ତ ଲୋଭୀ ନୁହନ୍ତି, ବଡ଼ ଅବିବେକୀ ମଧ୍ୟ।
1: ଠାକୁରଙ୍କୁ ଏମିତି କଣ କହୁଛ?
0: ଆଠ ଦିନ ହେଲା ସିଏ ଆମକୁ ଭେଳିକି ଲଗଉଛନ୍ତି, ଭେଳିକି।
1: କଥାଟା କଣ ଖୋଲିକି କହୁନ କାହିଁକି?
0: ପୁଅ ନିତିଦିନ କ୍ଷୀରି ଆଟିକା ନେଇ ମନ୍ଦିରକୁ ଯାଉଛି, ଭୋଗ ମନ୍ଦିରରେ ଆଟିକା ରଖି କବାଟ ବନ୍ଦ କରିଦେଇ ବାହାରକୁ ଆସୁଛି। କିଛି ସମୟ ପରେ ଯାଇ ଦେଖେ ତ ଠାକୁର ସବୁତକ କ୍ଷୀରି ଖାଇଦେଇ ଆଟିକାକୁ ଚାଟି ଚୁଟି ସଫା କରି ଦଉଛନ୍ତି। ଆଟିକାରେ କ୍ଷୀରି କଣିକାଟେ ବି ରହୁନି, ଆଠ ଦିନ ହେଲା ସେ ଖାଲି ଆଟିକା ଧରି ଘରକୁ ଫେରୁଛି।
1: ତମ କଥା ଶୁଣି ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି।
0: ତମେ ତ ନୀତି ମନ୍ଦିରକୁ ଯାଇ ବିଧିବିଧାନରେ ମନ୍ତ୍ର ଶୁଳ୍କ ପାଠ କରି ଠାକୁରଙ୍କୁ ପୂଜା କର, କ୍ଷୀରି ଭୋଗ ଲଗେଇ ସେଇ କ୍ଷୀରି ଆଟିକାକୁ ଧରି ଘରକୁ ଆସ। କ୍ଷୀରି ଟିକିଏ ବି ଉଣା ହେଇନଥାଏ, ଆମେ ସମସ୍ତେ ସେଇ କ୍ଷୀରି ଖାଉନା।
1: ହଁ ତ ନିତିଦିନ ସେହିପରି ଚାଲିଛି।
0: ହେଲେ ଆମ ପୁଅ ମଧୁସୂଦନ ଠାକୁରଙ୍କ ପୂଜା ପାଠ ମନ୍ତ୍ରଶ୍ଳୋକ କିଛି ବି ଜାଣିନି, ଅଥଚ ସେ କ୍ଷୀରି ଲଗେଇଲାରୁ ଠାକୁର କେମିତି ସବୁତକ କ୍ଷୀରି ଖାଇ ଆଟିକାକୁ ଚାଟି ଚୁଟି ସଫା କରିଦେଉଛନ୍ତି, ଆଟିକାରେ କଣିକା ବି ରହୁନି।
1: ଭାବୁଛି ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି, କାଲି ସବୁ କଥା ସାମ୍ନାକୁ ଆସିବ। ଠିକ ଅଛି, କାଲି ତମେ ନିତିଦିନ ପରେ ମଧୁ ହାତରେ କ୍ଷୀରି ଆଟିକା ଦେଇ ପଠେଇବ। ସେ ମନ୍ଦିରକୁ ଯାଇ କେମିତି ପୂଜା କରୁଛି ଆଉ କେମିତି କ୍ଷୀରି ଭୋଗ ଲଗାଉଛି ମୁଁ ନିଜ ଆଖିରେ ଦେଖିବି।
0: ହଉ।
1: ମଧୁ।
2: କଣ ନନା?
1: ମୁଁ ଏଇ ଭୋଗ ମନ୍ଦିର କୋଣରେ ଲୁଚି ଯାଉଛି, ତୁ ନିତିଦିନ ଯେମିତି ପୂଜା କରି କ୍ଷୀରି ଭୋଗ ଅର୍ପଣ କରୁ ସେମିତି କରି କବାଟ ଆଉଜେଇ ଦେଇ ବାହାରକୁ ଚାଲିଯା।
2: ହଉ ନନା। ହେ ଅଲାର ନାଥ, ମୋତେ ପୂଜା ବିଧି ମନ୍ତ୍ର ଶ୍ଳୋକ କିଛି ଜଣା ନାହିଁ, ଆଟିକାରେ କ୍ଷୀରି ଆଣିଛି ଏଇଠି ଥୋଇଲି। ଆସ ଅଲାରେ ଖାଅ କ୍ଷୀରି, ନନା ଯାଇଛନ୍ତି ତୀର୍ଥ କରି, ମୋତେ ନ ଆସେ ପୂଜା କରି, ଆସ ଅଲାରେ ଖାଅ କ୍ଷୀରି। କଣ ମୋ କଥା ଶୁଭିଲା ଠାକୁରେ? କ୍ଷୀରି ଆଟିକା ଏଇଠି ରଖିଲି, ପୁଣି ଥରେ ମନେ ପକେଇ ଦଉଛି, ଆସ ଅଲାରେ ଖାଅ କ୍ଷୀରି, ନନା ଯାଇଛନ୍ତି ତୀର୍ଥ କରି, ମୋତେ ନ ଆସେ ପୂଜା କରି, ଆସ ଅଲାରେ ଖାଅ କ୍ଷୀରି। ହଉ କ୍ଷୀରି ଖାଇବୁ ଠାକୁରେ, କବାଟ ଆଉଜି ଦେଇ ଯାଉଛି।
3: ପ୍ରଭୁ ପ୍ରଭୁ, କିଏ?
4: ପୂଜକ କେତନ ପଣ୍ଡାଏ।
1: ଇଏ ତମେ କଣ କରୁଛ ପ୍ରଭୁ? ସ୍ୱଦେହରେ ଆବିର୍ଭୂତ ହୋଇ ସବୁଦିନ ଏମିତି ସବୁତକ କ୍ଷୀରି ଖାଇଦଉଛ? ଘରେ ମୋର ପୁଅ ଭାର୍ଯ୍ୟା ଭୋଗ କ୍ଷୀରି ଖାଇବାରୁ ବଞ୍ଚିତ ହେଉଛନ୍ତି। ପୁରାଣ ଶାସ୍ତ୍ର କହେ ଏ ସଂସାରରେ ଯେତେ ସବୁ ଦେବୀ ଦେବତା ଠାକୁର ଠାକୁରାଣୀ ପୂଜା ପାଉଛନ୍ତି ସମସ୍ତେ କେବଳ ବାସ୍ନା ଭୋଗୀ, ପ୍ରତ୍ୟେକ ଭୋଜନରେ ତାଙ୍କର କୌଣସି ନୈତିକ ଅଧିକାର ନାହିଁ। ତୁମେ ପୁରା ସମଗ୍ର ଜଗତବାସୀଙ୍କର ମାତା ପିତା, ରକ୍ଷାକର୍ତ୍ତା ଆଉ ଅନ୍ନଦାତା, ଆମେ ସମସ୍ତେ ତୁମର ସନ୍ତାନ। ତୁମ ପ୍ରଦତ୍ତ ଅନ୍ନରେ ଆମେ ପ୍ରତିପାଳିତ, ତୁମେ ଦାନ କରିଥିବା ଅନ୍ନକୁ ତୁମେ ଯଦି ଏମିତି ସଶରୀରେ ଅବତୀର୍ଣ୍ଣ ହୋଇ ନିଜ ସନ୍ତାନ ମୋର ଛଡେଇ ନବ, ଆମେ ତେବେ ଖାଇବୁ କଣ?
4: ମୋର ପ୍ରିୟ ପୂଜକ କେତନ ପଣ୍ଡାଏ, ଥୟାଧର କହୁଛି ଶୁଣ, ତୁମର ଏ ପୁତ୍ର ମଧୁସୂଦନ ଅବଧ ବାଳକ, ତାର ଶିଶୁ ସୁଲଭ ବ୍ୟବହାର ଆଉ ସରଳ ଆବାହନରେ ମୁଁ ବସା ହେଇଯାଏ, ତାର ପ୍ରେମ ଆଉ ନିଷ୍କାମ ଭକ୍ତିରେ ମୁଁ ତରଳିଯାଏ। ସିଏ ସିନା ପୂଜା ପାଠ କି ମନ୍ତ୍ର ଶ୍ଳୋକ ଜାଣିନି, ହେଲେ ତାର ନିଷ୍କପଟ ସରଳ କଥା କେତେ ପଦ ମୋତେ ଆରାଧନାର ଅମୃତ ଶ୍ଳୋକ ପରି ଆନନ୍ଦିତ କରେ। ସେଇଥିପାଇଁ ତାର ନିଷ୍ପାପ ହୃଦୟର ନିବେଦନକୁ ମୁଁ ଏଡ଼ାଇ ଦେଇପାରେ ନାହିଁ। ମୋର କ୍ଷୁଧା ବଢ଼ିଯାଏ, ନୈବେଦ୍ୟ ଭାବରେ ନୀତି ଅର୍ପଣ କରୁଥିବା

0: ଉପାସିତ କ୍ଷୀରିକୁ ମୁଁ ଅତି ଆଗ୍ରହରେ ସବୁତକ ଖାଇଦିଏ। ଆଶୀର୍ବାଦ କରୁଛି, ପୁତ୍ର ମଧୁସୂଦନ ତୁମର କୂଳ ଉଜ୍ଜଳ କରିବ। ତାର ଏହି ସରଳ ଆଉ ନିଷ୍କପଟ ଭକ୍ତିଭାବ ଯୋଗୁଁ ସେ ମୋର ସେବା ପୂଜାରେ ନିୟୋଜିତ ହୋଇ ଜଣେ ଉତ୍ତମ ପୂଜକର ସମ୍ମାନ ଲାଭ କରିବ। ମୋ ଦର୍ଶନ ଲାଗି ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଗଣ ମୋର ଏହି କ୍ଷୀରିକିଆ ଉପାଖ୍ୟାନ ଶ୍ରବଣ କରି ତୁମ ପୁତ୍ର ମଧୁସୂଦନକୁ ମଧ୍ୟ ଧନ୍ୟ ଧନ୍ୟ କହିବେ।
1: ପ୍ରଭୁ ଅଲାରନାଥଙ୍କ କ୍ଷୀରିକିଆ ପ୍ରସଙ୍ଗ ଶୁଣିଲ ତ ବାବା?
2: ହଁ ଗୋସେଇ ମହାପ୍ରଭୁ,
1: ଏ କିମ୍ବଦନ୍ତୀ ଚାରିଆଡ଼େ ପ୍ରଚାରିତ ହେବା ଦ୍ୱାରା ଠାକୁର ରାଜା ପ୍ରଭୁଙ୍କ ସେବା ପୂଜା ନୀତିକାନ୍ତି ସୁଚାରୁ ରୂପେ ନିର୍ବାହ ହେବା ଲାଗି ସମସ୍ତ ବ୍ୟବସ୍ଥା ଖଞ୍ଚିଦେଲେ। ମଧୁସୂଦନର ସରଳ ସ୍ୱଭାବ ଆଉ ନିଷ୍କାମ ଭକ୍ତିରେ ପ୍ରଭୁ ଶ୍ରୀମନ୍ ନାରାୟଣ ପ୍ରୀତ ହୋଇଥିବା ଜାଣି ତାଙ୍କୁ ପ୍ରଭୁଙ୍କର ସେବା ପୂଜାରେ ନିୟୋଜିତ କରାଗଲା। ଶ୍ରୀକ୍ଷେତ୍ରର ଶ୍ରୀଜୀଉଙ୍କ ପରି ପ୍ରଭୁ ଅଲାରନାଥଙ୍କ ମଧ୍ୟ ଦୈନିକ ସେବା ପୂଜା ନୀତିକାନ୍ତି ଆଉ ବର୍ଷବ୍ୟାପୀ ସମସ୍ତ ପର୍ବପର୍ବାଣୀ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ଅନବସର ସମୟରେ ପ୍ରତିବର୍ଷ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ଲାଗି ପ୍ରବଳ ଜନସମାଗମ ହୋଇଥାଏ। ଏହାର ବିଶେଷ କାରଣ ହେଉଛି ସୁଗନ୍ଧଯୁକ୍ତ ସୁଆଦିଆ କ୍ଷୀରି। ଅମୃତତୁଲ୍ୟ ଏହି କ୍ଷୀରି ଖାଇବା ଲୋଭରେ କାହିଁ କେତେ ଦୂରଦୂରାନ୍ତରୁ ଭକ୍ତ ଆଉ ଶ୍ରଦ୍ଧାଳୁଙ୍କର ବ୍ରହ୍ମଗିରିକୁ ଆଗମନ ହୋଇଥାଏ।
3: ଗୋସେଇ ମହାପ୍ରଭୁ, ଆପଣଙ୍କ ତୁଣ୍ଡରୁ ଭକ୍ତବତ୍ସଳ ପ୍ରଭୁ ଅଲାରନାଥଙ୍କର ବ୍ରହ୍ମଗିରି ଆବିର୍ଭୂତ ହେବା କିମ୍ବଦନ୍ତୀ ଆଉ କୌତୁକିଆ କ୍ଷୀରିକିଆ ପ୍ରସଙ୍ଗ ଶ୍ରବଣ କରି ମୋ ଜୀବନ ଧନ୍ୟ ହୋଇଗଲା। ଆସନ୍ତା ଅନବସର ସମୟରେ ଦିନେ ବ୍ରହ୍ମଗିରିକୁ ନିଶ୍ଚୟ ଆସିବି। ପ୍ରଭୁ ଅଲାରନାଥଙ୍କ ଦର୍ଶନ ଅବସରରେ ଅମୃତତୁଲ୍ୟ ସ୍ୱାଦିଷ୍ଟ କ୍ଷୀରି ଖାଇବି। ଏଇଠି ଦଣ୍ଡବତ କରୁଛି ଗୋସେଇ ମହାପ୍ରଭୁ। ଆସୁଛି ଗୋସେଇ ମହାପ୍ରଭୁ।
1: କଲ୍ୟାଣ କଲ୍ୟାଣ କଲ୍ୟାଣ, ମଙ୍ଗଳମୟ ପ୍ରଭୁ ଅଲାରନାଥ ତୁମର ସର୍ବଦା ମଙ୍ଗଳ କରନ୍ତୁ।
4: ପ୍ରଭୁ ଅଲାରନାଥଙ୍କର ଜୟ, ପ୍ରଭୁ ଅଲାରନାଥଙ୍କର ଜୟ, ପ୍ରଭୁ ଅଲାରନାଥଙ୍କର ଜୟ।

ଶୁଣିଲି ନାଟକ ଖିରିକିଆ ଅଲାରନାଥ। ବିଭିନ୍ନ ଚରିତ୍ରରେ ଥିଲେ ଶ୍ରୀଜଗନ୍ନାଥ, ରମାକାନ୍ତ ମିଶ୍ର, ହନୁମାନ ସନ୍ତୋଷ କୁମାର ସାହୁ, ଆଲବନ୍ଦାରାଚାର୍ଯ୍ୟ, ବିନାୟକ ମିଶ୍ର, ଗ୍ରାମବାସୀ ସ୍ୱର ଏକେ ଚିତ୍ତରଞ୍ଜନ ସ୍ୱାଇଁ, ଅଭିଭାବକ ସ୍ୱର ଶାରଦା ପ୍ରସନ୍ନ ମହାନ୍ତି, ଭକ୍ତ ପ୍ରଶାନ୍ତ କୁମାର ବେହେରା, ପୂଜକ ଶିବାନୀ ପ୍ରସାଦ ମହାପାତ୍ର, ଦୈତାପତି ସେବକ କୃଷ୍ଣଚନ୍ଦ୍ର ସାହୁ, ଅଲାରନାଥଙ୍କ ପୂଜକ ଦୁଇ କେତନ ପଣ୍ଡା, ବ୍ରାହ୍ମଣୀ ବିଜୟଲକ୍ଷ୍ମୀ ପ୍ରହରାଜ, ମଧୁ ଭୂମିକାରେ ଥିଲେ ସତ୍ୟସ୍ମିତା ବେହେରା। ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଦୁର୍ଗା ମାଝୀ, ସହଯୋଗିତା ସତ୍ୟସ୍ମିତା ବେହେରା।

ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ କଟକର ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା

ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ଆଉଥରେ କହି ରଖୁଛୁ, ଆକାଶବାଣୀ କଟକର ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ନାରୀମହଲ ଦିନ ଗୋଟାଏ ବଜି 20 ମିନିଟ୍ରେ ଏଥିରେ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45 ଏବଂ ଅପରାହ୍ନ 5ଟାରେ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ 3ଟାରେ। ଅପରାହ୍ନ 4ଟାରେ କୃଷି ସଂସ୍ଥାର ବିଷୟ ରହିଛି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:30। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବେ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଅପରାହ୍ନ 5ଟାରେ। ଯୁବବାଣୀ ଅପରାହ୍ନ 5:30। ଏଥିରେ ସୃଜନୀରେ ଶୁଣିବେ ଆଲୋଚନା ବର୍ତ୍ତମାନର କବିତାରେ ଚିତ୍ରକଳ୍ପର ପ୍ରୟୋଗ। ଆଲୋଚନା କରିବେ ଗୋଲାପ ରାଉତ ଏବଂ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 64ତମ ଭାଗ ପ୍ରଚାର କରିବେ ସନ୍ଧ୍ୟା 6:10।

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 10:45। ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ

0: ନାରୀମହଲ ପ୍ରଚାର କରିବା ଦିନ ଗୋଟିଏ ବାଜି 20 ମିନିଟ୍ରେ ଏଥିରେ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଅପରାହ୍ନ 4ଟାରେ କୃଷି ସଂସାର, ଏଥିରେ ବିଷୟ ରହିଛି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ। ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଯୁବବାଣୀ ଅପରାହ୍ନ 5:30 ଏଥିରେ ସୃଜନୀରେ ଶୁଣିବେ ଆଲୋଚନା ବର୍ତ୍ତମାନର କବିତାର ଚିତ୍ରକଳ୍ପର ପ୍ରୟୋଗ। ଆଲୋଚନା କରିଛନ୍ତି ଗୋଲାପ ରାଉତ ଏବଂ ଶ୍ରୋତାଙ୍କ କଲମରୁ କବିତା। ଶୁଣିଲେ ଯେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ଏ ସମୟ ମଧ୍ୟରେ 37 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ଏବଂ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲି ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ହ୍ୟାଲୋ
5: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି। ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
6: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
7: ସାର୍ ଏତେ କୋଉଠୁ?
6: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
7: ସାର୍ 2 ଲକ୍ଷ
8: କଣ ହେଲା ବାପା?
7: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
5: ଆରେ
7: କାଟିଦେଲା,
8: ପାନିକ୍ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
7: ଫ୍ରଡ୍?
8: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
7: ତ ଟଙ୍କା ହରେଇବେ।
9: RBI କହେ
10: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଅଭୁଲା ଗୀତ, ଆଜି ଏଥିରେ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସିଦ୍ଧାର୍ଥ ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ରାଧାମୋହନ ଷଡ଼ଙ୍ଗୀଙ୍କ ରଚନା।

0: ଶୁଣୁଥିଲି ସିଦ୍ଧାର୍ଥ ମିଶ୍ର ଏବଂ ବନ୍ଦିତା ରାୟ ଗାଇଥିବା କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: अच्छा दास बाबू आपण घर
2: सतुरी
0: प्रचार कर मंगल महापात्र सहदेव स्वयं परिवेशित दासकाठिया गीत।

0: ଭାଇ ଜଗତର ମା ତ ଯେ ସରସ୍ୱତୀ ସରସ୍ୱତୀଙ୍କର ପଦେ ହେଲା ଜଗତର ମା ତ ଯେ ଭଗବାନ ଜଗନ୍ନାଥଙ୍କର ପଦେ କହିବା ପ୍ରଭୁ କଣ କହିଲେ
1: କଣ

0: ही नहीं।
1: और
0: हाँ

0: ଥିଲୁ ଭାଇ ଯାହା ମିଛ ଗଲେ ମଧ୍ୟ ହରେ
1: ନାମ ହରେ ନାମ ସାର
0: ମଥୁରାରେ ବିଲ ମେଣ ମଧ୍ୟମାକ୍ଷର ବର୍ଜିତ
1: ତନ୍ମୁଖେ ଦୟାକର ନାସ୍ତି ତନ୍ମୁଖେ ମଧ୍ୟମାକ୍ଷର
0: ମଥୁରା ତାକୁ ବିଲମ କଲେ
1: ତାକୁ ଓଲଟା କଲେ ହେଲା ରାଥୁମ
0: ମଧ୍ୟକ୍ଷର ବର୍ଜନ କଲେ
1: ରାଥୁମ ମଧ୍ୟକ୍ଷଟା ମାନେ ରହିଲା ଥୁ ଥୁଟାକୁ କାଟିଦେଲେ ଆଉ ରହିଲା ରାମ
0: ଜନ୍ମୁଖେ ଦୟାକର ନାସ୍ତି
1: ତନ୍ମୁଖେ ମଧ୍ୟମାକ୍ଷର
0: ରାମ ବୋଲିବାର ଦ୍ୱିତୀୟ ଅକ୍ଷର ଯୋଉ ଲୋକର ମୁଖରେ ନାହିଁ ତନ୍ମୁଖେ କଣ
1: ମଧ୍ୟମାକ୍ଷର ଯୋଉ ରହିଛି ବେଳେ ଥୁ ରାମ ବୋଲିବାର ଦୁଇଟି ଶବ୍ଦ ତା ମୁଖରେ ନାହିଁ ତାର ମୁଖରେ ଛେପ ପକେଇଦେବାର ବିଧି
0: ସପଦ ସମୁଦ୍ରରେ ବରୁଣ ପୁତ୍ର

0: ଝିଲୁ ଭାଇ ଏକ ଦିନ ପରେ ବରୁଣ ଚକ୍ରବର୍ତ୍ତୀ ସେମାନେ କକ୍ଷରେ ଶୋଇଛନ୍ତି ସ୍ୱପ୍ନ ଦେଖିଲେ ଆପଣାର ପୁରୁଟା ଜଳରେ ଭାସି ଯାଉଛି।
1: ଆଶ୍ଚର୍ଯ୍ୟ କଥା
0: କଣ ଆଶ୍ଚର୍ଯ୍ୟ କଥା
1: ସବୁତ ସମୁଦ୍ରର ଅଧିପତି ହଉଛନ୍ତି ବରୁଣ ତାଙ୍କେ ଶୋଇବା ପୁରୁଟା ଯୋଉଠି ଜଳରେ ଭାସି ଯାଉଛି ହେଲେ ନଦୀ ଭିତରେ ଗୋଟେ କୁଅଟେ ଭାସିଗଲା ଭଳିଆ
0: ବୁଝିଲୁ ଭାଇ ସେତେବେଳେ ମନ୍ତ୍ରୀ ରାତି ରାଧା ପଚାରିଲେ ମୁଁ ଶୋଇବାର ପୁରା ଟିକା ଜଳରେ ଭାସୁଛି ଏଇ ବିଷୟଟି କୁହ
1: ଆଚ୍ଛା
0: ମନ୍ତ୍ରୀ ବେଳା କହିଲେ

ଏହି ପରି ଯେତେବେଳେ ଦଶ ମାସ ଦଶ ଦିନ ସମ୍ପୂର୍ଣ୍ଣ ହେଲା ମହାଦେବଙ୍କର ଗର୍ଭରୁ ଗୋଟିଏ ଗୋଇଟା ଜନ୍ମ ହେଲା।

0: ଶୈଳ ଅଯୋଗ୍ୟ
1: ଆଚ୍ଛା
0: କଣ ରେ ପୁରାଣ
1: ଆଧ ଭାରତ
0: ଏ ଯୋଉ ବାବୁ ମାନେ ବସିଛନ୍ତି କିଏ ଆଧ ଭାରତ ଶୁଣୁଛି ନା
1: ମାନେ ସେଟା ଭାରତ ଶୁଣୁଛନ୍ତି ଆଉ ଭାରତ କଥା ପିଲାପିଲି ଟୋକା ଡାକିଲା ତିଲିରା ତିଲିରେ ସମସ୍ତେ ବୁଝୁଛନ୍ତି
0: ପିଲାପିଲି ଟୋକା ଡାକିଲା ତିଲିରା ତିଲିରେ ବୁଝିଲା ପରେ ଆଧ ଭାରତର ଅର୍ଥ ଅଛି
1: ଅର୍ଥ ଲତାଇ କଣ କୋଉଟା ଲିଖିତ ଅଛି
0: ଆଧ ଭାରତର ଅର୍ଥ କହିବା ବର୍ତ୍ତମାନ ସମୟ ନାହିଁ ବିଷୟ କହିବା

0: ସେତେ ବୋଲି
1: ଆଚ୍ଛା
0: ବରୁଣ ଚକ୍ରବର୍ତ୍ତୀ ମନ୍ତ୍ରୀଙ୍କୁ କହିଲେ
1: ହେ
0: ମନ୍ତ୍ରୀ ମୋର ଗୋଟିଏ ଝିଅ ଜନ୍ମ ହେଲେ ଝିଅର ଶୁଭାଲୋଚନ କରିବା ପାଇଁ ଆମ ଦେଶରେ କେତେ ବ୍ରାହ୍ମଣ ଅଛନ୍ତି
1: ଆଚ୍ଛା
0: ସମସ୍ତଙ୍କୁ ଆମନ୍ତ୍ରଣ
1: ଦେବା
0: ମନ୍ତ୍ରୀ ଆଜ୍ଞା ପାଇଁ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କଲେ
1: ଆଚ୍ଛା
0: ହଜାରେ ବ୍ରାହ୍ମଣ ଜମା ହେଲେ ସେତେବେଳେ ବରୁଣ କହିଲେ ହେ ବ୍ରାହ୍ମଣ ମାନେ
1: ଆଚ୍ଛା
0: ମୋର ଗୋଟିଏ ଝିଅ ଜନ୍ମ ହେଲା ମୋ ଝିଅର ଭଲ ମୁଣ୍ଡ ସବୁ କହିବ
1: କହିବ
0: ମୋର ଇଚ୍ଛା ଧନ ମୋର ଭଣ୍ଡାରରୁ ନେବ ଏହିପରି ଯେତେବେଳେ କହିଲେ
1: ଆଚ୍ଛା

0: ଚାହୁଁ
1: ବୋଲେ ହେ ବିରାଧି ବୀର ବରା ଦୁର୍ପ ସେ କର ଏହିପରି ଝିଅଟି ଯୋଉ ଅଭାଗ୍ୟରେ ଜନ୍ମ ହେଲା
0: ଆଚ୍ଛା
1: ଷୋହଳ ବର୍ଷକୁ ବନ୍ଧ ଦୋଷ ଆଣିବ ତେର ବର୍ଷ ହେଲେ ପିତାଙ୍କୁ ମାରିବ ରାତ୍ରି ରଜବତୀ ହେଲେ ଏ ଝିଅ ଯଦି ଆପଣଙ୍କର ଗୃହରେ ଥିବ
0: ତେବେ ନା ଦିନେ ଆପଣଙ୍କର ରାଜ୍ୟ ମଧ୍ୟ ନାଶ ହୋଇଯିବ
1: ଏହିପରି ଯେତେବେଳେ ବ୍ରାହ୍ମଣ ମାନେ କହିଲେ ରାଜା ମନ୍ତ୍ରୀ ଡାକି କହିଲେ
0: କଣ
1: ଆର ଉପାୟ କଣ
0: କଣ କରିବା
1: ମନ୍ତ୍ରୀ କହିଲେ

0: ଚକ୍ରବର୍ତ୍ତୀ ଯାଇ ରାଣୀ କହିଲେ ଆଚ୍ଛା ଏ ପୃଥିବୀ ଭାଗ୍ୟରେ ଏଇ ଝିଅଟି ଜନ୍ମ
1: ହେଲା
0: 16 ବର୍ଷକୁ ଭଣ୍ଡ ଦୋଷ ଆଣିଛି ତେଣୁ ଏ ଝିଅ ଠାରେ ପ୍ରୟୋଜନ ନାହିଁ
1: ଆଚ୍ଛା
0: ଈଶ୍ୱର ତୁମକୁ ଆମକୁ ରଖିଥିଲେ
1: ଏହିପରି କେତେ ଅଜି ପାରିବା
0: ଏହିପରି ଯେତେବେଳେ କହିଲେ ସେତେବେଳେ ରେଣବତୀ କହିଲେ
1: ଆଚ୍ଛା
0: ହେ କାନ୍ତ ଘର ପଛେ ମୋହର ଏ ରାଜନାଥ ଯାଉ ଜନ୍ମ ହେବା କୁମାରୀ
1: ଗୁହରେ ମୋର ଥାଉ
0: ଘରେ ପଛେ ମୋର ଏ ରାଜନାଥ
1: ଆଚ୍ଛା
0: କିନ୍ତୁ ଜନ୍ମ ହେବାର ଝିଅ
1: ଗୁହରେ ଥାଉ
0: ଶୁଣି କରି।

ଆମ ରାମ ଦେହ।

0: ରାଜାଙ୍କର ଭୟରେ ନୀରବତୀ
1: ଆଚ୍ଛା
0: ଏକ ବୃକ୍ଷ ମୂଳେ ବସି
1: ହଁ
0: ଘର ଉଦ୍ୟାନ ବନରେ
1: ଆଚ୍ଛା
0: ଭାଉଣୀ କରି କାନ୍ଦୁଛି
1: ହଁ
0: ବୋଲି
1: ହଁ।

ପାର୍ବତୀ ଶିବଙ୍କୁ କହିଲେ ଆଚ୍ଛା ହେ ପ୍ରଭୁ ଏ ବନତରେ କିଏ ଗୋଟେ ସ୍ତ୍ରୀ କାନ୍ଦୁଛି ଆଚ୍ଛା ପାର୍ବତୀ ଶିବ କହିଲେ ଭୂତ କି ଡାକିଲେ କାନ୍ଦୁଥିବେ ପାର୍ବତୀ ତିନି ହୋଇଗଲେ ଉନ୍ନତ ନିରବତୀ କ୍ରମ ଆଚ୍ଛା ସେତେବେଳେ ପାର୍ବତୀ କହିଲେ

ଯେତେବେଳେ ନିରବତୀ କହିଲେ ପାର୍ବତୀ ଶିବଙ୍କୁ କହିଲେ ମହେଶ୍ୱର ଏଇ କନ୍ୟା ଯୋଉ ଅଭାଗ୍ୟ ଜନ୍ମ ଦେଲେ ଏଇ ଷୋହଳ ବର୍ଷକୁ ବନ୍ଧଦୋଷ ଆଣିଛି ତେଣୁ ଚକ୍ରବର୍ତ୍ତୀ ଆଦେଶ ଦେଲେ ଏ କନ୍ୟାକୁ ଫେରି ଦିଅ କନ୍ୟାଟି ଏ କନ୍ୟାକୁ ପ୍ରତିକାର କରିବା ଏଇ କନ୍ୟା

ସେତେବେଳେ ପାର୍ବତୀ କହିଲେ ଏ କନ୍ୟାଙ୍କୁ ପ୍ରତିକାର କରିଦେବା ମହାଦେବଙ୍କର ହସ୍ତରୁ କେତେବେଳେ ମହାଦେବ ଆସୁଛି ଆସୁଛି ଘର ଦେଲେ ସୁଲ ଖଣି ତୁ ଯୁଗ ଯୁଗ ଥିବୁ ସବୁ ବାହାରେ ପୁତ୍ର ବଚିବେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ମଞ୍ଜୁଳ ମଧ୍ୟାହ୍ନ। ଆସି ପହଞ୍ଚିଯାଇଛି ଆପଣମାନଙ୍କର ପସନ୍ଦର ଗୀତ ଏସ୍ଏମ୍ଏସ୍ ମାଧ୍ୟମରେ। କୁମାର ବାପିଙ୍କ କଣ୍ଠରୁ ଏ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ରୀନାବାଳା ସାହୁ, ଟୁଟୁ, ଗୁଡ୍ଡୁ, ମଣ୍ଟୁ, ହିନ୍ଦୁଳୁ ଢେଙ୍କାନାଳ।

0: ମଞ୍ଜୁର ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ର ଗୀତ ଆମର ଶ୍ରୋତାମାନଙ୍କ ଅନୁରୋଧରେ। ପରବର୍ତ୍ତୀ ଗୀତଟି ନେଇଛୁ ହିନ୍ଦୀ କଥାଚିତ୍ର ଏକ ତୁଝେ କିଲିଏରୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅନୁରାଧା ପଡ଼ୱାଲ। ଗୀତଟିକୁ ଶୁଣିବା ପାଇଁ ଆମର ଅନୁରୋଧକାରୀ ଶ୍ରୋତା ହେଲେ ସୋମନାଥ ସାହୁ ଜିକିରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ।
1: तुम्हारा साथ ज्यादा ज्यादा बहुत ज्यादा देर रहने के लिए।
2: ओ माय गॉड, मेरी तो हिंदी कविता की क्लास है।
1: हिंदी कविता है ना?
2: हाँ।
1: वो मैं तुमको टीच करता हूँ।
2: तुम और हिंदी कविता?
1: तुम समझता मैं हिंदी कविता नहीं जानता? मेरे जीवन साथी प्यार किए जा, जवानी दीवानी खूबसूरत जिद्दी पड़ोसन सत्यम शिवम सुंदरम बिन्हर।

ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଏମାନେ ଶୁଣିବାକୁ ଚାହିଁଛନ୍ତି ଶିଶୁ ଶ୍ରାବଣ କଥାଚିତ୍ରର ଏହି ଗୀତଟି ଯାହାକୁ ଗାଇଛନ୍ତି ବାଣୀ ଜୟରାମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ମହମ୍ମଦ ଅଜିଜଙ୍କ କଣ୍ଠରେ, କଥାଚିତ୍ର ମାନିନୀ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିଥିବା ଶ୍ରୋତା ହେଲେ କଟକ ସିଡିଏ ସେକ୍ଟର 11ରୁ ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ ଏବଂ

ଦେଓକାଳୀ ଶଙ୍ଖତ୍ରାସ କଟକରୁ ଏମାନେ ହେଲେ ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ମଥୁରା ବିଜୟର ଏହି ଗୀତଟି, ଯାହାକୁ ଗାଇଛନ୍ତି ଭିକାରୀ ଚରଣ ବଳ ଏବଂ ସାଥୀ।

ଦ୍ୱୈତ କଣ୍ଠରେ ଏହି ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ ଏବଂ ଆରତୀ ମୁଖାର୍ଜୀ। କଥାଚିତ୍ର ବାଟ ଅବାଟ। ଅନୁରୋଧକାରୀ ଶ୍ରୋତା ହେଲେ ଦକ୍ଷିଣକୂଳ ଯାଜପୁରରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

ପୁରୀ ଡେଲାଙ୍ଗରୁ ଏମାନେ ହେଲେ ସୋନାଲିକା, ମିତାଲି। ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର ଚୋରି ଚୋରି ଚୁପକେ ଚୁପକେର ଏହି ଗୀତଟି, ଯାହାକୁ ଗାଇଛନ୍ତି ବାବୁଲ ସୁପ୍ରିୟ, ଅଲକା ୟାଗ୍ନିକ ଏବଂ ସାଥୀ।

0: ଶୁଣୁଥିଲେ କେନ୍ଦ୍ରା ଗୀତ, ପରିବେଷଣ କରିଥିଲେ ବାବାଜୀ ନାଥ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
5: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ନାରୀ ମହଲ।

ଆଜି ଆମ ଶ୍ରୋତା ଭଉଣୀ କ୍ରମରେ ଜଣେ ଭଉଣୀଙ୍କୁ ଆମ ଗହଣରେ ପାଇଛୁ, ଯିଏକି ନିୟମିତ ଭାବରେ ଆମ କାର୍ଯ୍ୟକ୍ରମ ଶୁଣନ୍ତି, ମତାମତ ଦିଅନ୍ତି ଆଉ ଚିଠି ମଧ୍ୟ ଲେଖନ୍ତି। ସେ ଭଉଣୀ ହେଲେ ମମତା ମହାପାତ୍ର।

0: ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସି କ'ଣ ଅନୁଭବ କରୁଛନ୍ତି?
1: ଆପଣଙ୍କ ଷ୍ଟୁଡିଓକୁ ଆଜି ଆସିକରି ବହୁତ ଖୁସି ଅନୁଭବ କରୁଛି ମୁଁ, କାରଣ ମୁଁ ଆଗରୁ ଆକାଶବାଣୀକୁ ଆସିଥିଲି, କିନ୍ତୁ ଆଜି ମୁଁ ନାରୀ ମହଲ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଛି ମାନେ ମୋତେ ବହୁତ ଖୁସି ଲାଗୁଛି।
0: ଆପଣ ରେଡିଓ କେବେଠୁ ଶୁଣୁଛନ୍ତି, ବିଶେଷ କରି ନାରୀ ମହଲ କାର୍ଯ୍ୟକ୍ରମ କେବେଠୁ ଶୁଣୁଛନ୍ତି?
1: ରେଡିଓ ତ ପ୍ରାୟ ମୁଁ ଛୋଟବେଳଠୁ ଶୁଣିଆସୁଛି, ତଥାପି ବି ମୁଁ ଯେବେଠୁ ଟିକେ ସବୁ ବୁଝିପାରିଲିନି ଜାଣିପାରିଲିନି, ସେବେଠୁ ମୋତେ ନାରୀ ମହଲଟା ଶୁଣିବାକୁ ଭଲ ଲାଗେ। ବିଭିନ୍ନ ଅପାମାନେ ଅଛନ୍ତି ଯୋଉ ପ୍ରୋଗ୍ରାମ ସବୁ କରନ୍ତି, ମୋତେ ଶୁଣିବାକୁ ବହୁତ ଖୁସି ଲାଗେ। ଆମ ଘରେ ଥିଲେ ବି ମୁଁ ନାରୀ ମହଲ ଶୁଣେ, ମୋ ନାନି ଘରକୁ ମୁଁ ଯେତେବେଳେ ଚାଲିଛି, ମୋ ନାନି କହିବି ନାନୀ ରେଡିଓ ଖୋଲ, ନାରୀ ମହଲ ମୁଁ ଶୁଣିବି, ମୋତେ ନାରୀ ମହଲ ଶୁଣିବାକୁ ଭଲ ଲାଗେ। ଆମେ ଯେତେବେଳେ ଛୋଟ ଛୋଟ ସବୁ ହେଇଥିଲୁ, ଯେତେବେଳେ ରେଡିଓ କାହାରି ଘରେ ନଥିଲା, ସେତେବେଳେ ଆମ ଘରେ ଆମ ନନା ଥିଲେ ହାଇସ୍କୁଲ ହେଡ୍ମାଷ୍ଟର, ସିଏ ବୋଉ ବି ଆମର ବହୁତ ମାନେ ହାଇ ଏଜୁକେଟେଡ୍ ଥିଲା, କିନ୍ତୁ ବୋଉ ସର୍ଭିସ୍ କରୁନଥିଲା। ନନା ସବୁବେଳେ ରେଡିଓକୁ ଭଲ ପାଆନ୍ତି, ଆମେ ସବୁ ଯେତେବେଳେ ଛୋଟ ଛୋଟ ପିଲାମାନେ ହେଇଥିଲୁ, କାଳେ ଆମେ ପକେଇକି ରେଡିଓ ଭାଙ୍ଗିଦେବୁ ବୋଲି ନନା ଗୋଟେ ସେତେବେଳେ ଗୋଟେ ର୍ୟାକ୍ ଭଳିଆ କରି ତା ଉପରେ ରେଡିଓ କରୁଛନ୍ତି, ଯେମିତିକି ଆମ ହାତ ନ ପାଇବ। ଆଉ ସକାଳୁ ରାତି ଯାଏ ଆମ ଘରେ ମାନେ ବାଜୁଥିବା ରେଡିଓ ସମସ୍ତେ ଶୁଣୁଥିବେ, କାହିଁକିନା ରେଡିଓ ଗୋଟେ ହେଉଛି ଏମିତିଆ ଜିନିଷ ଯାହାଦ୍ୱାରା କି କୌଣସି ପ୍ରକାର ଖରାପ ଜିନିଷ ଆମେ ପାଇବାନି, ସବୁଯାକ ଭଲ ଜିନିଷ, ଶିକ୍ଷଣୀୟ ଜିନିଷ।
0: ଆଜ୍ଞା।
1: ତେଣୁ ନନା ଆମର ସବୁବେଳେ କହନ୍ତି, ରେଡିଓ ଶୁଣିବ, ପେପର ପଢିବ, ଏଇଟା କେବେ ଛାଡ଼ିବନି।
0: ଆଜ୍ଞା। ନାରୀ ମହଲର କୋଉ କୋଉ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି?
1: ନାରୀ ମହଲରେ ପ୍ରାୟ ସାତ ଦିନରେ ସାତଟି ପାଖୁଡ଼ା ଯୋଉ କାର୍ଯ୍ୟକ୍ରମ ମୋତେ ସବୁ ଭଲ ଲାଗେ, ଯେମିତିକି ଶ୍ରୀମାନ ଶ୍ରୀମତୀ ହଉ, ଆମ ନାୟିକା, ସ୍ୱୟଂ ସିଦ୍ଧା, ସାହିତ୍ୟ ପତ୍ରିକା ଯୋଉ ଲିପିକା ଦିଏ, ସେଥିରେ ଯୋଉ ଭଉଣୀମାନଙ୍କର କବିତା ଗଳ୍ପ ସବୁ ମୋତେ ଶୁଣିବାକୁ ବହୁତ ଭଲ ଲାଗେ। ଆଉ ରୋଷେଇବାସ ବିଷୟରେ ଯୋଉ ଭଉଣୀମାନେ ଆସି କହନ୍ତି, ସେଗୁଡା ଶୁଣିବାକୁ ଭଲ ଲାଗେ। ଆଉ ନାରୀମାନଙ୍କ ପାଇଁ ଯୋଉ ଆଇନ କାନୁନ ତା ଉପରେ ଯୋଉ ଦିଅନ୍ତି, ସେଗୁଡାକ ବି ଶୁଣିବାକୁ ଭଲ ଲାଗେ। ଆଗରୁ ଯୋଉ ଡାକ୍ତରଙ୍କୁ ପଚାରି ବୁଝିବା ଦଉଥିଲା, ସେଥିରୁ ବି ବହୁତ ଆମେ ରୋଗ ବିଷୟରେ ଡାକ୍ତରଙ୍କଠୁ ବୁଝିପାରୁଥିଲୁ, ବର୍ତ୍ତମାନ ସେଟା ଅଲଗା ଦଉଛି, କିନ୍ତୁ ସେଗୁଡା ବି ଶୁଣିବାକୁ ଭଲ ଲାଗେ। ନାରୀ ମହଲରେ ପ୍ରାୟ ସବୁ ପ୍ରକାର ଉପାଦେୟ କଥା ଦିଏ।

0: ତେଣୁ ମତେ ଭଲ ଲାଗେ।
1: ଆଜ୍ଞା, ନାରୀ ମହଲରେ ପ୍ରସାରିତ କୋଉ କାର୍ଯ୍ୟକ୍ରମ ଆପଣଙ୍କୁ
0: ସବୁଠୁ ଭଲ ଲାଗେ? ସେମିତି ତ ଦେଖିବାକୁ ଗଲେ ସବୁ ଭଲ ଲାଗେ, ତଥାପି ସାହିତ୍ୟ ପତ୍ରିକା, ଯୋଉ ଗଳ୍ପ କବିତା ଆଉ ଶ୍ରୀମାନ ଶ୍ରୀମତୀ, ମତେ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମଟା ବହୁତ ଭଲ ଲାଗେ। ସେଇଟା ଭଲ ଲାଗେ ଏଇଥିପାଇଁ କି ଯେ ସେଥିରେ ଯୋଉ ସଫଳ ଦମ୍ପତି ଆସିଥାନ୍ତି, ସେମାନେ ତାଙ୍କ ନିଜ ନିଜ ବିଷୟରେ କହିଥାନ୍ତି, ଜଣେ ଅନ୍ୟ ଜଣକୁ କିପରି ସହଯୋଗ କରୁଛି ସେ ବିଷୟ ସବୁ ପ୍ରକାଶ କରିଥାନ୍ତି। ସଂସାର ଭିତରେ ଘର କରିଥିଲେ କେତେ ଝଡ଼ଦଣ୍ଡ ଆସିବ, କିନ୍ତୁ ଯୋଉମାନେ ସେ ସବୁକୁ ସାମ୍ନା କରିଛନ୍ତି, ଧୈର୍ଯ୍ୟ ରଖିଛନ୍ତି ଏବଂ ପରସ୍ପରକୁ ବୁଝିଛନ୍ତି, ସେମାନେ ହିଁ ସଫଳ ଦାମ୍ପତ୍ୟ ଜୀବନ ନିର୍ବାହ କରୁଛନ୍ତି। ଆଉ ଯଦି ଆମର ସେହି ସହିବା ଶକ୍ତି ନଥିବ, ଧୈର୍ଯ୍ୟ ନଥିବ, ତାହେଲେ ତ ଅଧା ବାଟରେ ଭାଙ୍ଗିଯିବ। ବର୍ତ୍ତମାନ ସମୟରେ ଯୋଉଟାକି ବହୁତ ପରିମାଣରେ ଚାଲିଛି, କାରଣ ସମସ୍ତଙ୍କ ପାଖରେ ବର୍ତ୍ତମାନ ଧୈର୍ଯ୍ୟ ଶକ୍ତି କମ୍, ସହିବା ଶକ୍ତି କମ୍। ସମାଜରେ ନାରୀ ବର୍ତ୍ତମାନ ଉଚ୍ଚ ଶିକ୍ଷିତା, ବହୁତ ଶିଖରକୁ ଗଲେଣି ନାରୀ, କିନ୍ତୁ ତଥାପି ବି କେତେକ ଜାଗାରେ ଦେଖାଯାଉଛି ନାରୀମାନେ ଟିକେ ବିଶୃଙ୍ଖଳିତ ହେଇଯାଉଛନ୍ତି। ନାରୀ ସୁଲଭ ଗୁଣ ଯେଉଁଗୁଡ଼ାକ, ଯେମିତିକି ସଂଯମତା, ସହନଶୀଳତା, ଧୈର୍ଯ୍ୟ, ନମ୍ରତା, ଏଗୁଡ଼ା ଟିକେ ନାରୀଙ୍କ ପାଖରେ ରହିଲେ ମାନେ ନାରୀ ଭଳିଆ ଚଳିବ। ଯଦି ଅହଂକାରୀ ହେଇଯାଉଛି, ସ୍ୱେଚ୍ଛାଚାରୀ ହେଇଯାଉଛି, ତାହେଲେ ସେ ଜାଗାରେ ତାଙ୍କ ଜୀବନଟା ବିଶୃଙ୍ଖଳିତ ହେଇଯାଉଛି। ସଂସାର କ୍ଷେତ୍ରରେ ସେମାନେ ସାମଞ୍ଜସ୍ୟ ରଖିପାରୁନାହାନ୍ତି, ଯାହାଫଳରେ ଆମେ ଅନେକ ସମୟରେ ଦେଖୁଛୁ ବହୁତ ଜାଗାରେ ବିବାହ ବିଚ୍ଛେଦ ଘଟୁଛି। ତେଣୁ ଏହି ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମରୁ ପ୍ରେରଣା ମିଳୁଛି ଯେ ଜଣେ ପୁରୁଷ ଏବଂ ଜଣେ ନାରୀ ଉଭୟ ଉଭୟଙ୍କୁ ସହଯୋଗ କରି ତାଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରି ଶେଷ ପର୍ଯ୍ୟନ୍ତ ଆଗେଇ ନେଉଛନ୍ତି। ଆଉ ସାହିତ୍ୟ ପତ୍ରିକା ଦୀପିକା କାର୍ଯ୍ୟକ୍ରମ ମଧ୍ୟ ମତେ ଭଲ ଲାଗେ। ଆଉ ସେଇଟା ମତେ କାହିଁକି ଭଲ ଲାଗେ ନା, ତା ଦେହରେ ଯୋଉ ଭଉଣୀମାନେ ଅଛନ୍ତି ସବୁ କବିତା ଗଳ୍ପ ଆବୃତ୍ତି କରନ୍ତି, ସ୍ୱରଚିତ କବିତା ଗୀତ, ଆଉ ମତେ ସେଇଟା ଶୁଣିବାକୁ ଭଲ ଲାଗେ, କାହିଁକିନା ମୁଁ ବି ଟିକେ କବିତା ପ୍ରତି ମୋର ଟିକେ ଦୁର୍ବଳତା ଅଛି, ମତେ ବି ଟିକେ ଲେଖିବାକୁ ଭଲ ଲାଗେ ଏବଂ ଶୁଣିବାକୁ ବି ଭଲ ଲାଗେ। ମୁଁ ଲକ୍ଷ୍ୟ କରେ ସେମାନେ ସବୁ କେମିତି କୋଉ ଅନୁସାରେ ଲେଖୁଛନ୍ତି, ମୁଁ ସେଗୁଡ଼ା ଲକ୍ଷ୍ୟ କରି ମୁଁ ବି ଟିକେ ଲେଖିବାକୁ ଚେଷ୍ଟା କରେ।
2: ଆପଣଙ୍କର ଲେଖାଲେଖି ପ୍ରତି ରୁଚି ରହିଛି, ତାହେଲେ ଆପଣ କେବେଠୁ ଲେଖୁଛନ୍ତି?
0: ତଥାପି ସ୍କୁଲରେ ପଢିଲା ବେଳଠୁ ମୁଁ ପ୍ରାୟ ଲେଖାଲେଖି କରେ, ଛୋଟ ଛୋଟ କବିତା।
2: ଆଚ୍ଛା, ଏଇ ଲେଖାଲେଖି ପ୍ରତି ଆଗ୍ରହ ପାଇଁ କାହାଠୁ ଆପଣ ପ୍ରେରଣା ପାଇଛନ୍ତି?
0: ଲେଖାଲେଖି ଆମ ନନା ତ ଥିଲେ ସବୁ ପ୍ରକାର ଲେଖାଲେଖି କରନ୍ତି, ଆମ ଘରେ ବି ସବୁ ପ୍ରତ୍ୟେକ ପ୍ରକାର ନନା ପତ୍ର ପତ୍ରିକା ବି ଆଣନ୍ତି, ତେଣୁ ଆମ ନନା ବି ଜଣେ ଲେଖକ ଥିଲେ। ସେ ଲେଖକ ସବୁ କଳାରେ ସେ ଦୂରନ୍ଦର ଥିଲେ, ଯାହା କହନ୍ତି ଅଲରାଉଣ୍ଡର, ଆଉ ତେଣୁ ତାଙ୍କଠୁ ଟିକେ ପ୍ରେରଣା ପାଇଛୁ। ତାଙ୍କ ଲେଖାଲେଖି ସେ ବହୁତ ଲେଖିଛନ୍ତି, ଭଜନ ଜଣାଣ ଗୀତିନାଟ୍ୟ ବହୁତ ଲେଖିଛନ୍ତି, ତାଙ୍କର ବି ପ୍ରଚାରିତ ହେଇଛି, ଆଉ ତାଙ୍କରି ପ୍ରେରଣାରେ ପ୍ରେରିତ ହେଇକି ମୁଁ ଟିକେ ବି ସେମିତି ଛୋଟ ଛୋଟ ଗୀତ କବିତା ଲେଖିବାକୁ ଚେଷ୍ଟା କରେ ଆଉ।
2: ଆଚ୍ଛା, ଆପଣଙ୍କର ଲେଖା କ'ଣ କେବେ ପ୍ରକାଶିତ ହେଇଛି?
0: ନାଇଁ, ମୋ ଲେଖା ସେମିତି ପ୍ରକାଶିତ କେବେ ହେଇନି।
2: ଲେଖାଲେଖି ବ୍ୟତୀତ ଆପଣ ଆଉ କ'ଣ କରନ୍ତି?
0: ମୋର ହବି ହେଲା ମୁଁ ସିଲେଇ ଶିଖିଛି, ମୋ ନିଜ ସିଲେଇ ମୁଁ ନିଜେ କରେ, ଘରେ ବି ଯାହାର ଯୋଉଠି ଛୋଟ ଛୋଟ ହେଇଯାଇଥିବ ତାକୁ ବି ସବୁ ସିଲେଇ କରିଦେବି। ଉଲ୍ ଜିନିଷ ବୁଣାବୁଣି କରେ, ଗଛ ବି ଲଗେଇବାକୁ ଭଲ ଲାଗେ, ବାଡ଼ି ଭିତରେ ଗଛ ଲଗେଇବାକୁ, ଫୁଲ ଗଛ ହଉ ଫଳ ଗଛ ହଉ ଲଗେଇବାକୁ ବି ଭଲ ଲାଗେ, ଏସବୁ ଭଲ ଲାଗେ।
2: ତେବେ ଆପଣ ତ କହିଲେ ଅନେକ କବିତା ଲେଖିଛନ୍ତି, ଆପଣ ଲେଖିଥିବା କବିତାରୁ କିଛି ଅଂଶ ଶୁଣେଇବେ କି?
0: କବିତାର ଶୀର୍ଷକ ନାରୀ ଏକ ଅନନ୍ୟ ସୃଷ୍ଟି, ତୁମେ ନୁହଁ କେବଳ ରକ୍ତ ମାଂସର ଗଢା, ତୁମ ତ୍ୟାଗେ ହସେ ଏ ସଂସାର ଭେଳା, କେତେ ରୂପ ତୁମେ ଧରିଛ ଏ ଜଗତେ, ଶକ୍ତିର ସ୍ୱରୂପ ତୁମେ ଚାଲିଛ ଏ ପଥେ, କେବେ ତୁମେ କନ୍ୟା ସ୍ନେହର ସ୍ରୋତସ୍ୱିନୀ, କେବେ ତୁମେ ଭଗିନୀ ସୁଖର ରାଗିଣୀ, ଜାୟା ରୂପେ ତୁମେ ସଂସାରର ସାଥୀ, ଜନନୀ ରୂପରେ ତୁମେ ଅନ୍ଧାରର ବତୀ, ଧୈର୍ଯ୍ୟର ସାଗର ତୁମେ କ୍ଷମାର ମୂରତୀ, ତୁମରି ଆଶିଷେ ବଦଳେ ମଣିଷର ମତି, ସବୁ ଦୁଃଖ ସହି ତୁମେ ବିତରା ହସ, ତୁମରି ପଣତେ ବନ୍ଧା ଏ ସାରା ବଂଶ, ଆଜିର ନାରୀ ତୁମେ ଆକାଶ ଛୁଇଁଛ, ନିଜ ଯୋଗ୍ୟତାରେ ନୂଆ ଇତିହାସ ଗଢ଼ିଛ, ତୁମକୁ ପ୍ରଣାମ ଜଣାଏ ଏ ଧରଣୀ, ତୁମେ ହିଁ ମହିମାମୟୀ, ତୁମେ ହିଁ ଅନନ୍ୟା ପ୍ରେରଣାଦାୟିନୀ।
2: ଖୁବ୍ ସୁନ୍ଦର ଆପଣଙ୍କର ଏଇ କବିତାଟି,
0: ଧନ୍ୟବାଦ। ଅବସର ସମୟରେ ଗୀତ ଶୁଣିବା ବ୍ୟତୀତ ମତେ ରୋଷେଇ କରିବାକୁ ବି ବହୁତ ଭଲ ଲାଗେ, ନୂଆ ନୂଆ ଜିନିଷ ସବୁ ଶିଖିକିରି ରୋଷେଇ କରିବାକୁ, ମତେ ରୋଷେଇ କରି ଅନ୍ୟକୁ ଖାଇବାକୁ ଦେବାକୁ ବି ବହୁତ ଭଲ ଲାଗେ।
2: ତେବେ ନାରୀ ମହଲରେ ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ କରିଥାଉ, ତେବେ ଏହାକୁ ଶୁଣିବା ଦ୍ୱାରା ଆପଣଙ୍କ ପରି ଭଉଣୀ ହୁଅନ୍ତୁ ବା ଆପଣଙ୍କ ଅଞ୍ଚଳରେ ହୁଅନ୍ତୁ ବା ଗାଁ ଗହଳିରେ ଥିବା ମହିଳାମାନେ କେତେ ଉପକୃତ ହୋଇପାରୁଛନ୍ତି ବୋଲି ଆପଣ ଭାବୁଛନ୍ତି?
0: ନାରୀ ମହଲରେ ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ମୋ ଜାଣିବାରେ ବହୁତ ମହିଳା ମାନେ ଶ୍ରୋତା ଭଉଣୀ ଉପକୃତ ହେଉଛନ୍ତି, କାରଣ ସେ ଯେକୌଣସି ରୋଷେଇବାସ ଉପରେ ହେଉ କିମ୍ବା ଘରକରଣା ଉପରେ ହେଉ କିମ୍ବା ଏଇ ଯୋଉ ଡାକ୍ତରଙ୍କୁ ପଚାରି ବୁଝିବା ହେଉ, ଯେକୌଣସି ଦଉଛି ତାକୁ ଶୁଣିକିରି ବହୁତ ଉପକୃତ ହଉଛନ୍ତି ଭଉଣୀମାନେ। ତା ଛଡା ସ୍ୱୟଂ ସିଧା କାର୍ଯ୍ୟକ୍ରମ ମାଧ୍ୟମରେ ଯୋଉ ଭଉଣୀମାନେ ଆସି ତାଙ୍କର କେତେ କଷ୍ଟ କରି ସେମାନେ ନିଜେ ନିଜେ ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି ସେ କଥା ଗୁଡିକ କହିବା ଦ୍ୱାରା ତାକୁ ଶୁଣି ମଧ୍ୟ ବହୁତ ମହିଳା ଉପକୃତ ହେଉଛନ୍ତି ଏବଂ ଚେଷ୍ଟା କରି ସିଏ ବି କିଛି

0: ଗୋଟେ କିଛି ରୋଜଗାର କରିବାକୁ ସକ୍ଷମ ହେଇପାରୁଛନ୍ତି।
1: ଆପଣଙ୍କ ପରିବାର ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଆମ ପରିବାରରେ ତ ନନା ବୋଉ ଚାଲିଗଲେଣି, ବର୍ତ୍ତମାନ ଆମେ ଭାଇ ଭାଉଜ ମୋ ଭଉଣୀ ଆମେ ସବୁ ଏମିତି ବହୁତ ଖୁସିରେ ଆନନ୍ଦରେ ଅଛୁ।
1: ଆପଣଙ୍କ ପରିବାରରେ କଣ ସବୁ ପର୍ବପର୍ବାଣି ପାଳନ କରାଯାଏ, ବିଶେଷ କରି ଆପଣ ତ ଗ୍ରାମାଞ୍ଚଳରେ ରୁହନ୍ତି, ତେଣୁ ଆପଣଙ୍କ ଗାଁରେ କଣ କଣ ସବୁ ପର୍ବପର୍ବାଣି ବିଶେଷ ଭାବରେ ପାଳନ କରାଯାଏ?
0: ଆମ ଗାଁରେ ପ୍ରାୟ ସବୁ ପର୍ବପର୍ବାଣି, ଆମ ଘର ସହିତ ଅନ୍ୟ ମାନଙ୍କ ଘରେ ବି ପ୍ରତ୍ୟେକ ପର୍ବପର୍ବାଣି, ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଯୋଉ ଓଷା ବ୍ରତ ଯାହା ପର୍ବପର୍ବାଣି ଅଛି, ପ୍ରାୟ ସମସ୍ତ ପର୍ବପର୍ବାଣି ପାଳିତ ହୁଏ। ଯେମିତିକି ମାର୍ଗଶୀର ମାସରେ ଝୋଟି ପଡିକିରି ମାଣବସା ହେବ, ଦୋଳ ଯାତ୍ରା ଯୋଉ ପିଠାପଣା ଭୋଗ ହେବ, ଦୋଳ ଠାକୁର ଆସିବେ। ଦଶହରା ବେଳେ ଦୁର୍ଗା ଠାକୁରାଣୀ ଅଛନ୍ତି ଆମ ଗାଁରେ, ଆମର ନବଦିନାତ୍ମକ ପୂଜା ହୁଏ, ଠାକୁରାଣୀ ଦକ୍ଷିଣ ମୁଖା ବସନ୍ତି, ପ୍ରତ୍ୟେକ ଘରେ ପାଳି ହେଇକିରି ଭୋଗରାଗ ହୁଏ, ସିଏ ହୁଏ। ରଜରେ ଏବେ ନଗଦ ଗଲା ରଜ, ରଜରେ ପୋଡ଼ ପିଠା ହୁଏ। ପ୍ରତ୍ୟେକ ପର୍ବପର୍ବାଣି ଆମ ଗାଁରେ ପାଳନ ହୁଏ, ଆମ ଘରେ ମଧ୍ୟ ସବୁ ପର୍ବପର୍ବାଣି ପାଳନ ହୁଏ। ଦୋଳ ଦଶହରା ଲକ୍ଷ୍ମୀଙ୍କର ଯୋଉ ସୁଦଶା ବ୍ରତ ହୁଏ, ସମସ୍ତେ ମିଶିକିରି ଗୋଟିଏ ଜାଗାରେ ଠାକୁର ଘରେ ଯାଇ ପୂଜା ହୁଏ ଗାଁରେ।
1: ଆଚ୍ଛା, ପର୍ବପର୍ବାଣିର ମୁଖ୍ୟ ଆକର୍ଷଣ ହେଉଛି ତ ପିଠାପଣା।
0: ଆଜ୍ଞା,
1: ଆପଣଙ୍କୁ କୋଉ ପିଠା ପ୍ରସ୍ତୁତ କରି ଆସେ?
0: ମତେ ତ ସବୁ ପିଠା କରି ଆସିବ, ଆପଣ ଯେକୌଣସି ପିଠା କହିବେ ମୁଁ କରିଦେବି।
1: ଆପଣଙ୍କୁ ବେଶୀ ଭଲ ଲାଗେ କୋଉ ପିଠା ତିଆରି କରିବାକୁ? ସେ ପିଠାର ପ୍ରସ୍ତୁତି ସମ୍ପର୍କରେ ଆମର ଶ୍ରୋତାମଣିମାନଙ୍କୁ ଟିକେ କୁହନ୍ତୁ।
0: ସେମିତି ତ ଦେଖିବାକୁ ଗଲେ ମନେକର ମୁଁ କହୁଛି ସରୁ ଚକୁଳିଟା, ଅରୁଆ ଚାଉଳ ନଡ଼ିଆ ସେଇଟା ତା ପରିମାଣ ଅନୁସାରେ ଆସିକିରି ବଟା ହେଇଯିବ, ପ୍ଲେନ୍ କରି ଟିକେ ବାଟିଦେବ, ତା ଦେହରେ ଟିକେ ଲୁଣ ପଡ଼ିବ, ତାପରେ ତାକୁ ଟିକେ ପତଳା କରିଦେବ ସେ ପିଠଉଟାକୁ, ଗ୍ୟାସରେ ତାୱା ବସେଇ ତେଲ ଟିକେ ଘଷିଦେଇ ତାକୁ ଟିକେ ଦେଇକି ବୁଲେଇ ଦେଲା ପରେ ବା ହାତରେ ତାୱାକୁ ଧରି ଆମେ ବୁଲେଇ ଦେଉ, ବୁଲେଇ ଦେଲା ପରେ ପତଳା ହେଇହବ, ତାକୁ ସେ ତାକୁ ଲେଉଟା ହବନି, ଖାଲି ଘୋଡ଼େଇ ଦେଇ କାଢିକିରି ଭାଙ୍ଗି କାଢିଦେଲେ ହେଇଯିବ ସରଚକୁଳିଟା। ଏମିତି ହୁଏ କାକେରା ପିଠା, ମଣ୍ଡା ପିଠା, ଚାଉଳଟା ଚୁରା ହବ, ପାଣି ଗୁଡ଼ ବା ଚିନି ଦିଆ ହେଇକିରି ସେଇଟା ଗ୍ୟାସ ହଉ ବା ଚୁଲି ହଉ ସେଥିରେ ବସିକିରି ଜନ୍ତା ହବ, ଜନ୍ତା ହେଲା ପରେ ତଳକୁ ଓହ୍ଲେଇ ତାକୁ ଟିକେ ଚକଟି ଦେଇକିରି ତେଲ ହାତ କରି ଚକଟି ଦେଇ କୁନି କୁନି ଗୁଳା କରି ତାକୁ ଖୋଳ ଭଳିଆ କରି ତା ଭିତରେ ପୁର ଦେଇକିରି ଗଢି ଦେଇକିରି ସିଝା ମଣ୍ଡା କଲେ ସିଝା ମଣ୍ଡା ହବ, ତେଲରେ ଛାଣିଲେ ବି ଛଣା ମଣ୍ଡା ହବ। ଆଉ କାକେରା ତ ଖାଲି ସେମିତି ବେଲି ଦେଇକିରି ଛାଣିଦେଲେ ହେଲା କାକେରା ଆଉ।
1: ତେବେ ରଜରେ ତ ମୁଖ୍ୟ ଆକର୍ଷଣ ପୋଡ଼ପିଠା, ପୋଡ଼ପିଠା ଆପଣ କେମିତି ପ୍ରସ୍ତୁତ କରନ୍ତି?
0: ପୋଡ଼ପିଠା ସେମିତି ଚାଉଳ ଚୁରି ଦେଲୁ, ଦି ପ୍ରକାର ପୋଡ଼ପିଠା ହେଇଥିଲା, ଗୋଟେ ସୁଜିରେ ହେଇଥିଲା, ଗୋଟେ ଚାଉଳ ଚୁନାରେ ହେଇଥିଲା। ଯୋଉଟା ଚାଉଳ ଚୁନାରେ ହେଇଥିଲା ଚାଉଳ ଚୁରି ଦେଲୁ, ତାକୁ ପାଣି ଦେଇକିରି ଜନ୍ତି ଦେଇକିରି କାଢ଼ିଦେଲୁ, ତାପରେ ତା ଦେହରେ ନଡ଼ିଆ କୋରା ପଡ଼ିଲା, ଖଣ୍ଡ ନଡ଼ିଆ ପଡ଼ିଲା, କାଜୁ କିସମିସ ପଡ଼ିଲା, ସବୁ ଦେଇକିରି ତାକୁ ଗୋଟେ କରେଇ ବସେଇ ଦେଲୁ, ଚୁଲିରେ ତଳେ ନିଆଁ ଜଳିଲା, ଗୋଟେ କରେଇ ବସିଲା, ତାପରେ କଦଳୀ ପତ୍ର ପଡ଼ିଲା, ତା ଦେହରେ ଟିକେ ତେଲ ମରା ହେଇଗଲା, ତାପରେ ଜନ୍ତୁଣି ଯୋଉ ହେଇଥିଲା ଜନ୍ତା ହେଇଥିଲା ପିଠୁ ସେ ସବୁ ଦିଆ ହେଇଗଲା, ତାପରେ ସବୁ ଡ୍ରାଏ ଫ୍ରୁଟ୍ସ ସବୁ ଖଞ୍ଜି ଦେଲୁ, ତାପରେ ପୁଣି କଦଳୀ ପତ୍ର ପକେଇ ଆଉ ଗୋଟେ ଘୋଡ଼େଇକିରି ତା ଉପରେ ଆଉ ଟିକେ ନିଆଁ ଦେଇକିରି କରିଦେଲୁ, ଚାରି ପାଞ୍ଚ ଘଣ୍ଟା ଛଅ ଘଣ୍ଟା ପରେ ସିଏ ପୋଡ଼ି ହେଇଗଲା, ବାହାର କରିଦେଲାକୁ ବଢିଆ ପିଠା ହେଇ,
1: ମାନେ ତଳୁ ନିଆଁ ପାଇଲା ଉପରକୁ
0: ବି ନିଆଁ ପାଇଲା,
1: ନିଆଁ ପାଇଲା, ପୋଡ଼ା ଯାଇଥିବା ପିଠା ସେଟା ପୋଡ଼ ପିଠା।
0: ଆଜ୍ଞା ଆଜ୍ଞା,
1: ଆପଣ ତ କହୁଥିଲେ ଆପଣଙ୍କର ରୋଷେଇ ପ୍ରତି ବହୁତ ଆଗ୍ରହ ରହିଛି, କଣ କଣ ସବୁ ରୋଷେଇ ଜାଣିଛନ୍ତି?
0: ରୋଷେଇ ମୁଁ ଭେଜ ଉପରେ ସବୁ କରିଦେବି, ନନ୍ ଭେଜ ମୁଁ ଖାଏନି।
1: ତେବେ ଭେଜ ଉପରେ କୌଣସି ଖାଦ୍ୟର ଗୋଟେ ପ୍ରସ୍ତୁତି ସମ୍ପର୍କରେ କୁହନ୍ତୁ।
0: ଭେଜ ଉପରେ ତ ଆଳୁ ହଉ, ପୋଟଳ ହଉ, କୋବି ହଉ, ଯାହା ହଉ ସାଧା ସିଧା ମସଲା ବାଟି ସମସ୍ତେ ତରକାରୀ କରନ୍ତି। ମୁଁ ଆଜି ଆଉ ଗୋଟେ ପ୍ରକାର ସାଧା ସିଧା କହୁଛି ଭଉଣୀମାନଙ୍କୁ, ଯେଉଁଟାକି ଏକଦମ ମାନେ ଆମ ପାଖରେ ବି ସବୁ ଥିବ। ଆମେ 250 ଗ୍ରାମ ପୋଟଳ ନେବା, ତାକୁ ଧୋଇ ଧୋଇକିରି ଭଲ କରି କାଟିକିରି ଲମ୍ବେରେ ଦୁଇ ଫଳ ପୁଣି ମଝିରୁ ଦୁଇ ଫଳ ଚାରିଖଣ୍ଡ କରି କାଟିଦେବା, ଗୋଟେ କ୍ୟାପ୍ସିକମ୍କୁ ବି ଛେଡ଼ିକି ଛେଡ଼ିକି କାଟିଦେବା, ଆଉ ବଡ଼ ବଡ଼ ପିଆଜ ନେଇ ତାକୁ ଚାରିଖଣ୍ଡ କରି କୋଲା କୋଲା କରି ବାହାର କରିଦେବା, ତାକୁ ତେଲ ବସେଇ ଲଙ୍କା ଫୁଟଣ ପକେଇ ପୋଟଳକୁ ଟିକେ ଭାଜିଦେବା, ପୋଟଳ ଟିକେ ଭାଜିଗଲା ପରେ କ୍ୟାପ୍ସିକମ୍ ପିଆଜ ପକେଇ ତାକୁ ଭାଜିବା, ବିଲାତି ବାଇଗଣ ଦୁଇଟା ବି ଦେଇକିରି ଭାଜିବା, ସିଏ ଟିକେ ନରମ ହେଇଆସିଲେ ଭାଜି ହେଇଆସିଲା ବେଳକୁ ତା ଦେହରେ ଚାମୁଚିଆ ଖଣ୍ଡେ ଶୁଖିଲା ବେସନ ଛିଞ୍ଚିକିରି ତାକୁ ଯେମିତି କଷିଲା ଭଳିଆ ଭାଜୁଥିବ, ଭାଜୁଥିବା ଭାତ ଲାଷ୍ଟକୁ ସେ ଭାଜି ହେଇଯିବ, ଲଟପଟି ହେଇକିରି ଭାରି ଟେଷ୍ଟି ହୁଏ,
1: ମାନେ ନିଆଁ କମ୍ କରି,
0: ନିଆଁ କମ୍ କରି ଆଞ୍ଚ କମ୍ କରି ଟିକେ ଭାଜିଦେଲେ ସେଟା ଭାରି ବଢିଆ ଲାଗେ ଖାଇବାକୁ।
1: ଯାହା ହଉ, ଆପଣ ଇଏ ଗୋଟେ ନୂଆ ପ୍ରକାରର ପୋଟଳ କଷା ସମ୍ପର୍କରେ କହିଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଅବସର ସମୟରେ ଆପଣ କଣ କରିବାକୁ ଭଲ ପାଆନ୍ତି?
0: ଅବସର ସମୟରେ ପ୍ରାୟ ମତେ ରେଡିଓରେ ଗୀତ ଶୁଣିବାକୁ ଭଲ ଲାଗେ।
1: କୋଉ କଣ୍ଠଶିଳ୍ପୀଙ୍କର ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
0: ମୁଁ ଏବଂ ମୋ ପରିବାର ସମସ୍ତେ ଆମେ ଅକ୍ଷୟ ମହାନ୍ତିଙ୍କ ଗୀତକୁ ବହୁତ ଭଲ ପାଉ, ତେଣୁ ଆପଣ ଆଜି ଯଦି ମତେ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଅକ୍ଷୟ ମହାନ୍ତିଙ୍କର ଏମିତି ଗୋଟେ ଗୀତ ଦିଅନ୍ତୁ ଯୋଉ ଗୀତଟାକି ମୁଁ ମୋ ପରିବାର ଏବଂ ମୋର ଯେତେ ଶ୍ରୋତା ଭଉଣୀ ଶୁଣୁଛନ୍ତି ସମସ୍ତେ ଯେମିତି ଖୁସି ହେଇଯିବେ।
1: ଠିକ୍ ଅଛି, ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କର ଏଇ ଗୀତଟି ଆମେ ଶୁଣାଇ ଦେଉଛୁ।

0: ତେବେ ଆପଣ ତ ଜଣେ ଅନୁଭୂତି ସମ୍ପନ୍ନ ମହିଳା, ନିଜ ଅନୁଭୂତିରେ କହିବେ ଜୀବନକୁ ନେଇ ଆପଣଙ୍କର ଅନୁଭବ କ'ଣ?
1: କୁହାଯାଏ କବି ବା ଲେଖକ ତାର ତୃତୀୟ ନୟନରେ ସମାଜକୁ ଜୀବନକୁ ଦେଖିଥାଏ, ତେଣୁ ସେହି ଦୃଷ୍ଟିରୁ ଜୀବନ ସମ୍ପର୍କରେ ଆପଣଙ୍କର ଦୃଷ୍ଟିକୋଣ କ'ଣ?
2: ମୁଁ ତ ଅବିବାହିତା ଅଛି, ଆଉ ଆମର ତ ନନା ବୋହୂ ଚାଲିଗଲାଣି, ଆମେ ଭାଇ ଭାଉଜ ମୋ ଭଉଣୀ ମୁଁ ଆମେ ସବୁ ମିଶିକିରି ବହୁତ ଖୁସିରେ ଅଛୁ, ତେଣୁ ଆମେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିକିରି ରାଗ ହିଂସା ଦ୍ୱେଷ ଏଗୁଡ଼ା ନ କରି ସମସ୍ତେ ସହଯୋଗ କରି ସମସ୍ତଙ୍କୁ ଖୁସିରେ ଚଳିଯିବାଟାକୁ ମୁଁ ଭାବେ ଜୀବନ। ପ୍ରଥମେ କହିବି ମୁଁ ଜଞ୍ଜାଳ ଭିତରେ ପଶିବାକୁ ଚାହେଁନି, ମୁଁ ସବୁବେଳେ ଚାହେଁ ମୁକ୍ତ ଆକାଶର ବିହଙ୍ଗ ଭଳି, କୌଣସି ଦାୟିତ୍ୱ ନେବାକୁ ମୁଁ ଚାହେଁନି, ତେଣୁ ଯାହା ହଉଛି ଭଲ ହେଇଛି, ଯାହା ହେଇଛି ଭଲ ହବ, ଯାହା ଆଗକୁ ହବ ବି ଭଲ ହବ, ମୁଁ ଏଇ ଗୋଟାକରେ ବିଶ୍ୱାସ କରି ଚାଲେ। ତେଣୁ ମୁଁ କିଛି ଯାହା ବିତି ଯାଇଛି ତାକୁ ଭାବେନି କି ଆଗକୁ କ'ଣ ହବ ସେଇଟା ଚିନ୍ତା କରିନି, ମୁଁ ବର୍ତ୍ତମାନକୁ ନେଇ ସବୁବେଳେ ଭଲ ହେଇଥାଏ।
0: ଶେଷରେ ଆଜି ଯେଉଁ ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବେ?
2: ଆଜି ଯେଉଁ ଭଉଣୀମାନେ ଶୁଣୁଛନ୍ତି ସେମାନଙ୍କୁ ମୁଁ ଏତିକି କହିବାକୁ ଚାହେଁ, ସମସ୍ତେ ନାରୀ ମହଲ ଶୁଣନ୍ତୁ। ନାରୀ ମହଲ କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ସୁନ୍ଦର ଉପାଦେୟ ଶିକ୍ଷଣୀୟ କଥା ସବୁ ପ୍ରଚାରିତ ହେଉଛି, ତାକୁ ଶୁଣନ୍ତୁ ଏବଂ କାମରେ ଲଗାନ୍ତୁ। ଆମେ ସବୁ ପ୍ରକାର ଜିନିଷ ସେଥିରୁ ଶିଖିପାରିବା, ରୋଷେଇବାସ ହଉ, ରୋଗ ଉପରେ ହଉ, କି ଆଇନ କାନୁନ ଉପରେ ହଉ, କି ଲେଖାଲେଖି ଉପରେ ହଉ, କି ପରିବାର ବିଷୟରେ ହଉ, ତାକୁ ସବୁ ଶୁଣିକିରି ସେଇ ଅନୁସାରେ ଚାଲିଲେ ଆମ ଜୀବନଟା ବହୁତ ଖୁସିରେ କଟିବ। ମୁଁ କେବେ ସମୟ ନଷ୍ଟ କରିବାକୁ ମତେ ଭଲ ଲାଗେନି, ମୁଁ ସବୁବେଳେ କିଛି ନା କିଛି ଗୋଟେ କରୁଥିବି, ତେଣୁ ମୋର ସବୁ ଭଉଣୀମାନଙ୍କର ଅଯଥାରେ ସମୟ ନଷ୍ଟ ନ କରି ସେ ସମୟକୁ କିଛି ଗୋଟେ କାମରେ ଲଗାନ୍ତୁ, ଯେକୌଣସି ପ୍ରକାର ଭଲ କାମରେ ଲଗାନ୍ତୁ, ଦେଖିବେ ବହୁତ ଖୁସି ଲାଗିବ। ଯେମିତିକି ନିଜର ହଉ କି ନିଜ ପରିବାରର ହଉ କି ସାଙ୍ଗସାଥି ହଉ କି ସମାଜର ହଉ, ସମସ୍ତଙ୍କର ଯେମିତି ଉନ୍ନତି ହଉଥିବ ସେହିପରି କାମରେ କିଛି ଲାଗି ପଡ଼ନ୍ତୁ।
0: ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ଜୀବନ ସମ୍ପର୍କରେ ଆମକୁ ଅନେକ କଥା କହିଲେ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର।

0: ଏହି ଶ୍ରୋତା ଭଉଣୀଙ୍କ ପରି ଅନେକ ଶ୍ରୋତାବନ୍ଧୁ ଅଛନ୍ତି ଯେଉଁମାନେ କି ଚିଠିରେ ମତାମତ ଦେଇ ଆମ ପାଖକୁ ପଠାଇଥାନ୍ତି। ଏଥର ଦେଖିବା ସେହି ଚିଠିପତ୍ରର କେତୋଟି ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ। ଏ ଚିଠିଟି ଆସିଛି ଗୋପବନ୍ଧୁ ସମବାୟନଗର ଜଗତପୁର କଟକରୁ। ଲେଖିଛନ୍ତି ସଂଯୁକ୍ତା ଦାସ। ନାରୀମହଲ କାର୍ଯ୍ୟକ୍ରମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଗତ ମେ ମାସର 18 ତାରିଖରେ ପ୍ରସାରିତ ଶ୍ରୀମଣୀ ଶ୍ରୀମତୀ କାର୍ଯ୍ୟକ୍ରମଟି ତାଙ୍କୁ ଖୁବ୍ ଭଲ ଲାଗିଥିଲା ବୋଲି ସେ ଲେଖିଛନ୍ତି ଓ ସାହିତ୍ୟ ପତ୍ରିକା ଲିପିକା ଓ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗୁଛି ବୋଲି ସେ ଲେଖିଛନ୍ତି।
1: ଶ୍ରୋତା ଭଉଣୀ ଆପଣଙ୍କୁ ଧନ୍ୟବାଦ। ଆପଣ ଗତ ମେ ମାସର 18 ତାରିଖରେ ପ୍ରସାରଣ କରାଯାଇଥିବା କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ, ଏହାକୁ ଆଉ ଥରେ ଶୁଣିପାରିବେ। ତେବେ ଆମର କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଛନ୍ତି, ସେ ସମ୍ପର୍କରେ ମତାମତ ଲେଖି ଆମକୁ ଚିଠି ପଠାଉଛନ୍ତି, ଆନ୍ତରିକ କୃତଜ୍ଞତା ଆପଣଙ୍କୁ।
0: ଘସିପୁରା ଆନନ୍ଦପୁର କେନ୍ଦୁଝରରୁ ବୁଲୁ ପଟ୍ଟନାୟକଙ୍କର 12 ଚିଠି ଆମର ହସ୍ତଗତ ହୋଇଛି। ଯୋଗ ଓ ପ୍ରାଣାୟାମ ଉପରେ ହୋଇଥିବା ଆଲୋଚନା, ଶିଶୁ ସୁରକ୍ଷା ଉପରେ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ କରିଥିବା ଆଲୋଚନା ଓ ସୁରକ୍ଷିତ ଖାଦ୍ୟ ଉପରେ ଡାକ୍ତର ଏନ୍ ଶତପଥୀ କରିଥିବା ଆଲୋଚନାମାନ ଖୁବ୍ ଉଚ୍ଚକୋଟୀର ଓ ଉପାଦେୟ ଥିଲା ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ନାଟକ ଅହଲ୍ୟା ଓ ସମ୍ପର୍କ ତାଙ୍କୁ ଖୁବ୍ ଭଲ ଲାଗିଛି। ଲେଖା ଓ ଲେଖିକା ଆଳାପ କାର୍ଯ୍ୟକ୍ରମ ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗୁଛି ବୋଲି ମଧ୍ୟ ସେ ତାଙ୍କ ଚିଠିରେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କର 12 ଚିଠି ଆମର ହସ୍ତଗତ ହୋଇଛି ଏବଂ ପ୍ରତ୍ୟେକ ଚିଠିରେ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି। ଯେଉଁ ଆଲୋଚନାଗୁଡ଼ିକର ପ୍ରସାରଣ କରାଯାଇଛି ବା ଯେଉଁ ସାକ୍ଷାତକାରଗୁଡ଼ିକର ପ୍ରସାରଣ କରାଯାଇଛି ସେହି କାର୍ଯ୍ୟକ୍ରମକୁ ଆପଣ ପସନ୍ଦ କରିଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଭାବରେ ଚିଠିଗୁଡ଼ିକରେ ଲେଖିଛନ୍ତି। ଆପଣଙ୍କୁ କୃତଜ୍ଞତା ଜଣାଉଛୁ ଏବଂ ଏମିତି ଆମର କାର୍ଯ୍ୟକ୍ରମ ଶୁଣି ଚିଠି ଲେଖିବା ପାଇଁ ଅନୁରୋଧ ମଧ୍ୟ କରୁଛୁ।
0: ଏହି ଭଉଣୀ ହେଲେ ସବିତା ଶତପଥୀ, ନିଶ୍ଚିନ୍ତ କହିଲି କଟକରୁ ଲେଖିଛନ୍ତି। ସେ ଅନୁରୋଧ କରିଛନ୍ତି ରଜ ପରେ ବସୁମତୀ ସ୍ନାନ, ତାପରେ ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଓ ପରେ ପରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା।

0: ଏସବୁ ଭାବଧାରା ଓ ତତ୍ତ୍ୱକୁ ନେଇ ନାଟକଟିଏ ପ୍ରସାରଣ କଲେ ଖୁବ୍ ଭଲ ହୁଅନ୍ତା ବୋଲି ସେ ଲେଖିଛନ୍ତି।
1: ଭଉଣୀ, ଆପଣ ତ ଆମର ନିୟମିତ ଶ୍ରୋତା, ବିଭିନ୍ନ କାର୍ଯ୍ୟକ୍ରମ ଯାହା ପ୍ରସାରଣ କରାଯାଏ ଶୁଣିଥାନ୍ତି ଏବଂ ଚିଠି ମଧ୍ୟ ଲେଖିଥାନ୍ତି। ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍କରେ ଯାହା ଲେଖିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରିବା ପାଇଁ ଆମ କେନ୍ଦ୍ରରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ନିୟମିତ ପ୍ରସାରଣ କରାଯାଇଥାଏ। ତେବେ ଏ ସମ୍ପର୍କରେ ଆମେ ବହୁ ପୂର୍ବରୁ ସୂଚନା ପ୍ରଦାନ କରିଥାଉ, ତେଣୁ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରିବେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ଆମର ପ୍ରସାରଣ କରାଯାଉଛି। ଶ୍ରୋତା ଭଉଣୀ ଏକ ସୁନ୍ଦର ପ୍ରସ୍ତାବ ଲେଖିଛନ୍ତି। ତେବେ ଆମର ଏହି ନାରୀ ମହଲ କାର୍ଯ୍ୟକ୍ରମରେ ସ୍ୱର ସମ୍ଭାର କ୍ରମରେ ଉପସ୍ଥାପିକା ସୁପର୍ଣ୍ଣା ଦତ୍ତ ବିଭିନ୍ନ ପର୍ବପର୍ବାଣି ସମ୍ପର୍କରେ ତଥ୍ୟ ଦେଇ ବିଭିନ୍ନ ଚଳଚ୍ଚିତ୍ରର ଗୀତକୁ ପ୍ରସାରଣ କରିଥିଲେ। ଆଶା କରୁଛୁ ଏହି କାର୍ଯ୍ୟକ୍ରମ ଶୁଣିଥିବେ ନିଶ୍ଚୟ। ନାଟକ କଥା ଯାହା ଲେଖିଛନ୍ତି, ସମୟ ସୁବିଧା ଦେଖି ଏହାର ପ୍ରସାରଣ କରାଯିବ, କିନ୍ତୁ ବିଶେଷ ପର୍ବପର୍ବାଣୀରେ ଆମେ ସ୍ୱତନ୍ତ୍ର ନାଟକ ଯାହା ରହିଛି ତାହାର ତ ପ୍ରସାରଣ କରିଥାଉ ଏବଂ ଏ ସମ୍ପର୍କରେ ଆଗରୁ ଆମର କାର୍ଯ୍ୟକ୍ରମ ସୂଚନାରେ ଆପଣ ଜାଣିପାରିବେ।
0: ଏ ଚିଠିଟି ବୈଜୟନ୍ତୀ ବିଷୋଇ ହୁଲିପୁର କିଶୋରନଗର କଟକରୁ ଲେଖିଛନ୍ତି। ସେ ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି ଯେ ପ୍ରତି ମାସରେ ସେ ସମୟ ବାହାର କରି ଚିଠି ଖଣ୍ଡେ ଲେଖୁଛନ୍ତି, କିନ୍ତୁ ତାଙ୍କ ଚିଠି କାର୍ଯ୍ୟକ୍ରମରେ ସ୍ଥାନ ପାଉନାହିଁ।
1: ଶ୍ରୋତା ଭଉଣୀ, ଆପଣଙ୍କର ଚିଠି ତ ନିୟମିତ ଆମର କାର୍ଯ୍ୟକ୍ରମରେ ସ୍ଥାନ ପାଏ, ତଥାପି ଠିକ୍ ଅଛି, ମନଉଣା କରନ୍ତୁ ନାହିଁ। କାର୍ଯ୍ୟକ୍ରମ ଯଦି ଶୁଣୁଛନ୍ତି ନିଶ୍ଚିତ ଚିଠି ଲେଖନ୍ତୁ, ଆପଣଙ୍କର ଚିଠି ଆମର କାର୍ଯ୍ୟକ୍ରମରେ ନିଶ୍ଚିତ ସାମିଲ ହେବ।
0: ଏ ଚିଠିଟି ଲେଖିଛନ୍ତି କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ। ସେ ଲେଖିଛନ୍ତି ନାଟକ ବୋହୁ ବୋହୁକା ତାଙ୍କୁ ଖୁବ୍ ଭଲ ଲାଗିଛି। ଲେଖା ଓ ଲେଖିକା କାର୍ଯ୍ୟକ୍ରମରେ ସ୍ୱପ୍ନା ମିଶ୍ରଙ୍କ ସହିତ ସାକ୍ଷାତକାର ଖୁବ୍ ମନଛୁଆଁ ହୋଇଥିଲା। ସଙ୍ଗୀତ ରୂପକ ରଜ ମହଜ ମଧ୍ୟ ଖୁବ୍ ଭଲ ଲାଗିଥିଲା। ଆଉ ସେ ମଧ୍ୟ ଏକ ପ୍ରସ୍ତାବ ଦେଇଛନ୍ତି, ସାହିତ୍ୟ ଭିତ୍ତିକ ଆଲୋଚନାରେ ଯଦି ମଙ୍ଗଳେ ଅଇଲା ଉଷା ଓ ଚିଲିକାର ସାୟନ୍ତନ ପାଠ୍ୟପୁସ୍ତକ ବିଷୟରେ ସୂଚନା ଦିଆଯାଆନ୍ତା ତେବେ ଛାତ୍ରଛାତ୍ରୀମାନେ ଖୁବ୍ ଖୁସି ହୁଅନ୍ତେ।
1: ଆପଣଙ୍କର ପ୍ରସ୍ତାବ ପାଇଁ ବହୁତ ବହୁତ ଧନ୍ୟବାଦ। ଆମର ତ ସାହିତ୍ୟ ପତ୍ରିକା ଲିପିକାର ପ୍ରସାରଣ କରାଯାଇଥାଏ ନାରୀମହଲ କାର୍ଯ୍ୟକ୍ରମରେ। ଏତଦ୍ ବ୍ୟତୀତ ଲେଖା ଲେଖିକାରେ ଆମେ ପ୍ରସାରଣ କରିଥାଉ ବିଭିନ୍ନ ସାକ୍ଷାତକାର, ତଥାପି ଆପଣଙ୍କର ଯେଉଁ ପ୍ରସ୍ତାବ ରହିଛି ମନେ ରହିଲା, ସମୟ ସୁବିଧା ଦେଖି ଆମେ ପ୍ରସାରଣ କରିବୁ। କିନ୍ତୁ ଛାତ୍ରଛାତ୍ରୀମାନଙ୍କର ପାଠ୍ୟପୁସ୍ତକ ସମ୍ପର୍କରେ ଆଲୋଚନା ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଇପାରିବ ନାହିଁ। କିଶୋର ଚକ୍ର ଯାହା ଆମର କାର୍ଯ୍ୟକ୍ରମ ରହିଛି ଏଥିରେ ଏହା ପ୍ରସାରଣ କରାଯାଇଥାଏ। ଅନୁରୋଧ କରୁଛୁ ଶନିବାର ଅପରାହ୍ନ 5ଟାରେ ପ୍ରସାରଣ କରାଯାଉଥିବା କିଶୋର ଚକ୍ର କାର୍ଯ୍ୟକ୍ରମ ଶୁଣିବା ପାଇଁ।
0: ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

0: ଖବରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରେଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ଦେଣନେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା। ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷିକ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ। ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଚାଷୀମାନଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରଥା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋୟଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍କିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲାକୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲାକୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷକରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର ହାମଦୁଲ୍ଲା ଫତ୍ରତ୍ କହିଛନ୍ତି ଜୁନ୍ 28 ତାରିଖ ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ଜଣ

0: ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଏଥିସହ 3ଟି ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: 4 ଦଶକ ସେ ଅଧିକ ସମୟ ଭାରତୀୟ ସେନା ମେ ସେବାରତ ରହିନା ମେରେ ଜୀବନ କା ସବସେ ବଡ଼ା ସୌଭାଗ୍ୟ ରହା। ଭାରତୀୟ ସେନା କିସି ଏକ ବ୍ୟକ୍ତି ବିଶେଷ ସେ ନହିଁ, ବଲକି ଅପନେ ସୈନିକୋଁ, କମାଣ୍ଡରୋଁ, ପୂର୍ବ ସୈନିକୋଁ, ପରିବାରଜନୋଁ ଔର ଦେଶବାସୀଓଁ କେ ଅଟୁଟ ବିଶ୍ୱାସ ସେ ଶକ୍ତି ପ୍ରାପ୍ତ କରତୀ। ସବ ପ୍ରଥମ ମେ ଭାରତୀୟ ସେନା କେ ହର ସୈନିକ ସାମିଲ ବୀର ଗତି ପ୍ରାପ୍ତ ବଳିଦାନିଓଁ କୋ ନମନ କରତା ହୁଁ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ 2 ବର୍ଷ ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା। ଶିଖ ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ 2ଟି ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ। ସେ କହିଛନ୍ତି, ଏକ ସଶକ୍ତ, ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ଭିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି, ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି। ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂହ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସମ୍ପର୍କିତ ବିଧେୟକ ଖସଡ଼ା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ଆଦର୍ଶକୁ ଅନୁସରଣ କରି ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବୋଷ୍ଟନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଗୁଏଠାରୁ 4-3 ଗୋଲ୍ରେ ଜର୍ମାନୀ ପରାସ୍ତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ମାରୋକୋ 3-2 ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବାବେଳେ ପୂର୍ବରୁ ବ୍ରାଜିଲ୍ 2-1 ଜାପାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ୟୁପିଆଇ ଆଧାରିତ ଅର୍ଥ ନେଣଦେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ୱଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍କର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି

0: ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନବେଦୀରୁ ଅଣସର ଗ୍ରହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4ଟାରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ଗୋପାଳ ବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6ଟାରୁ ଅପରାହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2ଟାରୁ ରାତି 10 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପି ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପୁତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହାକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ଭାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ମସିହାରେ ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସିଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋହାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
3: ଛୋଟ ଛୋଟ ପିଲାମାନଙ୍କଠାରୁ ଏହିସବୁ ଦୂରେଇ ରହିବେ, ଯେତେଲାଗି ଯୋଉ ମୋବାଇଲ ମାନିଆଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କୁ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢ଼ିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
2: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସର୍ବେକ୍ଷଣ ଆରମ୍ଭ ହୋଇଛି। ସର୍ବେକ୍ଷଣ ସମୟରେ ସେମାନଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଉଛି। 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ମଧ୍ୟ ସର୍ବେକ୍ଷଣ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର

0: ମଧ୍ୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶା ଆର ଜିଲ୍ଲାଗୁଡ଼ିକ ଆଉ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର, ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ୍ ଧୀରଜ ସେଠ, ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି, ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଚିତ୍ତ ଜେନା ଏବଂ ମିନତୀ ରଥ। କଥାଚିତ୍ର ତ୍ରିନାଥ ମେଳା।

ପରବର୍ତ୍ତୀ ଗୀତ ପରିବାର କଥାଚିତ୍ରରୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ଏସ୍ ଜାନକୀ।

ଏଥର ଶୁଣନ୍ତୁ ଶୁଣିବା ସାକ୍ଷୀ ଗୋପୀନାଥ କଥାଚିତ୍ରରେ ଏହି ଗୀତଟି, ଯାହାକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ଅନୁରାଧା।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅସନନ୍ତି ଅପରାହ୍ନରେ ଏଥର ଆପଣମାନଙ୍କ ପାଇଁ ରଖିଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କୁମାର ସାନୁଙ୍କ କଣ୍ଠରେ 1942 ଏ ଲଭ୍ ଷ୍ଟୋରିର ଏହି ଗୀତଟି।

ପରବର୍ତ୍ତୀ ଗୀତ ନେଇଛୁ ରାମ ତେରି ଗଙ୍ଗା ମୈଲି ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର।

0: ଏଠି ଶେଷ କରୁଛୁ ଆଜିର ସରନ୍ତି ଅପରାହ୍ନ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କୃଷି ସଂସାର।

0: କର। ହଉ ଏମିତି କରୁଥାଏ, ବୟସ ତ ଆସିକି ଏତେ ହେଲାନି, କରୁ କରୁ କେତେବେଳେ ଠକ ଠକ ହେଇଯିବି ଆଉ କଣ।
1: ଜୁଆରେ ଜୁଆରେ ଅପା,
0: କି ନିଧିଆ କିରେ,
1: ଇଏ ତମେ କଣ ଏତେ ଶୀଘ୍ର ଯିବ?
0: ଆଉ କଣ ଆଉ କେତେ କରିବି, ଘରେ କାମ, ବାହାରେ କାମ, ସେପଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ କାମ, କେତେ ଆଉ କରିବି ରେ।
1: ହେଇଟି ଅପା, ଇଏ ତମେ ପରା ଚଷା ଘର ବୋହୁ।
0: ହଁ,
1: ଆ ସେଥିପାଇଁ କାମ ସବୁବେଳେ ବରଷକ ବାର ମାସ ଲାଗିବ।
0: ବହୁ କହିବା କଥା ମା, ତୁମେ ଯଦି ଏମିତି କାମ କରୁଥିବ ତୁମ ଗୋଡ ହାତ ଠିକ ଥିବ, ଆଉ ରୋଗ ବୈରାଗ ହବନି। ମୁଁ କହିଲି ଠିକ ଅଛି, ଏ ରୋଗ ନ ହବା ପାଇଁ ପରା ଯୋଗ କରୁଛି।
1: ଠିକ କଥା କହିଛ ଅପା, ଇଏ ତମର ଯେତିକି ବୟସ ହେଲାଣି ସବୁ ଟିକେ ଠିକ ଠାକ କାମ କରୁଥିବ, ତା ସହିତ ତମେ ତ ଜାଣିଛ ଆମେ ଚାଷୀବନ୍ଦୀ ଲୋକ, ବିଭିନ୍ନ ସମୟରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଚାଷରେ ହଉଛି।
0: ହଁ ହଉଛି,
1: ସେଇଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ, ସେ ମହିଳା ହଉ କିମ୍ବା ପୁରୁଷ ହଉ, ସମସ୍ତେ ଯଦି ମିଳିମିଶି କାମ କରିବେ ତାହେଲେ ଚାଷବାସ ଆଗକୁ ଆଗେଇ ପାରିବ।
0: ସେଇଥିପାଇଁ ତୋ ଭାଇନାଙ୍କ ସାଙ୍ଗରେ କଥା ହେଇ ସବୁବେଳେ

0: ଚାଷରେ ହଉଛି।
1: ହଁ ହଉଛି।
0: ସେଇଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ, ସେ ମହିଳା ହଉ କିମ୍ବା ପୁରୁଷ ହଉ। ସମସ୍ତେ ଯଦି ମିଳିମିଶି କାମ କରିବେ ତାହେଲେ ଚାଷବାସ ଆଗକୁ ଆଗେଇ ପାରିବ।
1: ସେଇଥିପାଇଁ ତୋ ଭାଇନାଙ୍କ ସାଙ୍ଗରେ କଥା ହେଇ ସବୁବେଳେ କାମ ପଛକୁ ପଛ ଲଗେଇ ରଖିଛି। କଥାରେ ଅଛି ଚାଷ ତର ତର ବଣିଜ ମଠ। ଏଇ ବର୍ଷା ପାଣି ଲାଗିଗଲା ଯେ ଆମର କାମ ଆରମ୍ଭ ହେଇଗଲା।
0: ହଁ ଠିକ କଥା କହିଛ ଅପା। ହେଲେ ଅପା ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଷବାସରେ ଜଳ ସଂରକ୍ଷଣ।
1: ଏଇ ହେଇ ବର୍ଷା ଟିକେ ଟିକେ ହଉଛି, ଭଗବାନ କରନ୍ତୁ ଆଗକୁ ଟିକେ ଭଲ ବର୍ଷା ହଉ। ଆଉ ବର୍ଷା ଜଳକୁ ଆମେ ସଂରକ୍ଷଣ କରି ରଖିବା ପୁଣି ତିରଟ ସମୟ ପାଇଁ।
0: ହଁ ବା ଇଏ ଆମେ ଯେତେବେଳେ ଚାଷୀବନ୍ଦୀ ଲୋକ ଚାଷବାସ କରୁଛେ ସେତେବେଳେ ଆମେ ଚେଷ୍ଟା କରିବା ଆମର ଯେତିକି ବର୍ଷା ହଉଛି ତାକୁ ଆମେ ଜମିରେ କେମିତି ସଂରକ୍ଷଣ କରି ରଖିପାରିବା।
1: ହଁ କାହିଁକି ନା କେତେବେଳେ ବର୍ଷା ଟିକେ ନହେଲା ଦି ଚାରି ଦିନ ଧରିକି ସେ ବର୍ଷା ପାଣି ଯୋଉ ଥିବ ସେ ପୁଣି କାମରେ ଲାଗିବ।
0: ତାହେଲେ ଅପା କେମିତି କରିବା କହିଲ?
1: ଇଏ ଆମେ ଯୋଉ ବିଲ ଅଛି ତଳମୁଣ୍ଡିଆ କି ଗୋଟେ ଖାଲ କରିଦବା, ସେଥିରେ ଟିକେ ବଡ ଯୋଉ ପଲିଥିନ ଆସୁଛି ତାକୁ ବିଛେଇ ଦବା। ସିଏ ପାଣି ଯାଇକି ରହିଲେ ସେଠି ଯେତେବେଳେ ବର୍ଷା ପାଣି କମିଗଲା ସେଇ ପାଣିକି ଆମେ ଚାଷ କାର୍ଯ୍ୟରେ ଲଗେଇବାନି।
0: ତା ସହିତ ଆମର ଯେତେବେଳେ ବର୍ଷା ପାଣି ଅଧିକ ମଧ୍ୟ ହଉଛି ସେଇ ଖାଲକୁ ପାଣି ଗଡି ଯାଉଥିବ, ସେଇଠି ପାଣି ରହୁଥିବ, ଯେତେବେଳେ ଆମର ତିରଟ ସମୟ ହବ ସେଇ ସବୁ ପାଣିକୁ ଆଣିକି ଆମେ ଚାଷବାସରେ ଲଗେଇ ପାରିବା।
1: ତା ସହିତ ନିଧିଆ ଯୋଉ ଛାତ ଉପରେ ବର୍ଷା ପାଣି ବହି ଯାଉଛି ତାକୁ ବି ଗୋଟେ ଯୋଉ ବଡ ପାଇପ ଲଗେଇ ଦେଇଛି, ଆଉ ବଡ ବଡ ଡ୍ରମ ଥୁଆ ହେଇଛି ସେଥିରେ ବି ବର୍ଷା ଜଳ ରହୁଛି।
0: ହଁ ଇଏ ସବୁ ପରେ ଦେଖିବା ଆମର ପାଣିର ବିନ୍ଦୁ ବିନ୍ଦୁ ଦରକାର, ସେଇଥିପାଇଁ ଆମେ ବିଭିନ୍ନ ସମୟରେ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା। ଧାନ ଫସଲରେ ହଉ କିମ୍ବା ପନିପରିବା ଫସଲ ହଉ ଅତ୍ୟଧିକ ଜଳ ପ୍ରୟୋଗ କରିବାନି, ଯେତିକି ଆବଶ୍ୟକ ସେତିକି ପ୍ରୟୋଗ କରିବା।
1: ଯଦି ଆବଶ୍ୟକ ଅନୁସାରେ ଆମେ ପ୍ରୟୋଗ କରୁଥିବା ଆମ ପାଖରେ ଜଳ ସଂରକ୍ଷଣ ହେଇକି ଥିବ ଆଉ ଜଳର ସୁବିନିଯୋଗ ହଉଥିବ, ବୁନ୍ଦାଏ ବୁନ୍ଦାଏ ଗଛକୁ ଦେଇକି ପାଣି ଆମେ ପାଣି ରଖିବା।
0: ଠିକ କଥା କହିଛ। ଇଏ ବୁନ୍ଦା ଜଳସେଚନ ହଉ କିମ୍ବା ଆମର ସିଞ୍ଚନ ଜଳସେଚନ ପଦ୍ଧତି ହଉ କିମ୍ବା ଆମର ଗଛ ତଳେ ଜଳ ସଂରକ୍ଷଣ ପାଇଁ ଆମର ଯୋଉ ଆଚ୍ଛାଦନ ପ୍ରଣାଳୀ ହଉ, ଇଏ ସବୁକୁ ଆମ ଚାଷୀ ଭାଇମାନେ ଯଦି ଅବଲମ୍ବନ କରିବେ ତାହେଲେ ଜଳ ସଂରକ୍ଷଣ ହେଇପାରିବ, ମାଟିର ଉର୍ବରତା ବଜାୟ ରହିବ ଆଉ ଚାଷବାସ ବି ଭଲରେ ହେଇପାରିବ।
1: ନିଧିଆ ପଦେ କଥା କହିଲ। ଆମେମାନେ ରୋଷେଇ ଘରେ ଯୋଉ ପାଣି ହେଲା, ଗାଧୁଆ ଘରେ ଯୋଉ ପାଣି ହେଲା ତାକୁ ନଷ୍ଟ ନ କରି ଆମେ ଯୋଉ ଛୋଟିଆ ଛୋଟିଆ ବଗିଚା ସବୁ କରିଛନ୍ତି ଘର ପଛପଟରେ କିଚେନ ଗାର୍ଡେନରେ କି ଛାତ ଉପରେ ହେଲା, ଏଇଥିରେ ଏଇ ରୋଷେଇ ଘର ପାଣି କି ଗାଧୁଆ ଘର ପାଣି ତାକୁ ସବୁ ଆମେ ମଡେଇ ଚାଷ କରିପାରିବା, ଯେମିତି ପାଣି ନଷ୍ଟ ନ ହୁଏ।
0: ତା ମାନେ ଇଏ ତମେ କହିବା କଥା ହେଲା ଜଳର ସୁବ୍ୟବହାର ହବ, ସୁବିନିଯୋଗ ହବ,
1: ଜଳ ସଂରକ୍ଷଣ ହେଇକି ରହିବ।
0: ହଉ ଅପା ଇଏ ଏତେ ସମୟ ତ କଥା ହେଲେଣି,
1: ସନ୍ଧ୍ୟା ବେଳ ତ ବୈଠକ ଘରକୁ ଆସିଛ ମାନେ ଭଜନ ଟିକେ ଶୁଣିବା ତାପରେ କଥା ହବା।
0: ହଉ ତାହେଲେ।

0: ଯାହା କୁହ ଅପା, ଇଏ ବୈଠକି ଘରେ ବସିଲେ ଆଉ ଟିକେ ଭଜନ କୀର୍ତ୍ତନ ଶୁଣିଲେ
1: କାମ କରିବା ପାଇଁ ଦେହରେ ବଳ ମାଡି ଆସିବ ଆଉ ମନ କର୍ଣ୍ଣ ପବିତ୍ର ହବ।
0: କିନ୍ତୁ କଥା ହଉଛି ଆମର ପେଟ ପାଟଣା।
1: ହଁ, ଆମେ ଚାଷୀବନ୍ଦୀ ଲୋକ, ଭଜନ ଶୁଣିଲେ ଦୀପଦ ଭଲ ମନ୍ଦ କଥା ହେଲେ ପେଟ ପାଟଣାରେ ଭଲ ବିଷୟଟିଏ ଅଛି।
0: ତାହେଲେ କହୁନା, ଆଜି କଣ ଆଲୋଚନାର ବିଷୟ ଅଛି ଆଉ ମହାଶୟ କିଏ ଅଛନ୍ତି?
1: ଆସିଲା ବେଳେ ଯୋଉ ଉପରେ ଆମେ କଥା ହଉଥିଲେ ତାରି ଉପରେ ବିଷୟଟିଏ ଆଲୋଚନାର ବିଷୟ ହେଉଛି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ। ମହାଶୟ ହେଉଛନ୍ତି ସୁଚିସ୍ମିତା ଦ୍ୱିବେଦୀ।
0: ତାହେଲେ ମହାଶୟଙ୍କ ସହିତ ତମେ ଭଲରେ କଥା ହୁଅ, ସବୁ ଟିକି ନିକି ପଚାର, ମୁଁ ଏଇଠି ଖାତା କଲମ ବାହାର କରି ଲେଖିବି ଆଉ।
1: ହଉ, ତାହେଲେ ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯାନ୍ତ୍ରିକରଣ ବିଭାଗର ବୈଜ୍ଞାନିକ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ମ୍ୟାଡାମ।
1: ମ୍ୟାଡାମ, ଆଜି ଆମେ ଯେଉଁ ବିଷୟ ରଖିଛେ ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ, ଏ ବିଷୟରେ ତ ଆମେ କଥା ହେବା, ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ଚାଷ କାର୍ଯ୍ୟ ଆମେ କରୁଛେ, ଏଇ ଚାଷ କାର୍ଯ୍ୟରେ ଜଳର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
2: ଜଳ ହେଉଛି କୃଷିର ଗୋଟେ ଜୀବନ ରେଖା, ଜଳ ହିଁ ଜୀବନ ବୋଲି ଭାବନ୍ତି ସବୁବେଳେ। ଗୋଟେ ଫସଲର ବୃଦ୍ଧି ଓ ଫସଲର ଯଦି ଆମେ ପଶୁକ ଗ୍ରହଣ କଥା କହିବା, ଉତ୍ପାଦନ କଥା କହିବା, ସମ୍ପୂର୍ଣ୍ଣ ରୂପେ ଜଳ ଉପରେ ନିର୍ଭର। ବିନା ଜଳରେ ଗୋଟେ ଚାଷ କାର୍ଯ୍ୟ କରିବା ଅସମ୍ଭବ ହୋଇଥାଏ ଏବଂ ଜଳ ହେଉଛି ଗୋଟେ ଅସରନ୍ତି ଶକ୍ତିର ଭଣ୍ଡାର, ଯାହାକି ଯଦି ଆମେ ସଠିକ ବ୍ୟବହାର ନ କରିବା, ତାର ସଠିକ ସମୟରେ ହେଉ, ସଠିକ ମାତ୍ରାରେ କିମ୍ବା ସଠିକ ପରିମାଣରେ ସଠିକ ଜାଗାରେ ବ୍ୟବହାର ନ କରାଯାଏ, ତାହେଲେ ଏହା ମଧ୍ୟ ଦିନେ ନା ଦିନେ ଜଳ ସଙ୍କଟର ସମସ୍ୟା ମଧ୍ୟ ସମ୍ମୁଖୀନ ହେବାକୁ ପଡିବ। ତ ଏହି ପରିପ୍ରେକ୍ଷୀରେ ଆମକୁ ଜଳକୁ କୋଭଳି ଭାବରେ ସୁପରିଚାଳନା କରିପାରିବା ଏବଂ ଜଳର ସଠିକ ବିନିଯୋଗ କରିପାରିବା, ତାହା ବର୍ତ୍ତମାନ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯାହାକି ଆମର ଚାଷୀ ଭାଇମାନେ ଭଲ ଭାବରେ ଜାଣିବା ଦରକାର କି ଦିନକୁ ଦିନ ଜଳର ସମସ୍ୟା ବଢ଼ିବାରେ ଲାଗିଛି ଏବଂ ଏହି ସମସ୍ୟାକୁ ଆମେ କିଭଳି ଭାବରେ ସମାଧାନ କରିବା ସେ ବିଷୟରେ ମଧ୍ୟ ଚାଷୀ ଭାଇମାନେ ଅବଗତ ହେବା ନିହାତି ଦରକାର।
1: ସାଧାରଣତଃ ବର୍ତ୍ତମାନ ଦେଖାଯାଉଛି ଆମ ସରକାର ବି ଆମ ପାଇଁ ଯୋଜନା ପ୍ରଣୟନ କରୁଛନ୍ତି, ଏଇ ବର୍ତ୍ତମାନ ସରକାରଙ୍କ ଏକ ଅଭିଯାନ କ୍ଷେତ ବଞ୍ଚା ଅଭିଯାନ ଚାଲିଛି, ଏଥିରେ ଜଳ ସଞ୍ଚୟ ଭୂମିକା କେମିତି ରହିଛି ସେ ବିଷୟରେ ପରାମର୍ଶ ଦିଅନ୍ତୁ।
2: ଦେଖନ୍ତୁ, ବର୍ତ୍ତମାନ ସରକାରଙ୍କର ଗୋଟେ ଅଭିନବ ଅଭିଯାନ କ୍ଷେତ ବଞ୍ଚା ଅଭିଯାନ ଦେଶବ୍ୟାପୀ ଚାଲିଛି, ଯାହାକି ଆମର ଚାଷୀ ଭାଇମାନଙ୍କର କ୍ଷେତକୁ କୋଭଳି ଭାବରେ ବଞ୍ଚେଇ ପାରିବେ, ଏଭଳି ଭାବରେ କ୍ଷେତର ଅବସ୍ଥା କ'ଣ ହେଇଛି ଯାହାକି ଆମେ ବଞ୍ଚାଇବା ପାଇଁ ମଧ୍ୟ ଗୋଟେ ସଚେତନତା କାର୍ଯ୍ୟକ୍ରମ ବର୍ତ୍ତମାନ ସରକାରଙ୍କର ଚାଲିଛି, ତାହା ହେଉଛି କ୍ଷେତ ବଞ୍ଚାଅ ଅଭିଯାନ, ଯାହାର ମୂଳ ଲକ୍ଷ୍ୟ ହେଉଛି କି ଆମେ ମାଟିର ସୁରକ୍ଷା ଦେବା, ମାଟିର ସ୍ୱାସ୍ଥ୍ୟ ରକ୍ଷା କରିବା, ସନ୍ତୁଳିତ ସାରର ବ୍ୟବହାର କରିବା ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ଯେଉଁ ରହୁଛି ତାକୁ ଆପଣେଇ ଚାଷୀ ଭାଇମାନେ

0: କିଭଳି ଭାବରେ ଚାଷ କାର୍ଯ୍ୟକୁ ଆଗକୁ ଭଲ ଭାବରେ କରିପାରିବେ ତାର ମୂଳ ଉଦ୍ଦେଶ୍ୟ ନେଇକି ଏଇ କ୍ଷେତ ବଞ୍ଚାଅ ଅଭିଯାନ ବର୍ତ୍ତମାନ ଚାଲିଛି। ତ ଯଦି ମୁଁ କହିବି ଆମର ମାଟିର ସୁରକ୍ଷା ଦେବା, ନିହାତି ଭାବରେ ଚାଷ ଆପଣଙ୍କର ମାଟି ବିନା ଚାଷ ଅସମ୍ଭବ। ତେଣୁ ମାଟିର ସୁରକ୍ଷା ଦେବା ପାଇଁ ହେଲେ ଆମେ ବିଭିନ୍ନ ପ୍ରକାରର ପଦ୍ଧତିକୁ ଅବଲମ୍ବନ କରିବେ ଚାଷୀ ଭାଇମାନେ, ଯେମିତିକି ଅଧିକ କେମିକାଲ ଫର୍ଟିଲାଇଜର ବା ଯୋଉ ରାସାୟନିକ ସାର ରହୁଛି ତାର ବ୍ୟବହାରକୁ କମେଇ, ମୁଖ୍ୟତଃ ୟୁରିଆର ବ୍ୟବହାରକୁ କମେଇ ଆମର ମାଟିର ସ୍ୱାସ୍ଥ୍ୟକୁ ରକ୍ଷା କରାଯାଇପାରିବ। ତା ବଦଳରେ ସେମାନେ ସବୁଜ ସାର ଯୋଉ ରହୁଛି ତାକୁ ମଧ୍ୟ ବ୍ୟବହାର କରି ମାଟିକୁ ରକ୍ଷା କରିପାରିବେ। ସେହିଭଳି ଭାବରେ ମୁଁ କହିଲି କି ଆମର ଜଳ ସଞ୍ଚୟ ଯେହେତୁ ଆଜିର ମୁଖ୍ୟ କାର୍ଯ୍ୟକ୍ରମ ରହିଛି, ଜଳ ସଞ୍ଚୟ ହେଉଛି ଏହାର ଏକ ମୁଖ୍ୟ ଉପାଦାନ କ୍ଷେତ ବଞ୍ଚାଅ ଅଭିଯାନର। କାରଣ ଜଳ ସଞ୍ଚୟ ଆମେ କୋଉଭଳି ଭାବରେ କଲେ ଅଳ୍ପ ଜଳରେ ଅଧିକ ଜମିରେ ଚାଷବାସକୁ ଯାଇପାରିବ। ତେଣୁ ଅଳ୍ପ ଜଳ କହିବାକୁ ହେଲେ ଆମର ବିଭିନ୍ନ ପ୍ରକାର ତାର ପଦ୍ଧତି ରହିଛି, ଯେମିତିକି ଆପଣଙ୍କର ବର୍ଷା ଜଳର ସଞ୍ଚୟ କରିପାରିବେ। ଯେତେବେଳେ ଆମେ ଜାଣିଛନ୍ତି ଓଡ଼ିଶାରେ 1500 ମିଲିମିଟର ପର୍ଯ୍ୟନ୍ତ ବର୍ଷା ମିଳିଥାଏ, କିନ୍ତୁ ଏହି ବର୍ଷାର ଅନିୟମିତତା ଯୋଗୁଁ ଆମର ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ। ମାନେ ସଠିକ୍ ସମୟରେ ଆମେ ବର୍ଷାର ପାଣି ପାଇନଥାନ୍ତି ଏବଂ ଯେତେବେଳେ ମିଳିଥାଏ ସେତେବେଳେ ଆମକୁ ଦରକାର ନଥାଏ। ଏଇ ଯୋଉ ପରିସ୍ଥିତି ଥାଏ ତ ତାକୁ କୋଉଭଳି ଭାବରେ ଆମେ କୋଉ ପଦ୍ଧତି ଅବଲମ୍ବନ କଲେ ଆମେ ସେଇ ବର୍ଷା ଜଳକୁ ପରବର୍ତ୍ତୀ ସମୟରେ ଚାଷ କାର୍ଯ୍ୟରେ ଲଗେଇ ପାରିବା ତା ବିଷୟରେ ମଧ୍ୟ ଆମ ଚାଷୀ ଭାଇମାନେ ଜାଣିବା ନିହାତି ଆବଶ୍ୟକ। ବର୍ଷା ଜଳକୁ ଯଦି ଆମେ କ୍ଷେତ ପୋଖରୀ ହେଲା, ସାଧାରଣ ପୋଖରୀ ହେଲା, କିମ୍ବା ଆପଣଙ୍କର କ୍ଷେତ କୂଅ ହେଲା, ଏଇଭଳି ଭାବରେ କରିକି ଯଦି ବର୍ଷା ଜଳକୁ ରଖିପାରିଲେ ତାହେଲେ ପରବର୍ତ୍ତୀ ସମୟରେ ତାକୁ ବିଭିନ୍ନ ଚାଷ କାର୍ଯ୍ୟରେ ହେଉ କିମ୍ବା ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ତାକୁ ଲଗେଇ ପାରିବେ। ସେହିଭଳି ଭାବରେ ଆଉ ଗୋଟିଏ ହେଲା ଆମର ସୂକ୍ଷ୍ମ ଜଳସେଚନକୁ ଆପଣେଇବା। ସୂକ୍ଷ୍ମ ଜଳସେଚନ କହିଲେ ଆମେ ଅଳ୍ପ ଜଳରେ ଅଧିକ ଜମିରେ ଚାଷକୁ କରିପାରିବା। ତାର ଦିଟା ପ୍ରଣାଳୀ ରହୁଛି, ଗୋଟେ ହେଉଛି ବୃନ୍ଦା ଜଳସେଚନ ଆଉ ଗୋଟେ ହେଉଛି ଛିଞ୍ଚନ ଜଳସେଚନ। ତେବେ ବୁନ୍ଦା ଜଳସେଚନ କଣ ନା, ଗଛକୁ ଆମେ ଯଦି ବୁନ୍ଦା ବୁନ୍ଦା ଆକାରରେ ପାଣି ଦେଉଛନ୍ତି, ଜଳସେଚନ କରୁଛନ୍ତି, ତାକୁ ଆମେ କହୁଛନ୍ତି ବୁନ୍ଦା ଜଳସେଚନ। ସେହିଭଳି ଭାବେ ଛିଞ୍ଚନ ଜଳସେଚନ ହେଲା ଅତି କୁହୁଡି ଭଳିଆ ଆମର ପାଣି ଯେମିତି ପଡେ ସେଭଳିଆ ଛିଞ୍ଚା ପାଣି ଦିଆଯାଏ, ଯୋଉଥିରେ କି ଆମର ପାଣି ବହୁତ କମ ଖର୍ଚ୍ଚ ହୁଏ। ଯଦି ଗୋଟେ ଚାଷୀ ଭାଇ ଆମର ଏଇ ବୁନ୍ଦା ଜଳସେଚନକୁ ଆପଣାନ୍ତି ତାହେଲେ ଶତକଡା 40-60% ଜଳ ସଞ୍ଚୟ କରିପାରିବେ। ତା ସହିତ ଏଇ ବୁନ୍ଦା ଜଳସେଚନ ପ୍ରତ୍ୟେକ ଫସଲ ପାଇଁ ଉପଯୋଗୀ, ଆପଣଙ୍କର ପନିପରିବା ଚାଷଠୁ ଆରମ୍ଭ କରି ତୈଳବୀଜ ଫସଲଠୁ ଆରମ୍ଭ କରି ସବୁ ଫସଲ ପର୍ଯ୍ୟାୟରେ ଆମର ବୁନ୍ଦା ଜଳସେଚନ କରିବେ। କାରଣ ଏଥିରେ କେବଳ ଗୋଟିଏ ସରୁ ପାଇପ ଯୋଗେ ଗୋଟେ ବୁନ୍ଦା ବୁନ୍ଦା ଗୋଟେ ଗଛକୁ ଯେତିକି ଆବଶ୍ୟକ, ଚାଷୀ ଭାଇମାନେ ସାଧାରଣତଃ ମଡ଼ା ପାଣି ଦେଇଥାନ୍ତି, ଯୋଉ ପନିପରିବା ଚାଷ କରନ୍ତୁ ଯେକୌଣସି ଫସଲକୁ ଯାଉଛନ୍ତି ସେମାନେ ମଡ଼ା ପାଣି ଦେଉଛନ୍ତି, ଯୋଉଟାକି ଆମର ଗୋଟେ ଫସଲ ଯେତିକି ଆବଶ୍ୟକ କରେ ସେ ସେତିକି ଗ୍ରହଣ କରେ।
1: କିନ୍ତୁ କିଛି ଚାଷୀ ଭାଇ ଏହାକୁ ଆପଣେଇଲେଣି ଯେ ବୁନ୍ଦା ଜଳସେଚନ କି ସିଞ୍ଚନ ଜଳସେଚନ କରି ସେମାନେ ବି ଚାଷ କାର୍ଯ୍ୟ କରୁଛନ୍ତି।
0: ହଁ, ସେଇଟା ବି କିଛି ଚାଷୀ ଭାଇ ନାହିଁ, ମୁଁ ବର୍ତ୍ତମାନ କହିବି ବର୍ତ୍ତମାନ ସମସ୍ତେ ଚାଷୀ ଭାଇ ତାକୁ ଆପଣେଇବା ଦରକାର। କାରଣ ଜଳର ସଙ୍କଟ ନିହାତି ଭାବରେ ଆଗକୁ ସମ୍ମୁଖୀନ ହେବାର ଅଛି। ତେଣୁ ସେହି ପରିସ୍ଥିତିରେ ଆମେ ଏଇ ସୂକ୍ଷ୍ମ ଜଳସେଚନକୁ ଯଦି ନ ଆପଣେଇବା ତାହେଲେ ବହୁତ ମାତ୍ରାରେ ଆମ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ। ତା ସହିତ ଆଉ ଗୋଟେ ବି ପ୍ରଣାଳୀ ଯଦି ଆମେ କ୍ଷେତ ବଞ୍ଚାରେ କହିବା, ଗୋଟେ ଛାଦୀକରଣ ବ୍ୟବସ୍ଥା ରହିଛି ଯେଉଁ ଚାଷୀ ଭାଇମାନେ କରନ୍ତି କି ଗଛ ମୂଳରେ ଜଳୀୟ ଅଂଶଟାକୁ ବଜାୟ ରଖିବେ, ଥଣ୍ଡା ରଖିବେ ଏବଂ ଅଳ୍ପ ପାଣି ଦେବାକୁ ପଡିବ ଗଛ, ତ ତାକୁ ଆମେ ଛାଦୀକରଣ କୁହନ୍ତି। ସେଇଟା ଦୁଇ ପ୍ରକାର ହେଇଥାଏ, ଗୋଟେ ଯୋଉଟା ଚାଷୀ ଭାଇମାନେ କରନ୍ତି ଗଛ ମୂଳରେ ପତ୍ର ହେଲା କିମ୍ବା ପାଳ ହେଲା ନଡା ହେଲା ତାକୁ ଗଛ ମୂଳକୁ ଘୋଡେଇକି ରଖନ୍ତି, ଯୋଉଦ୍ୱାରା କି ଆମକୁ ପାଣି ଦେବାର ଅବଧିଟା କମିଯାଏ। ତେଣୁ ଆମକୁ ସେଇଠି ମଧ୍ୟ ଆମେ ଜଳସଞ୍ଚୟକୁ କରିପାରିଲେ ଫସଲକୁ ମଧ୍ୟ ଆମକୁ ଚେଞ୍ଜ କରିବାକୁ ପଡେ, ଯୋଉଟା କୁହାଯାଏ ଫସଲ ବିବିଧିକରଣ, କ୍ରପ ଡାଇଭରସିଫିକେସନ। ମାନେ ଯୋଉ ଫସଲ ଗୁଡିକ ଆପଣଙ୍କର କମ୍ ପାଣି ଆବଶ୍ୟକ କରୁଛି ତା ଉପରେ ବେଶୀ ଗୁରୁତ୍ୱ ଦିଅନ୍ତୁ, ଯେମିତିକି ଆପଣଙ୍କର ମକା ଫସଲ ହେଲା, ମାଣ୍ଡିଆ ଜାତୀୟ ଫସଲ ହେଲା, କିଛି ପନିପରିବା ଫସଲ ଏବଂ କମ୍ ଅବଧି ବାଲା ଫସଲ, 3 ମାସିଆ ହଉ, ଏଇଭଳିଆ ଫସଲକୁ ଆମେ ଯଦି ନିଅନ୍ତି ତାହେଲେ ମଧ୍ୟ ଆମେ ପାଣିର ଉପରେ ଯୋଉ ନିର୍ଭରଶୀଳତା ଏତେ ରହୁଛି ସେଟା ଯାହା ହେଲେ ବି କିଛି କିଛି ଅଳ୍ପ ପାଣିରେ ଆମେ ଚାଷକୁ ଯାଇପାରିବା। ଏଇଭଳି ଭାବରେ ବହୁତ ଜିନିଷ ରହିଛି। ଆଉ ଗୋଟେ ପ୍ରଣାଳୀ ବି ରହିଛି ଆପଣଙ୍କର ରିଜ୍ ଫର ମେଥଡ, ମାନେ ହୁଡ଼ା ଆଉ ସିଆର ମେଥଡ କରାଯାଏ, ଯୋଉଟାକି ଚାଷୀ ଭାଇମାନଙ୍କ ପାଇଁ ଗୋଟେ ନୂଆ ମେଥଡ ହବ। ସେଥିରେ କଣ କରାଯିବ ନା ଆପଣଙ୍କର ଜମିରେ ହୁଡ଼ା ଏବଂ ସିଆର କରିବେ।

0: ସିଆରରେ ପାଣି ରହିବ, ଆପଣଙ୍କର ଉଡ଼ାରେ ଆପଣଙ୍କର ପନିପରିବା ଫସଲ ହଉ, ଫୁଲ ଜାତୀୟ ଫସଲ ହଉ, ଯେକୌଣସି ଫସଲ ଆମେ କରିବା, ଏବଂ ସିଆରେ ପାଣି ରହିବା ଫଳରେ ସେଠି ଆପଣଙ୍କର ଆଜଲା ଚାଷକୁ ଯାଇପାରିବେ। ତା ସହିତ ଆପଣ ଛୋଟ ଛୋଟ ମାଛ ଯୋଉ ଇଣ୍ଡିଜିନସ୍ ଫିସ୍ ରହୁଛି ତାକୁ ମଧ୍ୟ ଯାଇପାରିବେ। ତ ଏଭଳି ଭାବରେ ଆମେ ମାଟିକୁ ସଂରକ୍ଷଣ କରିପାରିଲେ ଜଳକୁ ମଧ୍ୟ ସଂରକ୍ଷଣ କରୁ, ଯୋଉଟାକି ଆମର ବର୍ତ୍ତମାନ ଯୋଉ କ୍ଷେତ ବଞ୍ଚାଅ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହୁଛି। ସେଇଭଳି ଭାବରେ ମୁଁ ଗୋଟେ କହିଲି, ଏହାର ଆଉ ଗୋଟେ ଉଦ୍ଦେଶ୍ୟ ରହୁଛି କି ଆପଣଙ୍କର କୋଭଳି ଭାବରେ ଆଧୁନିକ ଜ୍ଞାନକୌଶଳକୁ ଆପଣେଇବେ। ଆଧୁନିକ ଜ୍ଞାନକୌଶଳ କହିଲେ ଆମର ଚାଷୀ ଭାଇମାନେ ଆମେ ପାଣିକୁ ଆମେ କମ୍ ବ୍ୟବହାର କରିବା ପାଇଁ କହିଲେ, ବର୍ତ୍ତମାନ ସେମାନେ ଯୋଉ ସ୍ପ୍ରେଇଂ କରୁଛନ୍ତି ସେମାନେ ନର୍ମାଲ ସ୍ପ୍ରେୟର ବ୍ୟବହାର କରିକି କରୁଛନ୍ତି। ଯଦି ସେଇ ଜାଗାରେ ଡ୍ରୋନ୍ ସ୍ପ୍ରେୟରକୁ ଯାଆନ୍ତି, ସେଥିରେ ବହୁତ କମ୍ ମାତ୍ରାରେ ପାଣିରେ ସେମାନଙ୍କର ସାରକୁ ସେମାନେ ଜମିରେ ପ୍ରୟୋଗ କରିପାରିବେ। ଯେଉଁଟା 200 ଲିଟର ପାଣି ବ୍ୟବହାର କରୁଥିଲେ ସେଟା ମାତ୍ର 10 ଲିଟର ପାଣିରେ ବ୍ୟବହାର କରି ଗୋଟେ ଏକର ଜମିକୁ ଅତି ସହଜରେ କମ୍ ସମୟ ମଧ୍ୟରେ ମଧ୍ୟ ସାରକୁ ପ୍ରୟୋଗ କରିପାରିବେ
1: ଡ୍ରୋନ୍ ସାହାଯ୍ୟରେ।
0: ସେଇଭଳି ଭାବରେ ଯେଉଁମାନେ ମୁଗ ବିରି ଫସଲକୁ ଯାଉଛନ୍ତି, ପୁରା ଜମିକୁ ଚାଷ ନ କରିକି ବିନା ଚାଷରେ, ଯୋଉଟାକୁ ଜିରୋ ଟିଲେଜ୍ ବୋଲି କୁହାଯାଏ, ଯୋଉଥିରେ କି ଆମର ଜଳୀୟ ଅଂଶଟା ବଜାୟ ରହିବ, ଚାଷ କରିଦେବା ଦ୍ୱାରା ମାଟି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସେ, ସେତେବେଳେ ଜଳୀୟ ଅଂଶ ଧୀରେ ଧୀରେ କମିଯାଏ। ସେହି ସମୟରେ ଆମେ କହୁଥାଉ କି ଆମର ମୁଗ ବିରି ଫସଲ କିମ୍ବା ଯେକୌଣସି ଡାଲି ଜାତୀୟ ଫସଲକୁ ଯାଉଛନ୍ତି, ଚାଷ ନ କରିକି ବିନା ଚାଷରେ ଜିରୋ ଟିଲେଜ୍ରେ ତାକୁ ମଧ୍ୟ ଆମେ ମୁଗ ବିରିକୁ ଧାଡ଼ିରେ ବୁଣିପାରିବା ମେସିନ୍ ସାହାଯ୍ୟରେ।
1: ଆଉ ଗୋଟେ କଥା ଚାଷୀ ଭାଇମାନେ ଜାଣିବା ପାଇଁ ଇଚ୍ଛା କରୁଥିବେ, ଜଳ ସଞ୍ଚୟ କରିବାର ବିଭିନ୍ନ ପଦ୍ଧତି ଗୁଡ଼ିକ କ'ଣ କ'ଣ ରହିଛି, ଯୋଉଟାକି ଚାଷୀ ଭାଇ ନିହାତି ଜାଣିବା ଦରକାର?
0: ୟା ପୂର୍ବରୁ ମୁଁ ଯେମିତି କ୍ଷେତ ବଞ୍ଚା ଅଭିଯାନରେ ଯେମିତି ବିଭିନ୍ନ ପଦ୍ଧତି କଥା କହିଲି, ସେଇ ସୂକ୍ଷ୍ମ ଜଳସେଚନ ହେଲା, ଆପଣଙ୍କର ରିଜ୍ ଫର ମେଥଡ ହେଲା, ଫସଲର ବିବିଧିକରଣ ହେଲା, କିମ୍ବା ବର୍ତ୍ତମାନ ଚାଷୀ ଭାଇମାନେ ବୁଣାଧାନକୁ ଯାଉଛନ୍ତି, ଆମେ ଯଦି ମେସିନ୍ ସାହାଯ୍ୟରେ ସେମାନେ ବୁଣାଧାନକୁ ଯାଆନ୍ତି ତାହେଲେ ମଧ୍ୟ ଅଳ୍ପ ପାଣିରେ ତାଙ୍କର ଧାନ ଫସଲ ମଧ୍ୟ କରିପାରିବେ, ଏବଂ ମାଟିର ମଧ୍ୟ ସୁରକ୍ଷା ସେଭଳି ଭାବରେ ହେଇପାରିଥାଏ। ତା ସହିତ ଛାଦୀକରଣ ପଦ୍ଧତି ଯୋଉ ରହିଲା, ଛାଦୀକରଣରେ ଗୋଟେ ରହିଛି ଆମର ବାୟୋଡିଗ୍ରେଡେବୁଲ ମଲ୍ଚ ଗୋଟେ ଆସୁଛି, ଯାହାକି ଆପଣଙ୍କର ମାଟିର ସୁରକ୍ଷା ଦେବ ଏବଂ ଜଳୀୟ ଅଂଶକୁ ସଂରକ୍ଷଣ କରି ରଖିବାରେ ଖୁବ୍ ସହାୟକ ହୋଇଥାଏ। ସାଧାରଣତଃ ପ୍ଲାଷ୍ଟିକ ମଲ୍ଚିଂ ସାହାଯ୍ୟରେ ମଧ୍ୟ ଚାଷୀ ଭାଇମାନେ ଛାଦୀକରଣ କରୁଛନ୍ତି, କିନ୍ତୁ ବାୟୋଡିଗ୍ରେଡେବୁଲ କହିବାର ଉଦ୍ଦେଶ୍ୟ ସେଇ ଯୋଉ ପଲିଥିନରେ ସେମାନେ ଛାଦୀକରଣ କରିବେ ସେଇଟା କିଛି ଦିନ ପରେ ଯେତେବେଳେ ଗୋଟେ ଫସଲ ଅମଳ ହେଇସାରିଲା ପରେ ସେଟା ମାଟି ସହିତ ମିଶି ଯାଇଥାଏ, ଏବଂ ମିଶିବା ଦ୍ୱାରା ମାଟିର କୌଣସି ଗୁଣବତ୍ତାରେ ହ୍ରାସ ହୋଇନଥାଏ। କେବଳ ଆମର ଯୋଉ ପଲିଥିନର ବ୍ୟବହାର କମେଇବା ପାଇଁ ଯୋଉ ବର୍ତ୍ତମାନ ମଧ୍ୟ ଆହ୍ୱାନ କରାଯାଉଛି, ସେହି ପରିପ୍ରେକ୍ଷୀରେ ଏଇ ଯୋଉ ବାୟୋଡିଗ୍ରେଡେବୁଲ ମଲ୍ଚିଂ ଜରି ଯଦି ସାଧାରଣ ଚାଷୀ ଭାଇମାନେ ବ୍ୟବହାର କରନ୍ତି ତାହେଲେ ତାଙ୍କର ଫସଲର ଯୋଉ ଜଳୀୟ ଅଂଶକୁ ବା ଜଳସେଚନର ଅବଧିକୁ କମେଇବା ସହିତ ମାଟିର ମଧ୍ୟ ସୁରକ୍ଷା ଦେଇପାରିବେ ଏବଂ ଜଳ ସଞ୍ଚୟ ମଧ୍ୟ ହୋଇପାରିବ। ତା ସହିତ ଏଇ ଯୋଉ ଛାଦୀକରଣ କଥା ମୁଁ କହୁଛି, ତାହାର ବିଭିନ୍ନ ପ୍ରକାର ମୋଟେଇର ଆସୁଛି। ଆମର ପନିପରିବା ଫସଲ ପାଇଁ 30 μ ବ୍ୟବହାର କରିପାରିବେ ବାୟୋଡିଗ୍ରେଡେବୁଲ ମଲ୍ଚ। ସେଇଭଳି ଭାବରେ ଆପଣଙ୍କର ଯଦି ବର୍ଷିକିଆ ଗଛ ଯୋଉଗୁଡା ରହୁଛି, ଆମର ସଜନା ହେଲା, ଭଣ୍ଡା ହେଲା, କିମ୍ବା ଆମ୍ବ ଗଛ ହେଲା, ଏଇ ଯୋଉ ଅର୍ଚାର୍ଡ କ୍ରପ ଯେତେ ଗୁଡାକ ରହୁଛି ସେଗୁଡାକ ପାଇଁ 50 ରୁ 100 μ ବ୍ୟବହାର କଲେ ତା ମୂଳଟା ଯୋଉ ଛାଦୀକରଣ ଆମେ କରିବା ସେଟା ବର୍ଷ ପର୍ଯ୍ୟନ୍ତ ପଲିଥିନଟା କିଛି ନଷ୍ଟ ହୋଇନଥାଏ ଏବଂ ଜଳୀୟ ଅଂଶ ବହୁତ ଭଲ ଭାବରେ ବଜାୟ ରୁହେ ଗଛ ମୂଳରେ, ଏବଂ ଅନାବନା ଘାସକୁ ଆସିବାକୁ ନ ଦେଇଥାଏ ଏବଂ ଗଛର ବୃଦ୍ଧି ମଧ୍ୟ ଭଲ ଭାବରେ ହୋଇଥାଏ।
1: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଜଳ ସଞ୍ଚୟ କରିବାର ଲାଭ କ'ଣ ରହିବ, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ମୁଁ ପ୍ରଥମରୁ କହିଥିଲି ଯେମିତି ଆମେ ବହୁମାତ୍ରାରେ ବର୍ଷା, ପ୍ରାୟ 1500 mm ପର୍ଯ୍ୟନ୍ତ ବର୍ଷା ପାଉଛନ୍ତି, ଯୋଉଟାକି ଅଲଗା ରାଜ୍ୟଠୁ ବହୁତ ଖୁବ୍ ଅଧିକ, କିନ୍ତୁ ଯେହେତୁ ତାର ଅନିୟମିତତା ରହୁଛି ତେଣୁ ଆମର ଫସଲକୁ ଯେତେବେଳେ ଜଳ ଦରକାର କରୁଛି ସେତେବେଳେ ଆମେ ସଠିକ୍ ମାତ୍ରାରେ ପାଇପାରୁ ନାହାନ୍ତି, ତେଣୁ ଆମ ଫସଲର ବୃଦ୍ଧି ହେବାରେ ବହୁତ ବାଧାପ୍ରାପ୍ତ ହେଉଛି ଏବଂ ଯାହାକି ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରୁଛି। ତେବେ ଏହି ପରିପ୍ରେକ୍ଷୀରେ ବର୍ଷା ଜଳକୁ ଆପଣ କୂଅ କରନ୍ତୁ କିମ୍ବା ଯୋଉ ପଣ୍ଡ ଲାଇନିଂ ମଧ୍ୟ ଆସୁଛି, ଗୋଟେ ଗାତ କରିକି ତା ଦେହରେ ପଲିଥିନ ପକେଇକିରି ମଧ୍ୟ ସେ ପାଣିକୁ ଆମେ ସଂଗ୍ରହ କରିପାରିବା, ଛାତର ଜଳକୁ ମଧ୍ୟ ଆମେ ସଂଗ୍ରହ କରି ଘରେ ମାନଙ୍କ ରଖିପାରିବା ଯାହାକି ଆମ ଘରର ବିଭିନ୍ନ କାମରେ ଲାଗିପାରିବ, କୂଅ ପୋଖରୀ ହେଲା, ଫାର୍ମ ପଣ୍ଡ ଯୋଉ କୁହାଯାଉଛି, କ୍ଷେତ ପୋଖରୀ ହେଲା, ତାକୁ ଆମର ଚାଷ କାର୍ଯ୍ୟରେ ଲଗେଇବା ସହିତ ଆମର ପଶୁପାଳନ ହେଲା, ମାଛ ଚାଷ ହେଲା, ଏଇଭଳିଆ ଆନୁଷଙ୍ଗିକ

0: କୃଷିକାର୍ଯ୍ୟରେ ମଧ୍ୟ ସେଇ ଜଳକୁ ବ୍ୟବହାର କରାଯାଇପାରିବ। ତା ସହିତ ଆମର ଦେଖନ୍ତୁ ଭୂଗର୍ଭ ଯୋଉ ଜଳ ଗ୍ରାଉଣ୍ଡ ୱାଟର ଯୋଉଟା ଆମେ କହୁଛନ୍ତି ସେଇଟା ଧୀରେ ଧୀରେ ତାର ଜଳସ୍ତର ତଳକୁ ଖସି ଯାଉଛି। ତ ସେଇ ଆମେ ଯେତେବେଳେ ପାଣିକୁ ଗୋଟେ ଜାଗାରେ ସଞ୍ଚୟ କରି କଲେକ୍ସନ କରି ରଖୁଛନ୍ତି ସେ ପାଣି ରହିବା ଦ୍ୱାରା ଭୂଗର୍ଭ ତଳ ଜଳକୁ ମଧ୍ୟ ଆମେ ପୁନଃଭରଣ କରିପାରୁଛନ୍ତି, ଯାହାଦ୍ୱାରା କି ଆମେ ଭୂଗର୍ଭ ପାଣିକୁ ଯେତିକି ନିର୍ଭରଶୀଳତା ରହୁଛି ତାକୁ ଆମେ କମେଇ ପାରିବା ଏବଂ ଧୀରେ ଧୀରେ ଯୋଉ ଜଳସ୍ତର ତଳକୁ ଖସି ଯାଉଛି ତାକୁ ମଧ୍ୟ ଆମେ ରିଚାର୍ଜ କରିପାରିବା।
1: ସାଧାରଣତଃ ଏଇ ବର୍ଷା ଜଳ ସଞ୍ଚୟ କରିବାର ମାଧ୍ୟମ ଗୁଡ଼ିକ କ'ଣ? ଯୋଉ କଥା ଟିକେ ପୂର୍ବରୁ କହିଲେ କି ମୋ ପୋଖରୀ ହେଲା କି ଆମେ ବୁନ୍ଦା ଜଳସେଚନ, ଏହା ଚାଷ କାର୍ଯ୍ୟ ପାଇଁ କେତେ ଉପଯୋଗୀ?
0: ନିହାତି ଭାବରେ ଦେଖନ୍ତୁ, ଆମେ ଆମର ରାଜ୍ୟରେ ବର୍ତ୍ତମାନ ଧାନ ଚାଷ କହିଲେ ଆମର ହେଉଛି ଗୋଟେ ମୁଖ୍ୟ ଫସଲ। ଚାଷୀ ଭାଇମାନେ ଜାଣିଥିବେ ଗୋଟେ କେଜି ଧାନ ଅମଳ କରିବା ପାଇଁ 3000 ଲିଟର ପାଣି ଆବଶ୍ୟକ ହୋଇଥାଏ। ଯେ ଆମେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଅମଳ କରୁଛନ୍ତି ତା ପାଇଁ କେତେ ପାଣି ଦରକାର ପଡୁଛି? ତ ଏଇସବୁକୁ ଯଦି ଆମେ ଧାନ ଚାଷକୁ ଯଦି ଆମେ କରୁଛନ୍ତି ତା ପାଇଁ ବହୁତ ପାଣି ଆବଶ୍ୟକ ହଉଛି। ତ ସେଥିପାଇଁ ଆମେ ବର୍ତ୍ତମାନ ଦେଖାଗଲାଣି ଯୋଉ ଫସଲ ଗୁଡିକ କମ୍ ପାଣି ଆବଶ୍ୟକ କରୁଛି ସେଇ ଫସଲ ଗୁଡିକୁ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି କି ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର କୁହନ୍ତୁ କିମ୍ବା ଜିଲ୍ଲାସ୍ତରୀୟ ଯୋଉ କାର୍ଯ୍ୟାଳୟ ଗୁଡିକ ରହୁଛି, ଏଗ୍ରିକଲଚର ଡିପାର୍ଟମେଣ୍ଟ ରହୁଛି, ସେମାନଙ୍କ ତରଫରୁ ମଧ୍ୟ ଚାଷୀ ଭାଇମାନଙ୍କ ପାଇଁ ସବୁବେଳେ ସଚେତନତା କାର୍ଯ୍ୟକ୍ରମ ରହୁଛି କୋଉଭଳି ଭାବରେ ଆପଣ ଅଣଧାନ ବା ଧାନ ବିନା ଅଲଗା ଫସଲକୁ ଯାଆନ୍ତୁ, ଯୋଉଦ୍ୱାରା କି ଆମେ କମ୍ ପାଣିରେ ଗୋଟେ ଫସଲକୁ ଅମଳ କରିପାରିବା ଏବଂ ଗୋଟେ ଚାଷୀ ସେଥିରେ ଲାଭବାନ ମଧ୍ୟ ହୋଇପାରିବ, ଯୋଉଟା କି ଆମର ମୁଖ୍ୟ ଉଦ୍ଦେଶ୍ୟ ଗୋଟେ ଚାଷୀ ତା ଚାଷର କିଛି ଲାଭ ପାଉ। ସେଇ ପରିପ୍ରେକ୍ଷୀରେ ଆମର ମାଣ୍ଡିଆ ହଉ କିମ୍ବା ମକା ଚାଷକୁ ଯାଆନ୍ତୁ, ପନିପରିବା ଚାଷ ଗୁଡିକ ରହୁ ଯୋଉଟା ଆମେ 3 ମାସ ଭିତରେ ଅମଳ
1: ପାଇଯାଉଛନ୍ତି,
0: ଅଳ୍ପ ଅବଧି ଥିବା ଭିତରେ ସେଗୁଡାକରୁ ମଧ୍ୟ ଆମେ ଅମଳ ପାଇଯାଉଛନ୍ତି। ତ ସେଇଭଳିଆ ଫସଲକୁ ଯଦି ଚାଷୀ ଭାଇମାନେ କରନ୍ତି ତାହେଲେ ମଧ୍ୟ ଜଳର ସୁବିନିଯୋଗ ସେମାନେ କରିପାରିବେ ଏବଂ ଗୋଟେ କଥା ହେଲା ସଠିକ୍ ସମୟରେ ପାଣିକୁ ଦିଅନ୍ତୁ, ଅଧିକ ପରିମାଣରେ ପାଣି ଯୋଗେଇକି ଗୋଟେ ଗଛକୁ ଯେତିକି ଦରକାର ଆମର ଦେବାର ଅଛି ତାଠୁ ଯଦି ଆମେ ଅଧିକା ଦେଲେ ସେ ଗ୍ରହଣ କରିନଥାଏ, ତା କ'ଣ କରେ ଅନାବନା ଘାସକୁ ଜନ୍ମ ଦିଏ, ଯାହାଫଳରେ ଆପଣଙ୍କ ଯୋଉ ମୁଖ୍ୟ ଫସଲ ଥାଏ ତାର ଅଭିବୃଦ୍ଧି ହ୍ରାସ ହୁଏ ଏବଂ ଯାହା ଯେତିକି ଅମଳ ପାଇବା କଥା ଗୋଟେ ମେନ୍ ଫସଲରୁ ଆମେ ସେଥିରୁ କମ୍ ଅମଳ ପାଇଥାନ୍ତି। ତେଣୁ ଯୋଉ ପରାମର୍ଶ ଦିଆଯାଉଛି ଚାଷୀ ଭାଇମାନଙ୍କୁ ତାକୁ ଯୋଉ ବୈଜ୍ଞାନିକ ପ୍ରଣାଳୀରେ ଅବଲମ୍ବନ କରିକି ଆପଣ ଚାଷ କାର୍ଯ୍ୟ କରନ୍ତୁ, ଯଦି ଚାଷୀ ଭାଇମାନେ ତାକୁ ଆପଣାନ୍ତି ନିହାତି ଭାବରେ ଲାଭବାନ ହୋଇପାରିବେ।
1: ଯୋଉ ସିଞ୍ଚନ ଜଳସେଚନ କରିବେ କି ବୁନ୍ଦା ଜଳସେଚନ କରିବେ, ଯୋଉ ଆମର ପାଇପ ହେଲା କି କିଛି ଯୋଉ କୃଷି ଯାନ୍ତ୍ରିକ ହେଲା, ଯୋଉ ଆମର ଡ୍ରୋନ୍ ସାହାଯ୍ୟରେ ହେଲା, ତାପରେ କିଛି ରିହାତି ରହିଛି କି ସରକାରଙ୍କର ଯୋଉଟାକି ଚାଷୀ ଭାଇମାନେ ଆଣିପାରିବେ ଅତି ସହଜରେ ସେମାନେ ଚାଷ କାର୍ଯ୍ୟରେ ବ୍ୟବହାର କରିପାରିବେ ଆଉ ଜଳର ଠିକ୍ ରୂପେ ସେମାନେ ବ୍ୟବହାର କରିପାରିବେ?
0: ଚାଷୀ ଭାଇମାନଙ୍କୁ ଆମେ ଯଦି କିଛି ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ବୈଜ୍ଞାନିକ ମାନେ ପରାମର୍ଶ ଦଉଛନ୍ତି ନିହାତି ଭାବେ ସରକାରଙ୍କର ବି ତା ଭିତରେ ବହୁତ ପ୍ରୋତ୍ସାହନ ରହୁଛି କି କେଉଁଭଳି ଭାବରେ ଚାଷୀ ଭାଇମାନେ ଏଇ ଯୋଉ ନୂଆ ନୂଆ ପଦ୍ଧତିକୁ ଯଦି ସେମାନେ ଆପଣାଉଛନ୍ତି କିଭଳି ଭାବରେ ତାଙ୍କୁ ଆହୁରି ଆକୃଷ୍ଟ କରାଯାଇପାରିବ ସେଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ରିହାତି ବ୍ୟବସ୍ଥା ରହିଛି। ଆମେ ଯେମିତି ଜଳସଞ୍ଚୟ ବିଷୟରେ ଆମର ବୁନ୍ଦା ଜଳସେଚନ ହଉ କିମ୍ବା ଛିଞ୍ଚନ ଜଳସେଚନ ହଉ ଛାଦୀକରଣ ହଉ ଏସବୁ ବିଷୟରେ ଯେତେବେଳେ ଆଲୋଚନା କରୁଛନ୍ତି, ବୁନ୍ଦା ଜଳସେଚନ ପାଇଁ କି ଏଇ ସୂକ୍ଷ୍ମ ଜଳସେଚନ ପାଇଁ ଚାଷୀ ଭାଇମାନଙ୍କ ପାଇଁ ନର୍ମାଲ ଯୋଉମାନେ ସାଧାରଣ ବର୍ଗର ଅଛନ୍ତି ଶତକଡ଼ା 50% ପର୍ଯ୍ୟନ୍ତ ତାଙ୍କ ପାଇଁ ରିହାତିର ବ୍ୟବସ୍ଥା ହୋଇଛି, ପାଇପ ଉପରେ ହେଲା, ସ୍ପ୍ରିଙ୍କ୍ଲର ଗୁଡ଼ିକ ଉପରେ ହେଲା, ତା ସହିତ ଫିଲ୍ଟର ଲାଗେ ସେଥିରେ ଫିଲ୍ଟର ଉପରେ ବିଭିନ୍ନ ଯୋଉ ମେନ୍ ଉପାଦାନ ଗୁଡ଼ିକ ରହୁଛି ତାରି ଉପରେ ଶତକଡ଼ା 50% ପର୍ଯ୍ୟନ୍ତ ଆମର ସାଧାରଣ ବର୍ଗ ଚାଷୀ ଭାଇମାନଙ୍କ ପାଇଁ ରିହାତି ରହୁଛି। ସେହିଭଳି ଭାବରେ ଯୋଉମାନେ SHG ମେମ୍ବର ବା ସ୍ୱୟଂ ସହାୟକ ଗୋଷ୍ଠୀ ରହୁଛନ୍ତି ସେମାନଙ୍କ ପାଇଁ ଶତକଡ଼ା 75% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ମଧ୍ୟ ସରକାରଙ୍କର ଅଛି। ତେବେ ସରକାର ଆମେ ଯେତିକି କୃଷି ସିଞ୍ଚାଇ ଯୋଜନା ମଧ୍ୟ ସରକାରଙ୍କର ଗୋଟେ ଅଛି ଯେଉଁଥିରେ କି ସୂକ୍ଷ୍ମ ଜଳସେଚନ ପାଇଁ ବିଭିନ୍ନ ପ୍ରକାର ରିହାତିର ଯୋଉ ପ୍ରୟୋଜନ ଗୁଡାକ ରହିଛି। ତା ଛଡା ଆପଣଙ୍କୁ କହିଲି ମୁଁ ଗୋଟେ ଡ୍ରୋନ୍ ଉପରେ ମଧ୍ୟ କହିଥିଲି, ଯେଉଁଟା ନୂଆ ଜ୍ଞାନ କୌଶଳ ନେଇକି ଜଣେ ଚାଷୀ ଭାଇ তার আপণাইবা পাই তো সেথিরে মধ্য শতকড়া পঞ্চাশ ভাগ পর্যন্ত সাধারণ ভাগ চাষী ভাই মানক পাই রিহাতির ব্যবস্থা রয়েছে এবং তা পরবর্তী সময় গোটে ড্রোন দাম যদি আট লক্ষ দশ লক্ষ মধ্যে হয়ে থাকে যে অধা আমাউন্ট সে পাইলে রিহাতি এবং আউ যে পয়সা তক রহিলা তাঙ্কু দবা পাই তা মধ্য ব্যাংক তরফ ইএমআই র

0: ବ୍ୟବସ୍ଥା ମଧ୍ୟ ରହିଛି। ଏଭଳି ଭାବରେ ଯୋଉ ଯନ୍ତ୍ର ଗୁଡିକ ସେମାନେ ଜଳ ସଞ୍ଚୟ ପାଇଁ ହେଲା, ମୃତ୍ତିକା ସଞ୍ଚୟ ପାଇଁ ହେଲା ବ୍ୟବହାର କରିବେ ଚାଷୀ ଭାଇମାନେ, ସେଇ ସିଡ୍ରିଲ କୁହନ୍ତୁ, ଆପଣଙ୍କର ଡ୍ରୋନ୍ କୁହନ୍ତୁ, ଆପଣଙ୍କର ମେକାନିକାଲ ଡିଏସ୍ଆର୍ ପାଇଁ କୁହନ୍ତୁ, ପ୍ରତ୍ୟେକ ମେସିନ୍ ପାଇଁ ସରକାରଙ୍କର ରିହାତି ବ୍ୟବସ୍ଥା ରହିଛି ଚାଷୀ ଭାଇମାନଙ୍କ ପାଇଁ। ଏବଂ ତାକୁ ଯଦି ଚାଷୀ ଭାଇମାନେ ଆପଣେଇବେ, ତାକୁ ଗ୍ରହଣ କରିବେ, ତାହେଲେ ନିହାତି ଭାବରେ ଜଳ ସଞ୍ଚୟ ଏବଂ ମୃତ୍ତିକା ସଞ୍ଚୟ ଉଭୟକୁ ବହୁତ ସହଜରେ କରାଯାଇପାରିବ।
1: ଡକ୍ଟର ଦ୍ୱିବେଦୀ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଏତେ ସମୟ ଧରି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ସୁବିନିଯୋଗ ବିଷୟଟିକୁ ଅତି ସୁନ୍ଦର ଭାବରେ ଆମର ଚାଷୀମାନଙ୍କୁ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ମହାଶୟ ତ ଆମର ଏ ସମ୍ପର୍କରେ ସଠିକ ଭାବରେ ବୁଝେଇ କହିଲେ, ଆଉ
3: ମୁଁ ବି ଯାହା ମୋର ବୁଝିବାର ଥିଲା ବୁଝିଦେଇଛି, ଆମର ଶ୍ରୋତା ଭାଇ ଭଉଣୀ ମାନେ ବି ବୁଝିଛନ୍ତି। ଆଉ ଯଦି ସେମାନେ ଜଳର ଠିକ ସୁବିନିଯୋଗ କରିବେ ଚାଷ କାର୍ଯ୍ୟ ପାଇଁ ଆଉ ଜଳ ସଂରକ୍ଷଣ କରିବେ, ତାହେଲେ ଆଗାମୀ ତିରୋଟ ସମୟରେ ହଇରାଣ ହରକତ ହେବେନି।
2: ହଁ, କାହିଁକି ନା ଆମର ପରିବେଶ ହଉ ପ୍ରକୃତି ହଉ ଏ ଉପରେ ଆମର ଲଗାମ ନାହିଁ, କେତେବେଳେ କିଛି ବି ହେଇପାରେ, ସେଥିପାଇଁ ଆମେ ଆଗୁଆ ପ୍ରସ୍ତୁତି ହେଇକି ଥିବା।
3: ହେଲେ ନିଧିଆ, ମହାଶୟଙ୍କୁ ଆମ ବୈଠକ ଘର ତରଫରୁ ଆଉ ଥରେ ଧନ୍ୟବାଦ। ହେଲେ ବେଳ ଆସି ଏତେ ହେଲାଣି, ସମୟ ଇସାରା ଦେଲାଣି ଆମେ ଯିବା ପାଇଁ।
2: ହେଲେ ଇଏ ପାଣିପାଗଟା ଶୁଣିବାନି?
3: ହଁ ହଁ, ପାଣିପାଗ ଶୁଣିବା, ଉଠିକି ଯିବା।
2: ହଉ ତାହେଲେ।

କୃଷି ସଂସାର ଶେଷ ହେଲା। ଶ୍ରୋତାବନ୍ଧୁ ମାନଙ୍କୁ ଏଠାରେ ପୁଣି ଥରେ ମନେ ପକାଇ ଦେଉଛୁ, ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନ ସ୍ଥିତ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଆଜି ସନ୍ଧ୍ୟା 6:30ରୁ 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ।

କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନିବେଦିତାଙ୍କ କଣ୍ଠରେ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ପ୍ରସାରଣ ସେବା ଏବଂ ଆମର ଲାଇଭ୍ ଷ୍ଟ୍ରିମିଂ ଆପ୍ ନ୍ୟୁଜ୍ ଅନ୍ ଏୟାର୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଦେଶଭକ୍ତି ଗୀତ। ଏହାକୁ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ, ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଇରା ମହାନ୍ତି କଥାଚିତ୍ର ତୁ ମୋ ଆଖିର ତାରା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରସାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ସୌନ୍ଦର୍ଯ୍ୟମୟ ଭାଷାରେ ପ୍ରକାଶ କରେ ସେତେବେଳେ ତାହା କବିତାର ରୂପ ନିଏ। କବିତା କେବଳ ଛନ୍ଦ କିମ୍ବା ଶବ୍ଦର ସମାବେଶ ନୁହେଁ, ଏହା ମଣିଷର ହୃଦୟର ସ୍ପନ୍ଦନ, ସମାଜର ଦର୍ପଣ ଏବଂ ସମୟର ପ୍ରତିଫଳନ।
1: ହଁ ବନ୍ଧୁ, କବିତା ହେଉଛି ମଣିଷ ହୃଦୟର ଅନୁଭୂତି, କଳ୍ପନା, ଚିନ୍ତା ଓ ଜୀବନବୋଧର କଳାତ୍ମକ ପ୍ରକାଶ। ଅଳ୍ପ ଶବ୍ଦରେ ଗଭୀର ଭାବକୁ ପ୍ରକାଶ କରିବାର ଯେଉଁ ଅଦ୍ଭୁତ କଳା ଅଛି ତାହା ହେଉଛି କବିତା। ସମାଜ, ସମୟ, ପ୍ରକୃତି, ପ୍ରେମ, ମାନବିକତା, ସଂଘର୍ଷ ଏବଂ ସ୍ୱପ୍ନ ସବୁକିଛି କବିତାର ବିଷୟବସ୍ତୁ ହୋଇପାରେ। ପ୍ରତ୍ୟେକ ଯୁଗର କବିତା ସେହି ସମୟର ସମାଜ ଓ ମଣିଷର ମାନସିକତାର ପ୍ରତିଫଳନ ହୋଇଥାଏ। ସେହିପରି ବର୍ତ୍ତମାନର କବିତା ମଧ୍ୟ ଆମ ସମୟର ବାସ୍ତବତା, ପ୍ରଶ୍ନ, ସମ୍ଭାବନା ଓ ସଂଘର୍ଷକୁ ସୁନ୍ଦର ଭାବରେ ଉପସ୍ଥାପନ କରୁଛି।
0: କବିତାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଅନେକ କଳାତ୍ମକ ଉପାଦାନ ମଧ୍ୟରୁ ଚିତ୍ରକଳ୍ପ ଏକ ଅନ୍ୟତମ। ଚିତ୍ରକଳ୍ପ ହେଉଛି ଏପରି ଶବ୍ଦ ବା ଭାବର ବିନ୍ୟାସ ଯାହା ପାଠକ କିମ୍ବା ଶ୍ରୋତାଙ୍କ ମନରେ ଏକ ସ୍ପଷ୍ଟ ଚିତ୍ର ସୃଷ୍ଟି କରେ। କବିଙ୍କ ଭାବନା ଯେତେବେଳେ ଶବ୍ଦ ମାଧ୍ୟମରେ ଦୃଶ୍ୟମାନ ହୋଇଉଠେ ସେତେବେଳେ ତାହାକୁ ଚିତ୍ରକଳ୍ପ କୁହାଯାଏ। ଏହି କବିତାକୁ କେବଳ ପଢ଼ିବାର ନୁହେଁ ବରଂ ଅନୁଭବ କରାଯାଏ।
1: ବର୍ତ୍ତମାନର ଓଡ଼ିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ ଅତ୍ୟନ୍ତ ବୈଚିତ୍ରପୂର୍ଣ୍ଣ। ପୂର୍ବ ଭଳି କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ନୁହେଁ ବରଂ ସହର ଜୀବନର ବ୍ୟସ୍ତତା, ପରିବେଶ ପ୍ରଦୂଷଣ, ଯାନ୍ତ୍ରିକ ସଭ୍ୟତା, ଏକାକୀପଣ, ସାମାଜିକ ବୈଷମ୍ୟ ଓ ମାନବିକ ସଙ୍କଟ ଭଳି ବିଭିନ୍ନ ପ୍ରସଙ୍ଗକୁ ମଧ୍ୟ କବିମାନେ ଚିତ୍ରକଳ୍ପ ମାଧ୍ୟମରେ ଜୀବନ୍ତ କରିଛନ୍ତି।
0: ଶ୍ରୋତାବନ୍ଧୁ, ଆଜିର କବିଙ୍କ ପାଇଁ ଚିତ୍ରକଳ୍ପ କେବଳ ସୌନ୍ଦର୍ଯ୍ୟର ସୃଷ୍ଟିର ମାଧ୍ୟମ ନୁହେଁ, ଏହା ସମାଜକୁ ଦେଖିବାର ଏକ ନୂତନ ଦୃଷ୍ଟିକୋଣ। ଏହା ମାଧ୍ୟମରେ କବି ପାଠକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରନ୍ତି, ଚିନ୍ତାର ଖୋରାକ ଯୋଗାନ୍ତି ଏବଂ ଜୀବନର ବିଭିନ୍ନ ସତ୍ୟକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ପ୍ରକାଶ କରନ୍ତି।
1: ତେଣୁ କୁହାଯାଇପାରେ ବର୍ତ୍ତମାନ କବିତାରେ ଚିତ୍ରକଳ୍ପ କେବଳ ଅଳଙ୍କାର ନୁହେଁ ବରଂ କବିଙ୍କ ଚିନ୍ତା, ସମୟବୋଧ ଓ ସୃଜନଶୀଳତାର ଏକ ସଶକ୍ତ ଅଭିବ୍ୟକ୍ତି। ଏହା କବିତାକୁ ପାଠକଙ୍କ ମନରେ ଦୀର୍ଘସ୍ଥାୟୀ କରି ରଖେ।
0: ତେବେ ଶ୍ରୋତାବନ୍ଧୁ, ଡେରି ନକରି ଶୁଣିବା ଏହି ସମ୍ପର୍କିତ ଆଲୋଚନା। ଆଲୋଚନାର ବିଷୟବସ୍ତୁ ହେଉଛି ବର୍ତ୍ତମାନ କବିତାରେ ଚିତ୍ରକଳ୍ପର ପ୍ରୟୋଗ, ଯାହାକୁ ଆଲୋଚନା କରିଛନ୍ତି ଗୋଲାପ ରାଉତ।
2: ସାହିତ୍ୟରେ ମିଥ୍, ପ୍ରତୀକର ପ୍ରୟୋଗ ଭଳି ଚିତ୍ରକଳ୍ପର ପ୍ରୟୋଗ ରହିଛି, ଯାହା ଏକ ପାଶ୍ଚାତ୍ୟବାଦ ବା ଆନ୍ଦୋଳନ। ଇଂରାଜୀ ଓ ଆମେରିକୀୟ ସାହିତ୍ୟରେ ଏହାର ପ୍ରୟୋଗ ପ୍ରଥମେ ସି ଡେ ଲୁଇସ୍, ଏଜ୍ରା ପାଉଣ୍ଡ ଏବଂ ଟି ହ୍ୟୁମ୍ ପ୍ରଭୃତି କବି ଲେଖକମାନେ ଏହାର ବ୍ୟବହାର କରିଥିଲେ। ସି ଡେ ଲୁଇସ୍ଙ୍କ ମତରେ ଏହା କାବ୍ୟିକ ଶବ୍ଦରୁ ତିଆରି ଛବି, ଗୋଟିଏ ବିଶେଷଣ, ରୂପକ, ଉପମା ମଧ୍ୟ ଗୋଟିଏ ଚିତ୍ର ସୃଷ୍ଟି କରିପାରେ। ଅନ୍ୟପକ୍ଷେ ରୂଢ଼ି ଅଥବା ଗୋଟିଏ ବର୍ଣ୍ଣନାଧ୍ୟାୟରୁ ଛବି ମିଳିପାରେ, ଏହା ବର୍ଣ୍ଣନାତ୍ମକ ହୋଇପାରେ। ବହି ବାସ୍ତବତାର ପ୍ରତିବିମ୍ବନଠାରୁ ପାଠକର କଳ୍ପନାକୁ ଇନ୍ଦ୍ରିୟ ସ୍ପର୍ଶତା ହେତୁ ସମ୍ବୋଧ କରେ ପ୍ରତ୍ୟେକଟି କାବ୍ୟିକ ଚିତ୍ରକଳ୍ପ। ବିଂଶ ଶତାବ୍ଦୀର ଆରମ୍ଭରେ ଅର୍ଥାତ୍ 1900-1970 ମସିହା ମଧ୍ୟରେ ଏହା ଇଂରାଜୀ ଆମେରିକୀୟ ସାହିତ୍ୟରେ ଏକ ଆନ୍ଦୋଳନ ଭାବରେ ମୁଣ୍ଡ ଟେକିଲା। ଏହାକୁ ସାହିତ୍ୟରେ ବିଶେଷ କରି କବିତାରେ ପ୍ରୟୋଗ କରାଯିବାର ଦେଖାଗଲା। ଆମେରିକୀୟ କବିଙ୍କ ମତରେ ଚିତ୍ରକଳ୍ପ କେବଳ ଛବିର ପ୍ରତିନିଧିତ୍ୱ ନୁହେଁ, ଯାହା ଗୋଟିଏ ମୁହୂର୍ତ୍ତରେ ବୌଦ୍ଧିକ ଏବଂ ଆବେଗିକ ଜଟିଳତା ଉପସ୍ଥାପନ କରିବାର ପ୍ରତିନିଧିତ୍ୱ କରିବ, ବରଂ ତାହା ବହୁ ବିଷଦୃଶ୍ୟ ଭାବକୁ ଏକାଠି କରିଦେବାର ସଙ୍କେତ। ବସ୍ତୁତଃ ଚିତ୍ରକଳ୍ପ ମୂର୍ତ୍ତି ଅଙ୍କନ ନୁହେଁ, ଶବ୍ଦରେ ଚିତ୍ରାନୁଭୂତି ସୃଷ୍ଟି କରିବାର ସାହିତ୍ୟିକ କଳା ହେଉଛି ଚିତ୍ରକଳ୍ପ। ସମୟ ଓ ଜୀବନ ପରି କଳା ମଧ୍ୟ ନିତ୍ୟ ନୂତନ ଅନ୍ୱେଷଣ କରେ, ତେଣୁ ଆମ ଜୀବନର ବିଷାଦ, ଏକାକିତ୍ୱ, ଅବସାଦ, ନଗ୍ନ ଶ୍ରୀହୀନ ରୂପ ଚିତ୍ରକଳ୍ପର ଉପାଦାନ। ଏହାରି ଭିତରୁ ନୂଆ ନୂଆ ସାଦୃଶ୍ୟ ବାହାର କରିବାକୁ ହୁଏ। ଚିତ୍ରକଳ୍ପ ବସ୍ତୁନିଷ୍ଠ ହେବା ଦରକାର ଏବଂ ଅଭିଜ୍ଞତାର ପ୍ରତିରୂପ ରୂପେ ପାଠକ ଚିତ୍ତକୁ ସ୍ପର୍ଶ କରିବା ଦରକାର। ପ୍ରତ୍ୟେକ ବ୍ୟବହୃତ ଶବ୍ଦ ଯଦି ଗୋଟିଏ ଗୋଟିଏ ଚିତ୍ରକଳ୍ପ ହୁଏ, ତାହେଲେ ପାଠକ ପକ୍ଷରେ ତାହାର ଚିତ୍ରଧର୍ମୀ ଗୁଣ ଯୋଗୁଁ ତାକୁ ବୁଝିବାରେ କିଛି ଅସୁବିଧା ହେବ ନାହିଁ, ପାଠକ ନିକଟରେ ବ୍ୟକ୍ତ କରିପାରିବ। ଚିତ୍ରକଳ୍ପ ପାଠକ ପ୍ରାଣକୁ ଅଭିଭୂତ କରେ, ଏହା ପାଠକ ମନରେ ଏକ ସାକାର ବସ୍ତୁର ଦ୍ୟୋତନା ସୃଷ୍ଟି କରେ, ଯାହାଫଳରେ ଏହାକୁ ତାର ନିଜର ଅନୁଭୂତ ବୋଲି ହୃଦୟଙ୍ଗମ କରେ। କେହି କେହି ଚିତ୍ରକଳ୍ପକୁ ଉପମା ତଥା ରୂପକ ଅର୍ଥରେ ଚିତ୍ର ଅବବୋଧର କଥା ବୋଲି ଭାବିଥାନ୍ତି, ମାତ୍ର ଚିତ୍ରକଳ୍ପ ଓ ଉପମା ମଧ୍ୟରେ ପାର୍ଥକ୍ୟ ରହିଛି।

ଉପମାନ ମଧ୍ୟରେ ଗାଣିତିକ ରୀତି ଚିତ୍ରକଳ୍ପରେ ନାହିଁ। ବସ୍ତୁ ସହିତ ବସ୍ତୁର ତୁଳନା ଉପମାରେ ବଡ଼ କଥା, ମାତ୍ର ଚିତ୍ରକଳ୍ପରେ ବସ୍ତୁ ସହିତ କଳ୍ପନା ଓ ଭାବନାର ସାଦୃଶ୍ୟ ଉପଲବ୍ଧ ହୋଇଥାଏ। ଉପମା ସ୍ୱଷ୍ଟ, ମାତ୍ର ଚିତ୍ରକଳ୍ପ ଅସ୍ପଷ୍ଟ ଓ ରହସ୍ୟମୟ। ଜଟିଳ ଚିତ୍ତବୃତ୍ତିର ଚିତ୍ରାତ୍ମକ ଅନୁଭବ ପ୍ରତୀକ ହେଉଛି କାବ୍ୟିକ ଚିତ୍ରକଳ୍ପ। ସେଥିପାଇଁ ଅନେକ ସମୟରେ ଚିତ୍ରକଳ୍ପ ଅସ୍ପଷ୍ଟ ଦୁର୍ବୋଧ ମନେ ହୁଏ। ଚିତ୍ରକଳ୍ପବାଦୀମାନେ ଚାହାନ୍ତି ଚିତ୍ରକଳ୍ପ ଦୃଢ଼, କଠିନ, ରତ୍ନ ପରି ଉଜ୍ଜଳତା ଓ କାଠିନ୍ୟ ହେବା ଉଚିତ। ଏହା ନରମ ଓ ଆର୍ଦ୍ର ନ ହୋଇ ସ୍ପଷ୍ଟ ହେବା ଦରକାର। ସମୟ ଓ ଜୀବନ ପରି କଳା ମଧ୍ୟ ନିତ୍ୟ ନୂତନ ଅନ୍ୱେଷଣ କରେ। ଏହାରି ଭିତରୁ ନୂଆ ନୂଆ ସାଦୃଶ୍ୟ ବାହାର କରିବାକୁ ହୁଏ। ଚିତ୍ରକଳ୍ପ ବସ୍ତୁନିଷ୍ଠ ହେବା ଦରକାର ଏବଂ ଅଭିଜ୍ଞତାର ପ୍ରତିରୂପ ରୂପେ ପାଠକ ଚିତ୍ତକୁ ସ୍ପର୍ଶ କରିବା ଦରକାର। ପ୍ରତ୍ୟେକ ବ୍ୟବହୃତ ଶବ୍ଦ ଯଦି ଗୋଟିଏ ଗୋଟିଏ ଚିତ୍ରକଳ୍ପ ହୁଏ, ତାହେଲେ ପାଠକ ପକ୍ଷରେ ତାର ଚିତ୍ରଧର୍ମୀ ଗୁଣ ଯୋଗୁଁ ତାକୁ ବୁଝିବାରେ କିଛି ଅସୁବିଧା ହେବ ନାହିଁ, ପାଠକ ନିକଟରେ ବ୍ୟକ୍ତ କରିପାରିବ। ଚିତ୍ରକଳ୍ପ ପାଠକ ପ୍ରାଣକୁ ଅଭିଭୂତ କରେ। ଏହା ପାଠକ ମନରେ ଏକ ସାକାର ବସ୍ତୁର ଦ୍ୟୋତନା ସୃଷ୍ଟି କରେ, ଯାହାଫଳରେ ଏହାକୁ ତାର ନିଜର ଅନୁଭୂତ ବୋଲି ହୃଦୟଙ୍ଗମ କରେ। ଏ କ୍ଷେତ୍ରରେ କାବ୍ୟଶିଳ୍ପୀ ସଚି ରାଉତରାୟଙ୍କୁ ପ୍ରମୁଖ ଭାବେ ସ୍ମରଣ କରାଯାଇପାରେ। ନାରୀର ସୌନ୍ଦର୍ଯ୍ୟ ଓ ଯୌବନକୁ ନେଇ ଯେଉଁ କାଳ୍ପନିକ କାବ୍ୟବୋଧ ସୃଷ୍ଟି ହେଉଥିଲା, ସେଥିରେ ସଚି ରାଉତରାୟ ଆଣିଥିଲେ ପରିବର୍ତ୍ତନ। ଚରିତ୍ର ସହିତ ପାଠକର ଯୋଗାଯୋଗ ଲେଖକଙ୍କ ଚିତ୍ରକଳ୍ପ ପ୍ରୟୋଗର କଳାକୌଶଳକୁ ସହଜରେ ଅବଧାରିତ ହେଲା। ସଚି ରାଉତରାୟଙ୍କ ସମକକ୍ଷ ଚିତ୍ରକଳ୍ପ ପ୍ରୟୋଗରେ ସାମିଲ ହୁଅନ୍ତି କବି ରମାକାନ୍ତ ରଥ। ପ୍ରୟୋଗବାଦୀ ଧାରାରେ ସବୁଠୁ ବେଶି ଚର୍ଚ୍ଚିତ ବ୍ୟକ୍ତିତ୍ୱ ବୋଧେ ରମାକାନ୍ତ ରଥ। ତାଙ୍କ ରୂପକଳ୍ପ ସୃଷ୍ଟିରେ ମୌଳିକତା, ଇନ୍ଦ୍ରିୟାସିକ୍ତ ଓ ଆଭିଜାତ୍ୟକୁ ଲକ୍ଷ୍ୟ କରି କହିହୁଏ ତାର ଏକ ଉଦାହରଣ। ଯେମିତି ନିଭୃତ ଏକ ଗଡ଼ଜାତି ଅରଣ୍ୟ ଭିତରେ ଦୀର୍ଘକାୟ ଅଜଗର ଖସି ଖସି ଓସ୍ତଗଛ ଡାଳୁ ଧୀରେ ଧୀରେ ଘେରିଗଲା ଅସହାୟ ମିରିଗ ଛୁଆକୁ, ଚକ୍ରାକୃତି ହୋଇ ତାର ଚୁରିଦେଲା ଅସ୍ଥି ଆଉ ହାଡ଼ ଉଦରସ୍ଥ କରିସାରି ଆରମ୍ଭିଲା ସୁଦୀର୍ଘ ପହୁଡ଼। ଆଶ୍ଲେଷର ହରିକାଠେ ଚନ୍ଦ୍ରମାର ଅନୁଭୂତି ମଲା, ଝାଳର ଗନ୍ଧରେ ତାର ଲୁପ୍ତ ହେଲା ସକଳ ଚେତନା, ଚୁମ୍ବନର ଚାବୁକରେ ଗାଲ ଆଉ ଛାତିରୁ ଜୀବନ, କୃପଣର ଧନ ପରି ଅନ୍ଧାରର ସିନ୍ଧୁକେ ଲୁଚିଲା। ଅଜଗରର ରୂପକଳ୍ପ ମାଧ୍ୟମରେ ଏହାକୁ ସୂଚାଇ ଦିଆଯାଇଛି। ଚନ୍ଦ୍ରା ବେହେରାଣୀର ବିକଳ ବିଧ୍ୱସ୍ତ ଜୀବନର ଚିତ୍ର ଏଥିରେ ପ୍ରତିଫଳିତ। ନାରୀ ଜୀବନର ନିରୀହତା ଓ ଅସହାୟତାକୁ ମିରିଗର ପ୍ରତୀକ ମାଧ୍ୟମରେ ସୂଚାଇ ଦିଆଯାଇଛି। କିନ୍ତୁ ସବୁ ସତ୍ତ୍ୱେ ଯେ କବିତାଟି ବୌଦ୍ଧିକତା, ଏହାକୁ ଅସ୍ୱୀକାର କରାନଯାଇପାରେ। ଆଧୁନିକ କବିତାରେ ମୃତ୍ୟୁ ଚେତନା, ବିଷାଦବୋଧ, ଏକାକିତ, ନିସଙ୍ଗତାବୋଧ, ଗ୍ଲାନି, ପାପବୋଧ, ସମୟ ଚେତନା ପ୍ରଭୃତି ଭିନ୍ନ ଭିନ୍ନ ଚିନ୍ତା ଓ ଚେତନାକୁ କବି ନାନା ପ୍ରକାର ଚିତ୍ରକଳ୍ପ ମାଧ୍ୟମରେ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି। ବିଶ୍ୱର ଚିତ୍ରକଳ୍ପବାଦୀମାନେ ଆନ୍ଦୋଳନର ପ୍ରଭାବ ଓଡ଼ିଆ କବିତା ଉପରେ ପଡ଼ିବା ଦ୍ୱାରା କବିମାନେ କବିତାର ଭାଷା, ଛନ୍ଦ, ଶବ୍ଦ ସଂଯୋଜନା ଓ ଶୈଳୀରେ ଅସମ୍ଭବ ପରିବର୍ତ୍ତନକୁ ସ୍ୱାଗତ କଲେ। ଓଡ଼ିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ ବହୁତ ପ୍ରସାର ପାଇଛି, ଯେଉଁଥିରେ କବିମାନେ ଦୃଶ୍ୟାନୁଭୂତି ଜନିତ ଭାବାବେଗ, ପ୍ରତୀକ ଏବଂ ସାମାଜିକ ଯଥାର୍ଥକୁ ନୂଆ ଭାବରେ ପ୍ରସ୍ତୁତ କରୁଛନ୍ତି। ଚିତ୍ରକଳ୍ପ ଦ୍ୱାରା କବିତାର ଅନ୍ତର ଭାବନାକୁ ଏକ ସକ୍ରିୟ ଓ ଦୃଶ୍ୟମାନ ରୂପ ମିଳିଥାଏ, ଯାହା ପଠନୀ ଅନୁଭୂତିରେ ନୂତନ ଆକର୍ଷଣ ତିଆରି କରେ। ଚିତ୍ରକଳ୍ପର ପ୍ରୟୋଗର ବୈଶିଷ୍ଟ୍ୟ। ଚିତ୍ରକଳ୍ପ ବୋଲି କଥା ହେବାର ଅର୍ଥ ହେଉଛି ପ୍ରତିଛବି ଓ ଭାବ ମିଶ୍ରିତ ଧାରଣା, ଯାହା ଏକ କବିତାର ଧାରାକୁ ଦୃଶ୍ୟମାନ ଭାବରେ ପ୍ରତିବିମ୍ବିତ କରେ। ଏହାକୁ ଆଧୁନିକ କବିତାରେ ବେଶ୍ କ୍ରିୟାଶୀଳ ଭାବରେ ପ୍ରୟୋଗ କରାଯାଉଛି, ଯାହାର ଭାବନା, ସାମାଜିକ ସନ୍ଦେଶ ଏବଂ ଦୃଶ୍ୟ ଏକାଠି ହୋଇ ନୂତନ ଅର୍ଥ ଦେଉଛି, ବର୍ତ୍ତମାନ ଓଡ଼ିଆ କବିତାର ପ୍ରଧାନ ଦିଗ। ଆଧୁନିକ ଓ ଉତ୍ତରାଧୁନିକ ଓଡ଼ିଆ କବିତାରେ ଚିତ୍ରକଳ୍ପ ବ୍ୟବହାର ମାଧ୍ୟମରେ ସାମାଜିକ ଅନ୍ୟାୟ, ଜାତି, ଲିଙ୍ଗ ଓ ଅନ୍ୟାନ୍ୟ ବିଷୟ ସମ୍ବନ୍ଧୀୟ କଥା ଉପସ୍ଥାପିତ ହେଉଛି। ଏଥିରେ ଆକୃତିଗତ ପ୍ରୟୋଗ, ପ୍ରତୀକ ଓ ଭାବ ପ୍ରକାଶରେ କବିମାନେ ଏକ ନୂତନ ଖୋଜ ଓ ଚିନ୍ତା ଆଣିଛନ୍ତି, ଯାହା କବିତାକୁ ପାଠକଙ୍କ ପାଇଁ ଅଧିକ ସମ୍ବେଦନଶୀଳ ଏବଂ ସ୍ଥାନୀୟ କରୁଛି। କେତେକ ଉଦାହରଣ। ବର୍ତ୍ତମାନ କବିତାରେ ବିଭିନ୍ନ କବି ଚିତ୍ରକଳ୍ପରେ ଦୃଶ୍ୟାନୁଭୂତିକ ଭାବକୁ ସାମାଜିକ ପରିସରର କଥା ସହ ଭେଟାଇ ନୂଆ ଅର୍ଥ ସୃଷ୍ଟି କରୁଛନ୍ତି। ଏହା ଜନଜୀବନ, ପରିବେଶ ଏବଂ ମନୁଷ୍ୟ ଜୀବନର ସଂକୀର୍ଣ୍ଣ ପକ୍ଷକୁ ଦୃଶ୍ୟମାନ କରେ। ଏହି ସମସ୍ତ ବିବରଣୀ ମଧ୍ୟରୁ ଧରାଯାଏ ଯେ ପରିଚାଳିତ ବର୍ତ୍ତମାନ କବିତାରେ ଚିତ୍ରକଳ୍ପ ଏକ ପ୍ରମୁଖ ଭାଗ ହେବା ସହ କବିତାକୁ ଜୀବନ୍ତ ଓ ଆକର୍ଷକ କରିବାରେ ମୁଖ୍ୟ ବାହକ ଭୂମିକା ରଖିଛି। ଏହି ପ୍ରବୃତ୍ତି ଓଡ଼ିଆ କବିତାକୁ ନୂତନ ଦୃଷ୍ଟିକୋଣ ଆଣୁଛି ଓ ସାମାଜିକ ସନ୍ଦେଶ ସହ ପାଠକଙ୍କ ସହ ସମ୍ବେଦନା ଜଣାଇଛି।

0: ପାରୁଛି। ଆଧୁନିକ ଓଡ଼ିଆ କବିତାରେ ଚିତ୍ରକଳ୍ପର ପ୍ରୟୋଗ ରାଗ ଅଭିଜ୍ଞତା ଓ ଦୃଶ୍ୟ ଭାବକୁ ଗାର୍ଡ କରିବା ପାଇଁ ଏକ ଶକ୍ତିଶାଳୀ ଅଭିକଳ୍ପ ସାମ୍ପ୍ରତିକ କବିମାନେ ଏହି ପ୍ରବଣତାକୁ ନିଜ ଶୈଳୀରେ ଉନ୍ନତ କରିଛନ୍ତି। କବିମାନେ ତାଙ୍କ କବିତାରେ ନାରୀ ଜୀବନ ଅସ୍ତିତ୍ୱ ଓ ସାଂସାରିକ ଦୃଶ୍ୟଗୁଡ଼ିକ ଚିତ୍ରକଳ୍ପର ରୂପ ନିଭାଏ। ଦୃଶ୍ୟ ତତ୍ତ୍ୱ ସହ ଆଧ୍ୟାତ୍ମିକର ମିଶ୍ରଣ, ଗାଁ ଜୀବନ, ଅନ୍ତର୍ବିରୋଧ ଓ ସମାଜର ଆତ୍ମବିଶ୍ଳେଷଣ ଦୃଶ୍ୟମୟ ଭାବରେ ପ୍ରକାଶ ପାଏ ଏବଂ ଚିତ୍ରକଳ୍ପ ମାଧ୍ୟମରେ କବିତାରେ ଜୀବନ, ସୁଖ ଦୁଃଖ ଏବଂ ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନ କଥା ବର୍ଣ୍ଣନା ହେବା ସହିତ ହଜି ହଜି ଆସୁଥିବା ଅନେକ ଆଞ୍ଚଳିକ ଭାଷା ମଧ୍ୟ ଜାଣିବାକୁ ମିଳିଥାଏ। ଏପରିକି ଅନେକ ସାମ୍ପ୍ରତିକ କବି ଚିତ୍ରକଳ୍ପକୁ କେବଳ ଶାବ୍ଦିକ ସୌନ୍ଦର୍ଯ୍ୟରେ ନୁହେଁ, ଦୃଶ୍ୟ ଚିତ୍ର ଏକ ସଂସ୍କୃତ ଅଭିଜ୍ଞାନ ଭାବରେ ବିକଶିତ କରିଛନ୍ତି। ଶେଷରେ କହିବି ଯେ ଚିତ୍ରକଳ୍ପ ପ୍ରୟୋଗ ଦ୍ୱାରା କବିତା ଶକ୍ତିଶାଳୀ ହୋଇଛି। ଚିତ୍ରକଳ୍ପ ବ୍ୟତୀତ କବିତା ନିରର୍ଥକ ହୋଇଯିବ ଏହା ସତ୍ୟ ନୁହେଁ। ଏଜ୍ରା ବାଉଣ୍ଡ କହିଥିଲେ, ଅନେକ ଅନାବଶ୍ୟକ କବିତା ଲେଖିବା ଅପେକ୍ଷା କବିତାରେ ଗୋଟିଏ ସୁଚିନ୍ତିତ ରୂପକଳ୍ପ ଖଞ୍ଜିଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା କବିତାର ଶକ୍ତିମତା ଓ ବୁଦ୍ଧିମତାକୁ ଚିହ୍ନାଇଥାଏ। କବିତାର ଭାବ ଓ ଅର୍ଥ ସମୃଦ୍ଧିଶାଳୀ ହୁଏ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଚିତ୍ରକଳ୍ପ ପ୍ରୟୋଗ ଦ୍ୱାରା କବିତା ଅଧିକ ବୌଦ୍ଧିକ ହୋଇଛି, ଯାହାଦ୍ୱାରା ସାଧାରଣ ପାଠକଙ୍କ ଦୂରତା ବୃଦ୍ଧି ପାଇଛି। କାରଣ ଆଧୁନିକତା ପୃଷ୍ଠଭୂମି ଉପରେ ଏହା ନିଜସ୍ୱ ଉପଲବ୍ଧିର ମୌଳିକ ସ୍ୱର ଉତ୍ତୋଳନ କରିଛି। 80 ମସିହା ପୂର୍ବରୁ ଏ ମାଟିରେ ଯେଉଁ କବିତା ରଚିତ ହୋଇଛି ତାହାଠାରୁ ଏହା ଭିନ୍ନତା ଓ ମୌଳିକତା ପ୍ରତିପାଦନ କରିବାରେ ଆସ୍ପର୍ଦ୍ଧା ରଖିଛି। ସମ୍ଭବତଃ କବିତା ନିଜ ମାଟିକୁ ଫେରିଛି ଆଉ ନିଜ ଆକାଶକୁ ଦେଖିଛି ବୋଲି କବି ଆଶ୍ୱାସନାଟିଏ ପାଇଛି। ଚିତ୍ରକଳ୍ପ ଦ୍ୱାରା କବିତା ନିଜ ଜୀବନ ଓ ଜଗତର କବିତା ପାଲଟିଛି। ପର୍ଯ୍ୟାୟରେ କବିତା ଦର୍ଶନ, ଆକାଂକ୍ଷା, ଭାବନା ଓ ଧାରାରେ ନୂତନ ପରିବର୍ତ୍ତନ ଆସିଛି। ଏହା ଆଧୁନିକତାର ଭାବ ପ୍ରବାହ, ପ୍ରଥମେ ସଂସ୍କୃତି ଭିତ୍ତିକ ଅନ୍ୱେଷଣ, ବିକେନ୍ଦ୍ରୀକରଣ, ବୈଷୟିକତା ଓ ଜଗତୀକରଣ ପ୍ରଭାବ ପ୍ରମୁଖ ରୂପରେ ଦେଖିବାକୁ ମିଳେ। ଏହି ପ୍ରବୃତ୍ତିରେ ଚିରାଚରିତ ବନ୍ଧନ ଭାଙ୍ଗି ନିଜସ୍ୱ ଅଭିବ୍ୟକ୍ତି ଓ ପରିଚୟର ଅନ୍ୱେଷଣ କରାଯାଏ। ଦୈନିକ ଜୀବନ, ବ୍ୟକ୍ତି ଉପାଧି ଏବଂ ପ୍ରତିବାଦର ଅଭିବ୍ୟକ୍ତି ବଢ଼ିଥିବା ଚିତ୍ରକଳ୍ପର ଗୁଣ। ମୁଖ୍ୟ ବିଶ୍ୱାସ ଓ ଜଟିଳତା ଆଧୁନିକତା ସାର୍ବଜନୀନତା ବା ମହାବୃତ୍ତାନ୍ତ ପ୍ରତି ଅସ୍ୱୀକାର କରେ। ନିଜେ ପରିବେଶରେ ଅନ୍ତର୍ନିହିତ ଦୃଷ୍ଟି ନାରୀକେନ୍ଦ୍ରିକ ନାରେଟିଭ୍, ବର୍ଣ୍ଣ ବୈଷମ୍ୟ, ସମଲିଙ୍ଗିକ ଅଭିବ୍ୟକ୍ତି, ଜଗତୀକରଣ ବିରୋଧୀ ଚିନ୍ତାଧାରା ଏବଂ ପରିଚୟର ନୂତନ ଅନ୍ୱେଷଣ ଏହି ପ୍ରବୃତ୍ତିର ମୁଖ୍ୟ ଲକ୍ଷଣ। ଅନେକ କବି ଏହି ପ୍ରବାହର ପ୍ରଭାବୀ କାର୍ଯ୍ୟକାରୀ। ଏହି କବିତାର ଦୂରଦୃଷ୍ଟି ଜୀବନର ଉଦାସୀନତା, ମେଟାଫିକ୍ସ ଏବଂ ମନୋବୈଜ୍ଞାନିକ ଭାବନା ବିକାଶ ପାଇଛି। ତଥାପି ଚିତ୍ରକଳ୍ପ ପ୍ରୟୋଗ କରି ଆମ କବିମାନେ ଅନ୍ୟ କବିଙ୍କ ସହିତ ସମକକ୍ଷ ହେବାର ପ୍ରୟାସ କରିଛନ୍ତି।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ବର୍ତ୍ତମାନ କବିତାରେ ଚିତ୍ରକଳ୍ପର ପ୍ରୟୋଗ। ଆଲୋଚନା କରୁଥିଲେ ଗୋଲାପ ରାଉତ।
2: ଶ୍ରୋତାବନ୍ଧୁ ପରେ ପରେ ଚାଲନ୍ତୁ ଶୁଣିବା ଯୌତୁକ ନିର୍ଯାତନା ଉପରେ ଆଧାରିତ ଏକ କ୍ଷୁଦ୍ର ଗଳ୍ପଟିଏ। ଗଳ୍ପର ନାମ ହେଉଛି ହାରା ମାଉସୀ, ଯାହାକୁ ପଢ଼ି ଶୁଣାଇଛନ୍ତି ଗୋବିନ୍ଦ ବେହେରା।
3: ସମୟର ତାଳେ ତାଳେ ବଦଳି ଯାଇଛି ଦୁନିଆ, ମାସ ବର୍ଷ ପରେ ସବୁ, ହେଲେ ବଦଳି ନାହିଁ ହାରା ମାଉସୀର ସେହି ଭାଗ୍ୟ ଆଉ ଭବିଷ୍ୟତ। ସ୍ୱପ୍ନ ତ ଦେଖୁଥିଲା କେତେ ନାହିଁ କେତେ, ହେଲେ ସାକାର କରିପାରିଲା ନାହିଁ କିଛି। ସତରେ ଗରିବ ହୋଇ ଜନ୍ମ ହେବା ସବୁଠୁ ବଡ଼ ଦୁଃଖ ବୋଲି ବାରମ୍ବାର କ୍ଷତାକ୍ତ ହୁଏ ସେହି କଥା ଭାବି ସେ। କାହାକୁ ସେ ପଚାରିବ ଯେ ବିଭିନ୍ନ ଜାତି ଭଳି ଧନୀ ଗରିବ ଆଉ ମଧ୍ୟବିତ୍ତ ଭଳି ଶବ୍ଦର ଉଦ୍ଭବ ବିଷୟରେ କିଏ ଏହାର ଉଦ୍ଭାବକ? ନଡ଼ା ଛପର ହୋଇଥିବା ଭଙ୍ଗା ଚାଳଘର ପିଣ୍ଡାରେ ବସି ଦିନ ପରେ ଦିନ ଗଣୁଥାଏ ହାରା ମାଉସୀ। ବୟସର ଅପରାହ୍ନରେ ବିଗତ ଦିନ ବିଭିନ୍ନ କଥା ଅଭୁଲା ସବୁଜ ସ୍ମୃତି, ଆଖି ଆଗେ ଲେଞ୍ଜରାଏ ଲୋଚା କୋଚା ଚମଡ଼ା ସାଙ୍ଗକୁ ସାତସିଆ ଶାଢ଼ୀ, ଦେହରେ ଗଣି ହେଇଯାଉଥାଏ 200 ଛଖଣ୍ଡ ପଞ୍ଜରା, ହାଡ଼ ଛଖଣ୍ଡେ ମାପର ସରୁ କଙ୍କାଳ, ଜୀବନର ଅନେକ ଘାତ ପ୍ରତିଘାତ ଉତ୍ଥାନ ପତନ ଖାଲଖମା ପଥ ଅତିକ୍ରମ କରି ଆଜି ଶେଷ ଶୟନରେ ଶୁଖିଲା ପତ୍ରଟେ ପରି ଜୀବନ କାଟୁଛି ସେ। ଦୀର୍ଘ ଦିନ ତଳେ ଯେଉଁ ପ୍ରଥା ପରମ୍ପରା ଥିଲା ସେହି ପରମ୍ପରା ଅନୁଯାୟୀ କନ୍ୟା ବାହା ହୋଇ ଆସିଥିଲେ।

ଥିଲା ତାର ଖେଳକୁଦ ଚପଳ ଶୈଶବରେ, ଘର କ'ଣ ସଂସାର କ'ଣ ସେସବୁ କିଛି ବୁଝିନଥିଲା ହାରା ମାଉସୀ। ଶାଶୁ ଶ୍ୱଶୁରଙ୍କ ହେପାଯତ୍ନରେ ଛୋଟରୁ ବଡ଼ ହୋଇଥିଲା। ଯୌବନର ଆଦ୍ୟ ପାହାଚରେ ଦୁଇଟି ସନ୍ତାନର ସୌଭାଗ୍ୟବତୀ ହୋଇଥିଲା ସେ। ସମୟର ନିଷ୍ଠୁର ପ୍ରହାରରେ ସ୍ୱାମୀକୁ ହରାଇ ବସିଥିଲା। ରକତକୁ ପାଣି କରି ପର ଘରେ ମୂଲ ଲାଗି ଦୁଇଟି ପିଲାଙ୍କୁ ମଣିଷ ପରି ମଣିଷ କଲା। ଦୁଃଖର ଦିନଗୁଡ଼ାକ ତା ଲାଗି ସରି ସରି ଆସୁଥିବା ବେଳେ ହଠାତ୍ ବିଷାଦର କଳା ଛାୟା ଆଉ ଥରେ ଢାଙ୍କିଦେଲା ତା ଜୀବନକୁ। ଖୁବ୍ କମ୍ ସମୟ ସାଉଣ୍ଡିଥିବା ସୁନିମ ସୁଖର ମୁହୂର୍ତ୍ତଗୁଡ଼ାକୁ ତାର ସାତସିଆ ପଣତ କାନିରେ ଗଣ୍ଠି ପକାଇ ରଖିଲା। ପୁଅକୁ ବାହା ଦେବା ପରେ ପୁଅଟା ଏମିତି ମାଇପ ବୋଲା କରା ହୋଇଯିବ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା। ରକ୍ତକୁ ପାଣି କରି ଯାହା ପାଇଁ ସ୍ୱପ୍ନ ଦେଖିଥିଲା ସେହି ରକ୍ତ ଅବିଶ୍ୱାସ କଳା ବାଦଲ ଭିତରେ ଅଣନିଶ୍ୱାସୀ କରିଦେଉଥିଲା। ରାତି ପାହିଲେ ଆରମ୍ଭ ହେଉଥିଲା କଳି ଝଗଡ଼ାର ତୁମ୍ଭି ତୋଫାନ। ବିଚରା ହାରା ମାଉସୀ ଆଖିରୁ ଯେମିତି ଲୁହ ଶୁଖୁନଥିଲା। ଜମି ବାଡ଼ି ସମ୍ପତ୍ତିରୁ ଅଧେ ଭାଗ ନେବାକୁ ବହୁତାର ଅଳି ବସୁଥିଲା। ପୁଅର ଦୂର୍ଦୂର୍ ହିନମାନି କଥାବାର୍ତ୍ତା ହାରା ମାଉସୀ ମନରେ ଗଭୀର ଦୁଃଖ ଦେଉଥିଲା। ବାପ ଛେଉଣ୍ଡ ପିଲା ଦୁଇଟାକୁ ମଣିଷ କରିବାର ଫଳ ତାକୁ ମିଳିଗଲା। ଅଦେଖା ଘା ଦେଖେ ହେଉଛି ନା ଦେଖି ହେଉଛି, ଆପଣା ଶୁଣ ତ ଭେଣ୍ଡି, ସେ କହିବ କାହାକୁ? ଏମିତି କିଛି ନ କହିବି, ପୁଅଠାରୁ ମାଡ଼ ଖାଇବାକୁ ପଡୁଛି, ନେଇଯାଅ। କ'ଣ ହୁଏ ମୋର ଏ ଧନ ସମ୍ପତ୍ତି, ଯାହା ପାଇଁ ତ ସାଇତି ଥିଲି ସେ ମୋର ନୁହେଁ, ଏ ଧନ ସମ୍ପତ୍ତି ଥାଇକି ମୋର କ'ଣ ହେବ? ପ୍ରକୃଷିତ ହେଲା ହାରା ମାଉସୀ, ଦୁଇ ଭାଇ ଭଉଣୀ ନାଁରେ ସବୁ ସମ୍ପତ୍ତି କରିଦେଲା। ଶେଷରେ ଘୋଡ଼ାମୁହା ପୁଅ ସ୍ତ୍ରୀ ବୁଦ୍ଧିରେ ପଡ଼ି ତା ନାଁରେ ଥିବା ଅଧା ସମ୍ପତ୍ତିକୁ ବିକି ଭାଙ୍ଗି ଶ୍ୱଶୁର ଘରେ ଯାଇ ରହିଲା। ବୁଢ଼ୀ ମାଟାକୁ ପଚାରେ କିଏ, ମୁଣ୍ଡରେ ତାର ବଢ଼ିଲା ଝିଅ ରାଧାର ବୋଝ। ତୁ ବ୍ୟସ୍ତ ହୋ ନା ମା, ତୋ ମା ଏବେ ବି ବଞ୍ଚିଛି, ତତେ ଭଲ ଘର ଭଲ ଭର ଦେଖି ବାହା ଦେବ, ସୁଖରେ ଘର ସଂସାର କରିବୁ। ହାରା ମାଉସୀ ପାଟିରୁ କଥା ନ ଶୁଣୁ ଭଲ ପ୍ରସ୍ତାବଟିଏ ଆସି ପହଞ୍ଚିଲା, ଆଖି ବୁଝି ହଁ କରିଦେଲା ହାରା ମାଉସୀ। ଯୌତୁକ ବାବଦକୁ ଲକ୍ଷେ ଟଙ୍କା, ପୁଅ ଘର ଯୌତୁକ ବାବଦରେ ଦାବି କରି ବସିଲେ। ତିଳେ ମାତ୍ର ମ୍ରିୟମାଣ ନ ହୋଇ ମାଉସୀ ଜମି ବାଡ଼ି ବିକି ନଗଦ 50,000 ଟଙ୍କା ସହିତ ଧୁମ୍ଧାମ୍ରେ ଝିଅର ବାହାଘର କଲା। ଆଗକୁ ସୁବିଧା ଦେଖି ବାକି ତକ ଟଙ୍କା ଦେବ ବୋଲି ଜବାବ କଲା। ଗୋଟିଏ ନାଡ଼ି ଦୁଇ ଧାର ହୋଇ ବହି ଭାଇ ଭଉଣୀ ଭାବରେ କେତେ ଅଳି ଅଜଟ ବୁଝିଥିଲା ମାଉସୀ। ଏନ୍ତୁଡ଼ି ଶାଳ ଭଉଣୀ ସ୍ନେହ ମାର ମମତା ଆଜି ସାତପର ହୋଇଯାଇଛି ଲୋଭୀର ଆଖିରେ। ବଡ଼ ଦେଉଳକୁ ଧାଇଁଯାଏ ମଣିଷ ହେଲେ, ବଡ଼ ଦେଉଳର ନିଦର୍ଶନ ଭାଇ ଭଉଣୀ ପବିତ୍ର ସମ୍ପର୍କର ଦୃଶ୍ୟ ଉପରେ କେବେ ଆତ୍ମସମୀକ୍ଷା କରେ ନାହିଁ। ଚାରି ଦୌଡ଼ି କଟା ଅହଙ୍କାରୀ ମଣିଷ, ଭଉଣୀ ବାହାଘର ହେବ ଅଥଚ ଅମଣିଷ ଭାଇଟା କେମିତି ଯେ ଥୟ ଧରି ରହିଛି ସେ କଥା ଭିତରେ ଭିତରେ ହାରା ମାଉସୀ ଭାବୁଛି। ବାହାଘର ଆଗ ଦିନ ବାହାଘର ଦିନ ବି ଘରୁ ଦାଣ୍ଡ ଖାଲି ଆଖି ଖୋଜୁଥାଏ ତାର ସେଇ ଆପଣାର ନୟନ ମଣିକୁ। ଝିଅଟା ବିଦା ହୋଇ ଯିବାର ଆସି 8 ମାସ ପୁରିବାକୁ ବସିଲାଣି। ଟଙ୍କା ଯୋଗାଡ଼ ହୋଇପାରୁନି ବୋଲି ଝିଅ ଘରକୁ ଏଯାଏ ଯାଇନାହିଁ ହାରା ମାଉସୀ, ମନଟା ଖାଲି ଡହଳ ବିକଳ ହେଉଥାଏ ଝିଅକୁ ଦେଖିବାକୁ ଆଉ ତା ଭଲମନ୍ଦ ବୁଝିବାକୁ। ରାତି ପାଇଲେ ଖୁଦ୍ରୁକୁଣୀ, ଭାବିଛି ଖୁଦ୍ରୁକୁଣୀ ଭାର ସହ ଝିଅକୁ ଟିକେ ଦେଖି ଆସିବ, ମନଟା ତାର ଜମା ଭଲ ଲାଗୁନି, ବାପ ଛୁଉଁଛି ତାକୁ। ତଥାପି ମନକୁ ବୁଝାଇ ଫଳମୂଳ କିଣି ମିଠା ଭରି ଝିଅ ଘରକୁ ଯିବାକୁ କମର ଭିଡ଼ିଛି ବୁଢ଼ୀ, ଚାଲିବାକୁ ବଳ ପାଉନି। ଝିଅ ତାର ମା ହେବା ଜାଣି ବୁଢ଼ୀ ମନ କି ଆଉ ବୁଝୁଛି? ଏଭଳି ଭାବନା ଭିତରେ ଖୁଦ୍ରୁକୁଣୀ ଭାର ଧରି ବୁଢ଼ୀ ବାହାରିଗଲା ଝିଅ ଘରକୁ। ଝିଅ ଘର ଯାଇ ଦେଖେ ତ ଗାଁ ଯାକ ଲୋକ ରୁଣ୍ଡ ହୋଇଛନ୍ତି, କୁହାକୁହି ହେଉଛନ୍ତି, ବିଚାରି ବୋହୂଟା ସୁଖ ବୋଲି କିଛି ପାଇଲା ନାହିଁ, ଶେଷରେ ତାକୁ ମାରିଦେଲେ କି ନିଷ୍ଠୁରେ ଏମାନେ, ମଣିଷ ପଣିଆ ବୋଲି ଟିକେ ହେଲେ ନାହିଁ ଏମାନଙ୍କର, ଟଙ୍କା କେଇଟା ପାଇଁ ଅନ୍ତଃସତ୍ତା ବୋହୂଟାକୁ ମାରିଦେଲେ। ଏହା ଶୁଣି ହାରା ମାଉସୀର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା, ଆକାଶଟା ଯେମିତି ମୁଣ୍ଡ ଉପରେ ତାର ଛିଣ୍ଡି ପଡୁଥିଲା, ଚାରିଆଡ଼େ ଦିଶୁଥିଲା ଅନ୍ଧକାର, ହତବାକ ହୋଇ ସେମିତି ସେ ଚାହିଁ ରହିଥିଲା। ଆଖିରୁ ତାର ବହି ଯାଉଥିଲା ଧାର ଧାର ଅମାନିଆ ଲୁହର ଗଙ୍ଗା, ଦରମଲା ଶରୀରରୁ ଯେମିତି ଜୀବନ ଚାଲିଗଲା ପରି ମନେ ହେଉଥିଲା। ଆଜି ବି ସମାଜରେ ଯୌତୁକ ରୂପୀ ରାକ୍ଷସମାନଙ୍କ ଅତ୍ୟାଚାର ଅତିଷ୍ଠୟ ନିରୀହ ରାଧାମାନଙ୍କୁ ଜୁଇରେ ଜଳିବାକୁ ପଡୁଛି। ମା ହେବାକୁ ଯାଉଥିବା ଜଣେ ନାରୀର ମାତୃତ୍ୱକୁ

0: ଶେଷ କରି ରାଧାର ସ୍ୱାମୀ ଶାଶୁ ନଣନ୍ଦ ପରି ଅନେକ ନରହନ୍ତାକାରୀ ମାନେ ସମାଜରେ ଖୋଲା ଛାତି ତଳେ ଅବାଧରେ ଘୁରି ବୁଲୁଛନ୍ତି, ଅକାଳରେ ଝଡ଼ି ପଡୁଛନ୍ତି, କେତେ ଯେ ଗୃହଲକ୍ଷ୍ମୀ ନିମିଷକେ ଶେଷ ହୋଇଯାଉଛନ୍ତି। କଅଁଳିଆ ଜୀବନ ହେ ମୋର ପାଠକ ସମାଜ, ଆପଣମାନେ ବିଚାର କରିବେ ସେମାନଙ୍କୁ କି ଦଣ୍ଡ ଦେବା ଉଚିତ। ଗଳ୍ପ ମୋର, ବିଚାର ଆପଣଙ୍କର।
1: ଶୁଣୁଥିଲେ ଗଳ୍ପ ହାରା ମାଉସୀ, ଯାହାକୁ ପଢି ଶୁଣାଉଥିଲେ ଗୋବିନ୍ଦ ବେହେରା।
2: ହଁ ବନ୍ଧୁ, କବିତାଟି ଲେଖି ହୁଏ ବୋଲି ସିନା କବିଟିଏ କାନ୍ଦେନି ଆଖିରେ, ଝରେନି ତା ଆଖିରୁ ଲୁହ, କବି କାନ୍ଦେ ତା ଶବ୍ଦରେ, ଢାଳି ଦେଇ କଲମରୁ କାଳେ।
1: ସେଥିପାଇଁ ତ ବନ୍ଧୁ, ଶ୍ରୋତା ଭାଇ ଭଉଣୀ ମାନେ ଲେଖି ପଠାନ୍ତି ନିଜ ମନର କଥାକୁ ଆମ ପାଖକୁ କବିତା ମାଧ୍ୟମରେ, ଆଉ ଆମେ ପରଷି ଦଉ ସେଇ କବିତା ଆମ ଶ୍ରୋତାମାନଙ୍କ ଆଗରେ। ତେବେ ଡେରି ନ କରି ଶୁଣିବା ଶ୍ରୋତାଙ୍କ କଲମରୁ କବିତା।
2: ଶ୍ରୋତାଙ୍କ କଲମରୁ କବିତା କ୍ରମରେ ପ୍ରଥମ କବିତାଟି ଆସିଛି କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ ନିର୍ମଳା ବେହେରା, ସନ୍ତୋଷ ବେହେରା। ଶହେ ଆଠଗରା ସୁନା କୂଅ ପାଣି ଗାଧେଇ କାଳିଆ ଧନ, ଜ୍ୱରରେ କମ୍ପୁଛି ଦେହ ସାରା ତାର, ଦୁଃଖ ଲାଗେ ମୋର ମନ। ଗୁପ୍ତ ନୀତି ସେବା ଅଣସର ଘରେ କରନ୍ତି ଦଇତାପତି, ଫୁଲୁରୀ ତେଲରେ ଦେହକୁ ଘଷନ୍ତି ଭକ୍ତେ ଯାଏନି କତି। ଅଣସର ଘରୁ ବାହାରି ଆସିଲେ ଭକ୍ତଙ୍କୁ ଦିଅ ଦର୍ଶନ, ଭାଇ ଭଗ୍ନୀ ସତେ ମାଉସୀ ଘରକୁ ଯିବେ ହେ କଳା ବାମନ। ଦର୍ଶନ କରିବେ ଶ୍ରଦ୍ଧାଳୁ ଭକତେ, ରଥ ଗଡ଼ି ଗଡ଼ି ଯିବ, ଗୁଣ୍ଡିଚା ମାଆକୁ ଦେଖିବ କାଳିଆ ଭକ୍ତର ଇ ଭାବ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନରେ ଭକ୍ତଙ୍କର ଖୁସି ଦିନ, ଭକ୍ତଙ୍କ ଗହଣେ ତିନି ଠାକୁରଙ୍କ ଭାବରେ ବାନ୍ଧି ବନ୍ଧନ। ନବଯୌବନ ବେଶ ହୋଇଥିବେ ଆସିବେ କାଳିଆ ସୁନା, ଏ ପାପି ନୟନ ଥରୁଟିଏ ପାଇଁ ଦର୍ଶନ ଦେବେ ମଣିମା।
1: ପରବର୍ତ୍ତୀ କବିତାଟି ପଠେଇଛନ୍ତି ଅନନ୍ୟ ଜେନା ବାଗଲପୁର କଟକରୁ। କବିତାର ଶୀର୍ଷକ ଧାରା। ଏ ବର୍ଷ ବର୍ଷାଟା କିଛି ଖାସ ନୁହେଁ, ସେଇ ଆକାଶଟା କେତେ ଥର ଯେ କାନ୍ଦିବ ବୁଝେଇବାକୁ କେହି ନଥିବେ, ଆଉ ତାର ବୁକୁ ଫଟା ଚିତ୍କାରକୁ ଘଡ଼ଘଡ଼ି କହି ମା ତତେ ଚୁପ୍ କରି ବସେଇଦେବ। ଇଏ ସତରେ କ'ଣ କଳା ମେଘ ନା? ମୋ ଭଉଣୀ କହିଲା ପରି ଆକାଶଟା କଳାହାଣ୍ଡି ମୁହଁ କରି ବସିଛି। ମୁଁ ଉତ୍ତର ଖୋଜି ପାଇନି। ସବୁ ବର୍ଷାରେ ଲାଗେ ଆକାଶଟା ଯେମିତି ଲୁଚି ଲୁଚି କାନ୍ଦି ପକାଉଛି, ହେଲେ ଖାଲିଟାରେ କେହି କାହିଁ ଚିତ୍କାର କରି ବାହୁନିବ, କେଜାଣି କୋଉ ଦୁଃଖରେ ସେ କାନ୍ଦି ପକାଏ। ବୋଧେ ସେ ବି ତା ଦୁଷ୍ଟାମୀ ପାଇଁ ମୋ ଭଳି ଆଜି ବି ତା ମା ଠାରୁ ମାଡ଼ ଖାଉଥିବ, କେଜାଣି ଏଥର ବର୍ଷାରେ ଜାଣି ହେବ କି ନାହିଁ।
2: ପରବର୍ତ୍ତୀ କବିତାଟି ଲେଖି ପଠାଇଛନ୍ତି ଅର୍ପିତା ବିଶ୍ୱାଳ, ଚାଉଳିଆଗଞ୍ଜ କଟକରୁ। କବିତାର ଶୀର୍ଷକ ଶ୍ରାବଣୀ। ତା ଆକାଶର ଇନ୍ଦ୍ରଧନୁନା ଟିକେ ଅଲଗା, ଯେମିତି ନିଜ ପସନ୍ଦର ରଙ୍ଗ ବିଛେଇ ଦେଇ ଯତ୍ନରେ ଗଢ଼ିଛି। ସାତ ନୁହେଁ ତ ଦଶ କି ବାର ପ୍ରକାରର ରଙ୍ଗ ହେବ ତା ଇନ୍ଦ୍ରଧନୁ, ଯେ ଖାଲି ବର୍ଷା ଋତୁରେ ଆସେନା, ସାଇତା ହେଇଥାଏ ସବୁବେଳେ ତା ଡ୍ରଇଂ ବହି ଭିତରେ। କେଜାଣି ଯାଦୁ ତା ହାତରେ ଅଛି କି ମହମ ରଙ୍ଗରେ, ନହେଲେ ତା କଣ ହୃଦୟରେ ଯୋଉଠି ଏତେ ବଡ଼ ଆକାଶ ନିଜକୁ ସମର୍ପି ଦିଏ।
1: ଶ୍ରୋତାବନ୍ଧୁ, ଶ୍ରୋତାଙ୍କ କଲମରୁ କବିତା କ୍ରମରେ ଆମ ପାଖରେ ମେଲ୍ ମଧ୍ୟ ଆସି ପହଞ୍ଚି ସାରିଛି, ଯାହାକୁ ଲେଖି ପଠାଇଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ। କବିତାର ଶୀର୍ଷକ ନୀଳାଞ୍ଚଳି ଭିଡ଼ ଲାଗିଲା। ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣିମା ଠାରୁ ଯେ ନୀଳାଞ୍ଚଳି ଭିଡ଼ ଲାଗିଲା, ଲୀଳାମୟଙ୍କର ମାନବୀୟ ଲୀଳା ପରମ ପାବନୀ ଜାଗିଲା। ବଡ଼ ଦାଣ୍ଡ ଏବେ ଗହଳ ଚହଳ କାଳିଆର ଡୋରି ଲାଗିଲା, ସିଂହଦ୍ୱାରଠାରେ ତିନି ରଥ ଉଭା ଆସ ଆସ ପ୍ରଭୁ ଡାକିଲା। ଭୂଇଁ ସେବକ ଓ ମହାରଣା ପୁଣି ଚିତ୍ର କରି ଚିତ୍ର ଆଙ୍କିଲା, ରଥ ନିର୍ମାଣର ଅନ୍ତିମ ପରବ ଧୀରେ ଧୀରେ ସରି ଆସିଲା। ରୂପକାରମାନେ ରୂପର ସ୍ପର୍ଶରେ ପାର୍ଶ୍ୱ ଦେବତାଙ୍କୁ ମୂର୍ଚ୍ଛିଲା, ଭକତି ଚିତ୍ତରେ ଭାବର ଅର୍ଘ୍ୟରେ ପ୍ରଭୁ ପାଦ ପଦ୍ମେ ରସିଲା। ନୀଳାଞ୍ଚଳ ଧାମ ପୁଷ୍ପର ମଣ୍ଡନେ ସ୍ୱର୍ଗ ବୈକୁଣ୍ଠ ଦିଶିଲା, ଅଗୁରୁ ଚନ୍ଦନ ତୁଳସୀ ମହକେ ମହ ମହ ପୁରୀ ବାସିଲା। ଭାଇ ଭଉଣୀଙ୍କ ସାଥିରେ କାଳିଆ ବୁଲିବାକୁ ସଜ ହୋଇଲା, କର୍ମଦେବୀ ଛାଡ଼ି ଜନ୍ମଦେବୀକୁ ଆଡ଼ପରେ ମନ ମୋହିଲା। ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟାରେ ଜୟ ଜଗନ୍ନାଥ ଭାସିଲା, ପତିତ ଉଭାର କରିବାକୁ ପ୍ରଭୁ ଆଷାଢ଼ ଦ୍ୱିତୀୟା ଆସିଲା। ନୀଳାଞ୍ଚଳି ଭିଡ଼ ଲାଗିଲା, ନୀଳାଞ୍ଚଳି ଭିଡ଼ ଲାଗିଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ମହେଶ୍ୱର ସାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଗତକାଲି 108 ଗର ସୁଗନ୍ଧିତ ଅଭିମନ୍ତ୍ରିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜୀଉ। ଆଜିଠାରୁ ଅଣସର ଘରେ ରହି ଚତୁର୍ଦ୍ଧା ମୂର୍ତ୍ତି ଗୁପ୍ତ ସେବା ପାଉଛନ୍ତି। ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କୁ ପଟିଦିଆଁ ରୂପରେ ଦର୍ଶନ କରୁଛନ୍ତି। ଅନ୍ୟପଟେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଆସନ୍ତା ଜୁଲାଇ 16 ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହାକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ରାଜ୍ୟରେ 335,850 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ହୋଇନାହିଁ, ଫଳରେ ସେମାନଙ୍କୁ ଆସନ୍ତା ଜୁଲାଇ ମାସରୁ ଭତ୍ତା ମିଳିପାରିବ ନାହିଁ। ଏଥିପାଇଁ ତୁରନ୍ତ ଏହି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କ ଆଧାର କାର୍ଡ ଲିଙ୍କ୍ ବା ସଂଯୋଗ କରାଇବାକୁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ରବି ଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ସରକାର ଜୁନ୍ 30 ତାରିଖ ଅର୍ଥାତ୍ ଆଜି ସୁଦ୍ଧା 20 ଲକ୍ଷ ମେଟ୍ରିକ୍ ଟନ୍ ରବିଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇ ନ ଥିବାରୁ ଅବଧି ବୃଦ୍ଧି କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ସ ଏତିକିରେ ଶେଷ ହେଲା।
2: यहां खबरें तोड़ी मरोड़ी नहीं जाती।
3: बहुत सारे

0: यहाँ खबरें तोड़ी मरोड़ी नहीं जाती।
1: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
0: यहाँ होती है सीधी सटीक और सच्ची खबरें।
1: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
0: क्योंकि ये है देश का सबसे भरोसेमंद न्यूज चैनल डीडी न्यूज। केवल खबर, पूरी खबर।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ ସନ୍ଧ୍ୟା 6:10। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ସକାଳ 6:35 ଅନୁଚିନ୍ତା, 6:40 ଶ୍ରୀମଦ୍ ଭାଗବତର 82ତମ ଭାଗ। ଆମର ସ୍ୱାସ୍ଥ୍ୟ 6:17 ଏଥିରେ ଶୁଣିବେ ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚନା କରିବେ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା। ପ୍ରଭାତ ପରିକ୍ରମା 6:25, କଥିକା 6:35 ଏଥିରେ ଶୁଣିବେ ବନ ମହୋତ୍ସବ। ଆଲୋଚକ ଡକ୍ଟର ଦେବବ୍ରତ ସ୍ୱାଇଁ। ରାଗମଞ୍ଜରୀ 6:40 କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। 8:30 ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ଶୁଣିବେ ଦୈତା ସେବକଙ୍କ ସମ୍ପର୍କରେ। ଆଲୋଚନା କରିବେ ଦୁର୍ଗାଦାସ ମହାପାତ୍ର। ଦିନ 10:00ରେ ପ୍ରଚାର କରିବ ନାଟକ ମେଘ ମେଦୁର। ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେତା ରୂପାନ୍ତର ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଆମ ଗୀତ ଦିନ 11:10, ଏଥିରେ ଆଧୁନିକ ଗୀତ ଗାଇଛନ୍ତି ଏ ମହେଶ୍ୱର ରାଓ ଓ ସଙ୍ଗୀତା ପଣ୍ଡା। ଦିନ 11:30 ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିବେ ଲକ୍ଷ୍ମୀଧର ସ୍ୱାଇଁ ଏବଂ ସାଥୀ। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। ଦିନ 9:10 ପ୍ରଚାର କରିବ ଏକତାରା ଭଜନ, ପରିବେଷଣ କରିବେ ପ୍ରଫୁଲ୍ଲ କୁମାର ପାଢ଼ୀ। ନାରୀମହଲ ଦିନ 9:20, ଏଥିରେ ଶୁଣିବେ ଶୁଭ ଜ୍ୟୋତିଙ୍କ ସହିତ ସାକ୍ଷାତକାର।

ପବିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 2:45। କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4। ଦେଶଭକ୍ତି ଗୀତ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 5। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 65ତମ ଭାଗ ଉଜ୍ଜଳାମ ଦେଶ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:02। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। କୃଷି ସଂସାର ପ୍ରଚାର କରିବୁ ରାତି 7:30। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30। କାର୍ଯ୍ୟକ୍ରମ ସ୍ପଟ୍ଲାଇଟ୍ ରାତି 9:15 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ଶୁଣିବେ ରାତି 9:30। ବନମଲ୍ଲିକାର ନବମ ଭାଗ ପ୍ରଚାର କରିବୁ ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 64ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦରେ ଲେଖୁରୀ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବି ଜିରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିବି ଜିରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିବି ଜିରାମଜୀ ଆଇନ ପ୍ରଚଳିତ 2005 ମହାତ୍ମାଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟ ସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋହାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସୌଜନ୍ୟମୂଳକ

0: ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସ ମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସ ମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପଭି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର ଅଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟ୍ଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ସ୍ତମ୍ଭ ନିକଟରେ ଆଜିଠାରୁ ପଟ୍ଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟ୍ଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁରଠାରେ କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉପରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ଏବଂ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସଠିକତା ଉପରେ ମତ ବିନିମୟ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନାଗୁଡ଼ିକର ସ୍ଥିତି ନେଇ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଶ୍ରୀ ନାୟକ ସ୍ଥିତି ସମୀକ୍ଷା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। କର୍ମପଦର ଏବଂ ଶୁଣ୍ଡିପଦର ଧାନମଣ୍ଡିକୁ ଯାଇ ଧାନ ସଂଗ୍ରହ ପ୍ରକ୍ରିୟା ତଦାରଖ କରିବା ସହ ସେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

0: ସ୍ୱନିଧି ଯୋଜନାର 6 ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀ ଏଥିରେ ଯୋଗଦେଇ ସ୍ୱନିଧି ଯୋଜନାର ସୁବିଧା ସୁଯୋଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କେ ଅନିଲ କୁମାର ପ୍ରମୁଖ ଯୋଗଦେଇ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ଯୋଜନା ଅଧୀନରେ 34 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହନ୍ତି,
1: ଆଗାମୀ 24 ଘଣ୍ଟା ପାଇଁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅଁ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡର ଲଣ୍ଡନ ସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶିକ୍ଷିତ ଯୁବବର୍ଗ କେବଳ ନିଜର ପ୍ରଗତି ଲାଗି କାର୍ଯ୍ୟ ନ କରି ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଏବଂ ଦେଶ ନିର୍ମାଣ ଦିଗରେ ବ୍ରତୀ ହୋଇ କାର୍ଯ୍ୟ କରିବା ଉଚିତ। ଛାତ୍ରଛାତ୍ରୀମାନେ ସାମାଜିକ ରୂପାନ୍ତରୀକରଣ ଅଭିଯାନର ବାର୍ତ୍ତାବହ ହୋଇ କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ସମାଜ, ସଂସ୍କୃତି, ପରମ୍ପରା ତଥା ଅର୍ଥନୈତିକ ପ୍ରଗତିକୁ ଅଧିକ ସଶକ୍ତ କରିବା ଦିଗରେ ବିଦ୍ୟାର୍ଥୀମାନେ ପ୍ରଚେଷ୍ଟା କରିବା ଉଚିତ। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ସହିତ ପଛରେ ରହିଯାଉଥିବା ବ୍ୟକ୍ତିବିଶେଷଙ୍କ ପ୍ରଗତି ଲାଗି ପ୍ରଚେଷ୍ଟା କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବନ ଜୀବିକା ଏବଂ ଜଙ୍ଗଲ ଅଧିକାର ଭଳି ପ୍ରାଥମିକ କ୍ଷେତ୍ରର ଦାୟିତ୍ୱକୁ ଉଚିତ ରୂପେ ନିର୍ବାହ କରିବା ଦିଗରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନବସୃଜନ ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି
2: तेजी से बदलते हुए परिवेश में अपने आप को प्रासंगिक बनाए रखने के लिए युवाओं को कौशल विकास के नई उभरते क्षितिजों पर विशेष ध्यान देने की आवश्यकता बताती हूँ कि विश्वविद्यालय ने आपको इस तरह से सक्षम बनाया होगा और नवाचारी सोच तथा आत्मविश्वास के बल पर आप सफलता की ओर बढ़ सकेंगे।
1: ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନେ ଚାକିରି ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଏବଂ ଡିଗ୍ରୀ ପ୍ରଦାନ କରିଥିଲେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ

0: 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମ୍ରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 25 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
1: 2014 में हमारा डोमेस्टिक डिफेंस प्रोडक्शन अप्रोक्सीमेटली 46,000 करोड़ था, लेकिन आज हमारा डिफेंस प्रोडक्शन बढ़कर 1,78,000 करोड़ रुपए तक पहुंच चुका है। इसके अलावा भारत का डिफेंस एक्सपोर्ट अप्रोक्सीमेटली 39,000 करोड़ का कर लिया है और आत्मनिर्भरता के इस लक्ष्य को प्राप्त करने में गुजरात अपनी बहुत ही महत्वपूर्ण भूमिका का निर्वाह कर सकता है।
0: ହୁଲ୍ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଦ କାହ୍ନୁ, ଚାନ୍ଦ ଭୈରବ, ଫୁଲ ଝାନ ଏବଂ ସାନ୍ତାଳ ବିଦ୍ରୋହର ଅମର ବୀର ପୁରୁଷ ଓ ମହିଳାମାନଙ୍କ ତ୍ୟାଗ ଓ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମାଜ ଉପରେ ହୋଇଥିବା ଶୋଷଣକୁ ବିରୋଧ କରିବା ସହିତ ନିଜର ପରିଚୟର ସୁରକ୍ଷା ପାଇଁ ଏହି ଐତିହାସିକ ସଂଗ୍ରାମ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ହୁଲ୍ ଦିବସ ହେଉଛି ନିଜର ମାତୃଭୂମି ପାଇଁ ଜନଜାତି ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ବଳିଦାନର ଏକ ସଶକ୍ତ ପ୍ରତୀକ। ଜନଜାତି ସମ୍ମାନର ସୁରକ୍ଷା ଲାଗି ଏହି ବଳିଦାନ ତଥା ସଂଗ୍ରାମର ବୀରଗାଥା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନୂତନ ଶକ୍ତି ଯୋଗାଇଦେବା ସହିତ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ସାନ୍ତାଳ ବିଦ୍ରୋହର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଦିବାସୀ ପରିଚୟ ଏବଂ ମାତୃଭୂମି ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ସମସ୍ତ ବୀର ବିପ୍ଳବୀଙ୍କୁ ସ୍କରଣ କରିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ

0: ଆଲୋକପାତ କରିଛନ୍ତି। ଶ୍ରୀ ଗଡକରୀ କହିଛନ୍ତି ସରକାର ଦେଶବ୍ୟାପୀ ଦୁର୍ଘଟଣା ପ୍ରବଣ ବ୍ଲାକ୍ସ୍ପଟ ଏବଂ ଭୂସ୍ଖଳନ ଜନିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିଛନ୍ତି। ଏହିସବୁ ସ୍ଥାନରେ ସୁଧାର ଆଣିବା ଲାଗି ସରକାର 50,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିସହିତ ଆନ୍ତର୍ଜାତିକ ସ୍ତରୀୟ ସଡ଼କ ଇଞ୍ଜିନିୟରିଂ, ଲେନ୍ ମାର୍କିଂ ଓ ଅଣ୍ଡରପାସ୍ ଆଦି ସୁନିଶ୍ଚିତ କରିବା ଉପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
1: ହେଲମେଟ ପହନା ଚାହିଁ ଅବ ଟୁ ହ୍ୱିଲର ବାଲୋ କେ ଲିଏ ନିୟମ ବନାୟା କି ଜବ ଗାଡ଼ି ବେଚୋଗେ ତ ଦୋ ହେଲମେଟ ଗାଡ଼ି କେ ସାଥ ଆପଣଙ୍କୁ ଦେନା ପଡ଼େଗା। ଇସକା କାରଣ ଏହି ହେ କି ହେଲମେଟ ସେ ହମ ଲୋଗୋଁ କି ଜାନ ବଚା ସକତେ ହୈ। ଇସକେ ଅଟୋମୋବାଇଲ ଇଞ୍ଜିନିୟରିଂ କେ ସୁଧାର କେ ସାଥ ଜୋ ଇନଫୋର୍ସମେଣ୍ଟ ହେ କାନୁନ ହେ ଉସକୋ ଭି ହମନେ ରୋଡ ସେଫ୍ଟି ଲ କାଫି ଷ୍ଟ୍ରିକ୍ ବନାୟା।
0: କ୍ରିକେଟ ଭାରତ ଇଂଲଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆସନ୍ତାକାଲି ଚେଷ୍ଟରଲି ଷ୍ଟ୍ରିଟ୍ରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆୟାରଲାଣ୍ଡ ଗସ୍ତ ଶେଷ କରି ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ସିରିଜ୍ ଖେଳିବା ଲାଗି ଇତିମଧ୍ୟରେ ସେଠାରେ ପହଞ୍ଚିଛନ୍ତି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। 16 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି 3-ଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ମୌସୁମୀ ଋତୁ ଆରମ୍ଭ ହୋଇଯାଇଥିବାରୁ ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ବର୍ଷା ଓ ଲଘୁଚାପ ଜନିତ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲାର ବାଲିକୁଦା ଓ ଏରସମା ଅଞ୍ଚଳର କେତେକ ସମୁଦ୍ରକୂଳିଆ ଚାଷ ଜମିରେ ଲୁଣାପାଣି ମାଡ଼ିଯାଇଥିବାରୁ ସେଠାରେ ଖରିଫ୍ ଚାଷ କାର୍ଯ୍ୟ ବାଧା ପାଇବାରେ ଆଶଙ୍କା ଦେଖାଦେଲାଣି। ଆଗାମୀ ଦିନରେ ଏହି ସମସ୍ୟା ବୃଦ୍ଧି ପାଇବା ଏବଂ ଏହାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୁଣାଘେରି ବନ୍ଧବାଡ଼ର ମରାମତି ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଆଞ୍ଚଳିକ ସୁରକ୍ଷା ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ ସଂଗଠନର ସଭାପତି ତମିଲ ପ୍ରଧାନ କହିଛନ୍ତି
4: ଓଡ଼ିଶାରେ ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ବର୍ଷା ଋତୁ ଆସିବା ଫଳରେ ଆମ ଅଞ୍ଚଳରେ ବିଶେଷ କରି ବାଲିକୁଦା ଓ ଏରସମା ଅଞ୍ଚଳରେ ଏହି ଗତ ସପ୍ତାହରେ ଆମ ଏରସମା ବ୍ଲକର ତାଳଗରିଆ ବାଙ୍କ ନିକଟରେ ଲୁଣା ପାଣି ମାଡ଼ିଯିବାରୁ ବର୍ତ୍ତମାନ ଖରିଫ୍ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି ଏବଂ ମୁଁ ଅନୁରୋଧ କରିବି ସରକାରଙ୍କୁ ଯେଉଁ ଜାଗାରେ ସବୁ ଲୁଣାବନ୍ଧ ଘେରିବନ୍ଧ ଅଛି ସେ ବନ୍ଧଗୁଡ଼ାକୁ ସୁଦୃଢ଼ କରିବାର ଆବଶ୍ୟକତା ଅଛି ଏବଂ ଯେଉଁଠି ଏମ୍ବାଙ୍କମେଣ୍ଟ କାମ ହୋଇନାହିଁ ସେଠି ମଧ୍ୟ କାମ ତୁରନ୍ତ କରାଯିବା ଦରକାର, ନହେଲେ ଆମ ଏରସମା ବାଲିକୁଦା ତଳିଆ ଅଞ୍ଚଳର ଥିବା ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଚାଷ ଜମିରେ ନିର୍ଭର କରୁଥିବା ଶହ ଶହ ହଜାର ହଜାର ଚାଷୀ ସେ ନିଶ୍ଚିତ ଭାବେ ଏଥିରେ କ୍ଷତି ସହିବେ।
3: ରାଜ୍ୟର ଗରିବ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଙ୍କୁ ମୁଣ୍ଡପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ 5 କିଲୋ ଚାଉଳ ମିଳୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ 5 କିଲୋ ଅତିରିକ୍ତ ଚାଉଳ ଯୋଗାଇ ଦିଆଯାଉଛି। ଫଳସ୍ୱରୂପ ଏବେ ମୁଣ୍ଡ ପିଛା ମାଗଣାରେ 10 କିଲୋ ଚାଉଳ ହିତାଧିକାରୀଙ୍କୁ ମିଳିପାରୁଛି। ଯୋଜନାରେ ଜଗତସିଂହପୁର ଜିଲ୍ଲାରେ 2,48,769 ପରିବାରର ମୋଟ 8,74,000 ହିତାଧିକାରୀ ଉପକୃତ ହେଉଛନ୍ତି। ପିଏମ୍ କିଷାନ ସମ୍ମାନ ନିଧିର 73ତମ କିସ୍ତି ପ୍ରଦାନ ଅବସରରେ ଜଗତସିଂହପୁର ଜିଲ୍ଲାର 1,20,434 ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ହସ୍ତାନ୍ତର ହୋଇଛି ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। जिला स्वास्थ्य समिति तरफ जून 16 तारीख ठारु 31 तारीख पर्यंत स्टॉप डायरिया अभियान जारी रही अभियान डायरिया

0: ଏହାକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଅଭିଯାନର ବାର୍ତ୍ତା ହେଉଛି ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ଓ ଓଆର୍ଏସ୍ ଉପରେ ରଖିବା ଧ୍ୟାନ। ଏ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇ ଡାଇରିଆକୁ ପ୍ରତିହତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସମୁଦାୟ 253,349 କୋଟି ଗୃହ ଏବଂ 99,628 ଜଣ ଜନ୍ମରୁ 5 ବର୍ଷର ପିଲାମାନଙ୍କୁ ଘରକୁ ଘର ଯାଇ ଓଆର୍ଏସ୍ ଓ ଜିଙ୍କ୍ ବଟିକା ବଣ୍ଟନ କରାଯାଉଛି। ଏହାଛଡ଼ା ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତି ପ୍ରଣାଳୀ, ହାତ ସଫା କରିବାର ସୋପାନ, ଜିଙ୍କ୍ ବଟିକାର ମାତ୍ରା ଓ ଉପକାରିତା, ସାଧାରଣ ତରଳ ଝାଡ଼ାର ଘରୋଇ ଚିକିତ୍ସା ଏବଂ ଅତି ଗୁରୁତର ଶିଶୁଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଉଛି। ଆଶାକର୍ମୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରୋଧୀ ମାସ ପାଳନ ଅବସରରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗରୁ ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଏ ସଂକ୍ରାନ୍ତ ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଗ୍ରାମ ଓ ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା, ମଶାର ପ୍ରଜନନ ସ୍ଥଳକୁ ନଷ୍ଟ କରିବା, ପରିବେଶ ପରିଷ୍କାର ରଖିବା ଓ ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
1: ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: That's exactly what has happened in the center, and not a great statistics, because if West Indies have to literally make a headway and protect, it should be no less than about 165, because if you remember there was one more match played here when Australia overhauled 165.
3: ସୃଷ୍ଟିର ପ୍ରଥମ ତତ୍ତ୍ୱ ଜଳ, ତାପରେ ହୋମ ପ୍ରଜ୍ୱଳିତ କରୁଥିବା ଅଗ୍ନି, ଆହୁରି ମଧ୍ୟ ହୋତା ସମୟର ପ୍ରହରୀ ଚନ୍ଦ୍ର ସୂର୍ଯ୍ୟ, ସର୍ବବ୍ୟାପୀ ଶବ୍ଦବାହୀ ଆକାଶ, ଜୀବନ ଜନନୀ ପୃଥ୍ୱୀ, ପ୍ରାଣରୂପୀ ପବନ, ଏ ମନ୍ଦ ଅଷ୍ଟବିଧ ରୂପରେ ମଙ୍ଗଳମୟ ଶିବ ପ୍ରକଟିତ ହୁଅନ୍ତୁ ଏବଂ ଉପସ୍ଥିତ ସୁଧି ସମାଜର ମଙ୍ଗଳ ବିଧାନ କରନ୍ତୁ।
4: ଆର୍ଜେ, ଯଦି ନେପଥ୍ୟର ସାଜସଜା ସରିଗଲାଣି ତେବେ ଏଠାକୁ ଆସ।
5: ମହାଶୟ, କଣ କରିବେ ଆଦେଶ କରନ୍ତୁ।
4: ଏହି ସଭା ମଞ୍ଚରେ ଆମେ କାଳିଦାସଙ୍କ ରଚିତ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକର ଅଭିନୟ କରିବା, ତେଣୁ ତୁମେ ଏହି ନାଟକର ସମସ୍ତ ପାତ୍ରପାତ୍ରୀମାନଙ୍କୁ ଉତ୍ତମ ରୂପେ ପ୍ରସ୍ତୁତ କର।
5: ଆମର ସମସ୍ତ ପାତ୍ରପାତ୍ରୀ ଅଭିନୟ କଳାରେ ଅତ୍ୟନ୍ତ ନିପୁଣ, ସେମାନଙ୍କ ପାଇଁ ଆପଣ ଆଦୌ ହାସ୍ୟାସ୍ପଦ ହେବେ ନାହିଁ ବୋଲି ନିଶ୍ଚିନ୍ତ ରୁହନ୍ତୁ।
4: ଉପସ୍ଥିତ ଗୁଣୀ ଦର୍ଶକମାନେ ମୋର ନାଟ୍ୟ କୌଶଳରେ ଯେପର୍ଯ୍ୟନ୍ତ ସନ୍ତୋଷ ଲାଭ ନ କରିଛନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ ମୋର ନାଟକ ସଫଳ ହୋଇଛି ବୋଲି କହିପାରିବିନି।
5: ମହାଶେ, ଆପଣ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍, କିନ୍ତୁ ଏବେ କଣ କରିବାକୁ ହେବ ନିର୍ଦ୍ଦେଶ ଦିଅନ୍ତୁ।
4: ଆର୍ଜେ, ଏହି ସଭାରେ ସୁମଧୁର ସଙ୍ଗୀତ ଗାନ ବ୍ୟତୀତ ଆଉ କଣ କରାଯାଇପାରେ?
5: ତାହେଲେ କଣ ଋତୁ ଅନୁସାରେ ସଙ୍ଗୀତ ପ୍ରସ୍ତୁତ ହେବ?
4: ହଁ ଆର୍ଜେ, ଏବେ ତ ଗ୍ରୀଷ୍ମ ଋତୁ, ତେଣୁ ଏହି ଗ୍ରୀଷ୍ମ ଋତୁକୁ ଖାପ ଖୁଆଇଲା ଭଳି କୌଣସି ସଙ୍ଗୀତ ଗାନ କର।

ବାଃ, ତୁମର ସଙ୍ଗୀତ ତ ଅତି ସୁନ୍ଦର। ଯେପରି ଦ୍ରୁତ ବେଗରେ ଦୌଡ଼ିଥିବା ହରିଣୀଟି ରାଜା ଦୁଷ୍ମନ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ଆଣିଥିଲା, ଠିକ୍ ସେହି

0: परे तुमर ए सुमधुर संगीत मोर हृदय को आकर्षित करुछि।
1: सारथी मणिमा, ए हरिण पछरे धाई धाई आमे बहुत दूरकु चली आसिलेणी। प्राण भयरे बारंबार पछकु चाहि चाहि ए सुंदर हरिणटी एते द्रुत बेगरे धाउछि जे ता गोड़ भुइरे लागिला परे जणा पडुनि। मने होउछि सते जेपरि से आकाशरे उड़ी जाउछि। आश्चर्य, ତା ପଛେ ପଛେ ଯେତେ ବେଗରେ ରଥ ଦୌଡ଼ିଲେ ମଧ୍ୟ ତାକୁ ଆମେ ସହଜରେ ଦେଖିପାରୁନୁ।
2: ମହାରାଜ, ଏହି ରାସ୍ତାଟି ବହୁତ ଉଚ୍ଚ ନୀଚ, ତେଣୁ ଘୋଡ଼ାର ଲଗାମ ଟାଣି ଧରି ଖୁବ୍ ସାବଧାନତାର ସହିତ ରଥ ଚଳାଇବାକୁ ପଡ଼ୁଛି। କିନ୍ତୁ ଆଗକୁ ସମତଳ ରାସ୍ତା ପଡ଼ିବ, ରଥ ଅଧିକ ବେଗରେ ଚାଳିତ ହେଲେ ଆମେ ସହଜରେ ହରିଣର ନିକଟବର୍ତ୍ତୀ ହୋଇପାରିବା।
1: ଠିକ୍ ଅଛି, ଏବେ ରଥ ବେଗ ବଢ଼ା, ଏଥର ହରିଣ କେମିତି ମରିବ ଦେଖ।
0: ଏହା କହି ରାଜା ଧନୁର ଗୁଣରେ ଗୋଟିଏ ସର ବସାଇବାକୁ ଉଦ୍ୟତ ହୁଅନ୍ତେ ଶୁଣିବାକୁ ପାଇଲେ,
3: ମହାରାଜ ଏ ଆଶ୍ରମର ମୃଗ, ଏହାକୁ ବଧ କରନ୍ତୁ ନାହିଁ।
2: ମହାରାଜ, ଆପଣଙ୍କୁ ସାକ୍ଷାତ କରିବା ପାଇଁ ଜଣେ ତପସ୍ୟ ଆସିଛନ୍ତି।
0: ତତ୍କ୍ଷଣାତ୍ ରଥ ଚାଳନା ବନ୍ଦ କରିବା ପାଇଁ ସାରଥୀଙ୍କୁ ଆଦେଶ ଦେଲେ। ଯେଉଁପଟରୁ ଶବ୍ଦ ଆସୁଥିଲା ସେହିପଟରୁ ଜଣେ ତପସ୍ୟ ଦୁଇ ଶିଷ୍ୟଙ୍କ ସହ ରଥ ନିକଟକୁ ଆସି କହିଲେ,
4: ମହାରାଜ ସେଇଟି ଆମ ଆଶ୍ରମର ପାଳିତ ମୃଗ, ତେଣୁ ଏହାକୁ ବଦ୍ଧ କରିବା ଆପଣଙ୍କ ପକ୍ଷେ ଅନୁଚିତ। ଆପଣ ଯେଉଁ ଅସ୍ତ୍ର ଧାରଣ କରିଛନ୍ତି ତାହା ଦୁଃଖୀର ଦୁଃଖ ଦୂର କରିବା ନିମନ୍ତେ ଏବଂ ଆର୍ତ୍ତର ପରିତ୍ରାଣ ନିମନ୍ତେ ଅଭିପ୍ରେତ, ନିରୀହ ନିର୍ଦ୍ଦୋଷ ପ୍ରାଣୀର ବିନାଶ ନିମନ୍ତେ ନୁହେଁ।
0: ଏହା ଶୁଣି ରାଜା ନିଜ ଧନୁର ଗୁଣରୁ ସର କାଢ଼ିଦେଲେ ଓ ତପସ୍ୟ ଏବଂ ତାଙ୍କର ଶିଷ୍ୟ ଦୁଇଜଣଙ୍କୁ ବିନୀତ ଭାବେ ପ୍ରଣାମ ଜଣାଇଲେ। ଏହାପରେ ତପସ୍ୟ ଏବଂ ଶିଷ୍ୟ ଦୁହେଁ ରାଜାଙ୍କୁ ଆଶୀର୍ବାଦ କରି କହିଲେ,
4: ହେ ପୁରୁବଂଶର ଉପଯୁକ୍ତ ଦାୟଦ, ଆପଣ ଚକ୍ରବର୍ତ୍ତୀ ଲକ୍ଷଣ ଯୁକ୍ତ ପୁତ୍ରରତ୍ନ ଲାଭ କରନ୍ତୁ।
0: ରାଜା ପୁନର୍ବାର ପ୍ରଣାମ କରି ସେମାନଙ୍କର ଆଶୀର୍ବାଦ ସ୍ୱୀକାର କଲେ।
4: ମହାରାଜ, ଆମମାନେ ହୋମ ନିମନ୍ତେ କାଷ୍ଠ ସଂଗ୍ରହ ପାଇଁ ବାହାରିଛୁ। ନିକଟରେ ମାଳିନୀ ନଦୀର ତୀରଦେଶରେ ମହର୍ଷି କର୍ଣ୍ଣଙ୍କର ଆଶ୍ରମ ଦିଶୁଛି, ଆପଣ ଆମ ଆଶ୍ରମରେ ଆତିଥ୍ୟ ଗ୍ରହଣ କଲେ ଆମମାନଙ୍କର ଆନନ୍ଦ ଶତଗୁଣିତ ହେବ।
0: ଏହା ଶୁଣି ରାଜା କର୍ଣ୍ଣ ଆଶ୍ରମରେ ଉପସ୍ଥିତ ଅଛନ୍ତି କି ନାହାନ୍ତି ବୋଲି ଜାଣିବାକୁ ଚାହିଁଲେ।
4: ହେ ମହାଭାଗ, ମହର୍ଷି କର୍ଣ୍ଣ ବର୍ତ୍ତମାନ ନିଜ କନ୍ୟା ଶକୁନ୍ତଳାଙ୍କର ରିଷ୍ଟ ଖଣ୍ଡନ ପାଇଁ ସୋମତୀର୍ଥକୁ ଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଅତିଥି ସତ୍କାରର ଭାର ଶକୁନ୍ତଳାକୁ ଦେଇଯାଇଛନ୍ତି।
1: ଭଲ କଥା, ଆପଣମାନଙ୍କର ମୋ ପ୍ରତି ଏହା ଅନୁରୋଧ ନୁହେଁ ବରଂ ଅନୁଗ୍ରହ, ତେଣୁ ମୁଁ ନିଶ୍ଚିତ ଭାବରେ ଆଶ୍ରମ ଦର୍ଶନ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ମହର୍ଷି କର୍ଣ୍ଣଙ୍କ ପ୍ରତି ମୋର ଭକ୍ତି ଓ ଶ୍ରଦ୍ଧା ଜଣାଇପାରିବି।
0: ଏହାପରେ ତପସ୍ୟ ଓ ଶିଷ୍ୟଦ୍ୱୟ ହୋମକାଠ ସଂଗ୍ରହ ନିମନ୍ତେ ବାହାରିଗଲେ। ଏହାପରେ ରାଜା ରଥରୁ ଓହ୍ଲାଇ ପଡ଼ି ସାରଥୀଙ୍କୁ କହିଲେ,
1: ସାରଥୀ ପବିତ୍ର ଆଶ୍ରମରେ ବିନୀତ ବେଶରେ ପ୍ରବେଶ କରିବା ଉଚିତ, ତେଣୁ ତୁମେ ମୁଁ ଫେରିବା ପର୍ଯ୍ୟନ୍ତ ମୋର ପୋଷାକ ଓ ଅସ୍ତ୍ରଶସ୍ତ୍ର ସହିତ ଏଇଠାରେ ରଥ ସହିତ ଅପେକ୍ଷା କର। ଅଶ୍ୱମାନଙ୍କୁ ବିଶ୍ରାମ ଦିଅ, ମୁଁ ସାଧାରଣ ବେଶରେ ଆଶ୍ରମ ଭିତରକୁ ଯାଉଛି।
0: ରାଜାଙ୍କର ଆଜ୍ଞା ପାଳନ କରି ସାରଥୀ ସେଠାରୁ ପ୍ରସ୍ଥାନ କଲେ ଏବଂ ରାଜା ଏକାକୀ ଆଶ୍ରମ ଆଡ଼କୁ ଅଗ୍ରସର ହେଲେ। ରାଜା ବିସ୍ମିତ ହୋଇ ମନେ ମନେ ଚିନ୍ତା କଲେ, ଏ ଆଶ୍ରମ ଶାନ୍ତିପ୍ରଦ, ଅଥଚ ଏଠାରେ ମୋର ଦକ୍ଷିଣ ବାହୁ ସ୍ପନ୍ଦିତ ହେଉଛି। ଆଶ୍ରମର ରମଣୀୟ ଦୃଶ୍ୟ ଦେଖି ରାଜା ଏପରି ଚିନ୍ତା କରୁଥିବା ସମୟରେ ଶୁଣିବାକୁ ପାଇଲେ,
5: ପ୍ରିୟ ସଖୀ ଶକୁନ୍ତଳା ଏଇଆଡ଼େ ଆସ।
0: ଏହା ଶୁଣି ରାଜା ଚିନ୍ତା କଲେ, ତପବନର ଦକ୍ଷିଣ ଦିଗରେ ନାରୀମାନଙ୍କର କଥାବାର୍ତ୍ତା ଶୁଭୁଛି, ତେଣୁ ସେହି ଦିଗକୁ ଅଗ୍ରସର ହେବା ଉଚିତ। ତେଣୁ ଗୋଟିଏ ଗଛର ଆଢୁହଳରେ ଲୁଚି ରହି ରାଜା ଏହି ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଲାଗିଲେ। ସେମାନଙ୍କର କଥାବାର୍ତ୍ତାରୁ ରାଜା ବୁଝିପାରିଲେ ଯେ ଏମାନଙ୍କ ମଧ୍ୟରୁ ଜଣଙ୍କର ନାମ ଶକୁନ୍ତଳା ଏବଂ ଅନ୍ୟ ଦୁହେଁ ତାଙ୍କର ସଖୀ ଅନସୂୟା ଏବଂ ପ୍ରିୟମ୍ବଦା। ଏହାପରେ ଶକୁନ୍ତଳା ନିଜର ସଖୀମାନଙ୍କୁ ତାଙ୍କ ନିକଟକୁ ଆସିବା ପାଇଁ ଅନୁରୋଧ କଲେ ଏବଂ ସମସ୍ତେ ସାଥୀ ହୋଇ ବୃକ୍ଷମାନଙ୍କରେ ଜଳସିଞ୍ଚନ କଲେ।
5: ସଖୀ ଶକୁନ୍ତଳା, ମୋର ମନେ ହୁଏ ପିତା କର୍ଣ୍ଣ ଆଶ୍ରମର ବୃକ୍ଷମାନଙ୍କୁ ତୁମ ଅପେକ୍ଷା ଅଧିକ ଭଲ ପାଆନ୍ତି। ତାହା ହୋଇନଥିଲେ କି ନବମଲ୍ଲିକା ଫୁଲ ପରି ତୁମର କୋମଳ ଶରୀରକୁ ବୃକ୍ଷମୂଳରେ ଜଳସିଞ୍ଚନ କାର୍ଯ୍ୟରେ ନିଯୁକ୍ତ କରିଥାନ୍ତେ।
6: ସଖୀ ଅନୁସୂୟେ, ଖାଲି ପିତା ଆଦେଶ ଦେଇଛନ୍ତି ବୋଲି ମୁଁ କ'ଣ ବୃକ୍ଷଗୁଡ଼ିକ ମୂଳରେ ଜଳସିଞ୍ଚନ କରୁଛି? ସେମାନଙ୍କୁ ମୁଁ ମୋର ନିଜର ଭାଇ ପରି ଦେଖେ।
1: ସତରେ କ'ଣ ଏହି ସୁନ୍ଦରୀ ମହର୍ଷି କର୍ଣ୍ଣଙ୍କର କନ୍ୟା ଶକୁନ୍ତଳା ଏପରି କୋମଳ ଶରୀରକୁ ଜଳସିଞ୍ଚନ ରୂପକ କଠିନ କାର୍ଯ୍ୟରେ ନିଯୁକ୍ତ କରିବା ବାସ୍ତବିକ ମୁନିଙ୍କ ପକ୍ଷରେ ଘୋର ଅବିଚାର।
6: ଦେଖ ଦେଖ ସଖୀ, ପବନ ଦ୍ୱାରା ସହକାର ବୃକ୍ଷର ନୂତନ ପତ୍ରଗୁଡ଼ିକ କେମିତି ସଞ୍ଚାଳିତ ହେଉଛି। ସତେ ହବା ସହକାର ଅଙ୍ଗୁଳି ସଂକେତରେ ମୋତେ ଡାକୁଛି, ମୁଁ ତା ପାଖକୁ ଯାଉଛି।
7: ଶକୁନ୍ତଳା, ତମକୁ ଏପରି ଅବସ୍ଥାରେ ଦେଖି ମୋର ମନ ହେଉଛି ସତ୍ୟ ଅବା ସହକାର ଆଉ ମାଧବିଲତାର ମଧୁର ମିଳନ ହେଇଛି।

0: ପ୍ରିୟମ୍ବତା ଯାହା କହିଲେ ତାହା ଯଥାର୍ଥ।
1: ଶକୁନ୍ତଳା, ଏ ଯେଉଁ ନବମଲ୍ଲିକା ଲତା ସହକାରକୁ ଆଶ୍ରୟ କରିଛି, ତୁମେ ତା ନା ମନତୋଷିଣୀ ଦେଇଥିଲ ବୋଲି ବୋଧେ ଭୁଲି ଯାଇଛ।
2: ତାହେଲେ ତ ମୁଁ ନିଜକୁ ମଧ୍ୟ ଭୁଲିଯିବି। ସଖି, ଦେଖିଲ ଦେଖିଲ, ଏ ଦୁହେଁ ଯାକ କେଡେ ମନୋହର ଦେଖାଯାଉଛନ୍ତି। ନବମଲ୍ଲିକା ଯେମିତି ନବୀନ କୁସୁମରେ ବିମଣ୍ଡିତ ହେଇଛି, ସହକାର ମଧ୍ୟ ସେମିତି ଫଳଭାରରେ ଅବନତ।
0: ଏ କଣ ମହର୍ଷି କର୍ଣ୍ଣଙ୍କର କନ୍ୟା ନା କର୍ଣ୍ଣଙ୍କ ଔରସରେ ଅନ୍ୟ ଜାତିର ରମଣୀ ଗର୍ଭରେ ଏହାଙ୍କର ଜନ୍ମ? ଏହାଙ୍କୁ ପାଇବା ମୋ ପକ୍ଷରେ କଣ ସମ୍ଭବ?
3: ଏହି ସମୟରେ ଭ୍ରମରଟିଏ ଉଡ଼ିଆସି ଶକୁନ୍ତଳାଙ୍କ ମୁହଁ ଉପରେ ବସିବା ପାଇଁ ଉଦ୍ୟମ କଲା। ଶକୁନ୍ତଳା ତାହାକୁ ତଡ଼ିବା ପାଇଁ ବାରମ୍ବାର ହସ୍ତ ସଞ୍ଚାଳନ କରି ମଧ୍ୟ ବିଫଳ ହେଲେ।
0: ସତରେ ଭ୍ରମରଟି ଅତ୍ୟନ୍ତ ଭାଗ୍ୟବାନ, କାରଣ ଭ୍ରମରଟି କିଛି ଗୋପନୀୟ କଥା କହିଲା ଭଳି ତାଙ୍କ କାନ ପାଖକୁ ଯାଇ ଗୁଣୁଗୁଣୁ ସ୍ୱର କରିପାରୁଛି।
2: ସଖି ସଖି, ଏ ପ୍ରିୟ ସଖି, ଶୀଘ୍ର ଆସ, ଶୀଘ୍ର ଆସ। ଏ ଦୁଷ୍ଟ ଭ୍ରମର ମୋତେ କେମିତି ବ୍ୟତିବ୍ୟସ୍ତ କରୁଛି ଦେଖିଲ? ମୋତେ ତାଠାରୁ ରକ୍ଷା କର।
4: ଆମେ କିପରି ତମକୁ ରକ୍ଷା କରିପାରିବୁ?
1: ରାଜା ଦୁଷ୍ମନ୍ତଙ୍କୁ ସ୍ମରଣ କର, ସିଏ ତୁମକୁ ରକ୍ଷା କରିପାରିବେ।
0: ଏମାନଙ୍କ ସମ୍ମୁଖକୁ ଯିବା ପାଇଁ ଏହା ହିଁ ଏକ ଅପୂର୍ବ ସୁଯୋଗ। ଏଠାରେ ନିଜକୁ ରାଜା ଦୁଷ୍ମନ୍ତ ବୋଲି ପରିଚୟ ଦେବା ଉଚିତ ହେବନି, ଅତିଥି ବୋଲି ପରିଚୟ ଦେଇ ଏମାନଙ୍କୁ ଅଭୟ ଦେବା ଠିକ୍ ହେବ। ପୁର ରାଜା ଦୁଷ୍ମନ୍ତଙ୍କ ଶାସନରେ କେଉଁ ଦୁରାତ୍ମା ମୁନିକନ୍ୟାମାନଙ୍କ ପ୍ରତି ଅନିଷ୍ଟ ଆଚରଣ କରିପାରେ?
3: ହଠାତ୍ ଜଣେ ସୌମ୍ୟ ଅପରିଚିତ ପୁରୁଷଙ୍କର ଆଗମନରେ ମୁନିକନ୍ୟାମାନେ ଅତ୍ୟନ୍ତ ସଙ୍କୁଚିତ ହୋଇପଡ଼ିଲେ।
1: ନା ମହାଭାଗ, ସେପରି କିଛି ବିପଦ ଘଟି ନାହିଁ, ଘଟଣାଟି ଅତି ସାମାନ୍ୟ। ଗୋଟିଏ ଭ୍ରମର ଉଡ଼ିଆସି ଆମ ସଖୀ ଶକୁନ୍ତଳାଙ୍କୁ ବିବ୍ରତ କରୁଥିଲା, ତେଣୁ ସେ ଡରି ଯାଇଥିଲେ।
0: ତପବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି ତ?
1: ମହାଭାଗ, ତପବନରେ ତପସ୍ୟା ସାଧନରେ କୌଣସି ବିଘ୍ନ ଘଟୁନାହିଁ। ଏବେ ଆପଣଙ୍କ ଭଳି ବିଶିଷ୍ଟ ଅତିଥିଙ୍କର ସୁଭାଗମନରେ ଏ ତପବନ ଧନ୍ୟ ହୋଇଛି। ଶକୁନ୍ତଳେ, ଶୀଘ୍ର ଯାଇ ଆଶ୍ରମରୁ କିଛି ଫୁଲଫଳ ସହିତ ପାଦ୍ୟ ଅର୍ଘ୍ୟ ନେଇଆସ।
0: ତୁମେମାନେ ଏପରି ବ୍ୟସ୍ତ ହେବାର କିଛି କାରଣ ନାହିଁ। ତୁମମାନଙ୍କର ମଧୁର କଥା ଏବଂ ବ୍ୟବହାରରେ ମୁଁ ପରମ ସନ୍ତୋଷ ଲାଭ କରିଛି। ଅନ୍ୟ କିଛି ଆତିଥ୍ୟର ପ୍ରୟୋଜନ ନାହିଁ। ତୁମେମାନେ ମଧ୍ୟ ଜଳସେଚନ କରି କ୍ଲାନ୍ତ ହୋଇପଡ଼ିଛ, ଏ ବେଦୀ ଉପରେ ବସି ତୁମେମାନେ ମଧ୍ୟ କ୍ଲାନ୍ତି ଦୂର କରିପାର।
1: ସଖୀ ଶକୁନ୍ତଳା, ଅତିଥିଙ୍କର ଅନୁରୋଧ ରକ୍ଷା କରି ଆମେ ସମସ୍ତେ ତାଙ୍କ ନିକଟରେ ଉପସ୍ଥିତ ରହିବା ଉଚିତ।
2: କେଜାଣି କାହିଁକି ଏହି ଅପରିଚିତ ଯୁବକଙ୍କୁ ଦେଖିଲା ବେଳୁ ମୋ ମନରେ ଆଶ୍ରମ ବୃଦ୍ଧି ଚିନ୍ତା ଜାଗୁଛି।
4: ବୁଝିଲା ଅନୁସୟା, ଏହି ଚତୁର ଏବଂ ମିଠା କଥା କହୁଥିବା ଆଉ ଗମ୍ଭୀର ଦେଖାଯାଉଥିବା ସୁଦର୍ଶନ ଯୁବକ ଜଣକ ଜଣେ ମହାନ ବ୍ୟକ୍ତି ହୋଇଥିବା ବୋଲି ମୋର ମନେ ହେଉଛି।
1: ଏହି ବ୍ୟକ୍ତିଙ୍କ ବିଷୟରେ ଅଧିକ ଜଣାଇବା ପାଇଁ ମୁଁ ମଧ୍ୟ ଆଗ୍ରହୀ। ମହାଭାଗ, ଆପଣଙ୍କର ସରଳ ବ୍ୟବହାର ଦେଖି ଏବଂ ମଧୁର ଆଳାପ ଶୁଣି କେତୋଟି କଥା ପଚାରିବାକୁ ସାହସ କରୁଛି, କ୍ଷମା କରିବେ। ଆପଣ କେଉଁ ରାଜବଂଶକୁ ଅଳଙ୍କୃତ କରିଅଛନ୍ତି? କେଉଁ ରାଜ୍ୟକୁ ବର୍ତ୍ତମାନ ବିରହ ଦୁଃଖ ଦେଇ ଏହି ଆଶ୍ରମବନରେ ପାଦ ଦେଇଛନ୍ତି? କେଉଁଥିପାଇଁ ସୁକୁମାର ଶରୀରକୁ କଷ୍ଟ ଦେଇ ଆଶ୍ରମ ଦର୍ଶନରେ ଆସିଛନ୍ତି?
2: ରେ ମନ, ତୁ ଆଉ ଉତ୍କଣ୍ଠିତ ହୁଅ ନା, ତୁ ଯାହା ଜାଣିବାକୁ ଅଧୀର ଅନୁସୟା ଠିକ୍ ସେହି ପ୍ରଶ୍ନ ପଚାରୁଛନ୍ତି, ଶୀଘ୍ର ତୋର ସନ୍ଦେହ ଦୂର ହେବ।
0: ଏବେ ମୁଁ କି ପରିଚୟ ଦେବି? ପ୍ରକୃତ ପରିଚୟ ଦେଲେ ତ ସବୁ ଜଣା ପଡ଼ିଯିବ। ତେବେ ମୁଁ ପୁରବଂଶ ରାଜାଙ୍କର ବିଚାର ବିଭାଗର ଜଣେ କର୍ମଚାରୀ। ପବିତ୍ର ତପବନରେ ତପକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେଉଛି କି ନା ବୁଝିବା ପାଇଁ ଆସିଛି।
1: ଆଜି ଆମ ଆଶ୍ରମବାସୀମାନଙ୍କର ପରମ ସୌଭାଗ୍ୟ, ଆପଣଙ୍କର ସୁଭାଗମନରେ ଆମେମାନେ ଧନ୍ୟ ହୋଇଛୁ।
3: ଏହିପରି କଥାବାର୍ତ୍ତା ଚାଲିଥିଲା ବେଳେ ଶକୁନ୍ତଳା ପ୍ରେମରେ ଜର୍ଜରିତ ହୋଇ ଲଜ୍ଜା ପ୍ରକାଶ କଲେ। ରାଜାଙ୍କର ଭାବଭଙ୍ଗୀରେ ମଧ୍ୟ ଚଞ୍ଚଳତା ପ୍ରକାଶ ପାଇଲା। ଅନସୂୟା ଓ ପ୍ରିୟମ୍ବଦା ସେ ଦୁଇଙ୍କର ମନୋଭାବ ଲକ୍ଷ୍ୟ କରିପାରିଲେ। ଧୀର ସ୍ୱରରେ ଶକୁନ୍ତଳାଙ୍କୁ କହିଲେ,
1: ଶକୁନ୍ତଳା, ଆଜି ଯଦି ପିତା ଆଶ୍ରମରେ ଥାନ୍ତେ ତାହେଲେ ନିଜର ଜୀବନ ସର୍ବସ୍ୱ ପ୍ରାୟ ତୁମକୁ ପ୍ରଦାନ କରି ଏହି ମହାନ ଅତିଥିଙ୍କୁ ସନ୍ତୁଷ୍ଟ କରିଥାନ୍ତେ।
4: ସତ କଥା,
2: ତମେ ଦୁହେଁ ମନରେ କିଛି ଗୋଟେ ଉଦ୍ଦେଶ୍ୟ ରଖି ଏମିତି କହୁଛ, ମୁଁ ତମ କଥା ଜମା ଶୁଣିବିନି।
3: ଶକୁନ୍ତଳାଙ୍କର ଜନ୍ମ ବୃତ୍ତାନ୍ତ ଜାଣିବା ନିମନ୍ତେ ରାଜା ଏକାନ୍ତ ଆଗ୍ରହୀ ଥିଲେ, ତେଣୁ ସଖୀ ଦୁହିଙ୍କୁ ଚାହିଁ କହିଲେ,
0: ମୁଁ ମଧ୍ୟ ତୁମର ସଖୀଙ୍କ ସମ୍ବନ୍ଧରେ କିଛି ଜାଣିବାକୁ ଚାହୁଁଛି। ମୋର ଗୋଟିଏ କୌତୁହଳ ଜାତ ହେଉଛି। ସମସ୍ତେ ଜାଣନ୍ତି ଯେ କର୍ଣ୍ଣ ମହର୍ଷି ଆଜନ୍ମ ବ୍ରହ୍ମଚାରୀ, ତାହେଲେ ତୁମର ଏ ସଖୀ ତାଙ୍କର କନ୍ୟା ହେଲେ କିପରି?
1: ମହାଭାଗ, ଆମର ପ୍ରିୟ ସଖୀ ଶକୁନ୍ତଳାଙ୍କର ଜନ୍ମ ବିଷୟରେ ଯାହା ଶୁଣିଛୁ କହୁଛୁ। ଅତ୍ୟନ୍ତ ପ୍ରଭାବଶାଳୀ ରାଜର୍ଷୀ ବିଶ୍ୱାମିତ୍ର ଏକତା ଗୋମତୀ ନଦୀ ତୀରରେ ଅତି କଠୋର ତପସ୍ୟା ଆରମ୍ଭ କଲେ। କୁହାଯାଏ ତାଙ୍କର ତପଭଙ୍ଗ କରିବା ପାଇଁ ସ୍ୱର୍ଗର ଅପ୍ସରା ମେନକାଙ୍କୁ ମର୍ତ୍ତ୍ୟକୁ ପଠାଗଲା। ସେହି ମେନକାଙ୍କ ଗର୍ଭରୁ ରାଜର୍ଷୀ ବିଶ୍ୱାମିତ୍ରଙ୍କ ଔରସରେ ଶକୁନ୍ତଳାଙ୍କର ଜନ୍ମ। କିନ୍ତୁ ଶିଶୁକନ୍ୟାଟି ଜନ୍ମ ପରେ ମେନକା ତାକୁ ଅରଣ୍ୟରେ ଛାଡ଼ି ସ୍ୱର୍ଗକୁ।

0: ଫେରିଗଲେ। ମହର୍ଷି କର୍ଣ୍ଣ ସେହି ପରିତ୍ୟକ୍ତ ଶିଶୁକନ୍ୟାଟିକୁ ଆଶ୍ରମକୁ ଆଣି ଲାଳନ ପାଳନ କଲେ, ତେଣୁ ତାଙ୍କୁ ଶକୁନ୍ତଳାଙ୍କର ପିତା ବୋଲି କୁହାଯାଏ।
1: ନିଶ୍ଚିତ ଭାବରେ ତୁମ ସଖୀ ଶକୁନ୍ତଳା ଅପ୍ସରା କନ୍ୟା, ନହେଲେ ମନୁଷ୍ୟ ଗର୍ଭରୁ ଏପରି ଅନିନ୍ଦା ସୁନ୍ଦରୀ କନ୍ୟା କାହୁଁ ଜନ୍ମିଥାନ୍ତା?
2: ଆପଣଙ୍କ ଭାବଭଙ୍ଗୀରୁ ଜଣାଯାଉଛି ଯେ ଆପଣ ଆଉ କିଛି ପଚାରିବାକୁ ଚାହୁଁଛନ୍ତି।
1: ତୁମେ ଠିକ୍ ଅନୁମାନ କରିଛ ସଖୀ। ମୁଁ ଜାଣିବାକୁ ଚାହୁଁଛି ଯେ ତୁମର ସଖୀ ବିବାହ ପର୍ଯ୍ୟନ୍ତ ଆଶ୍ରମ ଜୀବନଯାପନ କରିବେ ନା ଆଜୀବନ ବ୍ରହ୍ମଚାରିଣୀ ରୂପେ ଆଶ୍ରମରେ କାଳ କଟେଇବେ?
2: ପିତା କର୍ଣ୍ଣଙ୍କର ଇଚ୍ଛା, ଉପଯୁକ୍ତ ପାତ୍ର ପାଇଲେ ଶକୁନ୍ତଳାଙ୍କୁ ବିବାହ ଦେବେ।
3: ପ୍ରିୟମ୍ବଦାଙ୍କର ଉତ୍ତରରେ ରାଜାଙ୍କର ସମସ୍ତ ସନ୍ଦେହ ଦୂରୀଭୂତ ହେଲା। ଶକୁନ୍ତଳା ତାଙ୍କର ଅଲଭ୍ୟ ହେବେ ନାହିଁ ବୋଲି ସେ ମନେ କଲେ।
4: ତୁମେ ଦୁହେଁ ମୋ ବିଷୟରେ ଯାହା ଇଚ୍ଛା ତାହା କହିଯାଉଛ, ତେଣୁ ମୁଁ ଆଶ୍ରମକୁ ଯାଇ ଦେବୀ ଗୌତମୀ ମାଙ୍କୁ ସବୁ କଥା ଜଣେଇଦେବି।
0: ଆଜି ଅତିଥି ସତ୍କାରର ଭାର ତୁମରି ଉପରେ ଅଛି ଶକୁନ୍ତଳା, ଏବଂ ଏହି ମହାନ ଅତିଥିଙ୍କର ସତ୍କାର ଏପର୍ଯ୍ୟନ୍ତ ହେଇନି, ତେଣୁ ଅତିଥିଙ୍କୁ ପରିତ୍ୟାଗ କରି ଚାଲିଯିବା ତୁମ ପକ୍ଷରେ ଆଦୌ ଉଚିତ ହେବ ନାହିଁ।
2: ସଖୀ ଶକୁନ୍ତଳା, ତମେ ମୋ ଠାରୁ ଦୁଇ କଳସି ଜଳ ଧାର ନେଇଛ, ତାକୁ ପରିଶୋଧ ନ କଲେ ଯିବ କେମିତି?
1: ଭତ୍ରେ, ତୁମ ସଖୀ ଏତେଗୁଡ଼ିଏ ବୃକ୍ଷର ଜଳସିଞ୍ଚନ କରି କ୍ଲାନ୍ତ ହୋଇ ପଡ଼ିଛନ୍ତି, ମୁଁ ତାଙ୍କୁ ଋଣମୁକ୍ତ କରୁଛି।
3: ଏହା କହି ରାଜା ନିଜ ଅଙ୍ଗୁଳିରୁ ମୁଦ୍ରିକା ବାହାର କରି ଜଳର ମୂଲ୍ୟ ଭାବେ ପ୍ରିୟମ୍ବଦାଙ୍କ ହାତକୁ ବଢ଼ାଇଦେଲେ। ମୁଦ୍ରିକାଟିରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିବାର ଦେଖି ଦୁଇ ସଖୀ ଅନସୂୟା ଓ ପ୍ରିୟମ୍ବଦା ଆଶ୍ଚର୍ଯ୍ୟ ହୋଇ ପରସ୍ପର ମୁହଁକୁ ଚାହିଁଲେ।
1: ଏହି ମୁଦ୍ରିକାରେ ରାଜା ଦୁଷ୍ମନ୍ତଙ୍କର ନାମ ଖୋଦିତ ହୋଇଥିଲେ ମଧ୍ୟ ସନ୍ଦେହ କରିବାର କୌଣସି କାରଣ ନାହିଁ। ମୁଁ ଜଣେ ରାଜକର୍ମଚାରୀ, ମୋ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ରାଜା ନିଜ ନାମ ଖୋଦିତ ହୋଇଥିବା ଏହି ମୁଦ୍ରିକାଟିକୁ ମୋତେ ପୁରସ୍କାର ସ୍ୱରୂପ ପ୍ରଦାନ କରିଥିଲେ।
2: ତାହେଲେ ତ ପୁରସ୍କାର ରୂପେ ପାଇଥିବା ଏହି ମୁଦ୍ରିକାଟିକୁ ଆପଣ ଆଙ୍ଗୁଳିରୁ କାଢି କାହାକୁ ଦେବା ଉଚିତ ହେବନି। ଆପଣଙ୍କ କଥା ନେଇ ଶକୁନ୍ତଳା ଋଣମୁକ୍ତ ହୋଇଛନ୍ତି। ସଖୀ, ଏହି ମହାଶୟ ତୁମକୁ ଋଣମୁକ୍ତ କରିଛନ୍ତି, ଏବେ ତମ ଇଚ୍ଛା ଗଲେ ଏଠାରୁ ଯାଇପାର।
4: ମୁଁ ଯିବି କି ନ ଯିବି ସେ ବିଷୟରେ ତମେ କହିବାକୁ କିଏ?
1: ମୁଁ ଶକୁନ୍ତଳା ପ୍ରତି ଅନୁରାଗୀ କି ନା ତା ମୁଁ ବୁଝିପାରୁନି, କିନ୍ତୁ ନିଃସନ୍ଦେହ ଯେ ସେ ମୋ ପ୍ରତି ଆସକ୍ତ।
3: ଏହି ସମୟରେ ହଠାତ୍ ଦୂରରୁ କୋଳାହଳ ଶୁଣାଗଲା।
5: ତପସ୍ୱୀମାନେ ସାବଧାନ ହୁଅ,
6: ସେମାନେ ସାବଧାନ ହୁଅ,
5: ରାଜା ଦୁଷ୍ମନ୍ତ ସୈନ୍ୟ ସାମନ୍ତ ଶିକାର ନିମନ୍ତେ ତପୋବନ ନିକଟରେ ଉପସ୍ଥିତ ଅଛନ୍ତି, ତେଣୁ ତୁମେମାନେ ଆଶ୍ରମର ଜୀବମାନଙ୍କୁ ରକ୍ଷା କରିବାକୁ ଯତ୍ନ କର।
3: ଏହା ଶୁଣିବା ମାତ୍ରେ ମୁନିକନ୍ୟାମାନେ ଆତଙ୍କିତ ହୋଇ ଆଶ୍ରମକୁ ଫେରିଯିବା ପାଇଁ ଅନୁମତି ଦେବାକୁ ରାଜାଙ୍କୁ ନିବେଦନ କଲେ। ଏହାପରେ ମୁନିକନ୍ୟାମାନେ ଆଶ୍ରମ ଆଡ଼କୁ ଏବଂ ରାଜା ତାହାର ବିପରୀତ ଦିଗକୁ ଗଲେ।
1: ଏହି ଋଷିକନ୍ୟା ଶକୁନ୍ତଳାକୁ ଦେଖିବା ପରେ ନଗରକୁ ଫେରିଯିବା ପାଇଁ ମୋର ଆତୁ ଇଚ୍ଛା ହେଉନି, ତେଣୁ ତପୋବନ ନିକଟରେ ଶିବିର ସ୍ଥାପନ କରାଇବି। ବଡ଼ ଆଶ୍ଚର୍ଯ୍ୟର କଥା, ଯେତେ ଚେଷ୍ଟା କଲି ସୁଦ୍ଧା ମନରୁ ଶକୁନ୍ତଳାଙ୍କର ଚିନ୍ତା ଦୂର ହୋଇପାରୁନି। ମୋର ଶରୀର ଆଶ୍ରମଠାରୁ ଦୂରକୁ ଯାଉଛି ସତ, କିନ୍ତୁ ମନ ମୋର ବାରମ୍ବାର ସେହି ଆଶ୍ରମକୁ ଫେରିଆସୁଛି।
3: ରାଜା ଦୁଷ୍ମନ୍ତଙ୍କ ସହିତ ଯେଉଁ ଅନୁଚରମାନେ ଆସିଥିଲେ ସେମାନଙ୍କ ମଧ୍ୟରେ ତାଙ୍କର ବିଦୂଷକ ମଧ୍ୟ ଥିଲେ। ରାଜସଭାର ବିଦୂଷକ ଥିବା ସଙ୍ଗେ ସଙ୍ଗେ ସେ ରାଜାଙ୍କର ପ୍ରିୟ ବନ୍ଧୁ ମଧ୍ୟ ଥିଲେ। ନଗରରେ ଯେଉଁ ପ୍ରକାର ସୁଖକର ଜୀବନଯାପନ କରୁଥିଲେ, ବନରେ ତାହା ସ୍ୱପ୍ନ ଥିଲା। ତେଣୁ ସେ ଶୀଘ୍ର ରାଜଧାନୀକୁ ଫେରିଯିବା ପାଇଁ ଇଚ୍ଛା କରୁଥିଲେ। ହେଲେ ରାଜା ଦୁଷ୍ମନ୍ତ ସେଥିପାଇଁ ଆଦୌ ଚିନ୍ତିତ ନଥିଲେ।
7: ଗ୍ରୀଷ୍ମ ଋତୁର ଉତ୍ତପ୍ତ ଦ୍ୱିପହରରେ ମଧ୍ୟ ଶିକାର ପଛରେ ଧାଇଁ ଧାଇଁ ବନ ମଧ୍ୟରେ ଘୁରି ବୁଲୁଛନ୍ତି। ସେଦିନ ରାଜା ଆମକୁ ପଛରେ ପକେଇ ଦେଇ ଗୋଟିଏ ମୃଗର ଅନୁସରଣ କରୁ କରୁ ଋଷି ଆଶ୍ରମରେ ଉପସ୍ଥିତ ହେଲେ। ଆମ ଦୁର୍ଭାଗ୍ୟକୁ ସେଠାରେ ରାଜାଙ୍କର ମୁନିକନ୍ୟା ଶକୁନ୍ତଳାଙ୍କ ସହିତ ସାକ୍ଷାତ ହେଲା। ତାଙ୍କ ସହିତ ଦେଖା ହେବା ଦିନଠାରୁ ସେ ଆଉ ନଗରକୁ ଫେରିବାର ନାଁ ଧରୁନାହାନ୍ତି। ଏସବୁ କଥା ଭାଉ ଭାଉ ରାତି ପାଇଯାଉଛି, ଏବେ ଉପାୟ କ'ଣ? ହେ ରାଜନ, ମୁଁ ଆଉ ଚାଲିପାରୁନି, ମୋର ହାତ ପାଦ ସବୁ ଅଚଳ, ଏପରିକି ମୋର ହାତ ଟେକିବାରେ ବି ମଧ୍ୟ ଶକ୍ତି ନାହିଁ, ତେଣୁ କେବଳ ତୁଣ୍ଡରେ ଆପଣଙ୍କର ଜୟ ହେଉ ବୋଲି କହୁଛି ଆଉ।
1: ମୋ ନିଜ ଅଜ୍ଞାତରେ ଏ ପ୍ରକାର ଅସ୍ତ୍ରପାତ କାହିଁକି?
7: ନିଜ ଆଖିରେ ଆଙ୍ଗୁଠି ଗେଞ୍ଜି ଅସ୍ତ୍ରପାତର କାରଣ ପଚାରୁଛନ୍ତି?
1: ଏଥିରୁ ମୁଁ କିଛି ବୁଝିପାରୁନି, ଯାହା କହୁଛ ଭଲରେ କୁହ।
7: ମୋର ଏପରି ଅବସ୍ଥା ପାଇଁ ଆପଣ ହିଁ ଦାୟୀ।
1: ମୁଁ କିପରି ତୁମ ଅଙ୍ଗ ପୀଡ଼ାର କାରଣ ହେଲି?
7: ମହାରାଜ, ଆପଣ ରାଜକାର୍ଯ୍ୟ ଛାଡ଼ି ଏହି ଘନ ଜଙ୍ଗଲରେ ଜଙ୍ଗୁଲି ଲୋକଙ୍କ ପରି ଜୀବନ ବିତାଉଛନ୍ତି, ପଶୁ ଶିକାର କରିବାରେ ଲାଗିଛନ୍ତି, ପ୍ରତିଦିନ ବନ୍ୟ ପଶୁମାନଙ୍କ ପଛରେ ଧାଇଁ ଧାଇଁ ମୋର ଅଙ୍ଗ ପ୍ରତ୍ୟଙ୍ଗରେ ପୀଡ଼ା ହୋଇଛି, ଦେହର ଗଣ୍ଠିମାନଙ୍କର ଭୟଙ୍କର କଷ୍ଟ ହେଉଛି, ତେଣୁ ଦୟାକରି ଗୋଟେ ଦିନ ବିଶ୍ରାମ କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
1: ଏପଟେ ବିଦୂଷକ ଏମିତି କହୁଛନ୍ତି, ଶିକାର ନିମନ୍ତେ ତାଙ୍କର ଆଦୌ ଆଗ୍ରହ ଦେଖାଯାଉନି, ସେପଟେ ମୁନିକନ୍ୟା ଶକୁନ୍ତଳାକୁ ଦେଖିଲା ଦିନୁ ତାଙ୍କ କଥା ଚିନ୍ତା କରି

0: କରି ମୋର ମଧ୍ୟ ଶିକାର ପ୍ରତି ବିତୃଷ୍ଣା ଆସିଯାଉଛି।
1: ଆପଣ କଣ ଚିନ୍ତା କରୁଛନ୍ତି? ମୋର ସମସ୍ତ ପ୍ରାର୍ଥନା ଅରଣ୍ୟର ଦଣ୍ଡେ ପରିଣତ ହେଲା
2: ମହାରାଜ। ସେପରି ପ୍ରଳାପ କରିବା ବିଦୂଷକ ମହାସଂଘର ଅଭ୍ୟାସ। ଶିକାର ଦ୍ୱାରା ଶରୀର ଚଞ୍ଚଳ ଏବଂ କର୍ମକ୍ଷମ ହେବା ସଙ୍ଗେ ସଙ୍ଗେ ଚିତ୍ତ ବିନୋଦନ ମଧ୍ୟ ହୁଏ।
1: ଥାଉ, ଗୋଟେ କଥା କହିକି ରାଜାଙ୍କୁ ଶିକାର ପାଇଁ ଉତ୍ସାହିତ କରିବାର ଆବଶ୍ୟକତା ନାହିଁ। ରାଜା ଏବେ ପ୍ରକୃତିସ୍ଥ ହେଲେଣି, ତେଣୁ ତୁମେ ତାଙ୍କଠାରୁ ପ୍ରସ୍ଥାନ କର।
0: ସେନାପତି, ଆମେ ଏବେ ଆଶ୍ରମ ନିକଟରେ ଅଛୁ, ତେଣୁ ମୁଁ ତୁମର ପରାମର୍ଶ ଗ୍ରହଣ କରିପାରୁନି। ଆଜି ଆମର ମୃଗୟା ବନ୍ଦ ରହୁ।
2: ଯାହା ଆପଣଙ୍କର ଇଚ୍ଛା ମହାରାଜ।
0: ସେନାପତି, ସୈନିକମାନେ ଯେପରି ତପବନରେ କୌଣସି ବାଧା ବିଘ୍ନର କାରଣ ନ ହୁଅନ୍ତି ସେଥିପ୍ରତି ଆପଣ ସଜାଗ ରହିବେ
2: ମହାରାଜ।
3: ରାଜାଙ୍କଠାରୁ ଆଦେଶ ପାଇ ସେନାପତି ସେଠାରୁ ପ୍ରସ୍ଥାନ କଲେ। ତାଙ୍କ ପଛେ ପଛେ ରାଜାଙ୍କ ନିକଟରେ ମୃଗା ଦେଶରେ ଉପସ୍ଥିତ ଥିବା ସହଚରମାନେ ମଧ୍ୟ ଚାଲିଗଲେ। ସମସ୍ତେ ଚାଲିଯିବା ପରେ ରାଜା ଓ ବିଦୂଷକ ଦୁହେଁ ନିକଟସ୍ଥ ଲତା ମଣ୍ଡପରେ ପ୍ରବେଶ କରି ସଗନ ବୃକ୍ଷ ଛାୟା ତଳେ ଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଆସନ ଗ୍ରହଣ କଲେ। ଦୁହିଁଙ୍କ ଭିତରେ ଆଳାପ ଆରମ୍ଭ ହେଲା।
0: ବନ୍ଧୁ, ତୁମର ଚକ୍ଷୁ ଥାଇ ମଧ୍ୟ ତୁମେ ଚକ୍ଷୁର ଫଳ ଭୋଗ କରିପାରିନାହଁ, କାରଣ ଯାହା ଦେଖିବା ଉଚିତ ତୁମେ ଆଜି ଯାଇ ତାହା ଦେଖିନାହଁ।
1: ଦେଖି ନାହିଁ କେମିତି? ଆପଣ ସ୍ୱୟଂ ତୁମ ଚକ୍ଷୁ ସମ୍ମୁଖରେ ବିରାଜମାନ।
0: ସମସ୍ତେ ନିଜର ପ୍ରିୟଜନଙ୍କୁ ସୁନ୍ଦର ମନେ କରନ୍ତି, କିନ୍ତୁ ମୁଁ ଏହି ଆଶ୍ରମର ଅଳଙ୍କାର ରୂପିଣୀ ମୁନିକନ୍ୟା ଶକୁନ୍ତଳାଙ୍କ ବିଷୟରେ କହୁଛି।
1: ମହାରାଜ, ମୋର ଅନୁମାନ ହେଉଛି ଆପଣ ସେହି ମୁନିକନ୍ୟାଙ୍କ ରୂପରେ ବିମୋହିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଇଛନ୍ତି।
0: ଶକୁନ୍ତଳାଙ୍କୁ ଦେଖିନଥିବାରୁ ତୁମେ ଏପରି କହୁଛ।
1: ଏବେ ମୋତେ ଜଣାପଡ଼ୁଛି ଯେ ମୁନିକନ୍ୟା ଶକୁନ୍ତଳା କେବଳ ସୁନ୍ଦରୀ ନୁହନ୍ତି, ବରଂ ପରମ ସୁନ୍ଦରୀ।
0: ବିଧାତାଙ୍କର ସୃଷ୍ଟି ଏବଂ ଶକୁନ୍ତଳାଙ୍କର ରୂପ ଦେଖିଲେ ମୋର ମନେ ହୁଏ ସତେ ଯେପରି ସୃଷ୍ଟିର ସମସ୍ତ ସୁନ୍ଦର ପଦାର୍ଥକୁ ଏକତ୍ର କରି ବିଧାତା ଏ ଅପୂର୍ବ ସ୍ତ୍ରୀରତ୍ନଟି ଗଢ଼ିଛନ୍ତି।
1: ଆପଣ ସିନା ଶକୁନ୍ତଳାଙ୍କୁ ପାଇବା ପାଇଁ ବାତୁଳ ପ୍ରାୟ ହେଉଛନ୍ତି, କିନ୍ତୁ ଆପଣଙ୍କ ପ୍ରତି ଶକୁନ୍ତଳାଙ୍କର ମନୋଭାବ କେମିତି ତାହା ତ ପ୍ରଥମେ ଜାଣିବା ଆବଶ୍ୟକ।
0: ସହଜେ ମୁନିକନ୍ୟା ଅତ୍ୟନ୍ତ ସରଳ ଏବଂ ଲଜ୍ଜାଶୀଳା, ତେଣୁ ସେ ନିଜର ମନୋଭାବ ସ୍ୱଷ୍ଟ ପ୍ରକାଶ କରିନାହାନ୍ତି। ତଥାପି ମୁଁ ଲକ୍ଷ୍ୟ କରିଛି ଯେ ତାଙ୍କର ମୋଠାରେ ନିଶ୍ଚୟ ଅନୁରାଗ ରହିଛି।
1: ତାହେଲେ ତ ଆପଣ ଏହି ତପବନକୁ ପ୍ରମୋଦବନରେ ପରିଣତ କରିସାରିଲେଣି।
0: ପରିହାସ ଛାଡ଼, ଏବେ ଆଶ୍ରମକୁ ଯିବା ପାଇଁ ମୁଁ କେଉଁ ଛଳନାର ଆଶ୍ରୟ ନେବି ତାହା କୁହ।
1: ଆପଣ ତ ରାଜା, ଅନ୍ୟ ବାହାନା କରିବାର ଆବଶ୍ୟକତା କ'ଣ ପାଇଁ?
3: ଏହି ସମୟରେ ଜଣେ ପ୍ରହରୀ ଆସି ରାଜାଙ୍କୁ ଜଣାଇଲା ଯେ ଦୁଇଜଣ ଋଷି କୁମାର ରାଜାଙ୍କୁ ଦର୍ଶନ କରିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ରାଜା ସେମାନଙ୍କୁ ତତ୍କ୍ଷଣାତ୍ ତାଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ନିମନ୍ତେ ଆଦେଶ ଦେଲେ। ଋଷି କୁମାରମାନଙ୍କର ଆଗମନରେ ରାଜା ନିଜ ଆସନରୁ ଉଠି ସେମାନଙ୍କୁ ପ୍ରଣାମ କଲେ ଏବଂ ସେମାନଙ୍କର ଆସିବାର କାରଣ ପଚାରିଲେ। ଋଷି କୁମାର ଦୁହେଁ ବିନମ୍ରତାର ସହ କହିଲେ, ମହାରାଜ, ମହର୍ଷି କନ୍ନୁ ଆଶ୍ରମରେ ନାହାନ୍ତି। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅସୁରମାନେ ଯଜ୍ଞ କାର୍ଯ୍ୟରେ ନାନା ବିଘ୍ନ ସୃଷ୍ଟି କରୁଛନ୍ତି। ଆପଣ ନିକଟରେ ଥିବା ଜାଣିପାରି ତପସ୍ୱୀମାନେ ଅନୁରୋଧ କରିଛନ୍ତି ଯେ ମହର୍ଷି କନ୍ନୁ ଫେରିବା ପର୍ଯ୍ୟନ୍ତ ଆପଣ ଏଠାରେ ଏହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରନ୍ତୁ।
0: ତପସ୍ୱୀମାନଙ୍କର ଏହା ଅନୁରୋଧ ନୁହେଁ, ବରଂ ମୋ ପ୍ରତି ଅନୁଗ୍ରହ ବୋଲି ମନେ କରି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରିବାକୁ ଯତ୍ନ କରିବି।
3: ଋଷି କୁମାର ଦୁହେଁ ଆଶ୍ୱସ୍ତ ହୋଇ ବିଦାୟ ନେବା ପରେ ରାଜା ସାରଥୀଙ୍କୁ ରାକ୍ଷସ ଦମନ ପାଇଁ ରଥ ପ୍ରସ୍ତୁତ କରିବାକୁ ଆଦେଶ ଦେଲେ।
0: ବାବୁ, ତୁମର ଯଦି ଶକୁନ୍ତଳାଙ୍କୁ ଦେଖିବାର ଇଚ୍ଛା ଥାଏ ତାହେଲେ ମୋ ସାଙ୍ଗରେ ଚାଲ।
1: ଆପଣଙ୍କ ମୁହଁରୁ ଶକୁନ୍ତଳାଙ୍କ ରୂପଲାବଣ୍ୟର ବର୍ଣ୍ଣନା ଶୁଣି ତାଙ୍କୁ ଦେଖିବା ପାଇଁ ମୋର ଖୁବ୍ ଆଗ୍ରହ ହୋଇଥିଲା, କିନ୍ତୁ ରାକ୍ଷସମାନଙ୍କର ଉପଦ୍ରବ କଥା ଶୁଣିଲା ବେଳଠାରୁ ମୋର ସେ ଆଗ୍ରହ ଆଉ ନାହିଁ।
0: ଭୟ କରିବାର କୌଣସି କାରଣ ନାହିଁ, ତୁମେ ତୁମ ପାଖେ ପାଖେ ଥିବ।
4: ମହାରାଜ, ରଥ ପ୍ରସ୍ତୁତ ହୋଇଗଲାଣି, କିନ୍ତୁ ରାଜମାତାଙ୍କ ନିକଟରୁ କିଛି ସମ୍ବାଦ ନେଇ ଦୂତ ନଗରରୁ ଆସିଛି।
0: କି ସମ୍ବାଦ ନେଇ ନଗରୀରୁ ଆସିଛ?
5: ରାଜମାତା ସମ୍ବାଦ ଦେଇଛନ୍ତି ଯେ ଆଗାମୀ ଚତୁର୍ଥୀ ଦିନ ସେ କରିଥିବା ବ୍ରତର ଉଦ୍ଯାପନ ହେବ, ସେହିଦିନ ଆପଣ ନଗରରେ ଉପସ୍ଥିତ ରହନ୍ତୁ ବୋଲି ତାଙ୍କର ଇଚ୍ଛା।
3: ଏହା ଜାଣି ରାଜା ବିଷମ ସମସ୍ୟାରେ ପଡ଼ିଲେ। ଗୋଟିଏ ପଟେ ଋଷିମାନଙ୍କର ଯଜ୍ଞ ରକ୍ଷା, ଅନ୍ୟପଟେ ମାଙ୍କର ଆଦେଶ ପାଳନ, ଉଭୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଅଲଙ୍ଘନୀୟ। ରାଜା ରୂପେ ଋଷିମାନଙ୍କର ଯଜ୍ଞକୁ ନିରାପଦ ରଖିବା ତାଙ୍କର କର୍ତ୍ତବ୍ୟ, ସେହିପରି ପୁତ୍ର ଭାବରେ ମାତାଙ୍କର ବ୍ରତ ପାଳନରେ ଯୋଗଦେବା ମଧ୍ୟ ତାଙ୍କର କର୍ତ୍ତବ୍ୟ।
0: ବନ୍ଧୁ ବିଦୂଷକ, ମା ତ ତୁମକୁ ପୁତ୍ର ରୂପେ ଗ୍ରହଣ କରିଛନ୍ତି, ତେଣୁ ତୁମେ ରାଜଧାନୀକୁ ଫେରିଯାଇ ମାଙ୍କୁ କହିବ ଯେ ଋଷିମାନଙ୍କର ଯଜ୍ଞ ରକ୍ଷା କରିବା ପାଇଁ ମୁଁ ଏଠାରେ ରହିବାକୁ ବାଧ୍ୟ ହେଉଛି, ଆଉ ସେଠାରେ ମୋ ପାଇଁ ଯାହା କାମ ଥିବ ତୁମେ ତାକୁ ସମ୍ପାଦନ କରିବ, ତାହେଲେ ଯାଇ ମୋ ସମସ୍ୟାର ସମାଧାନ ହୋଇପାରିବ।
1: ଏଥିରେ ମୁଁ ରାଜି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଏବେ ମୁଁ ରାଜାଙ୍କର ସାନ ଭାଇ ହେଲି, ତେଣୁ ମୋତେ ମଧ୍ୟ ସେହିପରି ଆଡମ୍ବରରେ ରାଜଧାନୀକୁ ଫେରିବାକୁ ପଡ଼ିବ।

0: ହେବ। ମୋ ପାଖରେ ଏତେ ଲୋକ ଏତେ ହାତୀ ଘୋଡ଼ା ରହିବାର ଆବଶ୍ୟକତା ନାହିଁ, ତେଣୁ ସେମାନେ ତୁମ ସାଙ୍ଗରେ ଯିବେ। ମୋର ବନ୍ଧୁ ତ ସହଜେ ଚପଳ, କାଳେ ଯଦି ନଗରରେ ପହଞ୍ଚିବା ପରେ ଶକୁନ୍ତଳାଙ୍କ କଥା ଅନ୍ତପୁରରେ କହିଦିଅନ୍ତି, ମୁଁ ସମସ୍ୟାରେ ପଡ଼ିଯିବି। ବନ୍ଧୁ, ତପବନରେ କିଛିଦିନ ରହି ରାକ୍ଷସମାନଙ୍କର ଉପଦ୍ରବ ନିବାରଣ କରିବାକୁ ଋଷିମାନେ ଅନୁରୋଧ କରିଛନ୍ତି। ମୁଁ ଯେ ଶକୁନ୍ତଳାଙ୍କୁ ପାଇବାକୁ ବ୍ୟାକୁଳ ତା ନୁହେଁ, ଏହା ପୂର୍ବରୁ ମୁଁ ତୁମକୁ ଶକୁନ୍ତଳାଙ୍କ ବିଷୟରେ ଯାହା ସବୁ କହିଛି ସେସବୁ ପରିହାସ ମାତ୍ର। ତୁମେ ସେସବୁକୁ ସତ ବୋଲି ମନେ କରିବ ନାହିଁ।
1: ମୁଁ ଜାଣେ ଶକୁନ୍ତଳା ଘଟଣା ଆପଣ କେବଳ ପରିହାସରେ କହିଛନ୍ତି, ତେଣୁ ମୁଁ ତାକୁ କେବେ ସତ ବୋଲି ମନେ କରିବିନି।
2: ଏହାପରେ ରାଜା ରଥରେ ବସି ତପବନରେ ଯଜ୍ଞ ରକ୍ଷା କରିବାକୁ ଗଲେ ଏବଂ ବିଦୂଷକ ସୈନ୍ୟ ସାମନ୍ତ ତଥା ଅନୁଚରମାନଙ୍କ ସହିତ ଆଡମ୍ବରରେ ନଗରକୁ ଫେରିଗଲେ।
0: ଯେଉଁ ଶକୁନ୍ତଳାଙ୍କର ଦର୍ଶନ ଆଶାରେ ମୁଁ ଏଠାକୁ ଆସିଥିଲି, ତାଙ୍କର ଦର୍ଶନ ଏଯାଏ ପାଇଲି ନାହିଁ। ତାଙ୍କ ଦର୍ଶନ ନ ପାଇଲେ ଏ ପ୍ରାଣ ରହିବ ନାହିଁ। ବର୍ତ୍ତମାନ କେଉଁଠାକୁ ଗଲେ ତାଙ୍କ ଦର୍ଶନ ପାଇବି? ବୋଧହୁଏ ସେ ଦ୍ୱିପହରର ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ସଖୀମାନଙ୍କ ସହିତ ମାଳିନୀ ନଦୀ ତୀରରେ ଥିବା ଲତାମଣ୍ଡପକୁ ଯାଇଥିବେ, ସେଇଟାକୁ ଗଲେ ତାଙ୍କର ଦର୍ଶନ ମିଳିପାରେ।
3: ହେ ରାଜା, ଆମର ପ୍ରିୟ ସଖୀ ଶକୁନ୍ତଳା ଆପଣଙ୍କୁ ପାଇବା ପାଇଁ ଚିନ୍ତା କରି କରି ଏପରି ଦୁରବସ୍ଥା ଭୋଗୁଛନ୍ତି, ତାଙ୍କୁ ଏଥିରୁ ଉଦ୍ଧାର କରି ତାଙ୍କର ଜୀବନ ରକ୍ଷା କରିବା ଆପଣଙ୍କର କର୍ତ୍ତବ୍ୟ।
0: ତୁମର ଏ ଅନୁରୋଧ କେବଳ ଶକୁନ୍ତଳାଙ୍କର ହିତ ପାଇଁ ନୁହେଁ, ମୋର ହିତ ପାଇଁ ମଧ୍ୟ। ମୁଁ ଏହାଦ୍ୱାରା ବିଶେଷ ଅନୁଗ୍ରହିତ ହେଲି।
4: ସଖୀ, ରାଜର୍ଷି ତ ନିଜ ଅନ୍ତପୁରର ରାଣୀମାନଙ୍କ ବିରହରେ ସନ୍ତାପିତ ହେଉଛନ୍ତି, ତମେ ତାଙ୍କୁ ଏପରି କଥା କାହିଁକି କହୁଛ?
0: ହେ ସୁନ୍ଦରୀ, ତୁମେ ସିନା ମୋତେ ଚିନ୍ତା କରି କରି ସନ୍ତାପିତ ହେଉଛ, କିନ୍ତୁ ମୁଁ ତୁମ ଚିନ୍ତାରେ ଅହରହ ଦଗ୍ଧ ହେଉଛି। ମୋ ହୃଦୟ ତୁମ ବିନା ଆଉ କାହାକୁ ଗ୍ରହଣ କରିପାରିବ ନାହିଁ।
3: ସଖୀ ଅନୁସୟା, ଗୋଟିଏ ମୃଗ ଶାବକ ବିକଳ ହେଇ ଏଣେ ତେଣେ ଚାହୁଁଛି, ବୋଧ ହୁଏ ସେ ତାର ମାକୁ ଖୋଜୁଛି, ଚାଲ ତାକୁ ତା ମା ପାଖରେ ଛାଡ଼ିଦବା।
4: ତମେ ଦୁହେଁ ମୋତେ ଏକୁଟିଆ ଛାଡ଼ି ଚାଲି ଯାଉଛ?
3: ଏକୁଟିଆ କିପରି?
5: ସମଗ୍ର ଜଗତର ରକ୍ଷାକର୍ତ୍ତା ଯେ ତୁମ ନିକଟରେ ଅଛନ୍ତି।
0: ବ୍ୟସ୍ତ ହୁଅନି, ତୁମର ସେବକ ତୁମ ପାଖରେ ଅଛି, ସମସ୍ତ ସେବା କରିବା ପାଇଁ ପ୍ରସ୍ତୁତ ମଧ୍ୟ।
4: ମହାରାଜ, ଆପଣ ମୋର ପୂଜନୀୟ, ଆପଣଙ୍କୁ ସେବା କରିବାକୁ କହି ନିଜକୁ ଅପରାଧିନୀ କରିପାରିବିନି, ମୁଁ ଆସୁଛି ମହାରାଜ।
0: ଏବେ ତୁମର ଏପରି ଦୁର୍ବଳ ଅବସ୍ଥା, ପୁଣି ଦ୍ୱିପହରର ପ୍ରଚଣ୍ଡ ସୂର୍ଯ୍ୟତାପ, ଏ ସମୟରେ ଲତାମଣ୍ଡପ ଛାଡ଼ି ବାହାରକୁ ଯିବା ଆଦୌ ଉଚିତ ନୁହେଁ।
4: ମହାରାଜ ଜାଣନ୍ତି ମୁଁ ପରାଧୀନ, ପିତାଙ୍କ ବିନା ଅନୁମତିରେ କିଛି କରିବାକୁ ଅକ୍ଷମ।
0: ତୁମେ ଗୁରୁଜନଙ୍କୁ ଭୟ କରୁଛ, ମହର୍ଷି କର୍ଣ୍ଣ ଜଣେ ଧର୍ମଜ୍ଞ ବ୍ୟକ୍ତି, ସବୁ କଥା ଜାଣିବା ପରେ ସେ ଆମ ଦୁହିଁଙ୍କ ପ୍ରତି କଦାପି କ୍ରୋଧ କରିବେ ନାହିଁ ବା ଅସନ୍ତୋଷ ପ୍ରକାଶ କରିବେ ନାହିଁ।
4: ହେ ପ୍ରିୟ, ମୋର ପିଉସୀ ଆର୍ଯ୍ୟା ଗୌତମୀ ମୋର ଶରୀରର ଅବସ୍ଥା ବୁଝିବାକୁ ଆସିବାର ସମୟ ହୋଇଗଲାଣି, ସେ ବୋଧହୁଏ ଆମ ଆଡ଼କୁ ଆସୁଛନ୍ତି।
5: ସନ୍ଧ୍ୟା ହୋଇଗଲାଣି, ଆଉ ବିଳମ୍ବ ନ କରି କୁଟୀରକୁ ଫେରିଯିବା।
0: ଏବେ ମୁଁ କୁଆଡ଼େ ଯିବି? ଲତାମଣ୍ଡପ ନିକଟରେ ଆଉ କିଛି ସମୟ ଶକୁନ୍ତଳାଙ୍କ ଚିନ୍ତାରେ ବିତେଇଦେବି।
6: ମହାରାଜ, ସନ୍ଧ୍ୟା ହୋଇ ଆସୁଥିବାରୁ ହୋମ ପ୍ରଭୃତି ଆରମ୍ଭ ହେବା ମାତ୍ରେ ରାକ୍ଷସମାନେ ଭୀଷଣ ରୂପ ଧାରଣ କରି ହୋମବେଦୀର ଚତୁର୍ଦ୍ଦିଗରେ ବିଘ୍ନ ସୃଷ୍ଟି କରୁଛନ୍ତି।
2: ଏହିପରି ଗାନ୍ଧର୍ବ ବିଧିରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କର ବିବାହ ସମାପନ ହେଲା।
5: ସଖୀ ପ୍ରିୟମ୍ବଦା, ଆମ ପ୍ରିୟ ସଖୀ ଶକୁନ୍ତଳାଙ୍କର ଗାନ୍ଧର୍ବ ବିବାହ ହୋଇଗଲା, ସେ ନିଜ ମନଲାଖି ସ୍ୱାମୀ ବି ପାଇଲେ, ସେଥିପାଇଁ ଯେତିକି ଖୁସି ଲାଗୁଛି ସେତିକି ଆଶଙ୍କା ମଧ୍ୟ ହେଉଛି।
3: ଆଶଙ୍କା ପୁଣି କ'ଣ ପାଇଁ?
5: ଯଜ୍ଞ ସମାପ୍ତ ପରେ ଋଷିମାନଙ୍କଠାରୁ ବିଦାୟ ନେଇ ରାଜା ନିଜ ରାଜଧାନୀକୁ ଫେରିଯିବେ, ସେତେବେଳେ କାର୍ଯ୍ୟବ୍ୟସ୍ତରେ ରହି ଆଉ ଅନ୍ତପୁରର ସବୁ ରମଣୀମାନଙ୍କ ପାଇଁ ଏଠାକାର ଘଟଣା ତାଙ୍କର ମନେ ବି ନ ରହିପାରେ, ସେ ଆମ ସଖୀ ଶକୁନ୍ତଳାଙ୍କୁ ଭୁଲିଯିବେନି ତ?
3: ଏପରି ଚିନ୍ତା ମନରୁ ଦୂର କର ସଖୀ, ବିଶ୍ୱାସ ରଖ ସବୁ ଠିକ ହେବ। ଏହି ରାଜାଙ୍କ ଭଳି ଉତ୍ତମ ଗୁଣ ଆଉ ଚରିତ୍ରବାନ ବ୍ୟକ୍ତି ଏପରି କରିପାରିବେନି। ମୋର କିନ୍ତୁ ଚିନ୍ତା ହେଉଛି ଯେ ଏସବୁ କଥା ଶୁଣିବା ପରେ ପିତା କର୍ଣ୍ଣ କ'ଣ କରିବେ?
5: ମୋର ମନେ ହେଉଛି ସେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଏଥିରେ ତାଙ୍କର ସମ୍ମତି ପ୍ରଦାନ କରିବେ।
3: ହଉ ସଖୀ, ପାତ୍ରରେ ଥିବା ଫୁଲ ପୂଜା ପାଇଁ ଯଥେଷ୍ଟ ହେବ, ଆଉ ତୋଳିବାର ଆବଶ୍ୟକତା ନାହିଁ।
5: ନା ନା, ଆମକୁ ଆଉ କିଛି ଫୁଲ ତୋଳିବାକୁ ପଡ଼ିବ, କାରଣ ଦୈନନ୍ଦିନ ପୂଜା ସହିତ ଆମ ସଖୀ ଶକୁନ୍ତଳାଙ୍କର ସୌଭାଗ୍ୟ ଦେବତାଙ୍କର ବି ତ ପୂଜା କରାଯିବ।

0: ପ୍ରିୟମ୍ବଦା ବୋଧ ହୁଏ କେହି ଅତିଥି ଆସିଛନ୍ତି।
1: ତମେ ସେଥିପାଇଁ ବ୍ୟସ୍ତ ହୁଅନି ସଖୀ, ଅତିଥିଙ୍କ ସ୍ୱାଗତ ପାଇଁ ଶକୁନ୍ତଳା କୁଟୀରରେ ଅଛନ୍ତି।
2: ଏହି ସମୟରେ ଦୁର୍ଭାଗ୍ୟବଶତଃ ମହାକବି ଦୁର୍ବାସା ଋଷି କୁଟୀର ନିକଟରେ ଉପସ୍ଥିତ ହେଲେ। ସେତେବେଳେ ଶକୁନ୍ତଳା ରାଜା ଦୁଷ୍ମନ୍ତଙ୍କ ଚିନ୍ତାରେ ଏପରି ମଗ୍ନ ଥିଲେ ଯେ ଦୁର୍ବାସା ଋଷିଙ୍କର ଉପସ୍ଥିତି ସମ୍ପର୍କରେ ଜାଣିପାରିଲେ ନାହିଁ। ଅଭ୍ୟର୍ଥନା ତ ଦୂରର କଥା, ବସିବା ଜାଗାରୁ ମଧ୍ୟ ଉଠିଲେନି।
3: ମୁଁ ଆଶ୍ରମର ଅତିଥି, ହେ ପାପିଲି, ତୁ ଅତିଥିର ଅପମାନ କଲୁ, ଏବେ ମୋର ଅଭିଶାପ ଗ୍ରହଣ କର। ଯାହାର ଚିନ୍ତାରେ ବୁଡ଼ି ରହି ତୁ ମୋତେ ଏମିତି ଅବଜ୍ଞା କରିଛୁ, ନିଜର ପରିଚୟ ଦେଲେ ସୁଦ୍ଧା ସେ ତୋତେ ସ୍ମରଣ କରିବେ ନାହିଁ।
1: ସଖୀ ଅନୁସାୟ, ହାଇକି ଦୁର୍ଯୋଗ ଉପସ୍ଥିତ ମହାକୁପି ଦୁର୍ବାସଙ୍କୁ ଶକୁନ୍ତଳା ଉପଯୁକ୍ତ ସମ୍ମାନ ଦେଖାଇ ନଥିବାରୁ ସେ ଅଭିଶାପ ଦେଇ ଚାଲି ଯାଉଛନ୍ତି।
0: ସଖୀ ପ୍ରିୟମ୍ବଦା, ତୁମେ କାଳ ବିଳମ୍ବ ନ କରି କ୍ଷମା ଭିକ୍ଷା କରି ଋଷି ଦୁର୍ବାସଙ୍କୁ ଫେରାଇ ଆଣ, ମୁଁ କୁଟୀରକୁ ଯାଇ ତାଙ୍କ ନିମନ୍ତେ ପାଦ୍ୟ ଅର୍ଘ୍ୟ ନେଇ ଆସୁଛି।
1: ହେ ଋଷି ପ୍ରବର, ଶକୁନ୍ତଳା ଆପଣଙ୍କର କନ୍ୟାତୁଲ୍ୟ, ସତ ଅପରାଧ କଲେ ସୁଦ୍ଧା ସେ ଆପଣଙ୍କର କୃପାର ପାତ୍ରୀ, ତାର ଅପରାଧ ମାର୍ଜନ କରନ୍ତୁ।
4: ହେ ବଚ୍ଚେ, ମୁଁ ଯାହା କହିସାରିଛି ତାହା କଦାପି ଅନ୍ୟଥା ହେଇ ନପାରେ, ତେବେ ସେ କୌଣସି ଚିହ୍ନ ଦେଖାଇ ପାରିଲେ ମୋର ଅଭିଶାପର ମୁକ୍ତ ହେବେ।
0: ଯାହା ହଉ, ଟିକେ ଆଶ୍ୱାସନା ମିଳିଲା।
2: ତେଣେ ମହର୍ଷି କନ୍ନୁ ପ୍ରବାସରୁ ଫେରିବା ପରେ ଠିକ୍ ସମୟରେ ହୋମଯଜ୍ଞର ଆୟୋଜନ ନିମନ୍ତେ ଶିଷ୍ୟମାନଙ୍କୁ ଆଦେଶ କରିଥିଲେ।
1: ସଖୀ ଅନୁସୟା, ଆଶ୍ରମର ଶକୁନ୍ତଳାଙ୍କର ବିଦାୟ ନିମନ୍ତେ ଆମକୁ ଅତିଶୀଘ୍ର ସମସ୍ତ ଆୟୋଜନ କରିବାକୁ ହେବ।
2: ଏଥିମଧ୍ୟରେ ମହର୍ଷି କନ୍ନୁ ଆସି ଶକୁନ୍ତଳାଙ୍କ ନିକଟରେ ପହଞ୍ଚିଲେ।
5: ଆଜି ଶକୁନ୍ତଳା ଏହି ଆଶ୍ରମ ପରିତ୍ୟାଗ କରି ପତିଗୃହକୁ ଚାଲିଯିବ, ଏହା ଭାବିଲାକ୍ଷଣି ମୋର ହୃଦୟ ବିଦୀର୍ଣ୍ଣ ହୋଇଯାଉଛି, କଣ୍ଠରୁଦ୍ଧ ହୋଇଯାଉଛି। କି ଆଶ୍ଚର୍ଯ୍ୟ, ମୁଁ ବନବାସୀ, ସଂସାର ସହିତ ମୋର ସମ୍ବନ୍ଧ ଅଳ୍ପ, ତଥାପି ମୁଁ ଭାଙ୍ଗି ପଡୁଛି। ଯେଉଁ ଗୃହସ୍ଥମାନେ ସବୁବେଳେ ଶ୍ରେୟ ଶ୍ରଦ୍ଧା ମଧ୍ୟରେ ବୁଡ଼ି ଯାଇଛନ୍ତି, ସେମାନେ କନ୍ୟା ବିଦାୟ ବେଳେ କେତେ କଷ୍ଟ ଭୋଗ କରୁନଥିବେ। ଶର୍ମିଷ୍ଠା ଓ ରାଜା ଯଜାତିଙ୍କ ମଧ୍ୟରେ ଯେପରି ନିବିଡ଼ ପ୍ରେମ ସମ୍ପର୍କ ଥିଲା, ତୋର ଏବଂ ରାଜା ଦୁଷ୍ମନ୍ତଙ୍କ ମଧ୍ୟରେ ସେହିପରି ନିବିଡ଼ ସମ୍ପର୍କ ରହୁ। ଶର୍ମିଷ୍ଠା ଯେପରି ରାଜା ଯଜାତିଙ୍କୁ ବିବାହ କରି ରାଜା ପୁରୁଙ୍କ ପରି ପୁତ୍ରର ଜନନୀ ହୋଇଥିଲେ, ତୁ ସେହିପରି ରାଜଚକ୍ରବର୍ତ୍ତୀ ଲକ୍ଷଣଯୁକ୍ତ ପୁତ୍ରର ଜନନୀ ହୁଅ। ହେ ବୃକ୍ଷଗଣ, ଯେଉଁ ଶକୁନ୍ତଳା ତୁମମାନଙ୍କୁ ଜଳ ନ ଦେଇ ନିଜେ ଜଳପାନ କରୁନଥିଲା, ଅଳଙ୍କାର ପିନ୍ଧିବାକୁ ଭଲ ପାଉଥିଲେ ମଧ୍ୟ, ଯିଏ ସ୍ନେହ ହେତୁରୁ ତୁମ ଦେହରୁ ପତ୍ରଟିଏ ସୁଦ୍ଧା ଛିଣ୍ଡାଉ ନଥିଲା, ତୁମ ଦେହରେ ଫୁଲ ଫୁଟିବା ଦେଖି ଯାହାର ଆନନ୍ଦର ସୀମା ରହୁନଥିଲା, ସେହି ଶକୁନ୍ତଳା ଆଜି ଆଶ୍ରମରୁ ବିଦାୟ ନେଇ ପତିଗୃହକୁ ଯାଉଛି, ତେଣୁ ତୁମେମାନେ ଆନନ୍ଦରେ ତାକୁ ବିଦାୟ ଦିଅ।
1: ସଖୀ ଶକୁନ୍ତଳା, ତମେ ତପବନ ଛାଡ଼ି ଯିବାରୁ ଯେପରି ଦୁଃଖ ଅନୁଭବ କରୁଛ, ଏହି ତପବନ ମଧ୍ୟ ତମକୁ ହରାଇବାରୁ ଦୁଃଖରେ ଭାଙ୍ଗି ପଡୁଛି। ସଖୀ, କି ଆଶ୍ରମବାସୀ କି ପଶୁପକ୍ଷୀ ସମସ୍ତେ ଦୁଃଖିତ ଆଉ ଶୋକାକୁଳ। ଦେଖ ଦେଖ ସଖୀ, ହରିଣୀମାନେ ଆହାର ତ୍ୟାଗ କରି ସ୍ଥିର ଭାବରେ ଛିଡ଼ା ହୋଇ ଆଖିରେ ଲୁହ ଗଡ଼ାଉଛନ୍ତି, ମୟୂର ମୟୂରୀ ନୃତ୍ୟ କରୁନାହାନ୍ତି, ଆଉ ବୃକ୍ଷଲତାମାନେ ଶୁଷ୍କ ପତ୍ର ତ୍ୟାଗ ଛଳରେ ଅଶ୍ରୁମୋଚନ କରୁଛନ୍ତି। ସଖୀ, ଆଜି ବନ ତୋଷଣୀଙ୍କୁ ତୁମ ଦୁଇଙ୍କ ହାତରେ ସମର୍ପି ଦେଇ ଯାଉଛି। ସଖୀ ଶକୁନ୍ତଳା, ବନ ତୋଷଣୀକୁ ତ ଆମ ହାତରେ ଦେଇଗଲ ସଖୀ,
0: କିନ୍ତୁ ତୁମେ ଆମକୁ କାହା ହାତରେ ଦେଇ ଯାଉଛ?
5: ଅନୁଝିଅ, ଏ ପ୍ରିୟମ୍ବଦା, କାନ୍ଦ ନାହିଁ, ତମେ ଯଦି ଶକୁନ୍ତଳାକୁ ସାନ୍ତ୍ୱନା ପ୍ରଦାନ କର, ତାପରେ ଅଧୀର ହୁଅନି।
2: ଏହି ସମୟରେ ଗୋଟିଏ ମୃଗ ଶାବକ ଶକୁନ୍ତଳାଙ୍କର ଅଞ୍ଚଳକୁ ମୁଖରେ ଭିଡ଼ି ଧରି ତାଙ୍କର ପଥରୋଧ କରିବାକୁ ଲାଗିଲା। ଏହି ମୃଗ ଶାବକଟିକୁ ସେ ଅତି ଶିଶୁ ଅବସ୍ଥାରୁ ପାଳିଥିଲେ। କୁଶର ମୁନିଆ ଅଗବାଜି ତାର ମୁହଁରେ କ୍ଷତ ହୋଇଥିଲା। ଶକୁନ୍ତଳା ସେଥିରେ ସଙ୍ଗୁତି ତୈଳ ଲଗାଇ ତାକୁ ସୁସ୍ଥ କରିଥିଲେ।

0: ନିଜ ହାତରେ ବନଧାନ୍ୟ ଖୁଆଇ ତାକୁ ପୁଅ ପରି ପାଳିଥିଲେ।
1: ଆଉ ମୋ ସାଥିରେ ଆସୁଛୁ କାହିଁକି ତୁ? ମୁଁ ଆଜି ତୋତେ ଛାଡି ଚାଲି ଯାଉଛି, ଏଣିକି ପିତା ତୋର ସୁଖ ଦୁଃଖ ବୁଝିବେ।
2: ସାଙ୍ଗରବ, ମୋର ପ୍ରତିନିଧି ହିସାବରେ ଶକୁନ୍ତଳାକୁ ରାଜା ଦୁଷ୍ମନ୍ତଙ୍କ ହସ୍ତରେ ସମର୍ପଣ କରିବ। ତାଙ୍କୁ କହିବ, ମହାରାଜ, ଆମେମାନେ ବନବାସୀ ତପସ୍ୱୀ, ଆପଣ ଉଚ୍ଚ ରାଜକୂଳରେ ଜାତ, ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ ଶକୁନ୍ତଳାର ଆପଣଙ୍କ ପ୍ରତି ଅନୁରାଗ ସ୍ୱତଃ ଜନ୍ମିଛି, ଆପଣ ମଧ୍ୟ ତାହା ପ୍ରତି ଅନୁରାଗ ଦେଖାଇଛନ୍ତି। ତେଣୁ ଆପଣଙ୍କୁ ଆମର ଅନୁରୋଧ, ଆପଣ ତାହା ପ୍ରତି ଅନ୍ୟ ରାଣୀମାନଙ୍କ ପରି ବ୍ୟବହାର କରିବେ, ଏଥିରୁ ଅଧିକ ତା ଭାଗ୍ୟରେ ଥିଲେ ଭଲ, କିନ୍ତୁ ସେ କଥା କହିବା ଆମ ପକ୍ଷେ ଅନୁଚିତ ଅଟେ। ବୋଛେ, ତୋତେ ମଧ୍ୟ ମୋର କିଛି ଉପଦେଶ ଦେବାକୁ ଅଛି। ପତିଗୃହ

0: ଆଜି ଦୁଷ୍ମନ୍ତ ତାଙ୍କ ହସ୍ତରେ ସମର୍ପଣ କରିବ।
1: ତାଙ୍କୁ କହିବ,
0: ମହାରାଜ ଆମେ ମାନେ ବନବାସୀ ତପସ୍ୱୀ, ଆପଣ ଉଚ୍ଚ ରାଜକୂଳରେ ଜାତ, ଆଶ୍ରମରେ ଲାଳିତ ପାଳିତ ହୋଇଥିଲେ ଶକୁନ୍ତଳାର ଆପଣଙ୍କ ପ୍ରତି ଅନୁରାଗ ସ୍ୱତଃ ଜନ୍ମିଛି, ଆପଣ ମଧ୍ୟ ତାହା ପ୍ରତି ଅନୁରାଗ ଦେଖାଇଛନ୍ତି। ତେଣୁ ଆପଣଙ୍କୁ ଆମର ଅନୁରୋଧ, ଆପଣ ତାହା ପ୍ରତି ଅନ୍ୟ ରାଣୀମାନଙ୍କ ପରି ବ୍ୟବହାର କରିବେ, ଏଥିରୁ ଅଧିକ ତା ଭାଗ୍ୟରେ ଥିଲେ ଭଲ, କିନ୍ତୁ ସେ କଥା କହିବା ଆମ ପକ୍ଷେ ଅନୁଚିତ ଅଟେ। ବୋଛେ ତୋତେ ମଧ୍ୟ ମୋର କିଛି ଉପଦେଶ ଦେବାକୁ ଅଛି। ପତିଗୃହରେ ଥିବା ଗୁରୁଜନମାନଙ୍କର ସେବାରେ କେବେ ହେଳା କରିବୁନି, ରାଜାଙ୍କର ଅନ୍ୟ ରାଣୀମାନଙ୍କ ସହିତ ପ୍ରିୟ ସଖୀଭଳି ବ୍ୟବହାର କରିବୁ। କୌଣସି କାରଣରୁ ଯଦି ପତି ତୋଠାରେ ରୁଷ୍ଟ ହେଲେ ତୁ ତାଙ୍କ ପ୍ରତି ରୋଷ ପ୍ରକାଶ କରିବୁ ନାହିଁ, ଦାସଦାସୀ ଆଦି ପରିଜନମାନଙ୍କ ପ୍ରତି କଠୋର ବ୍ୟବହାର କରିବା ଉଚିତ ନାହିଁ, ବରଂ ସେମାନଙ୍କ ପ୍ରତି ଦୟା ଦାକ୍ଷିଣ୍ୟ ଦେଖାଇବୁ, ନିଜର ସୁଖ ସମ୍ପଦ ନିମନ୍ତେ ଗର୍ବ କରିବୁନି, ଲୋଭ ତ୍ୟାଗ କରିବୁ। ଏହିପରି ଚଳିଲେ ନାରୀମାନେ ପ୍ରକୃତ ଗୃହିଣୀ ବୋଲି ପ୍ରଶଂସା ପାଆନ୍ତି, ଆଉ ଯେଉଁମାନେ ଏହାର ବିପରୀତ ଆଚରଣ କରନ୍ତି ସେମାନେ କୂଳର କଳଙ୍କ ସ୍ୱରୂପ।
2: ଶକୁନ୍ତଳା, ପିତାଙ୍କର ଏହି ମୂଲ୍ୟବାନ ଉପଦେଶକୁ ମନେ ରଖିଥିବୁ ମା, କେବେ ହେଲେ ଅନ୍ୟଥା କରିବୁ ନାହିଁ।
3: ପିତା, ମୋ ପ୍ରିୟ ସଖୀ ଅନୁସୂୟା ଆଉ ପ୍ରିୟମଦା କ'ଣ ଏଇଠାରୁ ଆଶ୍ରମକୁ ଫେରିଯିବେ?
0: ହଁ ପୁତ୍ରୀ, ସେମାନେ ଏହିଠାରୁ ହିଁ ଫେରିଯିବେ। ତୋ ସହିତ ଗୌତମୀ ଏବଂ ମୋର ଶିଷ୍ୟ ଦୁଇ ଜଣ ଯିବେ। ମା, ତୁ ଏତେ ଦୁଃଖ କରୁଛୁ କାହିଁକି? ତୋର ସ୍ୱାମୀ ଉଚ୍ଚକୂଳରେ ଜାତ, ପୁଣି ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର, ତାଙ୍କର ରାଣୀ ହୋଇ ତୁ ସୁଖ ସମ୍ଭୋଗ ମଧ୍ୟରେ ମରିଯିବୁ, ପୁତ୍ର ରତ୍ନ ଲାଭ କରି ଏହି ବିଚ୍ଛେଦ କଷ୍ଟକୁ ଫୁଲିଯିବୁ।
3: କେବେ ପୁଣି ଏ ତପୋବନ ଦର୍ଶନ ମୋ ଭାଗ୍ୟରେ ଘଟିବ କେଜାଣି?
0: ମା, ଯେତେବେଳେ ତୋର ଗର୍ଭରୁ ଜାତ ଦୁଷ୍ମନ୍ତଙ୍କର ପୁତ୍ର ହସ୍ତିନାପୁରର ରାଜସିଂହାସନ ସମର୍ପଣ କରି ତୁ ପତି ସହିତ ପୁଣି ଆଶ୍ରମକୁ ଆସି ଶାନ୍ତି ଭୋଗ କରିବୁ, ତୋର ଚଲାପଥ ମଙ୍ଗଳମୟ ହେଉ। ମା, ମଙ୍ଗଳମୟ ହେଉ।
4: ମହାରାଜ, କନ୍ଦ ମହର୍ଷିଙ୍କ ଆଶ୍ରମର ଦୁଇଜଣ ମୁନିକୁମାର ଦୁଇଜଣ ମୁନିକୁମାରୀ ଆପଣଙ୍କ ଦର୍ଶନ ଅପେକ୍ଷାରେ ଅଛନ୍ତି।
5: ଯାଅ କଞ୍ଚୁକୀ, ଶୀଘ୍ର ଯାଇ କୁଳପୁରୋହିତ ସୋମରାତଙ୍କୁ କୁହ ସେ ଯେପରି ଅତିଥିମାନଙ୍କୁ ଯଥାବିଧି ସତ୍କାର କରି ଶୀଘ୍ର ମୋ ନିକଟକୁ ଆସନ୍ତି, ସେମାନଙ୍କୁ ସାକ୍ଷାତ କରିବା ପାଇଁ ମୁଁ ଯଜ୍ଞଶାଳାରେ ଅପେକ୍ଷା କରୁଛି।
3: ଆର୍ଜେ, ମୋର ଦକ୍ଷିଣ ଚକ୍ଷୁ ସ୍ପନ୍ଦିତ ହେଉଛି କାହିଁକି?
2: ଭୟ କରିବାର କାରଣ କିଛି ନାହିଁ, କୁଳଦେବ ତା ତୁମ ସମସ୍ତଙ୍କର ମଙ୍ଗଳ କରିବେ।
6: ଦେଖ, ଶସାଗରା ପୃଥିବୀର ଅଧିପତି ରାଜା ଦୁଷ୍ମନ୍ତ ସିଂହାସନ ତ୍ୟାଗ କରି କିପରି ତୁମମାନଙ୍କ ଅପେକ୍ଷାରେ ଛିଡ଼ା ହୋଇ ରହିଛନ୍ତି।
7: ରାଜାଙ୍କୁ ପ୍ରଶଂସା ନ କରି ରହିହେବନି, ବିନୟ ହେଉଛି ପରୋପକାରୀମାନଙ୍କର ସ୍ୱଭାବ ସିଦ୍ଧ ଗୁଣ।
4: ମହାରାଜ, ଏହି ମୁନିକୁମାରମାନଙ୍କର ମୁଖମଣ୍ଡଳରେ ପ୍ରସନ୍ନତାର ଭାବ ପରିଲକ୍ଷିତ ହେଉଛି, ତେଣୁ ମନେ ହେଉଛି ସେମାନେ କୌଣସି ଉତ୍ତମ କାର୍ଯ୍ୟ ପାଇଁ ଆସିଛନ୍ତି।
5: ଶୁଷ୍କ ପତ୍ର ମଧ୍ୟରେ ନବୀନ କୋମଳ ପତ୍ରଟିଏ ପରି ଏ ଅବଗୁଣ୍ଠନପତି ରମଣୀ ଜଣକ କିଏ?
4: ମହାରାଜ, ମୁଁ ମଧ୍ୟ ଏମାନଙ୍କୁ ଦେଖିଲା ବେଳକୁ ସନ୍ଦେହରେ ପଡ଼ିଛି, କିଛି ବୁଝି ହେଉନି, କିନ୍ତୁ ଏହି ରମଣୀଙ୍କର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ।
5: ପର ସ୍ତ୍ରୀକୁ ଚାହିଁବା ଯେପରି ପାପ, ସେ ବିଷୟରେ ଆଲୋଚନା କରିବା ମଧ୍ୟ ସେହିପରି ପାପ।
3: ରେ ହୃଦୟ, ଏତେ ଅସ୍ଥିର ହେଉଛୁ କାହିଁକି? ଆର୍ଯ୍ୟପୁତ୍ରଙ୍କର ସେ ସମୟର ଅଗାଧ ପ୍ରେମକୁ ସ୍ମରଣ କରି ଟିକିଏ ଧୈର୍ଯ୍ୟ ଧର।
6: ମହାରାଜ, ଅତିଥିମାନଙ୍କର ବିଧିପୂର୍ବକ ସ୍ୱାଗତ ହୋଇସାରିଛି, ଏହି ମୁନିକୁମାରଙ୍କର ଗୁରୁଦେବ ଆପଣଙ୍କ ନିକଟକୁ କିଛି ସମ୍ବାଦ ପ୍ରେରଣ କରିଛନ୍ତି, ତାହା ପ୍ରଥମେ ଶୁଣିବା ହୁଅନ୍ତୁ।
5: ନିଶ୍ଚୟ, ମୁଁ ମଧ୍ୟ ତାହା ଶୁଣିବା ପାଇଁ ଅତ୍ୟନ୍ତ ଉତ୍ସୁକ।
8: ମୁନିକୁମାର ଦୁହେଁ ମହାରାଜଙ୍କର ଜୟ ହେଉ, ଏହା କହି ରାଜାଙ୍କୁ ଆଶୀର୍ବାଦ କଲେ। ରାଜା ମଧ୍ୟ ସେମାନଙ୍କୁ ପ୍ରଣାମ ଜଣାଇ ନିଜେ ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କୁ ମଧ୍ୟ ବସିବା ପାଇଁ ଅନୁରୋଧ କଲେ।
5: ଆପଣମାନଙ୍କର ତପସ୍ୟାରେ କୌଣସି ବିଘ୍ନ ଘଟୁନାହିଁ ତ?
2: ମହାରାଜ, ଆପଣଙ୍କ ପରି ରକ୍ଷକ ଥାଉ ଥାଉ ଧର୍ମ କାର୍ଯ୍ୟରେ ବିଘ୍ନ ଘଟିବ ବା କିପରି? ସୂର୍ଯ୍ୟ ଉଦିତ ହେଲେ ଅନ୍ଧକାର କି ରହିପାରେ?
5: ମହର୍ଷି କଣ୍ଡଙ୍କର ସବୁ କୁଶଳ ତ?
1: महाराज महर्षि हेउचंती।

0: ତୁମ ପକ୍ଷରେ ମଙ୍ଗଳ, ତେଣୁ ତୁମେ ଏଠାରେ ରୁହ ଏବଂ ଆମମାନଙ୍କୁ ଯିବାକୁ ଦିଅ।
1: ଏବେ ମୁଁ ବଡ଼ ସନ୍ଦେହରେ ପଡ଼ିଛି, ହୁଏତ କୌଣସି କାରଣରୁ ପୂର୍ବ ବୃତ୍ତାନ୍ତ ବିସ୍ମୃତ ହୋଇଛି, ଅଥବା ଏ ରମଣି ମିଥ୍ୟା କହୁଛନ୍ତି। ଏପରି ସ୍ଥଳେ ଏକ ପକ୍ଷରେ ମୁଁ ହୁଏତ ଧର୍ମପତ୍ନୀକୁ ତ୍ୟାଗ କରି ଅପରାଧରେ ଦୋଷୀ ହେବି, ଅଥବା ପରସ୍ତ୍ରୀ ସ୍ପର୍ଶ ପାପରେ ଦୋଷୀ ହେବି। ତେଣୁ ପାପର ଗୁରୁତ୍ୱ ଲଘୁତ୍ୱ ବିଚାର କରି ମୋର କ'ଣ କରିବା ଉଚିତ ତାହା କୁହନ୍ତୁ।
2: ଯଦି ଏପରି, ତାହେଲେ ଏହି ରମଣୀ ନିଜ ସନ୍ତାନର ଜନ୍ମ ପର୍ଯ୍ୟନ୍ତ ମୋ ଘରେ ରହନ୍ତୁ, କାରଣ ସିଦ୍ଧପୁରୁଷମାନେ କହିଛନ୍ତି ଯେ ଆପଣଙ୍କର ପ୍ରଥମ ସନ୍ତାନ ରାଜଚକ୍ରବର୍ତ୍ତୀ ଲକ୍ଷଣ ଘରେ ଯାତା ହେବ। ଯଦି ବୁନିକନ୍ୟାଙ୍କର ପୁତ୍ରଠାରେ ସେହିପରି ରାଜଚକ୍ରବର୍ତ୍ତୀ ଲକ୍ଷଣ ଦେଖାଯାଏ, ତାହେଲେ ତାକୁ ଗ୍ରହଣ କରି ଅନ୍ତଃପୁରକୁ ଘେନିଯିବେ, ନଚେତ ତାଙ୍କୁ କର୍ଣ୍ଣମହର୍ଷିଙ୍କ ଆଶ୍ରମକୁ ପଠାଇଦେବେ।
3: ତୁ ବିଦୀର୍ଣ୍ଣ ହେଇଯା, ମୋତେ ତ ଗର୍ଭରେ ଆଶ୍ରୟ ଦେ ମା, ଏଭଳି ଅପମାନ ଆଉ ସହିପାରୁନି।
4: ପୁରୋହିତଙ୍କ ସହିତ ଶକୁନ୍ତଳା ଚାଲିଯିବା ପରେ ରାଜା ଶକୁନ୍ତଳାଙ୍କ ଚିନ୍ତାରେ ବୁଡ଼ିଗଲେ। ଯେତେ ଚିନ୍ତା କଲେ ମଧ୍ୟ ଶକୁନ୍ତଳାଙ୍କ ସହିତ ତାଙ୍କର ପରିଣୟ କଥା ସେ ଆଦୌ ମନେ ପକାଇ ପାରିଲେନି।
2: ମହାରାଜ, ଗୋଟିଏ ଅଦ୍ଭୁତ ଘଟଣା ଘଟିଯାଇଛି। ସେହି ରମଣୀ ଶକୁନ୍ତଳା ବିଳାପ କରିକରି ମୋ ସହିତ ଚାଲିଥିଲେ, ଏକ ସ୍ୱର୍ଗୀୟ ଜ୍ୟୋତି ନାରୀ ରୂପ ଧାରଣ କରି ହଠାତ୍ ଆବିର୍ଭୂତ ହେଲେ ଏବଂ ଶକୁନ୍ତଳାଙ୍କୁ ଶୂନ୍ୟରୁ ଉଠାଇ ନେଇ ଅପ୍ସରା ତୀର୍ଥଳକୁ ଚାଲିଗଲେ।
1: ମୁଁ ଯାହାକୁ ଥରେ ପ୍ରତ୍ୟାଖ୍ୟାନ କରିସାରିଛି, ତାଙ୍କ ବିଷୟରେ ଆଲୋଚନା କରିବା ନିରର୍ଥକ। ଆପଣ ଏବେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତୁ।
2: ରାଜାଙ୍କର ଜୟ ହେଉ।
5: ଆରେ ହେ ଚୋର, ରାଜା ଦୁଷ୍ମନ୍ତଙ୍କର ନାମାଙ୍କିତ ଦୁର୍ମୂଲ୍ୟ ମୁଦ୍ରିକା ଯୋଉ ପାଇଲି କେଉଁଠୁ?
6: ମୁଁ କେବେ ଚୋରି କାମ କରେ ନାହିଁ।
5: ତୁ ଚୋରି କରିନାହୁଁ ତେବେ କଣ ମହାରାଜା ତତେ ଉତ୍ତମ ବ୍ରାହ୍ମଣ ବିଚାରୀ ମୁଦିଟି ଦାନ ଦେଇଛନ୍ତି?
6: ଆଜ୍ଞା ହଜୁର, ଦୟାକରି ମୋ କଥା ଟିକେ ଶୁଣନ୍ତୁ। ମୁଁ ଜଣେ ଥିବର ସକ୍ରାମତର ଗ୍ରାମରେ ମୋର ଘର।
7: ଆରେ ତୋ ଜାତି କଥା କିଏ ପଚାରୁଛି?
5: ଠିକ ଅଛି ସିପାହୀ, ତାକୁ ବାଧା ଦିଅ ନାହିଁ, ସେ ଯାହା କହିବାକୁ ଚାହୁଁଛି କହୁ।
6: ହଜୁର, ମୁଁ ଅତ୍ୟନ୍ତ ଦରିଦ୍ର, ଜାଲରେ ମାଛ ଧରି ମୋ ପରିବାର ପ୍ରତିପାଳନ କରେ। ଦିନେ ମୋ ଜାଲରେ ବଡ଼ ରୋହି ମାଛଟିଏ ପଡ଼ିଲା, ତାକୁ ବିକିବା ପାଇଁ କାଟିଲା ବେଳକୁ ତା ପିଠିରୁ ଏହି ରତ୍ନ ମୁଦିଟି ବାହାରିଲା। ଏହି ବହୁମୂଲ୍ୟ ରତ୍ନ ମୁଦିଟିକୁ ବିକିବା ପାଇଁ ହଜୁର ଏଠିକି ଆସିଥିଲେ। କିଛି ଲୋକଙ୍କୁ ମୁଦି ଦେଖାଇଲା ବେଳେ ଆପଣଙ୍କ ସିପାହୀମାନେ ମୋତେ ବାନ୍ଧି ଆଣିଲେ। ଏବେ ସବୁ ଆପଣଙ୍କ ହାତରେ, ସବୁ କଥା ଜାଣିବା ପରେ ଆପଣ ମୋତେ ଛାଡି ଦେଇପାରନ୍ତି, ନହେଲେ ଦଣ୍ଡ ଦେଇପାରନ୍ତି।
5: ଏଇ ବ୍ୟକ୍ତି ଜଣକ ଯେ ଜଣେ ଧୀବର ଏଥିରେ ସନ୍ଦେହ ନାହିଁ। ସିପାହୀ ଶୁଣ, ତୁମେ ଦୁହେଁ ଚୋରକୁ ଜଗିଥାଅ, ମୁଁ ରାଜାଙ୍କ ନିକଟକୁ ଯାଇ ମୁଦି ଦେଖାଇ ସମସ୍ତ ଘଟଣା ଜଣାଇବି, ତେଣିକି ରାଜା ଯାହା ଆଦେଶ ଦେବେ ତାହା କରାଯିବ।
4: ରାଜାଙ୍କ ନିକଟରୁ ଫେରିବା ପରେ କଟୁଆଳ ସେହି ଧୀବରଟିକୁ ଛାଡ଼ିଦେବା ପାଇଁ ସିପାହୀମାନଙ୍କୁ ଆଦେଶ ଦେଲେ, କାରଣ ମୁଦିଟି ମିଳିବାର ରହସ୍ୟ ଜାଣିବା ପରେ କଟୁଆଳ ଧୀବରକୁ କିଛି ଅର୍ଥ ମଧ୍ୟ ପ୍ରଦାନ କଲେ। ଧୀବର ପ୍ରଥମେ ନିଜର ଚକ୍ଷୁ କର୍ଣ୍ଣକୁ ବିଶ୍ୱାସ କରିପାରିଲାନି, କିନ୍ତୁ କଟୁଆଳଙ୍କର ଆଶ୍ୱାସନା ପାଇ ପୁରସ୍କାର ଗ୍ରହଣ କଲା। ଧୀବର ନିକଟରୁ ରାଜାଙ୍କର ନାମ ଖୋଦିତ ହୋଇଥିବା ମୁଦ୍ରିକା ଉଦ୍ଧାର ହେବା ପରେ ସେହି ମୁଦ୍ରିକାଟାକୁ ଦେଖି ରାଜାଙ୍କର ପଛକଥା ସବୁ ସ୍ମରଣକୁ ଆସିଲା। ଏହି ସମୟରେ ଦୂରରୁ କେହି ଜଣେ ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରୁଥିବାର ଶୁଣାଗଲା।
7: କାଳନେମୀ ରାକ୍ଷସର ବଂଶଧର ଦୁର୍ଦ୍ଦାନ୍ତ ରାକ୍ଷସମାନେ ଏବେ ସ୍ୱର୍ଗପୁରରେ ଭୀଷଣ ଉପଦ୍ରବ କରୁଛନ୍ତି। ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରି ଦେବରାଜ ଇନ୍ଦ୍ର ମୋତେ ଏଠାକୁ ପଠାଇଛନ୍ତି। ଆପଣ ସ୍ୱର୍ଗକୁ ଯାଇ ରାକ୍ଷସମାନଙ୍କୁ ଦମନ କଲେ ଦେବଗଣ ଆଶ୍ୱସ୍ତ ହେବେ।
1: ଏହା ଦେବରାଜ ଇନ୍ଦ୍ରଙ୍କର ମୋ ପ୍ରତି ଅନୁରୋଧ ନୁହେଁ, ବରଂ ଅନୁଗ୍ରହ। ତାଙ୍କର ଏହି କାର୍ଯ୍ୟ କରିପାରିଲେ ମୁଁ ନିଜକୁ କୃତାର୍ଥ ମନେ କରିବି। ବନ୍ଧୁ ବିଦୂଷକ, ମୁଁ ଦେବରାଜଙ୍କର ଆଜ୍ଞାକୁ ଉଲ୍ଲଂଘନ କରିପାରିବି ନାହିଁ, ତେଣୁ ତୁମେ ଯାଇ ମନ୍ତ୍ରୀଙ୍କୁ ଜଣାଇ ଦିଅ ଯେ ମୁଁ ଦେବକାର୍ଯ୍ୟରେ କିଛିଦିନ ପାଇଁ ନଗର ବାହାରକୁ ଯାଉଛି। ମୋର ଫେରିବା ପର୍ଯ୍ୟନ୍ତ ସେ ରାଜକାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ପ୍ରଜାପାଳନ ମଧ୍ୟ କରିବେ।
4: କିଛି ଦୂର ଯିବା ପରେ ରାଜାଙ୍କର ନଜରରେ ଏକ ବିଶାଳକୟ ମନୋହର ପର୍ବତ ପଡ଼ିଲା।
7: ମହାରାଜ, ଏହା ହେଉଛି ହୁମକୁଟ ପର୍ବତ। ଏହା ଗନ୍ଧର୍ବ ଏବଂ କିନ୍ନରମାନଙ୍କର ବାସସ୍ଥାନ। ଏଠାରେ ତପସ୍ୟା କଲେ ଶୀଘ୍ର ସିଦ୍ଧି ଲାଭ ହୋଇଥିବାରୁ ତପସ୍ୱୀ ମାନେ ତପସ୍ୟା କରିବା ପାଇଁ ଏହି ପର୍ବତକୁ ଆସିଥାନ୍ତି। ଦେବ ଓ ଦାନବ ଗୁରୁ କଶ୍ୟପ ଏଠାରେ ନିଜ ପତ୍ନୀ ଅଦିତିଙ୍କ ସହ ରହି ତପସ୍ୟା କରୁଛନ୍ତି।
1: ତାହେଲେ ତ ଏପରି ସୌଭାଗ୍ୟକୁ ହାତଛଡା କରିବା ଉଚିତ ନୁହେଁ।

0: ସେହି ମହାନ ତପସ୍ୱୀଙ୍କୁ ଦର୍ଶନ ଓ ପ୍ରଣାମ ନ କରି ଚାଲିଯିବା ମୋର ଅପରାଧ ହେବ।
1: ରାଜା ଜାଣିପାରିଲେନି ଯେ କିଏ କାହାକୁ ଏପରି କହୁଛି। ଏହାପରେ ଶବ୍ଦ ଆସୁଥିବା ଦିଗକୁ ଲକ୍ଷ୍ୟ କରି ଦେଖିଲେ ଯେ ଗୋଟିଏ ବାଳକର ପଛେ ପଛେ ଦୁଇଜଣ ତାପସୀ ଦୌଡ଼ୁଛନ୍ତି, କାରଣ ବାଳକଟି ଏକ ସିଂହ ଶାବକର କେଶକୁ ଟାଣି ଅସ୍ଥିର କରୁଛି ଏବଂ ଖେଳିବା ପାଇଁ ସିଂହ ଛୁଆଟିକୁ ତା ମା' ନିକଟରୁ ବଳପୂର୍ବକ ଟାଣି ନେଇ ଦୌଡ଼ି ପଳାଉଛି। ପୁନର୍ବାର ବାଳକଟି ସିଂହ ନିକଟକୁ ଆସି ତା ପାଟି ଖୋଲି ତା ଦାନ୍ତ ଗଣିବାକୁ ଚେଷ୍ଟା କରୁଛି।
2: ରେ ବାଳକ, ଯେଉଁ ପଶୁମାନଙ୍କୁ ଆମେ ନିଜ ସନ୍ତାନ ପରି ପାଳିଛୁ, ତୁ କାହିଁକି ସେମାନଙ୍କୁ ହଇରାଣ କରୁଛୁ? ଦିନକୁ ଦିନ ତୋର ପ୍ରତାପ ବଢ଼ିବାକୁ ଲାଗିଛି। ଋଷିମାନେ ତୋର ନାମ ସର୍ବଦମନ ରଖିଛନ୍ତି, ଠିକ କରିଛନ୍ତି।
0: ଏ ବାଳକଟିକୁ ଦେଖି ତା ପ୍ରତି ମୋର ଗଭୀର ସ୍ନେହ ଜାତ ହେଉଛି କାହିଁକି? ମୁଁ ପୁତ୍ରହୀନ, ତେଣୁ ଅନ୍ୟର ପୁତ୍ରକୁ ଦେଖି ମୋର ଏପରି ବାତ୍ସଲ୍ୟ ସ୍ନେହ ଜାତ ହେଉ ନାହିଁ ତ?
3: ବତ୍ସ୍ୟ, ତୁ ଏ ସିଂହ ଶିଶୁକୁ ଛାଡ଼ିଦେ, ସେ ତା ମା ପାଖକୁ ଯାଉ। ତା ଛୁଆକୁ ନ ଛାଡ଼ିଲେ ସେ ତୋ ଉପରକୁ ଡେଇଁ ପଡ଼ିବ।
2: ତୁ ସିଂହ ଶିଶୁଟିକୁ ଛାଡ଼ିଦେ, ଖେଳିବା ପାଇଁ ମୁଁ ତତେ ଆଉ ଗୋଟିଏ ଖେଳନା ଦେବି।
0: ହେ ଋଷି କୁମାର, ତୁମେ ତପବନରେ ରହି ଯେପରି ଆଚରଣ କରୁଛ ତାହା ଠିକ୍ ନୁହେଁ। ପଶୁମାନଙ୍କୁ କଷ୍ଟ ନ ଦେଇ ତାଙ୍କୁ ଛାଡ଼ିଦିଅ।
2: ମହାଶୟ, ଏ ବାଳକ ଋଷି କୁମାର ନୁହେଁ, ଆପଣଙ୍କର ଏବଂ ଏ ବାଳକର ଆକୃତିଗତ ସାଦୃଶ୍ୟ ଦେଖି ମୁଁ ବିସ୍ମିତ। ଆପଣ ତାର ଅପରିଚିତ ହେଲେ ମଧ୍ୟ ସେ ଆପଣଙ୍କ କଥା ମାନିଗଲା।
0: ଯଦି ଏ ବାଳକ ଋଷି କୁମାର ନୁହେଁ, ତେବେ କେଉଁ ବଂଶରେ ଏହାର ଜନ୍ମ?
2: ପୁରୁବଂଶରେ।
0: ପୁରୁବଂଶରେ, କିନ୍ତୁ ନିଜ ଇଚ୍ଛାରେ କୌଣସି ମନୁଷ୍ୟ ପକ୍ଷରେ ଏଠାରେ ପହଞ୍ଚିବା ସମ୍ପୂର୍ଣ୍ଣ ଅସମ୍ଭବ।
2: ମହାଭାଗ, ଆପଣ ଠିକ୍ କହିଛନ୍ତି, ଏହାର ମାତା ମାନବୀ ନୁହେଁ, ଅପ୍ସରା। ସେଇଥିପାଇଁ ଏହାର ମା କଶ୍ୟପ ଋଷିଙ୍କ ଆଶ୍ରମରେ ରହି ଏହାକୁ ଜନ୍ମ ଦେଇଛନ୍ତି।
0: ସେ କଣ କୌଣସି ରାଜର୍ଷିଙ୍କ ପତ୍ନୀ?
2: ନିଜ ଧର୍ମପତ୍ନୀକୁ ପରିତ୍ୟାଗ କରିଥିବା ସେ ରାଜର୍ଷିଙ୍କ ନାଁ ଧରିବା ଉଚିତ ନୁହେଁ।
0: ଏ କଥା ତ ମୋ ପ୍ରତି ଠିକ୍ ପ୍ରଯୁଜ୍ୟ ହେଉଛି। ତେବେ ଶିଶୁଟି କଣ ମୋର ସନ୍ତାନ?
2: ତୋ ମା ଏଠାକୁ ଆସି ନାହାନ୍ତି, ତୁ ଏଇ ସୁନ୍ଦର ମୟୂର ଖେଳଣା ସହିତ ଖେଳ ହେଲା। ଆରେ, ତୋର ରକ୍ଷା କବଚ କୁଆଡ଼େ ଗଲା?
0: ବ୍ୟସ୍ତ ହୁଅ ନା, ସିଂହ ଛୁଆଟିକୁ ଟଣାଟଣି କରି ଖେଳିଲା ବେଳେ ସେଇଠି ତା ହାତରୁ ତଳେ ପଡ଼ିଯାଇଛି।
2: ଆପଣ ତାକୁ ସ୍ପର୍ଶ କରନ୍ତୁ ନାହିଁ।
0: ହେଲେ ମୁଁ ଯେ ସେ ରକ୍ଷା କବଚଟିକୁ ତଳୁ ଉଠାଇ ସାରିଛି, ଆପଣମାନେ ମୋତେ ଉଠାଇବା ପାଇଁ ବାରମ୍ବାର ବାରଣ କରୁଛନ୍ତି କାହିଁକି?
2: ମହାରାଜ, ଏହା ସାଧାରଣ କବଚ ନୁହେଁ, ଏହା ଅପରାଜିତା ନାମକ ଏକ ଔଷଧ। ଏହି ବାଳକଟିର ଜନ୍ମ ସଂସ୍କାର ସମୟରେ ଭଗବାନ କଶ୍ୟପ ମୁନି ଏହାର ହାତରେ ବାନ୍ଧି ଦେଇଥିଲେ। ସେତେବେଳେ କହିଥିଲେ, ଯଦି ଏହା କେବେ ହାତରୁ ଖସିପଡ଼େ, ତେବେ କେବଳ ମାତା, ପିତା କିମ୍ବା ସ୍ୱୟଂ କଶ୍ୟପଙ୍କ ବ୍ୟତୀତ ଅନ୍ୟ କେହି ଉଠାଇବା ଉଚିତ ନୁହେଁ।
0: ଯଦି ଅନ୍ୟ କେହି ଉଠାଇ ଦିଏ ତେବେ କଣ ହେବ?
2: ତାହେଲେ ଇଏ ତାକୁ ସର୍ପ ହୋଇ ଦଂଶନ କରିବ।
0: ଆପଣମାନେ କେବେ ଏହାର ସର୍ପରୂପ ଦେଖିଛନ୍ତି?
2: ଆମେ ଅନେକ ଥର ଦେଖିଛୁ।
0: ତାହେଲେ ତୁମର ମନସ୍କାମନା ପୂର୍ଣ୍ଣ ହୋଇଗଲା। ଆସ ପୁତ୍ର, ମୁଁ ତୁମକୁ ଆଲିଙ୍ଗନ କରେ।
2: ସୁବ୍ରତା, ଚାଲ, ଏହି ଘଟଣା ଆମକୁ ଶକୁନ୍ତଳାଙ୍କୁ ଜଣାଇବାକୁ ପଡ଼ିବ।
0: ପୁତ୍ର, ଆସ ପୁତ୍ର, ଏବେ ମୋ ସାଙ୍ଗରେ ଆସ, ତୁମ ମାଙ୍କ ନିକଟକୁ ଯିବା।
4: ତୁମେ ମୋ ପିତା ନୁହଁ, ମୋ ପିତା ଦୁଷ୍ମନ୍ତ।
0: ଏଇତ ତେବେ ଶକୁନ୍ତଳା।
4: ମା, ମା ମୋତେ ପୁତ୍ର ବୋଲି ସମ୍ବୋଧନ କରି ଆଲିଙ୍ଗନ କରୁଥିବା ବ୍ୟକ୍ତି ଜଣକ କିଏ?
0: ପ୍ରିୟ, ଏବେ ମଧ୍ୟ ତୁମେ ମୋତେ ଠିକ୍ ରୂପେ ଚିହ୍ନିପାରୁନାହ। ହେ ସୁନ୍ଦରୀ, ସେତେବେଳେ କେଜାଣି କାହିଁକି ମୁଁ କିଛି ମନେ ପକାଇ ପାରିଲିନି, ଅଜ୍ଞତାବଶତଃ ତୁମକୁ ପ୍ରତ୍ୟାଖ୍ୟାନ କରିଥିଲି, କିନ୍ତୁ ସେ କଥା ମନେ ପକାଇ ଏବେ ମୋତେ ତୁମେ ପ୍ରତ୍ୟାଖ୍ୟାନ କରିବାର ଚିନ୍ତା ମନରେ ଆଣନି।
5: ହେ ଆର୍ଯ୍ୟପୁତ୍ର, ମୋର ପୂର୍ବଜନ୍ମର କୌଣସି ପାପର ପରିଣାମ ସ୍ୱରୂପ ସେତେବେଳେ ଏପରି ଘଟିଥିଲା, ନହେଲେ କି ଆପଣଙ୍କ ପରି ବିଚାରବନ୍ତ ଆଉ ଦୟାଳୁ ରାଜା ମୋ ପ୍ରତି ଏତେ କଠୋର ହୋଇଥାନ୍ତେ? ଏହା ତୁମର ସେଇ ମୁଦ୍ରିକା ନା?
0: ଏ ସେଇ ମୁଦ୍ରିକା, ଏଇଠି ମିଳିବା ପରେ ଯାଇ ମୁଁ ତୁମକୁ ମନେ ପକାଇ ପାରିଲି। ଏବେ ସେଇ ମୁଦ୍ରିକାକୁ ପୁଣି ତୁମେ ଆଙ୍ଗୁଠିରେ ପିନ୍ଧ।
5: ଆର୍ଯ୍ୟପୁତ୍ର, ଯେଉଁ ମୁଦ୍ରିକା ଯୋଗୁଁ ମୋର ସର୍ବନାଶ ଘଟିଗଲା ତାକୁ ଆଉ ମୋ ଆଙ୍ଗୁଳିରେ ଧାରଣ କରିବିନି, ତୁମରି ଆଙ୍ଗୁଳିରେ ସେ ଥାଉ।
6: ମହାରାଜ, ଆପଣଙ୍କ ଆଗମନ ସମ୍ବାଦ ପାଇ ମହର୍ଷି କଶ୍ୟପ ଅତ୍ୟନ୍ତ ଆହ୍ଲାଦିତ, ସେ ଆପଣଙ୍କୁ ଅପେକ୍ଷା କରିଛନ୍ତି, ଚାଲନ୍ତୁ ମହର୍ଷି କଶ୍ୟପଙ୍କର ଦର୍ଶନ କରିବେ।
1: ଏହାପରେ ମାତଳି ସପତ୍ନୀକ ଦୁଷ୍ମନ୍ତକୁ ସାଥିରେ ଧରି କଶ୍ୟପଙ୍କ ନିକଟରେ ଉପସ୍ଥିତ ହେଲେ। ସେତେବେଳେ ମହର୍ଷି କଶ୍ୟପ ପତ୍ନୀ

0: ମରିଚିଙ୍କ ସହିତ ଏକ ଆସନରେ ବସିଥିଲେ।
1: ମାତଳି, ଏମାନେ କ'ଣ ଦକ୍ଷ ଏବଂ ମରିଚିଙ୍କର ସନ୍ତାନ?
2: ଆଜ୍ଞା ମହର୍ଷି,
0: ମୋର ପ୍ରଣାମ ଗ୍ରହଣ କରନ୍ତୁ ମୁନିବର।
1: ଦୀର୍ଘାୟୁ ବତ୍ସ, ଭୂମଣ୍ଡଳରେ ଏକାଧିପତ୍ୟ ଲାଭ କର।
3: ଆମର ପ୍ରଣାମ ଗ୍ରହଣ କରନ୍ତୁ।
1: ବତ୍ସେ, ତତେ କିଏ ଆଶୀର୍ବାଦ କରିବି? ତୋର ପତି ଧରାତଳର ଇନ୍ଦ୍ରତୁଲ୍ୟ, ଆଉ ତୋର ପୁତ୍ର ଜୟନ୍ତ ତୁଲ୍ୟ, ତେଣୁ ଏତିକି ମାତ୍ର ଆଶୀର୍ବାଦ କରୁଛି ଯେ ତୁ ପୁଲମ କନ୍ୟା ସଚିତୁଲ୍ୟ ହୋ।
4: ପୁତ୍ରୀ, ସ୍ୱାମୀ ସୁହାଗିନୀ ହୁଅ, ତୋର ପୁତ୍ର ଦୀର୍ଘାୟୁ ହୋଇ ଉଭୟ କୂଳର ହିତ ସାଧନ କରୁ।
1: ଶ୍ରଦ୍ଧା, ଧନ ଏବଂ ବିଧି ଏକ ସଙ୍ଗରେ ମିଳିତ ହେଲେ ଯେପରି ସୌଭାଗ୍ୟର ଉଦୟ ହୋଇଥାଏ, ଠିକ୍ ସେହିପରି ଆଜି ଏଠାରେ ପତିବ୍ରତା ଶକୁନ୍ତଳା, ଏ ରାଜପୁତ୍ର, ଆପଣ ତିନି ଜଣଙ୍କର ମିଳନ ଘଟିଛି।
0: ମହର୍ଷି, ପ୍ରଥମେ ମନସ୍କାମନା ପୂର୍ଣ୍ଣ ହେଲା, ତାପରେ ଆପଣଙ୍କର ଦର୍ଶନ ହେଲା। ଏହା କେବଳ ଆପଣଙ୍କର ଅପୂର୍ବ କୃପାର ଫଳ।
1: ବତ୍ସ, ଶକୁନ୍ତଳାର ଏହି ପୁତ୍ର ଯାହାର ଜନ୍ମ ସଂସ୍କାର ମୋ ଦ୍ୱାରା ସମ୍ପାଦିତ ହୋଇଛି, ତାକୁ କ'ଣ ତୁମେ ପ୍ରକୃତରେ ସ୍ନେହ କରୁଛ?
0: ମହାଭାଗ, ଇଏ ତ ଆମ ବଂଶର ଦାୟତ। ଆସ ବତ୍ସ, ମୋ କୂଳକୁ ଆସ, ଆସ।
1: ହେ ରାଜନ, ତୁମ ବଂଶର ଦାୟତ ହେବା ସଙ୍ଗେ ସଙ୍ଗେ ଏହି ବାଳକ ରାଜଚକ୍ରବର୍ତ୍ତୀ ହେବ। ଏହି ବାଳକ ନିଜ ବାହୁବଳରେ ଶଶାଗରା ଧରାରେ ନିଜର ଆଧିପତ୍ୟ ବିସ୍ତାର କରିବ। ଶତ୍ରୁ ଏହାର ସମ୍ମୁଖକୁ ଆସିବା ପାଇଁ ଭୟ କରିବେ। ଆମ ଆଶ୍ରମରେ ଥିବା ସମସ୍ତ ବଳବାନ ପଶୁମାନଙ୍କୁ ଇଏ ଦମନ କରିପାରିଥିବାରୁ ଏହାର ନାମ ସର୍ବଦମନ ହୋଇଛି। ଏହି ବାଳକ ଭବିଷ୍ୟତରେ ଉତ୍ତମ ପ୍ରଜା ପାଳନ କରି ଭରତ ନାମରେ ପ୍ରସିଦ୍ଧି ଲାଭ କରିବ।
0: ହେ ମହାଭାଗ, ଯେହେତୁ ଆପଣଙ୍କ ପୁଣ୍ୟ ହସ୍ତରେ ଏହାର ଜନ୍ମ ସଂସ୍କାର ସମ୍ପନ୍ନ ହୋଇଛି, ତେଣୁ ତାହାର ଏହିସବୁ ବିଶେଷତା ନାହିଁ, ମୁଁ ଆଶାବାଦୀ।
4: ହେ ମହାଭାଗ, କନ୍ୟା ଶକୁନ୍ତଳଙ୍କର ଏହି ଶୁଭ ସମ୍ବାଦ ପିତା ମହର୍ଷି କର୍ଣ୍ଣଙ୍କୁ ଅତିଶୀଘ୍ର ଜଣାଇଦେବା ଆବଶ୍ୟକ। କନ୍ୟା ସ୍ନେହରେ ବନ୍ଧା ମାତା ମେନକା ଆମ ନିକଟରେ ଅଛନ୍ତି, ସିଏ ଏହି ସମ୍ବାଦ ଜାଣି ଖୁସିରେ ଆତ୍ମହରା ହୋଇଯିବେ।
3: ଯାହା ଦେବୀ ଅଦିତି ମୋ ମନର କଥା କହିଦେଇଛନ୍ତି।
1: ଗାଲଭ, ତୁମେ ଅତିଶୀଘ୍ର ଆକାଶ ମାର୍ଗରେ ଯାଇ ମହର୍ଷି କର୍ଣ୍ଣଙ୍କୁ ସୁସମ୍ବାଦ ଦେବ। ପୁତ୍ରବତୀ କନ୍ୟା ଶକୁନ୍ତଳାଙ୍କର ଅଭିଶାପର ସମାପ୍ତି ପରେ ରାଜା ଦୁଷ୍ମନ୍ତଙ୍କର ସବୁ କଥା ମନେ ପଡ଼ିଯାଇଛି ଏବଂ ସେ ଶକୁନ୍ତଳାଙ୍କୁ ପତ୍ନୀ ରୂପେ ସ୍ୱୀକାର କରିଛନ୍ତି। ବତ୍ସ, ତୁମେ ମଧ୍ୟ ନିଜ ସ୍ତ୍ରୀ ଓ ପୁତ୍ରକୁ ସାଥିରେ ନେଇ ତୁମ ମିତ୍ର ଇନ୍ଦ୍ରଙ୍କର ରଥ ଆରୋହଣ ପୂର୍ବକ ନିଜ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କର। ସ୍ୱର୍ଗ ଏବଂ ପୃଥିବୀ ଏହି ଦୁଇ ଲୋକର ହିତ ସାଧନ କରି ତୁମେ ଯଶସ୍ୱୀ ହୁଅ।
0: ହେ ମହାଭାଗ, ମୁଁ ସର୍ବଦା ପ୍ରଜାମାନଙ୍କ ହିତ ସାଧନରେ ଯଥାଶକ୍ତି ଯତ୍ନଶୀଳ ହୋଇ କାର୍ଯ୍ୟ କରିବି।
5: ରାଜା ସର୍ବଦା ନିଜ ପ୍ରଜାଙ୍କର କଲ୍ୟାଣ ନିମନ୍ତେ ପ୍ରସ୍ତୁତ ରହନ୍ତୁ। ବେଦ ଯାହାଙ୍କର ମହିମା ଗାନ କରେ ସେହି ସରସ୍ୱତୀ ତଥା କବିମାନଙ୍କର ବାଣୀ ସର୍ବତ୍ର ଆଦର ଲାଭ କରୁ। ଦେବୀ ପାର୍ବତୀଙ୍କ ସହିତ ସ୍ୱୟଂ ଶିବ ମୋତେ ଜନ୍ମ ମରଣର ବନ୍ଧନରୁ ମୁକ୍ତ

ମିଛ ସପନରେ ଭରସି ଯାଇଥିଲି ବୋଲି ଏ ପାଉଁଜି ଆଜି ପାଦରେ ନୁପୁର ବାନ୍ଧି ରାତି ରାତି ଉଜାଗର ରହିଛି। ନା, ସିଏ ଆଉ ଦିନରେ ସପନ ଦେଖିବନି।

0: ଏ ପଥେ କହିଛି ବି ଗୋଟେ ମାନସିକ ରୋଗୀ, ଖୋଜି ବୁଲିବ ସବୁବେଳେ ନିଶିଗନ୍ଧାର ବାସ୍ନା ଆଉ ତାର ସ୍ପର୍ଶ।
1: ଚିତ୍ରକରର ସ୍ପର୍ଶ ବିନା ଏ ପାଉଁଜି କାନଭାସର ଚିତ୍ର ସବୁ ବିବର୍ଣ୍ଣା ହୋଇଯାଉଛନ୍ତି। ପାଉଁଜି ବୁଝିପାରୁନି ଚିତ୍ରକର କାହିଁକି ପାଉଁଜିର ଏତେ ଆପଣାର ଲାଗୁଛି। ପାଉଁଜି କୋଠରୀରେ ତ ପୁରୁଷର ଅଭାବ ନାହିଁ।
0: ଏ ନିଶିଗନ୍ଧା, ମୋର ଗୋଟେ କଥା ରଖିବୁ।
1: ପାଉଁଜି ପାଖରେ ଏମିତି କି କଥା ଯେ ପୁଣି ପାଉଁଜିର ଅନୁମତି ଦରକାର।
0: ନିଶିଗନ୍ଧା ରାଜି ହୋଇଗଲେ ପଥିକ ଗୋଟେ ନୂଆ ଚିତ୍ର ଆଙ୍କିବାର ପ୍ରୟାସ କରନ୍ତା, ଖାଲି ହିଁ ହଁ କରିଦେଲେ ହେଲା।
1: ପାଉଁଜି କୋଠରୀକୁ ଯେତେ ପୁରୁଷ ଆସିଛନ୍ତି କାହାରି ପାଖରେ ପାଉଁଜିର ଅନୁମତି ଦରକାର ପଡ଼ିନି। ତାର ବେସୁରା ରାଗିଣୀର ପାଦଶବ୍ଦ କେବେ ବି ଅଟକି ଯାଇନି। କ'ଣ କହିବାର ଅଛି କୁହ ଚିତ୍ରକର। ପାଉଁଜି ତ ଗୋଟେ ତୁଠ ପଥର, ତାର କିଛି ପ୍ରତିକ୍ରିୟା ନାହିଁ। କାହାରି ବକ୍ତବ୍ୟରେ ସେ କଷ୍ଟ ପାଇନି କି ଭାଙ୍ଗି ବି ଯାଇନି।
0: ନା, ଏମିତି କିଛି କଥା ନାହିଁ ଯେ ଯାହା ତୋତେ ଆଘାତ ଦେବ। ଏ ନିଶିଗନ୍ଧା, ମୁଁ କଣ କହୁଥିଲି ଜାଣ?
1: କଣ?
0: ସେ ଝରଣା କୂଳରେ ଛୋଟିଆ କୁଡିଆଟିଏ କରି ଆମେ ଦୁଇ ସଂସାର ଗଢିଲେ କେମିତି ହୁଅନ୍ତା
1: ଚିତ୍ରକର?
0: କଣ ରାଜି ହେବୁନି ନିଶିଗନ୍ଧା?
1: ନିଶବ୍ଦ ରାତିରେ ଯାହାର ବାସ ସମସ୍ତଙ୍କୁ ଆପଣାର କରିନିଏ, ଦିନର ଆଲୋକରେ ଯାହାର ବାସ ଦୁର୍ଗନ୍ଧ ହୋଇଯାଏ, ସେ କଣ କାହାର କୁଡିଆରେ ରହିପାରିବ?
0: କାହାର କୁଡିଆର ପ୍ରଶ୍ନ ଉଠୁନି ନିଶିଗନ୍ଧା, ମୁଁ ମୋ କୁଡିଆ କଥା କହୁଛି। ଥରେ ହଁ କରିଦେଲେ ଆମ ରାସ୍ତାରୁ ଅନ୍ଧାର ଦୂରେଇ ଯାଆନ୍ତା।
1: ଆଲୋକକୁ ମୋର ବହୁତ ଭୟ ଚିତ୍ରକର। ଦିନର ଆଲୋକ ମୋତେ ଯେତିକି ଯନ୍ତ୍ରଣା ଦେବ ତାଠାରୁ ଅଧିକ ଯନ୍ତ୍ରଣା ଭୋଗିବ ତୁମେ। ସମସ୍ତେ ତମଠାରୁ ଦୂରେଇ ଯିବେ। କଦର୍ଯ୍ୟ ଚରିତ୍ରରେ ଭରପୁର ଥାଇ ସ୍ୱଚ୍ଛ ଖୋଳପାରେ ନିର୍ମଳ ସାଜିଥିବା ବାବୁମାନେ ପଚା ମାଂସର ବାହକ ଭଳି ଦୁର୍ଗନ୍ଧରେ ନାକ ଟେକିବେ ତମକୁ। ମୁଣ୍ଡ ଟେକି ବାଟ ଚାଲିବାର ସାମର୍ଥ୍ୟ ତମେ ହରାଇବ। ସତରେ ଚିତ୍ରକର, ସେ ଯୋଉ ହୃଦୟ ବିଦାରକ ଯନ୍ତ୍ରଣା ତମକୁ ବହୁତ କଷ୍ଟ ଦେବ, ସହିପାରିବନି ତମେ।
0: ଆମେ ସମସ୍ତଙ୍କ ଠାରୁ ଦୂରେଇ ଯିବା?
1: ନା, ଆଦୌ ସମ୍ଭବ ନୁହେଁ।
0: ଭୁଲିଯିବା ଆମର ଆପଣାରମାନଙ୍କୁ
1: କହିବାଟା ବହୁତ ସହଜ ଚିତ୍ରକର। ଥରେ ଭଲ କରି ଭାବ ଚିତ୍ରକର, ତମେ ଯାହାକୁ ଆପଣାର କରିବାକୁ ଚାହୁଁଛ ସେ ହେଉଛି ଗୋଟେ ବାଇଜି କୋଠିର ନାୟିକା
0: ହେଇପାରେ। ତା ପାଖରେ ତ କିଛି ଅଭାବ ନାହିଁ, ଦେହ ଅଛି, ମନ ଅଛି, ଭଲ ପାଇବା ଅଛି, ଆପଣାର କରିବାର ପାରିଲା ପୁଣି ଅଛି।
1: ଆଜିର ସମାଜରେ ସେସବୁର ମୂଲ୍ୟବୋଧ ହଜିଯାଇଛି ଚିତ୍ରକର। ଆଜି ନାରୀ ପାଖରେ କେବଳ ଗୋଟିଏ ଜିନିଷର ଆଦର, ଯାହାର ସର୍ବସ୍ୱରେ ମୁଁ ଅର୍ଥ ଉପାର୍ଜନ କରୁଛି। ମୋତେ ଆପଣାର କରିବାକୁ ଯାଇ ତମେ ସମାଜରେ ଘୃଣ୍ୟ ହୋଇଯିବ, ସେ କଥା ମୁଁ ଚାହୁଁନି।
0: ତାହେଲେ ତୁମର ଶେଷ ନିଷ୍ପତ୍ତି କଣ? ଏଇଆ
1: ପାଉଁଜିର ନିଷ୍ପତ୍ତିରେ ନୁହେଁ ଚିତ୍ରକର। ପାଉଁଜି ଯେତେବେଳେ ପହିଲି ଯୌବନରେ କଲେଜ ମାଡୁଥାଏ, ଦେଖୁଥାଏ କଲେଜ ବାହାରେ ବୟଫ୍ରେଣ୍ଡ ମାନଙ୍କ ଭିତରେ ହଜିଯାଇଥାନ୍ତି ତାର ସହପାଠୀମାନେ, ତା ମନର ବ୍ୟାକୁଳତାରେ ବ୍ୟତିବ୍ୟସ୍ତ ହୋଇ ସେ ମଧ୍ୟ ହଜିଗଲା ସେଇମାନଙ୍କ ଗହଣରେ। ବାସ୍, ତାପରେ ବୟଫ୍ରେଣ୍ଡ ମାନଙ୍କର ଅଭାବ ରହିଲା ନାହିଁ। ପ୍ରତିଦିନ ନୂଆ ନୂଆ ବୟଫ୍ରେଣ୍ଡ ମାନଙ୍କୁ ନେଇ ଖୁସିରେ ବିଭୋର ହୋଇଯାଇଥିଲି ମୁଁ। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଅଜାଡ଼ି ହୋଇ ପଡ଼ୁଥାଏ। କାହାକୁ ନେଇ ଜୀବନସାଥୀ କରିବି କିଛି ସିଲେକ୍ସନ କରିପାରୁନଥିଲି। ଏ ପାଉଁଜି ଲାଗି କିଛି ଅଭାବ ନଥିଲା ସେତେବେଳେ, ଟଙ୍କା, ଡ୍ରେସ୍, ମୋବାଇଲ ସବୁ ପାଉଥିଲା ପାଉଁଜି। ବସ୍ଷ୍ଟାଣ୍ଡରେ ଓହ୍ଲେଇ ପଡ଼ିଲେ ବାଇକ୍ କିମ୍ବା ଗାଡ଼ି କିଛି ଖୋଜିବାକୁ ପଡ଼େନି। ପ୍ରତିଦିନ ନୂଆ ନୂଆ ଗାଡ଼ି ଧରି ଅପେକ୍ଷା କରିଥାନ୍ତି ସମ୍ଭ୍ରାନ୍ତ ଘରର ପୁଅମାନେ।
0: ନିଶିଗନ୍ଧା,
1: ତାପରେ ସାରା ସହରଟାରେ ସମସ୍ତଙ୍କର ଚିହ୍ନା ହୋଇଯାଇଥିଲି ମୁଁ। ସହରର ରାସ୍ତା ଦେଇ ଚାଲିଗଲାବେଳେ ସହର ବାସିନ୍ଦାମାନେ ଅନ୍ୟମାନଙ୍କୁ ଆଙ୍ଗୁଳି ଦେଖାଇ ମୋର ପରିଚୟ କରାଇ ଦେଉଥିବା ମୁଁ ନିଜେ ଅନୁଭବ କରିଛି। ପ୍ରତିଶ୍ରୁତି ଦେଉଥିବା ଯୁବକମାନଙ୍କ ପ୍ରତିଶ୍ରୁତି ଧୀରେ ଧୀରେ ମିଳେଇଗଲା। ସମସ୍ତେ ଚାହୁଁଥିଲେ ମୋ ଦେହଟାକୁ ନେଇ ଫୁର୍ତ୍ତି କରିବେ। ବୟଫ୍ରେଣ୍ଡମାନଙ୍କୁ ନେଇ ରୋମାନ୍ସ କରିବା ନିଶାରେ ଅନେକ ଅର୍ଥ ବି ପାଇଛି। ମୋ ଅଜାଣତରେ ଗାଁଠୁ ସହର ସବୁଠି ମୋ ଚର୍ଚ୍ଚା। ଝିଅର ଚରିତ୍ରକୁ ନେଇ ଚାଲିଥିବା ସମାଲୋଚନାକୁ ବାପା ସହିପାରିଲେନି, ହାର୍ଟଷ୍ଟ୍ରୋକ୍ରେ ଟଳି ପଡ଼ିଲେ। ମା କାହାରିକୁ ମୁହଁ ଦେଖି ନପାରି ନିଜ ଜୀବନ ହାରିଦେଲା। ସାମାଜିକ ଚଳଣୀର ଚଳିବାର ଚେତନାରେ ମୁଁ ବି ଦିନେ ହାରିଗଲି। ସମସ୍ତେ ମୋତେ ଘୃଣା କରୁଥାନ୍ତି।

0: ଭିକାରୀକୁ ଆପଣା କରିବା ପ୍ରଚେଷ୍ଟାରେ ବିଫଳ ହୋଇ ଜୀବନ ସହ ସଂଗ୍ରାମ କରି ବଞ୍ଚିବାର ଆଶା ନେଇ ମୁଁ ସାଜିଲି ଅନ୍ଧାର କଳିର ନାୟିକା।
1: ସେ ଅନ୍ଧାର ମଧ୍ୟରେ ମୁଁ ତୁମକୁ ନେଇଯିବି, ଆଲୋକ ଅନ୍ଧାର ସବୁ ତୁମ ଲାଗି ସମାନ ହୋଇଯିବ।
0: ତମର ଆପଣାର ମାନେ ମୋତେ ଘୃଣା କଲେ ତମେ ମୋତେ ପ୍ରତାରିତ କରିବନି ତ?
1: ଅଧିକ ବିଶ୍ୱାସଘାତକ ନୁହେଁ ନିଷ୍କନ୍ଧା।
0: ଚିତ୍ରକର
2: କୁହନ୍ତୁ କଣ ହେଲା ଆପଣଙ୍କର?
3: ସାର୍ ଆପଣଙ୍କ କହିବା ଅନୁସାରେ ମୁଁ ସବୁ ରିପୋର୍ଟ ବାହାର କରିଦେଇଛି। ଏଇ ନିଅନ୍ତୁ ସାର୍।
2: ହଁ ଦିଅନ୍ତୁ
3: ସାର୍। ଏସବୁ ରିପୋର୍ଟ କଣ ବାହାରୁଛି?
2: ଆପଣ ଏତେ ବ୍ୟସ୍ତ କାହିଁ ହେଉଛନ୍ତି?
4: ଆରେ ତୁ ଟିକେ ଚୁପ୍ ରହ ସତ୍ୟ, ସାର୍ ବଳେ କହିବେନି।
2: ହଁ ସବୁ ଠିକ୍ ଅଛି।
3: ଆଜ୍ଞା
2: ଆପଣଙ୍କ ରିପୋର୍ଟ ସବୁ ନେଗେଟିଭ ବାହାରୁଛି ନା? କିଛି ତ ଅସୁବିଧା ନାହିଁ
3: ସାର୍? ତାର କିଛି ହେଇନି ତ?
2: ନା ତମ ରିପୋର୍ଟ ଅନୁସାରେ ତାର ତ କିଛି ରୋଗ ନାହିଁ
3: ସାର୍। ତା ଦେହରେ HIV ପଜିଟିଭର ଭୂତାଣୁ ଥାଇପାରେ ବୋଲି ସେ ଭାରି ବ୍ୟସ୍ତ ହେଉଥିଲା, ତେଣୁ ସାର୍ ଆପଣଙ୍କର ସାହାଯ୍ୟ ଲୋଡ଼ିଲୁ।
2: ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ଆପଣଙ୍କ କଥା, ଆପଣଙ୍କ ଦେହରେ ମାରାତ୍ମକ HIV ଭୂତାଣୁ ଥାଇପାରେ ବୋଲି କେମିତି ଡାଉଟ୍ କରୁଥିଲେ?
4: ହଁ ସାର୍, HIV ଭୂତାଣୁ ସଂକ୍ରମଣ ହେଲା ଭଳି ଅନେକ କାର୍ଯ୍ୟ କରିଥିଲି ସାର୍।
2: ମାନେ?
4: ସାର୍ ଦେହ ମନର ଲାଳସାରେ ମୁଁ ନିଜକୁ ସଂଯତରେ ରଖିପାରିନଥିଲି, ମନର ଲାଳସାକୁ ପୂର୍ଣ୍ଣ କରିବାକୁ ଯାଇ ଅନେକ ଥର ବାଇଜୀ କୋଠିକୁ ଯାଇଛି, ବାଇଜୀ କୋଠିର ରୂପଜୀବିକ ସହିତ ମିଶିଛି, ତାକୁ ନେଇ ସଂସାର କରିବାର ଆଶା ବାନ୍ଧିଲା ବେଳେ ମୋର ଏହି ସାଙ୍ଗ ସତ୍ୟ ମୋତେ ସେହି ରାସ୍ତାରୁ ଦୂରେଇ ଆଣିଲା। ଏଡ୍ସ ରୋଗର ଭୟାବହତାକୁ ଆଖି ସାମ୍ନାରେ ଦେଖି ଆମେ ଆପଣଙ୍କ ସାହାଯ୍ୟ ଲୋଡ଼ିଥିଲୁ।
2: ସତରେ ଆପଣଙ୍କ ଭଳି ସଚେତନଶୀଳ ଯୁବକମାନଙ୍କଠାରୁ ଆଜିର ସମାଜ ଅନେକ କିଛି ଆଶା କରେ। ଆମ ସମାଜରେ ପ୍ରତ୍ୟେକ ଯୁବକ ଯଦି ଆପଣମାନଙ୍କ ଭଳି ଏଡ୍ସ ପ୍ରତି ସଚେତନ ରୁହନ୍ତି ତାହେଲେ ଆମ ସମାଜ ନିଶ୍ଚିନ୍ତ ରୂପରେ ଏକ ଏଡ୍ସ ମୁକ୍ତ ସମାଜ ହୋଇ ଗଢ଼ି ଉଠିବ। ଥ୍ୟାଙ୍କ ୟୁ। ଆପଣମାନଙ୍କ ଭଳି ଯୁବକମାନଙ୍କର ଏଭଳି ମାନସିକତାକୁ ମୁଁ ଅଜସ୍ର ଧନ୍ୟବାଦ ଦେଉଛି। ଆସିପାରନ୍ତି।
4: ନମସ୍କାର।
0: ଏଇ ପ୍ରୀତି ରଙ୍କା, ତମରି ପରି ଯୁବକମାନଙ୍କ ପାଇଁ ପରା ମୋ ଉପରେ ପାଉଜିମାନେ ନିସ୍ତବ୍ଧ ରାତ୍ରିରେ ଉଜାଗର ରହି ରଜନୀଗନ୍ଧାର ସେଜ ପାରିଥାନ୍ତି।
4: କିଏ ତମେ ରୂପସୀ?
0: ସେଜ ମଉଳିଯିବ ଯେ, ରଜନୀଗନ୍ଧା ମହକର ମୂଲ୍ୟ ରହିବନି। ଏଇ ପ୍ରୀତି ରଙ୍କା, ରଜନୀଗନ୍ଧାର ମହକ ରାତ୍ରିରେ ମଉଳିଯାଏ କାହିଁକି ଜାଣିଛ? କେବଳ ପାଉଁଜି କୋଠିର ସେଜ ପାଇଁ, ପାଉଁଜି ମନର ମଣିଷମାନଙ୍କ ପାଇଁ।
4: ପାଉଁଜି ତୁ?
0: କହିଥିଲି ନା ତୋରି ପାଇଁ ପୁଣି ଗଭା ସଜେଇଥିବେ ବୋଲି। ଦେଖ, ଗଭାରେ ମଲ୍ଲୀର ଗଜରା ଆଉ ସେଜରେ ସଜଫୁଟା ରଜନୀଗନ୍ଧା ସଜେଇ ଦେଇଛି। ପାଉଁଜି କୋଠିର ଚତୁର୍ପାର୍ଶ୍ୱରେ ଝରି ପଡ଼ୁଛି ଝରା ଶେଫାଳି, ସେ ବି ରାତ୍ରିର ଆୟୁଷ ସହିତ ତାଳ ଦେଉଛି।
4: ସତରେ ପାଉଁଜି, ଏ ନିସ୍ତବ୍ଧ ରାତ୍ରିର ନିରବତା ପାଇଁ ପ୍ରକୃତିର ସୃଷ୍ଟିରେ ଏଇ ମହକ ସହିତ ଯେମିତି ମିଶି ଯାଉଛୁ ତୁ, ଆଉ ତୋ ଦେହର ମହକ ବି।
0: ଭୁଲ ଭୁଲ କହୁଛ ମୋତେ ପ୍ରକୃତି ସହିତ ତୁଳନା କରି। ପ୍ରକୃତି ସର୍ବଦା ସୁନ୍ଦର, ସମାଜର ହିତ ପାଇଁ ସେ ସଜେଇ ହେଇଛି ଗୋଟାପଣି। ହେଲେ ପାଉଁଜି ଅର୍ଥ ପାଇଁ ଦେହ ବିକୁଛି, ପଥଭ୍ରଷ୍ଟ କରୁଛି ଯୁବ ସମାଜକୁ। ସେ ଜାଣୁଛି ସମାଜର ସେ କେତେ କ୍ଷତି କରୁଛି, ତଥାପି ପ୍ରତିବାଦ କରିପାରୁନି। ନୀତି ସଞ୍ଜ ନଇଲେ ସଜଫୁଟା ମଲ୍ଲୀରେ ସଜଉଛି ଗଭା, ପାରୁଛି ଅତର ଛିଞ୍ଚା ସେଜ, ଆଉ ନିଜେ ନିଜେ ସଜ ହେଇ ଉଜାଗର ରହି ଅପେକ୍ଷା କରୁଛି ନାଗରମାନଙ୍କୁ।
4: ବୁଝିପାରିଲିନି ପାଉଁଜି, ସତରେ ତୁ କଣ କହୁଛୁ ମୁଁ କିଛି ବୁଝିପାରୁନି।
0: ରାତ୍ରିର କୀଟ ମଶା ଠାରୁ ଆହୁରି ହୀନ ମୁଁ। ମଶା ଗୋଟିଏ କୀଟ ହେଇ ରାତି ରାତି ରୋଗ ଜୀବାଣୁର ବାହକ ସାଜେ। ମୁଁ ତ ମଣିଷ, ମଣିଷ ସମାଜରେ ଜନ୍ମ ନେଇ ବି ମଣିଷମାନଙ୍କୁ ବ୍ୟାଧିଗ୍ରସ୍ତ କରୁଛି।
4: ମାନେ
0: ମୁଁ ବି ଏଡ୍ସ ଭଳି ମାରାତ୍ମକ ରୋଗ ଜୀବାଣୁର ବାହକ ସାଜି ସମାଜକୁ ରୋଗକ୍ରାନ୍ତ କରୁଛି। ମୋର ସଂସ୍ପର୍ଶରେ ଆସୁଥିବା ପୁରୁଷମାନେ ଯେ

ଆଷାଢ଼ ମାସର ପ୍ରଥମ ଦିନ ବିରହୀମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଚତୁର୍ମାସ୍ୟ ଆସିଛି। ଏଇ ରାମଗିରି ପର୍ବତରେ ରହିବା କେତେ ମାସ କଟିଗଲାଣି, ମୋର ସୁଖୀ ସୁଖୀ କଣ୍ଟା ପାଲଟିଗଲିଣି। ମୁଁ ସୁନାର କଙ୍କଣ ଖସି କୋଉଠି ଆସି ପଡ଼ିଲାଣି। ଆରେ ମୋର ମୋର ମଣିବନ୍ଧ ରିକ୍ତ ଲାଗୁଛି। ଯାହାର ରାତି ଓ ଦିନ ରିକ୍ତ ତାହାର ମଣିବନ୍ଧ ରିକ୍ତ ହେବାର ଆଶ୍ଚର୍ଯ୍ୟ କ'ଣ। ପାହାଡ଼ର ଶିଖରରେ ନଇ ପଡ଼ିଥିବା ଏହି ମେଘ ଏପରି ଜଣାପଡ଼ୁଛି ଯେ ଯେପରି କେଉଁ ମତ୍ତ ଗଜ କୌଣସି ହୁଡ଼ି ବା ତଟବନ୍ଧନ ସହିତ ଥକା ଖାଇ କ୍ରୀଡ଼ାରତ କ୍ରୀଡ଼ା ଏହି କ୍ରୀଡ଼ା ହିଁ ମୋତେ ଏମିତି ଦିନ ଦେଖେଇଲା ଆଜି। ହରି ବିଳାସୀ ଯକ୍ଷ ମନେ ପକା ତୋର ସେଇ ବିଳାସରେ ବୁଡ଼ି ରହିଥିବା ଦିନ ଗୁଡ଼ିକ।

0: ବହୁତ ହେଇଗଲା। ଆରେ ଆପଣ ଏମିତି ଉନ୍ମାଦ ପରି ହେଉଛନ୍ତି କାହିଁକି? ଆପଣ ତ ଉନ୍ମାଦ ନୁହନ୍ତି।
1: ଏହାକୁ ତୁମେ ଉନ୍ମାଦ କହୁଛ ପ୍ରିୟ? ଭୁଲ ନାହିଁ ଯେ ଆମ ଯକ୍ଷ ଯକ୍ଷିଣୀ ମାନଙ୍କର ସମ୍ପର୍କ ଅଛି ଦେବଜାତି ସହିତ, ଆଉ ସଂସାର ସମସ୍ତ ଐଶ୍ୱର୍ଯ୍ୟ ଭୋଗ କରିବା ପାଇଁ ଆମର ଅଧିକାର ଅଛି।
0: କିନ୍ତୁ ଆପଣ ଭୁଲନ୍ତୁ ନାହିଁ ଯେ ଆପଣ ହେଉଛନ୍ତି ରାଜେଶ୍ୱର କୁବେରଙ୍କର ସେବକ, ତାଙ୍କର ରାଜକୋଷ ଆଉ ରାଜ ଉଦ୍ୟାନର ରକ୍ଷକ।
1: କୁବେର, ରାବଣର ଭାଇ କୁବେର।
0: ସ୍ୱାମୀ,
1: ତୁମେ କିପରି ଜଣେ ବିକୃତ ଶରୀରଧାରୀର ନାମ ନେଲ? ତିନିଟା ଗୋଡ, ଆଠଟା ଦାନ୍ତ ଆଉ ଗୋଟାଏ ଆଖି ଜାଗାରେ ହଳଦିଆ ଚିହ୍ନଟାଏ। କୁବେରର ନାମ ଉଚ୍ଚାରଣ କରି ତୁମେ ତ ସମସ୍ତ ରଙ୍ଗ ଆଉ ରସକୁ ଫିକା କରିଦେଲ।
0: ସ୍ୱାମୀ, ଅତ୍ୟଧିକ ମଦିରାପାନ କରି ଆପଣଙ୍କର ବୁଦ୍ଧି ଭ୍ରଷ୍ଟ ହେଇଯାଇଛି। ଆପଣ ନିଜେ ନିଜ ଭିତରେ ନାହାନ୍ତି। ଅବଶ୍ୟ

0: ନିଜକୁ ଆପଣ ଭୁଲି ପାରନ୍ତି, କିନ୍ତୁ ଆପଣଙ୍କର ଏକଥା ଭୁଲିବା ଉଚିତ ନୁହେଁ। କୁବେର କେବଳ ଉତ୍ତର ଦିଗର ଧନ ସମ୍ପଦର ଦେବତାମାନଙ୍କର ରାଜକୋଷର ହିଁ ସ୍ୱାମୀ ନୁହନ୍ତି, ସେ ଯକ୍ଷ ଆଉ କିନ୍ନର ଜାତିର ବି ସ୍ୱାମୀ।
1: ତାହେଲେ କଣ ହେଲା, ମୁଁ ବି ତ ତମ ସ୍ୱାମୀ।
0: ହଁ ଯେ, ଏପର୍ଯ୍ୟନ୍ତ ସିନା କିଛି ହେଇନି, ବୋଧହୁଏ ଶୀଘ୍ର କିଛି ଘଟିବାକୁ ଯାଉଛି। ସ୍ୱାମୀ ଆପଣ ଭୁଲି ଯାଉଛନ୍ତି, ରାଜେଶ୍ୱର କୁବେର ରୁଦ୍ରଙ୍କର ମିତ୍ର। ମୁଁ ଲକ୍ଷ୍ୟ କରୁଛି ଅନେକ ଦିନରୁ ଆପଣ ବିଳାସ ବ୍ୟସନରେ ଏତେ ଅଧିକ ବୁଡ଼ି ରହିଛନ୍ତି ଯେ ନିଜର କର୍ତ୍ତବ୍ୟର ଜ୍ଞାନ ମଧ୍ୟ ରହୁନାହିଁ। ସ୍ୱାମୀ, ପ୍ରଭୁ ରୌଦ୍ର ରୂପ ଧାରଣ କରିବା ପୂର୍ବରୁ ଆପଣ ନିଜର କର୍ତ୍ତବ୍ୟ ସ୍ମରଣ କରନ୍ତୁ। କହିଥିଲି ନା, ଦେଖ ଆସିଗଲା ରୁଦ୍ରଙ୍କ ପ୍ରିୟଙ୍କର ଆମନ୍ତ୍ରଣ। ମୁଁ ଆଗରୁ କହିଥିଲି, କହିଥିଲି ନା
2: ଦକ୍ଷ, ତୁମ୍ଭଙ୍କୁ ସ୍ୱାମୀ ସଙ୍ଗେ ସଙ୍ଗେ ଡାକିଛନ୍ତି, ମୋ ସହିତ ଚାଲ।
1: କଣ ହେଲା, ସମସ୍ତ କୁଶଳ ତ? ଏବେ ସ୍ୱାମୀ କେଉଁଠାରେ ଅଛନ୍ତି?
2: କୁଶଳକ୍ଷମ ବିଷୟରେ ମୁଁ କିଛି କହିପାରିବି ନାହିଁ। ଅବଶ୍ୟ ସ୍ୱାମୀ ଏବେ ଦେବାଧିଦେବ ମହାଦେବଙ୍କ ପୂଜାରେ ଅଛନ୍ତି। ଆସ ଯିବା।
3: ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ।
2: ଜଣାପଡ଼ୁଛି ଯେ ସ୍ୱାମୀ ପୂଜା ସାରି ରାଜଭବନକୁ ଯାଇସାରିଲେଣି। ଆସ, ସେଆଡ଼ୁ ହିଁ ଯିବା।
4: ଆହ, କି ଯନ୍ତ୍ରଣା, ଅସହ୍ୟ ଏ ଯନ୍ତ୍ରଣା, ଅତି ତୀବ୍ର ଦଂଶନ। ଆହ, ଆଉ ସହି ହଉନି।
1: ପ୍ରଭୁଙ୍କର ଜୟ ହେଉ। ରାଜରାଜେଶ୍ୱର ମହାରାଜ ଶ୍ରୀ କୁବେରଙ୍କ ଚରଣରେ ଯକ୍ଷର ପ୍ରଣାମ ସ୍ୱୀକୃତ ହେଉ।
4: ଯକ୍ଷ, ତମକୁ ତମର ପ୍ରଭୁ ଏବେ ସ୍ମରଣକୁ ଆସିଲେ।
1: ସ୍ୱାମୀ, ଆଦେଶ ଦିଅନ୍ତୁ। ସ୍ୱାମୀ,
4: କି ଆଦେଶ ତମକୁ ମୁଁ ଦେବି? ତମେ ତ ପୂର୍ବରୁ ଦେଇଥିବା ଆଦେଶ ପାଳନ କରିନାହ। ତମର ମନେ ଅଛି
1: ପ୍ରଭୁ
4: କେଉଁ କାର୍ଯ୍ୟ ସମ୍ପନ୍ନ କରିବାକୁ ଦାୟିତ୍ୱ ଦିଆଯାଇଥିଲା?
1: ହଁ ପ୍ରଭୁ, ଆପଣ ମୋତେ ନିଜ ଉଦ୍ୟାନ ରକ୍ଷାର ଦାୟିତ୍ୱ ଦେଇଥିଲେ।
4: ତମେ କଣ ଉଦ୍ୟାନ ରକ୍ଷକର କର୍ତ୍ତବ୍ୟ ନିର୍ବାହ କରିଛ? କରିନାହ ନା? ଦେବରାଜ ଇନ୍ଦ୍ରଙ୍କର ଐରାବତ ହସ୍ତି ମୋର ସମଗ୍ର ଉଦ୍ୟାନଟିକୁ ଦଳି ଚକଟି ଛାରଖାର କରିଦେଇଛି, ଆଉ ତମେ ଆଖି ବନ୍ଦ କରି ସୁଖ ସ୍ୱପ୍ନରେ ମଗ୍ନ। ଏଇ ଏଇ ଦେଖ, ନିଜ ଭୁଲର ପରିଣାମ ଦେଖ।
1: ଆରେ, ଇ କଣ, ସ୍ୱାମୀଙ୍କର ଅଙ୍ଗୁଳିରୁ ତ ରକ୍ତ ବୋହୁଛି, ଏହା କିପରି ହେଲା? ସ୍ୱାମୀ,
4: ନିରୀହ ହେବାକୁ ଚେଷ୍ଟା କରୁ ନାହିଁ ଦକ୍ଷ। ତମେ ତ ଜାଣ ମୁଁ ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କରେ।
1: ହଁ ପ୍ରଭୁ।
4: ତାହେଲେ ତମକୁ ଏ କଥା ନିଶ୍ଚୟ ଜଣାଥିବ ଯେ ମୁଁ ତମକୁ ଏହି ସମ୍ବନ୍ଧରେ କେଉଁ କାର୍ଯ୍ୟର ଦାୟିତ୍ୱ ଦେଇଥିଲି।
1: ସ୍ୱାମୀ, ଆପଣ ଶିବଙ୍କର ପୂଜା ଲାଗି ମାନସରୋବରରୁ ସଜ ପୁଷ୍ପ ଆଣିବା ପାଇଁ ମୋତେ ଆଦେଶ ଦେଇଥିଲେ,
4: ଆଉ ତମେ ସେହି ଆଦେଶ କି ପ୍ରକାର ପାଳନ କଲ? ମୁଁ ପଚାରୁଛି, କିପରି ଭାବରେ ପାଳନ କଲ? କୁହ, ନୀରବ ରହିଲ କାହିଁକି? ତମେ କହିବ କଣ, ବିଳାସ ବାସନା ତମ ବୁଦ୍ଧି ଅପହରଣ କରିଦେଇଛି।
1: ପ୍ରଭୁ,
4: ନିଜ ପ୍ରିୟତମା ସହିତ ରାତ୍ରି ସାରା ରାସ ରଙ୍ଗରେ ମତ୍ତ ରହୁଛ ନା? ରାତିରେ ହିଁ ପଦ୍ମ ଫୁଲ ତୋଳି ନେଇ ଆସିଲ, ଏହା ମଧ୍ୟ ଭୁଲିଗଲ ଯେ ବାସି ଫୁଲ ଦେବତାଙ୍କ ଚରଣରେ ଅର୍ପିତ କରାଯାଏ ନା? ଏକଥା ମଧ୍ୟ ସ୍ମରଣ ହେଲା ନାହିଁ ଯେ ପ୍ରାତଃ କାଳ ହେବା ମାତ୍ରେ ପଦ୍ମ ପ୍ରସ୍ଫୁଟିତ ହୋଇଯାଆନ୍ତି, ଆଉ ସେଗୁଡ଼ିକରେ ବନ୍ଦୀ ରହିଥିବା ଭ୍ରମର ଉଡ଼ିଯାଆନ୍ତି। ରାତ୍ରି ସାରା ଯେଉଁ ଭ୍ରମର ପଦ୍ମ ପୁଷ୍ପ ଗୁଡ଼ିକରେ ବନ୍ଦୀ ରହିଥିଲେ, ସେମାନେ ମୁଁ ସେହି ବାସି ଫୁଲ ଗୁଡ଼ିକ ଦେବଙ୍କ ଚରଣରେ ଅର୍ପିତ କରିବା ପାଇଁ ଉଦ୍ୟତ ହୁଅନ୍ତେ, ସେହି ବନ୍ଦୀ ଭ୍ରମର ମୋ ଆଙ୍ଗୁଳିରେ ଦଂଶନ କଲେ। ଦେଖ ଦେଖ ଏଇ ଆଙ୍ଗୁଳିଟିକୁ, ଦଂଶର ପୀଡ଼ା ସହି ହେଉ ନାହିଁ।
1: ପ୍ରଭୁ, ଅପରାଧ କ୍ଷମା କରନ୍ତୁ ଦେବ, ଅସାବଧାନ ରହିଥିବାରୁ ମୁଁ ଲଜ୍ଜିତ।
4: ତମର ଏହି ଅପରାଧ ଗୁଡ଼ିକ କ୍ଷମା ଯୋଗ୍ୟ ନୁହେଁ ଦକ୍ଷ, ତମକୁ ଦଣ୍ଡ ମିଳିବା ଉଚିତ। ଯାଅ, ମୁଁ ତମକୁ ଅଳକା ପୁରୀରୁ ନିଷ୍କାସିତ କରୁଛି।
1: ନାହିଁ, କ୍ଷମା କରନ୍ତୁ, କ୍ଷମା କରନ୍ତୁ ସ୍ୱାମୀ।
4: କୌଣସି କ୍ଷମା ନାହିଁ, ବର୍ଷେ ବର୍ଷେ କାଳ ରାମଗିରି ଠାରେ ରହି ନିଜ ପ୍ରିୟତମାର ବିୟୋଗ

0: ଅସ୍ତ୍ରକୁ ଚୁପଚାପ ପିଇ ନେବାକୁ ପଡ଼ିବ ମୋତେ। ମେଘକୁ ଦେଖି ନିଜ ପ୍ରିୟତମ ପାଖରେ ରହୁଥିବା ସୁଖୀ ଲୋକର ମନ ତ ବିଚଳିତ ହୁଏ। ତାହେଲେ ନିଜ ପ୍ରିୟତମାଠାରୁ ଦୂରରେ ଥାଇ ମୋ ଭଳି ବିରହକାତରର ଅବସ୍ଥା କ'ଣ ବା ନ ହେବ। ମୋ ପ୍ରାଣପ୍ରିୟ ମଧ୍ୟ ମୋରି ଭଳି ମୋ ବିୟୋଗରେ ବିଚଳିତ ହେଉଥିବ ତ। ତାହେଲେ ମେଘ ଦ୍ୱାରା ନିଜର କୁଶଳ ବାର୍ତ୍ତା ମୋର ପ୍ରିୟତମ ପାଖକୁ ପଠାଇ ତାର ପ୍ରାଣକୁ କିଛିଟା ଶାନ୍ତି ପ୍ରଦାନ କରିବି ନାହିଁ କାହିଁକି। ତାହେଲେ ପ୍ରଥମେ ସଜ ପ୍ରସ୍ଫୁଟିତ କୁଟଜ ପୁଷ୍ପ ତାରା ଅର୍ଘ୍ୟ ଦିଏ। ଓଂ ନମଃ ଶିବାୟ, ଓଂ ନମଃ ଶିବାୟ। ଆସ ଆସ ଆଷାଢ଼ର ମେଘ, ତମେ ଆସ, ମୁଁ ତୁମକୁ ସ୍ୱାଗତ ଜଣାଉଛି। ପୁଷ୍କର ଓ ଆବର୍ତ୍ତକ ନାମଧାରୀ ମେଘମାନଙ୍କର ଲୋକପ୍ରସିଦ୍ଧ କୂଳରେ ତୁମର ଜନ୍ମ। ମୁଁ ତୁମକୁ ଇନ୍ଦ୍ରଙ୍କର କାମରୂପୀ ଅଧିକାରୀ ମାନୁଛି। ଦୁର୍ଭାଗ୍ୟବଶତଃ ମୁଁ ମୋ ପ୍ରିୟାଠାରୁ ଦୂରରେ ପଡ଼ି ରହିଛି ଓ ତା ପାଖକୁ ସନ୍ଦେଶ ପ୍ରେରଣ ଇଚ୍ଛାରେ ତୁମ ଆଗରେ ଯାଚକ ଭାବରେ ଦଣ୍ଡାୟମାନ ହୋଇଛି। ତୁମେ ହେଉଛ ଗୁଣୀ, ଗୁଣୀମାନଙ୍କଠାରେ ଯାଚନା କରିବା ଭଲ। ସେ ଯାତନା ଯେତେ ନିଷ୍ଫଳ ହେଉ ପଛେ, ସଫଳ ହେଉଥିଲେ ମଧ୍ୟ ଅଧମଠାରୁ ମାଗିବା ଠିକ୍ ନୁହେଁ।
1: ପାଣି, ପବନ ଓ ଧୂଆଁର ଘନୀଭୂତ ରୂପ ଏହି ଜଡ଼ତାଗ୍ରସ୍ତ ମେଘ ଦୂତର କର୍ତ୍ତବ୍ୟ କିପରି ବା ପାଳନ କରିବ? ଦୂତର କାର୍ଯ୍ୟ କୌଣସି ଚତୁର ଓ ଚେତନା ସମ୍ପନ୍ନ ବ୍ୟକ୍ତି ସିନା କରିପାରେ। ତୁମର ବୁଦ୍ଧି ଭ୍ରଷ୍ଟ ହେଇଛି ଯଜ୍ଞ, କିନ୍ତୁ ଏଥିରେ ତୁମର ବା ଅପରାଧ କ'ଣ? କାମଦେବଙ୍କ ଦ୍ୱାରା ପ୍ରପୀଡ଼ିତ ବ୍ୟକ୍ତି ଜଡ଼ ଓ ଚେତନା ପ୍ରଭେଦ କ'ଣ କେବେ ବାରିପାରେ?
0: ଠିକ୍ କଥା, କିନ୍ତୁ ମେଘ, ମୁଁ ଅତ୍ୟଧିକ ସନ୍ତପ୍ତ, ଆଉ ତମେ ହେଉଛ ସନ୍ତପ୍ତ ଜନମାନଙ୍କର ରକ୍ଷକ। କୃପା କରି ମୋର ସନ୍ଦେଶ ମୋ ପ୍ରିୟତମା ପାଖରେ ପହଞ୍ଚେଇ ଦିଅ ମେଘ। ଚକ୍ଷପତିମାନଙ୍କର ଅଳକା ନାମରେ ଯେଉଁ ପ୍ରସିଦ୍ଧ ପୁରୀ ଅଛି, ତମେ ସେଠାକୁ ଯାଇପାରିବ ମେଘ?
1: ରାମଗିରି କେଉଁଠି ଆଉ ଅଳକା ପୁରୀ କେଉଁଠି? ଗୋଟିଏ ଭୂଲୋକରେ ନାଗପୁର ପାଖରେ, ଅନ୍ୟ ପୁରୀଟି ସ୍ୱର୍ଗଲୋକ ନିକଟସ୍ଥ କୈଳାସର କ୍ରୋଡ଼ରେ। ଏଠାରୁ ଯାଇ ସେଠାରେ ପହଞ୍ଚିବାକୁ ତୁମେ କଣ ଏଡ଼େ ସହଜ ବୋଲି ଭାବିଛ?
0: ମୁଁ ମେଘର ପ୍ରକୃତି ଜାଣେ। ମିତ୍ର ମେଘ, ତୁମ ଯାତ୍ରାର ମାର୍ଗ ମୁଁ ଜଣାଇ ଦେଉଛି। ପ୍ରଥମେ ତମେ ରାମଗିରିଠାରୁ ଯାଇ କ୍ରମଶଃ ଉତ୍ତର ଦିଗରେ ମାଳକ୍ଷେତ୍ର, ଆମ୍ରକୁଟ, ନର୍ମଦା, ଦଶାଣ୍ଣ, ବେତ୍ରବତୀ, ବିଦିଶାକୁ ପାର ହେବ, ଆଉ ସେଠାରୁ ପଶ୍ଚିମରେ ଉଜ୍ଜୟିନୀ ହୋଇ ଚର୍ମଣବତୀ ପ୍ରଦେଶରୁ ଆଗକୁ ଯିବା ପରେ ଗଙ୍ଗାଦ୍ୱାର ଓ କନଖଳ ପାଖରୁ ହିମାଳୟରେ ଆରୋହଣ କରିବ ପାହାଡ଼ରୁ କୈଳାସ ବାଟ ଦେଇ। ମେଘ ଦେଖ, ବାୟୁ ମଧ୍ୟ ଅନୁକୂଳ କେମିତି, ଗର୍ବରେ ମତ୍ତ ଚାତକ ମଧ୍ୟ ତମ ପାଖକୁ ଆସି କେମିତି ମଧୁର ତାନ ମିଳି ଦେଇଛି, ଦେଖିପାରୁଛ ତମେ ବକପଙ୍କ୍ତି କୌଣସି କାମନା ପ୍ରବଣ ହୋଇ ତୁମ ଆଡ଼କୁ କେମିତି ଉଡ଼ି ଆସୁଛନ୍ତି? ମୟୂରମାନେ ବି ତୁମକୁ ସ୍ୱାଗତ କରିବା ପାଇଁ ନୃତ୍ୟଗାନର ଆୟୋଜନ କରିଛନ୍ତି। କହିଲ ମେଘ, କୁହ, କିଏ ଏପରି ଅଛି ଯିଏକି ତୁମ ବାଟ ଚାହିଁ ବସି ନାହିଁ?

0: ତୁମେ ଆକାଶରେ ତରଙ୍ଗାୟିତ ହେଲେ ବିରହ ବ୍ୟାକୁଳ ଏପରି କେଉଁ ପତି ଥିବ ଯିଏ ନିଜ ପତ୍ନୀ ପ୍ରତି ଉଦାସୀନ ହୋଇ ରହିପାରିବ?
1: ଆକାଶରେ ଘନ କଳା ମେଘ ଘୁଟି ଆସିଲାଣି, ଜଣାପଡୁଛି ପ୍ରବଳ ବର୍ଷା ହବ, ଭୂମି ବି ଅଧା ହବ। ଆସ ଭାଇମାନେ, ଆମକୁ ମେଘ ଦେବତା କୃପା କରିଛନ୍ତି,

0: ଆସ ତୁମର ବାଟ ଯାଇ ବସିଛନ୍ତି ଭାଇମାନେ, ଆସ ଭାଇମାନେ, ଭାଇମାନେ।
1: ବଣରେ ଯେଉଁଠି ଅଗ୍ନି ଲାଗିଛି ତାହାକୁ ନିଜ ମୂଷଳଧାର ବର୍ଷା ଦ୍ୱାରା ଶାନ୍ତ କରିବ ମେଘ। ମାଳସେନ୍ଠାରେ ବରଷି ସାରି ଆଗକୁ ଗଲେ ଆମ୍ରକୁଟ ପର୍ବତ ତୁମକୁ ଅତି ଆଦରରେ ନିଜ ମୁଣ୍ଡରେ ବସେଇବ। କ୍ଷୁଦ୍ରଜନମାନେ ମିତ୍ର ଆସିଗଲେ ଓ ପୂର୍ବରୁ ପାଇଥିବା ଉପକାର କଥା ଭାବି ଯଥେଷ୍ଟ ଆଦର କରିବେ ତୁମକୁ। ତାହେଲେ ଯେଉଁମାନେ ଉଚ୍ଚ ସେମାନଙ୍କର କଥା ଆଉ କ'ଣ ଅଧିକା କହିବି। ବିନ୍ଧ୍ୟ ପର୍ବତକୁ ଅତିକ୍ରମ କଲା ପରେ ମେଘ, ତମେ କ'ଣ ପୂରାପୂରି ରିକ୍ତ ହୋଇଯାଇଛ? ହେଲେ କ'ଣ ହେଲା? ନର୍ମଦାର ଜଳ ପାନ କର। ହଠାତ୍ ତମର ଗର୍ଜନ ବନ୍ଦ ହୋଇଗଲା କାହିଁକି? ତୁମର କ'ଣ ଚକ୍ଷର କହିଥିବା କଥାଗୁଡ଼ିକ ମନେ ପଡ଼ୁଛି?
2: ପ୍ରିୟ ମିତ୍ର, ଏବେ ନିଜର ପ୍ରିୟ ସଖା ଏହି ଉଚ୍ଚ ପର୍ବତ ସହିତ ମିଶିସାରି ବିଦାୟ ନିଅ ତମେ। ଏହାର ଗଡ଼ାଣିଆ ପଥରଗୁଡ଼ିକରେ ଲୋକବନ୍ଦନୀୟ ରଘୁପତି ଶ୍ରୀରାମଙ୍କ ଚରଣର ଚିହ୍ନ ଅଙ୍କିତ ହୋଇଛି, ଆଉ ସେହି ଚିହ୍ନ ବିରହର ଉତ୍ତପ୍ତ ଅଶ୍ରୁକୁ ବିମୋଚନ କରି ନିଜର ସ୍ନେହ ପ୍ରକଟ କରୁଥାଏ।
1: ଦଶାର୍ଣ୍ଣ ଦେଶର ଉପବନ ଆଡ଼କୁ ଯାଉଥିବା ଅବସ୍ଥାରେ ମୁଁ ଯେପରି ସେହି ଦେଶର ବିଶ୍ୱବିଖ୍ୟାତ ରାଜଧାନୀ ବିଦିଶାର ସ୍ମୃତିରେ ନିମଜ୍ଜିତ ହେଲି, ମୋତେ ଯେପରି ଜଣାପଡ଼ିଲା ସେ ଯକ୍ଷ ମୋ ଆଗରେ ଦଣ୍ଡାୟମାନ। ଆଉ ମୋତେ କହୁଛି,
2: ହେ ମିତ୍ର, ବିଦିଶାରେ ବିଶ୍ରାମ କରିସାରିଲା ପରେ ବଣର ନଦୀ କୂଳରେ ଥିବା ଜୁଇର ଉଦ୍ୟାନରେ କଳିକାଗୁଡ଼ିକୁ ନୂତନ ଜଳବିନ୍ଦୁ ଦ୍ୱାରା ସିଞ୍ଚନ କରିବ ତମେ। ଯାହାଙ୍କର କାନରେ ପଦ୍ମ, କପାଳଗୁଡ଼ିକରେ ଶ୍ୱେଦବିନ୍ଦୁ, ଏହିପରି ଫୁଲ ତୋଳୁଥିବା ସ୍ତ୍ରୀମାନଙ୍କର ମୁଖ ଉପରେ ଟିକେ ଛାଇ କରି ଆଗକୁ ଚାଲିଯିବ। ଉଚ୍ଚୟନୀର ସୁଉଚ୍ଚ ଅଟ୍ଟାଳିକା କୂଳରେ କିଛି ସମୟ ଧରି ବିଳାସ କରିସାରିଲା ପରେ ନିର୍ପିଣ୍ଡା ନଦୀ ନିକଟକୁ ଯିବ। ତମେ ଦେଖିବ ଯେ ତାର ପତଳା ଜଳଧାରା ଭିଣି ହୋଇଯାଇଛି। ତଟବୃକ୍ଷରୁ ଛାଡ଼ି ପଡ଼ିଥିବା ପୁରୁଣା ପତ୍ରଗୁଡ଼ିକ କୌଣସି କାରଣରୁ ହଳଦିଆ ବର୍ଣ୍ଣ ହୋଇଯାଇଛି। ତାହାକୁ ଜଳରେ ପରିପୂର୍ଣ୍ଣ କରି ସରସ କରିଦେବ ତମେ ମେଘ। ତାପରେ ଅବନ୍ତିକା ପୁରୀ ଆଡ଼କୁ ଯିବ ତମେ, ଆଉ ସେଇଠି ଶୁଣିବ ରାଜା ଉଦୟନଙ୍କର ଅନେକ ରସସିକ୍ତ କାହାଣୀ।
3: ବାବା, ଆପଣ ଉଦୟନଙ୍କ ବିଷୟରେ କିଛି କହୁଥିଲେ ନା?
4: ହଁ ପୁତ୍ରୀ, ଉଦୟନ ଚନ୍ଦ୍ରବଂଶୀ ଥିଲେ, ସେଇ ଚନ୍ଦ୍ରବଂଶୀ ଯେଉଁ ବଂଶରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଜନ୍ମଗ୍ରହଣ କରିଥିଲେ। ଉଦୟନ କୌଶାମ୍ବୀର ରାଜା ଥିଲେ।
3: କୌଶାମ୍ବୀ? କୌଶାମ୍ବୀ କୋଉଠାରେ ବାବା?
4: ଗଙ୍ଗା କୂଳରେ, ଭଗବାନ ରାମଙ୍କର ପୁତ୍ର କୁଶ, କୁଶଙ୍କର ପୁତ୍ର କୋଶାଉ। କୋଶାଉ ଏହି ନଗରୀ ସ୍ଥାପନ କରିଥିବାରୁ ଏହାର ନାମ ହେଲା କୌଶାମ୍ବୀ। ଏହି ନଗରୀ ବତ୍ସ ଦେଶର ରାଜଧାନୀ ଥିଲା।
3: ବାବା, କିନ୍ତୁ ମୁଁ ତ ଶୁଣିଥିଲି ଯେ ବତ୍ସ ଦେଶର ରାଜା ବତ୍ସରାଜ ବୋଲି, ଏବେ ଆପଣ କଣ କହୁଛନ୍ତି ତାର ରାଜା ଥିଲେ ଉଦୟନ?
4: ହଁ ପୁତ୍ରୀ, ଉଦୟନଙ୍କୁ ହିଁ ବତ୍ସରାଜ କୁହନ୍ତି। ଅନେକ କାରଣରୁ ଜଣେ ଲୋକର ଅନେକ ନାମ ହେଇଥାଏ।
3: ଓ, ଯେମିତି କୃଷ୍ଣଙ୍କର ଅନେକ ନାମ, ଗିରିଧର, ମୁରଲୀଧର, ଗୋପାଳ।
4: ଆମ ପୁତ୍ରୀ ବଡ଼ ଚାଲାକ୍, ତୁ ତ ସବୁ ଜାଣୁ।
3: ତାପରେ କଣ ହେଲା କହୁନାହାନ୍ତି ବାବା?
4: ଉଜ୍ଜୟିନୀର ଅନ୍ୟ ନାମ ଅବନ୍ତୀ, ବାସବଦତ୍ତା ହେଉଛନ୍ତି ସେଠାର ରାଜକୁମାରୀ। ରାଜକୁମାରୀ ଅନେକ ସ୍ୱପ୍ନ ଦେଖୁଥିଲେ। ଥରେ ସ୍ୱପ୍ନରେ ରାଜକୁମାରୀ ବାସବଦତ୍ତା ମହାରାଜା ଉଦୟନଙ୍କୁ ଦେଖିଲେ ଓ ଉଦୟନ ତାଙ୍କୁ ଖୁବ୍ ଭଲ ଲାଗିଲେ। ସେ ତାଙ୍କ ରୂପ ଲାବଣ୍ୟରେ ମୁଗ୍ଧ ହୋଇଗଲେ।
3: ମୁଗ୍ଧ କଣ ବାବା?
4: ଏ ମୁଗ୍ଧ ଅର୍ଥାତ୍ ସବୁ ଭୁଲିଗଲେ। ବାସବଦତ୍ତାକୁ ଉଦୟନ ବହୁତ ଭଲ ଲାଗିଲେ, ସେ ମନେ ମନେ ତାଙ୍କୁ ପ୍ରେମ କରି ବସିଲେ। ଉଦୟନ ବୀଣାବାଦନରେ ଅତ୍ୟନ୍ତ କୁଶଳ ଥିଲେ, ବାସବଦତ୍ତା ଉଦୟନଙ୍କ ଠାରୁ ବୀଣାବାଦନ ଶିଖିବାକୁ ଲାଗିଲେ।

ଏହି କାହାଣୀଗୁଡ଼ିକୁ ଶୁଣି ଶୁଣି ତମେ ଉଜ୍ଜୟିନୀ ଯିବ। ସେ ନଗରୀ କ'ଣ? ଧରିନିଅ ସ୍ୱର୍ଗର ଜାଜୁଲ୍ୟମାନ ଗୋଟେ ଅଂଶ। ଶ୍ରେଷ୍ଠ ମିତ୍ର, ତୁମ ଗର୍ଜନରୁ ଏପରି ଜଣାପଡ଼ୁଛି ଯେ ସତେ ଯେପରି ତମେ ଜାଣିବାକୁ ଆତୁର ଯେ ଉଜ୍ଜୟିନୀରେ ଏପରି କ'ଣ ଅଛି ଯାହା ପାଇଁ ତାର ତୁଳନା ସ୍ୱର୍ଗ ସହିତ କରାଯାଉଛି। ନୁହେଁ ମିତ୍ର, ସେଠାରେ ଅଛି କ୍ଷିପ୍ରା ନଦୀ, ସେଥିରେ ପ୍ରସ୍ଫୁଟିତ ହୋଇଥିବା ପଦ୍ମ ସମୂହକୁ ପ୍ରାତକାଳୀନ ସମୀର ସ୍ପର୍ଶ କରି ତୁମକୁ ସୁଗନ୍ଧିତ କରିଦେବ, ମନକୁ ଆମୋଦିତ କରିଦେବ। ଉଜ୍ଜୟିନୀର ମହଲଗୁଡ଼ିକର ବାତାୟନ ଦେଇ ଭିତରକୁ ପଡ଼ିଥିବା ସୂର୍ଯ୍ୟ କିରଣ ନାରୀମାନଙ୍କର କେଶରାଶିକୁ ସୁଗନ୍ଧିତ କରିସାରି ଯେତେବେଳେ ତୁମ ପର୍ଯ୍ୟନ୍ତ ପହଞ୍ଚିବ, ସେତେବେଳେ ତୁମ ଶରୀର ରୋମାଞ୍ଚିତ ହେବ, ଶିହରିତ ହେବ ସମଗ୍ର ଦେହ ଆଉ ମନ। ସେଠାର ଭବନମାନଙ୍କର ପୋଷା ମୟୂରମାନେ ଭାଇ ଭଳି ପ୍ରେମ ଭାବରେ ତୁମକୁ ନୃତ୍ୟର ଉପହାର ଭେଟିଦେବେ। କ'ଣ କହିଲ? ସେଠାକୁ ଯିବା ବାଟରେ ତୁମେ ଥକିଯିବ, ମିତ୍ର। ସେଠାରେ ପୁଷ୍ପ ସୁଗନ୍ଧିତ ଭବନଗୁଡ଼ିକରେ ସୁନ୍ଦର ସ୍ତ୍ରୀମାନଙ୍କର ଅଲକ୍ତ ରଞ୍ଜିତ ଚରଣର ଚିହ୍ନଗୁଡ଼ିକୁ ଦେଖି ତୁମେ ମାର୍ଗର ଥକା ଲାଘବ କରିବ। ତୁମର ଏହି ଘୋର ଗର୍ଜନ ଶୁଣି ମୋତେ ଉଜ୍ଜୟିନୀଠାରେ ମହାକାଳଙ୍କ ମନ୍ଦିରରେ ଆଳତୀ ବେଳାରେ ବାଜୁଥିବା ନାଗରା କଥା

ଉଜ୍ଜୟିନୀ ହେଉଛି ଭକ୍ତି ଭାବନାର ଓ ଯୋଗ ସାଧନର ପବିତ୍ର ନଗରୀ। ସେଠାରେ ସାକ୍ଷାତ ଦେବାଦିଦେବ ମହାଦେବ ବିରାଜିତ। ତମେ ତ୍ରିଭୁବନପତି ଚଣ୍ଡୀଶ୍ୱରଙ୍କର ପବିତ୍ର ଧାମକୁ ଅବଶ୍ୟ ଯିବ। ସେଠାରେ ଶିବଙ୍କର ଗଣମାନେ ତାଙ୍କ ସ୍ୱାମୀ ନୀଳକଣ୍ଠଙ୍କ ସହିତ ମିଶି ଯାଉଥିବା ତୁମର ଶୋଭାକୁ ଆଦର ଭାବରେ ଦେଖିଲେ ତୁମେ ଧନ୍ୟ ହୋଇଯିବ।

ହିମେଘ ହି ମିତ୍ର ଉଜ୍ଜୟିନୀ ହେଉଛି ଯୋଗ ସହିତ ଭୋଗର ମଧ୍ୟ ସାଧନା ଭୂମି। ସେଠାରେ ଯୋଗ ଓ ଭୋଗର ଅପୂର୍ବ ସମନ୍ୱୟ ଘଟିଛି, ଆଉ ଏହି ସମନ୍ୱୟ ହେଉଛି ଜୀବନର ପୂର୍ଣ୍ଣତା।

0: ମିତ୍ର, ଟିକେ ସାବଧାନ ବି ରହିବ। ହଁ, ସନ୍ଧ୍ୟା ସମୟରେ ନୃତ୍ୟରତା ବାରାଙ୍ଗନା ମାନଙ୍କର ଭ୍ରମର ତୁଲ୍ୟ ଚଳଚଞ୍ଚଳ ଠୋଳାତରା ତମକୁ ମାନେ ବିଚଳିତ କରିବା ପାଇଁ ଚେଷ୍ଟା କରିବେ। ସେମାନେ ସେମାନଙ୍କର କଟାକ୍ଷରୁ ନିଜକୁ ରକ୍ଷା କରିବ ତମେ। ଆରେ ରୁହ ମେଘ, ଏମିତି ଗର୍ଜନ କରି କାହାରିକୁ ଭୟଭୀତ କରନି ତମେ। ଉଜ୍ଜୟିନୀ ଠାରେ ରାତ୍ରିବେଳାରେ ପ୍ରିୟତମ ମାନଙ୍କୁ ଭେଟିବାକୁ ଯାଉଥିବା ଅଭିସାରିକା ମାନଙ୍କୁ ଯେତେବେଳେ ଘୋର ଅନ୍ଧକାର ଭିତରେ ରାଜମାର୍ଗରେ କିଛି ଦିଶୁନଥିବ, ସେତେବେଳେ କଷଟି ପଥରରେ କଞ୍ଚନ ରେଖା ଭଳି ଆକାଶରେ ବିଦ୍ୟୁତ ରେଖା ଦ୍ୱାରା ତୁମେ ସେମାନଙ୍କର ମାର୍ଗକୁ ପ୍ରକାଶିତ କରିବ। କିନ୍ତୁ ମନେ ରଖିଥିବ ଯେ ମୂଷଳଧାର ବର୍ଷା କରିବ ନାହିଁ, ଘୋର ଗର୍ଜନ ମଧ୍ୟ କରିବ ନାହିଁ, କାରଣ ସେମାନେ ବିଚାରି ବଡ଼ ଡରୁଆ। ଆଉ ହଁ, ସେଠାରେ ରାତିରେ ଶୋଇଯିବ ନାହିଁ, ସୂର୍ଯ୍ୟୋଦୟ ହେଲା ପରେ ବାକି ମାର୍ଗ ଠିକ୍ କରିବ। ଆଚ୍ଛା ଆଚ୍ଛା, ଓ ଆଚ୍ଛା ଆଚ୍ଛା ଆଚ୍ଛା, ବୁଝିଗଲି ବୁଝିଗଲି। ତୁମେ ମୋ କାର୍ଯ୍ୟ ପୂରଣରେ କୌଣସି ଅବହେଳା କରିବ, ତାହେଲେ ଗମ୍ଭୀରା ନଦୀ ତଟୁ ପାର ହୋଇ ଦେବଗିରି ଆଡ଼କୁ ମୁହଁଇବ। ଶୀତଳ ବାୟୁର ସ୍ପର୍ଶ ତୁମକୁ ଦେବଗିରି ଯିବା ପାଇଁ ପ୍ରେରଣା ଯୋଗାଇଦେବ। ତୁମେ ଦେବଗିରିଠାରେ ପହଞ୍ଚି ନିଜ ମୃଦୁ ସିଞ୍ଚନ ଦ୍ୱାରା ସେଠାର ନିବାସୀ ସ୍କନ୍ଧ ଉପରେ ପୁଷ୍ପ ପୃଷ୍ଟି କରିବ।
1: ମିତ୍ର ଯକ୍ଷ, ସ୍କନ୍ଧ କିଏ? କିଏ ସ୍କନ୍ଧ? ଶିବଙ୍କର ପୁତ୍ର?
0: ତାହା ହିଁ ଭାବ, କାରଣ ଶିବ ହେଉଛନ୍ତି ସ୍କନ୍ଧ।

ଜନ୍ମର କାରଣ। ଚନ୍ଦ୍ରକୁ ମସ୍ତକରେ ଧାରଣ କରିଥିବା ଭଗବାନ ଶିବ ଦେବସେନାର ରକ୍ଷା ଲାଗି ସୂର୍ଯ୍ୟଙ୍କଠାରୁ ମଧ୍ୟ ଅଧିକ ଏହି ତେଜକୁ ଅନିଳଙ୍କ ମୁଖରୁ କ୍ରମଶଃ ସଞ୍ଚିତ କରିଥିଲେ। ସେହି ହେଉଛନ୍ତି ସ୍କନ୍ଧ। ପ୍ରିୟ ମିତ୍ର, ଏଠାରେ ତୁମେ ଗର୍ଜନ କର ବା ନ କର, କିନ୍ତୁ ଦେବଗିରିର କନ୍ଦରାରେ ଯାଇ ନିଶ୍ଚୟ ଗର୍ଜନ କରିବ। ସେଠାରେ ତୁମର ଗର୍ଜନ ଗୁଞ୍ଜରିତ ହେଲେ କାର୍ତ୍ତିକେୟଙ୍କର ମୟୂର ଖୁସିରେ ନାଚି ଉଠିବ, ଆଉ ନାଚିଲା ସମୟରେ ଯେତେବେଳେ ତା ପକ୍ଷଗୁଡ଼ିକ ତଳେ ପଡ଼ିବ, ସେତେବେଳେ ପାର୍ବତୀଙ୍କ ପୁତ୍ର ସ୍ନେହରେ ବଶୀଭୂତ ହୋଇ ପଦ୍ମପତ୍ର ବଦଳରେ ସେହି ପକ୍ଷଗୁଡ଼ିକୁ ନିଜ କାନରେ ଖୁସି ପକାଇବେ।

ଆରେ ମୋତେ ସିଦ୍ଧ ଦମ୍ପତିମାନଙ୍କ ଦ୍ୱାରା ବୀଣା ବାଦନର ସ୍ୱର ଶୁଭୁଛି ଯେ। ପ୍ରିୟ ମିତ୍ର, ସ୍କନ୍ଧଙ୍କ ଆରାଧନାରୁ ନିବୃତ ହେଲା ପରେ ଆଗକୁ ଯିବା ପୂର୍ବରୁ ଦେଖିନେବ ଯେ ଯେପରି ସିଦ୍ଧ ଦମ୍ପତିମାନଙ୍କ ରାଗ ଓ ଉଲ୍ଲାସରେ କୌଣସି ବିଘ୍ନ ନ ହୁଏ। ହାତରେ ବୀଣା ଧରି ଯେତେବେଳେ ସିଦ୍ଧ ଦମ୍ପତି ତୁମ ବୃଷ୍ଟିକୁ ଡରି ମାର୍ଗ ଛାଡ଼ି ଘୁଞ୍ଚିଯିବେ, ସେତେବେଳେ ତୁମେ ଆଗକୁ ଯିବ। ଆଉ ହଁ, ମନେ ରଖିବ ଯେ ଟିକେ ତଳକୁ ଖସି ଚର୍ମଣବତୀ ନଦୀ ପ୍ରତି ସମ୍ମାନ ଭାବ ପ୍ରକଟ କରିବ, କାରଣ ତାର ଜଳଧାରା ରାଜା ରନ୍ତିଦେବଙ୍କ କୀର୍ତ୍ତିର ଅନ୍ୟ ରୂପ।

0: ମିତ୍ର, କିଏ ସେ ରନ୍ଥିଦେବ?
1: ଜାଣିବାକୁ ଇଚ୍ଛା କର କି ରାଜା ରନ୍ଥିଦେବ କିଏ? ମିତ୍ର, ତାହା ଏକ ଦୀର୍ଘ କାହାଣୀ। ତାଙ୍କ କାନ୍ତି କଥା ସହିତ ଅନେକ ଗୁଡ଼ିଏ ଘଟଣା ଏହା ସହିତ ଜଡ଼ିତ। ସେଗୁଡ଼ିକୁ ଯଦି ଶୁଣାଇ ବସିବି ତାହେଲେ ତୁମେ ସେହି ଘଟଣାଗୁଡ଼ିକରେ ଏପରି ମଜିଯିବ ଯେ ଆଗକୁ ଯିବା କଥା ବିସ୍ମୃତ ହୋଇଯିବ। କେବଳ ଏତିକି ଜାଣିନିଅ ଯେ ରାଜା ରନ୍ଥିଦେବଙ୍କ ପାଖରେ ଅପାର ଧନ ଓ ସମ୍ପତ୍ତି ଥିଲା ଓ ସେ ଜଣେ ଧାର୍ମିକ ମହାପୁରୁଷ ଥିଲେ। ସେ ଯଜ୍ଞ କରିଥିଲେ। ସେହି ଯଜ୍ଞଗୁଡ଼ିକୁ ଜାଣିବା ଆଦୌ ସମ୍ଭବ ନୁହେଁ। ଯଜ୍ଞଗୁଡ଼ିକ କରିସାରିଲା ପରେ ସେ ଦାନରେ ଅପାର ଧନ ସମ୍ପତ୍ତି ଅସଂଖ୍ୟ ଗାଈ ଦେଇଥିଲେ। ତାଙ୍କର କୀର୍ତ୍ତି ହେଉଛି ଅମର।

ତ ମହାଭାରତ ଯୁଦ୍ଧର ସ୍ମୃତିରେ ହଜିଯାଇଥିଲି। ଜଣାପଡ଼ୁଥିଲା ସତେ କି ମୁଁ ନିଜେ ସେଇ ଯୁଦ୍ଧ ମଧ୍ୟରେ ଖେରି ହେଇଯାଇଛି। ମିତ୍ର, ମତେ ମତେ କ୍ଷମା ଦିଅ ମିତ୍ର, ଏହା ତୁମ ପ୍ରତି ମୋର ଉପେକ୍ଷା ନୁହେଁ, ବରଂ ମୋ ହୃଦୟର ବାଧ୍ୟତା ଥିଲା। ପ୍ରିୟ ମିତ୍ର, ଦଶପୁରର ସ୍ତ୍ରୀମାନଙ୍କର କଟାକ୍ଷରୁ ନିଜକୁ ରକ୍ଷା କରି ବ୍ରହ୍ମାବର୍ତ୍ତ ଆଡ଼କୁ ବଢ଼ିବ। ଏହାପରେ କ୍ଷେତ୍ରମାନଙ୍କ ବିନାଶର ସୂଚକ ସେହି କୁରୁକ୍ଷେତ୍ର ଭୂମିର ଦର୍ଶନ କରିବ। ଏହା ହିଁ ହେଉଛି ସେହି ସ୍ଥାନ ଯେଉଁଠାରେ ଗାଣ୍ଡିଭଧାରୀ ଅର୍ଜୁନ ତୀବ୍ର ଅବ୍ୟର୍ଥ ବାଣଗୁଡ଼ିକୁ ବର୍ଷା କରି ବିରୋଧୀ ରାଜାମାନଙ୍କର ସୁଖ ସାମ୍ରାଜ୍ୟ ଉପରେ ଝଡ଼ି ଲଗାଇ ଦେଇଥିଲେ। ଆଉ ଠିକ୍ ସେହିପରି ଯେପରି ତୁମେ ମୂଷଳଧାରାର ବର୍ଷା ଦ୍ୱାରା ପଦ୍ମ ସମୂହ ଉପରେ ଝଡ଼ି ଲଗାଇ ଦିଅ। ଯେତେ ବର୍ଷା କଲେ ମଧ୍ୟ ଏହାର ଲାଭ ତୁମକୁ ମିଳିବନି। ଯଦି ଲାଭ ଇଚ୍ଛା କରୁଥା ତାହେଲେ ସରସ୍ୱତୀ ପର୍ଯ୍ୟନ୍ତ ଅବଶ୍ୟ ଯିବ, ତାହାର ଜଳପାନ କରିବ, ତାହେଲେ ଯାଇ ତୁମର ଅନ୍ତଃକରଣ ଶୁଦ୍ଧ ହୋଇଯିବ। କେବଳ ବାହାରର ରଙ୍ଗ ଶ୍ୟାମଳ ବର୍ଣ୍ଣ ଦିଶିବ। ତାପରେ କନଖଳଟାରେ ଶୈଳରାଜ ହିମବନ୍ତରୁ ନିମ୍ନଗାମୀ ହୋଇଥିବା ଗଙ୍ଗା ପାଖକୁ ଯିବ। ସେଠାରେ ତୁମେ ଗଙ୍ଗାଙ୍କ ବିଷୟରେ ଅନେକ ଗୁଡ଼ିଏ କାହାଣୀ ଶୁଣିବାକୁ ପାଇବ।

0: ତମେ କହୁଥିଲ ନା ସଗର ପୁତ୍ର ମାନଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗା ସ୍ୱର୍ଗରୁ ପାତାଳ ପର୍ଯ୍ୟନ୍ତ ଗଲେ, ସେଇ ସଗର କିଏ?
1: ସଗର ସୂର୍ଯ୍ୟବଂଶୀ ରାଜା ଥିଲେ। ସେ ଥରେ ଅଶ୍ୱମେଧ ଯଜ୍ଞ କରିବା ପାଇଁ ନିଶ୍ଚୟ କଲେ, ଆଉ ଗୋଟିଏ ଅଶ୍ୱ ଦିଗ୍ବିଜୟ ପାଇଁ ଛାଡ଼ିଦେଲେ।
0: ଅଶ୍ୱ କେମିତି ଦିଗ୍ବିଜୟ କରିବ ଯେ?
1: ଅଶ୍ୱ ସହିତ ରକ୍ଷକ ମଧ୍ୟ ଥିଲେ। ନିୟମ ଥିଲା ଯେ ଯେଉଁ ରାଜା ସେଇ ଅଶ୍ୱକୁ ଧରି ରଖିବ ତାକୁ ଅଶ୍ୱର ସ୍ୱାମୀ ସହିତ ଯୁଦ୍ଧ କରିବାକୁ ପଡିବ। ଏଇଭଳି ଯଦି ସମସ୍ତ ରାଜା ପରାସ୍ତ ହେଇଯାଆନ୍ତି ତାହେଲେ ଅଶ୍ୱର ସ୍ୱାମୀଙ୍କୁ ଦିଗ୍ବିଜୟୀ ବା ଚକ୍ରବର୍ତ୍ତୀ ନରେଶ କୁହାଯାଉଥିଲା।
0: ରାଜା ସଗରଙ୍କର ସେହି ଅଶ୍ୱକୁ କେହି ଧରି ରଖି ପାରିଲେ ନା ନାହିଁ?
1: ଯାହାର 60,000 ପୁତ୍ର ଥିବେ ତା ଅପାର ଶକ୍ତି ଆଗରେ କାହାର ସାହସ ହବ? କିନ୍ତୁ ଦେବରାଜ ଇନ୍ଦ୍ର ଛଳପୂର୍ବକ ସେଇ ଅଶ୍ୱଟିକୁ ଚୋରେଇ ନେଲେ, ଆଉ ତପସ୍ୟାରେ ଲୀନ ହୋଇଥିବା କପିଳ ମୁନିଙ୍କ ଆଶ୍ରମରେ ତାକୁ ଛାଡ଼ିଦେଲେ।
0: ତାପରେ କଣ ହେଲା ଯେ?
1: କଣ ଆଉ ହେଇଥାନ୍ତା? ଠିକଣା ଜାଣିପାରି ସଗରଙ୍କର 60,000 ପୁତ୍ର ଆଶ୍ରମରେ ପହଞ୍ଚିଗଲେ। ନିଜ ଅଶ୍ୱକୁ ସେଠାରେ ଦେଖି କପିଳ ମୁନିଙ୍କୁ ଭର୍ସନା କଲେ। ମୁନିବର ନିଜର ଏପରି ଅପମାନ ସହିପାରିଲେନି, ସେ ଅଭିଶାପ ଦେଲେ ଯେ ତମେ ସମସ୍ତେ ଜଳିପୋଡ଼ି ପାଉଁଶ ହେଇଯାଅ। ସାପ ବଳରେ ସଗରଙ୍କର ସମସ୍ତ ପୁତ୍ର ଭସ୍ମ ହେଇଗଲେ।
0: ତାପରେ ପୁତ୍ରମାନଙ୍କର ଉଦ୍ଧାର ଗଙ୍ଗାଙ୍କ ଦ୍ୱାରା ହେଲା କିପରି?
1: ସେଇଆ ହିଁ ତ କହୁଛି। ସଗରଙ୍କର 60,000 ପୁତ୍ର ଭିତରୁ ଜଣେ ପୁତ୍ର ରହିଯାଇଥିଲେ, ସିଏ ଖୋଜି ଖୋଜି କପିଳ ମୁନିଙ୍କ ଆଶ୍ରମରେ ଆସି ପହଞ୍ଚିଲେ। ସେଠାରେ ପାଉଁଶ ବିଶାଳ ଆକାରରେ ଗଦା ହେଇଥିବା ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା।
0: ତାହେଲେ ସେ ତ ମୁନିବରଙ୍କ ଉପରେ ଖୁବ୍ ରାଗିଥିବେ।
1: ନା, ସେ ଧୀର ଶାନ୍ତ ଭାବରେ ସମସ୍ତ ବୃତ୍ତାନ୍ତ ଶୁଣିଲା, ଆଉ ନିଜ ଭାଇମାନଙ୍କ ମୁକ୍ତିର ଉପାୟ ପଚାରିଲା। କପିଳ ମୁନି କହିଲେ, କୌଣସି ଉପାୟରେ ଯଦି ଗଙ୍ଗାଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆଣି ପାତାଳ ପର୍ଯ୍ୟନ୍ତ ନିଆଯାଏ ତାହେଲେ ଗଙ୍ଗାଙ୍କର ପବିତ୍ର ଜଳଧାରା ହିଁ ଏମାନଙ୍କୁ ମୁକ୍ତ କରିପାରିବ।
0: ତାହେଲେ କଣ ସେ ଗଙ୍ଗାଙ୍କୁ ପାତାଳ ପର୍ଯ୍ୟନ୍ତ ଆଣିପାରିଲେ?
1: ତା ତ ଏତେ ସରଳ କାର୍ଯ୍ୟ ନଥିଲା। ସେ ତପସ୍ୟା କରି ପ୍ରଥମେ ସମସ୍ତ ଦେବତାଙ୍କୁ ପ୍ରସନ୍ନ କଲେ। ଏମିତି ତାଙ୍କ ପିଢ଼ି ପରେ ପିଢ଼ି ଚାଲିଲା। ଶେଷରେ ରାଜା ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆଣିପାରିବାରେ ସମର୍ଥ ହେଲେ।
0: ଓହୋ, ସେଇଥିପାଇଁ ଗଙ୍ଗାଙ୍କର ନାମ ଭାଗୀରଥୀ।
2: ମିତ୍ର ମେଘ, ଗଙ୍ଗା ହେଉଛନ୍ତି ସଗର ପୁତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱର୍ଗ ପର୍ଯ୍ୟନ୍ତ ଲାଗିଯାଇଥିବା ନିଶୁଣି ଭଳି। ଏହି ଗଙ୍ଗାଙ୍କର ନିର୍ମଳ ଜଳକୁ ତୁମେ ଯେତେବେଳେ ଐରାବତ ହସ୍ତି ଭଳି ନଈ ପଡ଼ି ପାନ କରିବାକୁ ଚେଷ୍ଟା କରିବ, ସେତେବେଳେ ଜଳପ୍ରବାହରେ ପଡ଼ୁଥିବା ତୁମର ପ୍ରତିବିମ୍ବ ଦ୍ୱାରା ସେହି ଧାରା ଏପରି ସୁନ୍ଦର ଦିଶିବ ଯେପରିକି ଯମୁନାର ତା ସହିତ ସଙ୍ଗମ ହେଉଛି। ମନ ଏବେ ତୃପ୍ତ ହେଲା। ମିତ୍ର ଯେପରି କହିଥିଲେ ମୁଁ ସେହିପରି ପାନ କଲି। ଆରେ, ଏଠାରେ ତ ବାୟୁ ଦ୍ରୁତ ବେଗରେ ବହିଲାଣି। ଏହି ବେଗବତୀ ପବନରେ ଦେବତାର ବୃକ୍ଷଗୁଡ଼ିକର ପରସ୍ପର ଘର୍ଷଣ ଦ୍ୱାରା ଦାବାଗ୍ନି ପ୍ରକଟ ହୋଇପାରେ। ମିତ୍ର ଏହା ମଧ୍ୟ କହିଥିଲେ ଯେ ଯଦି ଏପରି ହୁଏ ତାହେଲେ ମୁଁ ଅସଂଖ୍ୟ ଜଳଧାରା ଦ୍ୱାରା ସେହି ଅଗ୍ନିକୁ ଶାନ୍ତ କରିଦେବି, କାରଣ ସଜ୍ଜନମାନେ ହିଁ ଦୁଃଖୀ ପ୍ରାଣୀଙ୍କର ଦୁଃଖ ଦୂର କରନ୍ତି। ଏହି ପ୍ରଦେଶରେ ତା ଶଙ୍ଖ ଆଉ ଘଣ୍ଟା ଧ୍ୱନି ଶୁଭୁଛି। ଏହା ନିଶ୍ଚିତ ଯେ ଏଠାରେ କୌଣସି ଦେବାଳୟ ଅବଶ୍ୟ ଥିବ। ଆହା, କି ପବିତ୍ର ଦୃଶ୍ୟ! ଏହି ପଥରଟି ଉପରେ ଶିବଙ୍କର ପାଦଚିହ୍ନ ରହିଛି। ଏହି ସିଦ୍ଧମାନେ ତାଙ୍କର ପୂଜା ଅର୍ଚ୍ଚନାରେ ବ୍ୟସ୍ତ। ହଁ, ମୋର ମଧ୍ୟ ଟିକେ ତଳକୁ ଖସି ପ୍ରଦକ୍ଷିଣ କରିନେବା କଥା। ହଁ, ମନେ ପଡ଼ିଲା, ମିତ୍ର ଚକ୍ଷ ଏହାର ମହିମା ଗୁଣଗାନ କରି କହିଥିଲେ।
3: ମିତ୍ର ମେଘ, ଚରଣ ଚିହ୍ନର ଦର୍ଶନ, ପୂଜନ ଓ ପ୍ରଦକ୍ଷିଣ କଲେ

ସମସ୍ତ ପାପ କଟିଯାଏ। ଶ୍ରଦ୍ଧାବାନ ଲୋକେ ଶରୀର ତ୍ୟାଗ କଲା ପରେ ସଦାସର୍ବଦା ପାଇଁ ଶିବଗଣଙ୍କର ପଦ ପାଆନ୍ତି। ମିତ୍ର, ଖାଲି ସେତିକି ନୁହେଁ, ସେଠାରେ କିନ୍ନରୀଗଣ ଶିବଙ୍କର ତ୍ରିପୁର ବିଜୟର ଗୀତ ଗାଉଥିବା ଅବସ୍ଥାରେ ଦିଶିବେ। ତୁମେ ମଧ୍ୟ ମୃଦଙ୍ଗ ସଙ୍ଗୀତ ଭଳି ଗର୍ଜନ କରି ଶିବ ପୂଜନ କରିବ।

0: ମୁଁ ତ ସାମାନ୍ୟ ମେଘ, ନିଜ ଢଙ୍ଗରେ ମୁଁ ମୋର ପୂଜାର୍ଚ୍ଚନା ସାରିଲି, କିନ୍ତୁ ତ୍ରିପୁରା ବିଜୟ କଣ କିଛି ବୁଝିପାରିଲି ନାହିଁ।
1: ପୁତ୍ର
2: କୁହନ୍ତୁ ଆର୍ଯ୍ୟ।
1: ରାକ୍ଷସମାନେ ପ୍ରାର୍ଥନା କଲା ପରେ ଥରେ ଚିଦାନନ୍ଦ ସୁନା ରୂପା ଓ ଲୁହାର ତିନୋଟି ନଗର ନିର୍ମାଣ କଲେ। ଏଗୁଡ଼ିକର ରହସ୍ୟ ଦେବତା ମଧ୍ୟ ଜାଣିପାରିଲେ ନାହିଁ। ବିଚଳିତ ହୋଇ ସେମାନେ ଶଙ୍କରଙ୍କ ଶରଣ ପଶିଲେ। ସେମାନେ ଅନୁନୟ ବିନୟ କଲା ପରେ ଶଙ୍କର ସେହି ତିନୋଟି ନଗରକୁ ଭସ୍ମ କରିଦେଲେ। ଏହା ହିଁ ହେଉଛି ତ୍ରିପୁର ଦାହ ବା ତ୍ରିପୁର ବିଜୟ। ପ୍ରିୟ ଶିଷ୍ୟ, ପ୍ରକୃତରେ ଏହା ହେଉଛି ଗୋଟିଏ ରୂପକ। ମନୁଷ୍ୟ ହେଉଛି ଇଚ୍ଛା, ଜ୍ଞାନ ଓ କ୍ରିୟାର କେନ୍ଦ୍ରବିନ୍ଦୁ। ଯେପର୍ଯ୍ୟନ୍ତ ଏହି ତିନୋଟିର ସନ୍ତୁଳନ ନଥାଏ, ସେ ପର୍ଯ୍ୟନ୍ତ ମନୁଷ୍ୟ ପ୍ରତ୍ୟେକ ସ୍ଥାନରେ ପରାଜିତ ହେଉଥାଏ। କିନ୍ତୁ ଏହା ଯେତେବେଳେ ଏହି ତିନୋଟିରେ ସାମଞ୍ଜସ୍ୟ ସ୍ଥାପିତ ହୋଇଯାଏ, ସେତେବେଳେ ସେ ବିଜୟ ଲାଭ କରେ। ସେ ସୁଖ, ଶାନ୍ତି ଓ ଆନନ୍ଦ ଅନୁଭବ କରେ।
2: ଆପଣ କଣ କହିବାକୁ ଚାହାନ୍ତି ଯେ ଆମେ ଯେଉଁଭଳି ଜ୍ଞାନ ପ୍ରାପ୍ତ କରିବା ଓ ତାର ପ୍ରାପ୍ତି ପାଇଁ କାର୍ଯ୍ୟ କରିବା, ଇଚ୍ଛା କିଛି, ଜ୍ଞାନ ଅନ୍ୟ କିଛି ଓ କର୍ମ ତାଠାରୁ ଭିନ୍ନ ଆଉ କିଛି, ଏପରି ଠିକ୍ ନୁହେଁ?
1: ହଁ, ତମେ ଠିକ୍ ବୁଝିଛ ପୁତ୍ର। ଚିରଞ୍ଜୀବୀ ହୁଅ ବତ୍ସ।
0: ଏଇ ତ କ୍ରୌଞ୍ଚ ପର୍ବତ। ପରଶୁରାମ ଏହି ପର୍ବତରେ ଗୋଟିଏ ବଡ଼ ଛିଦ୍ର କରିଥିଲେ। ଏହା ତ ଖୁବ୍ ସୁନ୍ଦର ଦ୍ୱାରଟିଏ ଭଳି ଦିଶୁଛି। ଏହି ଦ୍ୱାର ମଧ୍ୟ ଦେଇ ଉଡ଼ିଯାଉଥିବା ହଂସ ସମୂହ କି ସୁନ୍ଦର ନ ଦିଶୁଛନ୍ତି ସତରେ। ମିତ୍ର ଯକ୍ଷ ମୋତେ ଆଦେଶ ଦେଇଥିଲେ ମୁଁ ମଧ୍ୟ ନଇଁ ପଡ଼ି ଏହି ଛିଦ୍ର ଦ୍ୱାର ମଧ୍ୟ ଦେଇ ପାର ହୋଇଯାଏ। ଆହ, ଏଇ ଯେ କୈଳାସ ପର୍ବତ, କି ସୁନ୍ଦର ହିମାଭ ତାର ଶିଖର! ହସ୍ତିର ସଯତ୍ନ କର୍ତ୍ତିତ ଦନ୍ତ ସଦୃଶ ଏହାର ମନୋହରୀ ଛଟା, ଓ କଚ୍ଚଳ ସଦୃଶ ମୋର ଶ୍ୟାମ ବର୍ଣ୍ଣ। ଯକ୍ଷ ଠିକ୍ କହିଥିଲେ।
3: ମିତ୍ର, ସେଠାରେ ତୁମେ ପହଞ୍ଚିଲା ପରେ ଯେଉଁ ଦୃଶ୍ୟ ଦେଖିବାକୁ ପାଇବ ତାର ବର୍ଣ୍ଣନା କିପରି କରିବି? ଯେପରି ଧବଳ କାନ୍ତିଯୁକ୍ତ ବଳରାମଙ୍କ ସ୍କନ୍ଧରେ ଶ୍ୟାମ ବର୍ଣ୍ଣର ଉତ୍ତରୀୟଟିଏ ପଡ଼ିଛି।
0: ଏହି ସ୍ଥାନରେ ପହଞ୍ଚି ମନ ମୋର ଅତ୍ୟନ୍ତ ପ୍ରଫୁଲ୍ଲିତ। ଏବେ ତ ପୁଣି ମୋର ମାନସରୋବର ଜଳ ପିଇବାର ଅଛି। ସେଠାରେ ସ୍ୱର୍ଣ୍ଣ ପଦ୍ମ ପ୍ରସ୍ଫୁଟିତ ହୁଅନ୍ତି। କିଛି ସମୟ ଧରି ଏହି ଧବଳ ନଗାଧିରାଜ ହିମାଳୟ ଉପରେ ବିଚରଣ କରୁଥାଏ।
3: ମିତ୍ରବର, ଆଗକୁ ଆଗକୁ ଯିବ, ଶେଷରେ ତୁମେ ଅଳକାପୁରୀରେ ନିଶ୍ଚୟ ପହଞ୍ଚିବ। ତୁମେ ହିମାଳୟ କୋଳରେ ଥିବା ଅଳକାପୁରୀକୁ ଯେ ଚିହ୍ନି ପାରିବ ନାହିଁ, ଏପରି କଥା ନୁହେଁ। ତାଛଡ଼ା ତୁମେ ତ ନିଜେ ହେଉଛ ଜଣେ ରସିକ। ବର୍ଷା ଦିନରେ ତୁମେ ଯେତେବେଳେ ଅଳକାର ଉଚ୍ଚ ଭବନଗୁଡ଼ିକରେ ଖେଳେଇ ହୋଇଯିବ, ସେତେବେଳେ ତୁମ ଜଳର ଅବିରଳ ଝଳିତ୍ୱରା ସେଗୁଡ଼ିକ ମୁକ୍ତାମାଳାରେ ଗୁନ୍ଥା ହୋଇଥିବା କୁଞ୍ଚିତ

0: ଓଡ଼ିଶାର କୌଣସି କାମିନୀ ଭଳି ମନମୋହିନୀ ରୂପ ଧାରଣ କରିବେ। ଆଉ ଅନ୍ୟ ଦିଗରେ ଅଳକାପୁରୀର ପରିବେଶ ଓ ତୁମର ପ୍ରକୃତିର ଯଥେଷ୍ଟ ସାମ୍ୟ ଅଛି।
1: ବିଚିତ୍ର ତୁମର ଯୁକ୍ତି ମିତ୍ର, ଗୋଟିଏ ହେଉଛି ନଗରୀ, ଅନ୍ୟଟି ମେଘ, ଏ ଦୁଇଙ୍କ ମଧ୍ୟରେ ସାମ୍ୟ କିପରି?
0: ପ୍ରିୟ ମିତ୍ର, ତୁମ ସହିତ ବିଦ୍ୟୁତ ଅଛି ତ ଅଳକାପୁରୀର ଭବନ ଗୁଡ଼ିକରେ ଚଞ୍ଚଳ ଚପଳ ସୁନ୍ଦରୀ ସ୍ତ୍ରୀମାନେ ଅଛନ୍ତି। ତୁମ ସହିତ ନାନା ରଙ୍ଗ ଯୁକ୍ତ ଇନ୍ଦ୍ରଧନୁ ଅଛି ତ ଅଳକାପୁରୀର ଭବନ ଗୁଡ଼ିକରେ ବିବିଧ ଚିତ୍ର ଚିତ୍ରିତ ହୋଇଛି। ତୁମ ସହିତ ମଧୁର ଗମ୍ଭୀର ଗର୍ଜନ ଅଛି ତ ସେଠାରେ ସଙ୍ଗୀତ ସଭା ଗୁଡ଼ିକରେ ମୃଦଙ୍ଗ ବାଦନ ହେଉଛି। ଆଉ ତୁମଠାରେ ଜଳ ଅଛି ତ ସେହି ଭବନ ଗୁଡ଼ିକରେ ମଣିଜଡ଼ିତ ଚଟାଣମାନ ଅଛି। ଆଉ ତୁମେ ଆକାଶରେ ଉଡ଼ୁଥା ତ ଅଳକାପୁରୀର ଭବନ ଗୁଡ଼ିକ ମଧ୍ୟ ଗଗନ ଚୁମ୍ବନ କରୁଥାନ୍ତି। ଅଳକାପୁରୀର ବାଳାମାନେ ଛଅଟି ଯାକ ଋତୁରେ ପ୍ରସ୍ଫୁଟିତ ହେଉଥିବା ପୁଷ୍ପ ତ୍ୱରା ଶୃଙ୍ଗାର କରନ୍ତି।
1: ତୁମେ ବର୍ଷା କାଳରେ ଯାଇ ନିଜେ ଦେଖିପାରିବ
0: ଯେ ସେମାନେ କଦମ୍ବର ପ୍ରସ୍ଫୁଟିତ ହୋଇଥିବା ଫୁଲ ଦ୍ୱାରା ନିଜର ସୀମନ୍ତ ସଜେଇଥିବେ।

ହେଲେ ମେଘ, ତମେ କେବେ ହେଲେ ଏପରି ଅର୍ଥ ଗ୍ରହଣ କରିବ ନାହିଁ ଯେ ଅଳକାପୁରୀ ହେଉଛି କେବଳ ବିଳାସ ନଗରୀ।

0: ମିତ୍ର ଯକ୍ଷ, ଅଳକାପୁରୀ ଠାରେ ତୁମର ଘର ମୁଁ କିପରି ଚିହ୍ନିବି? କିଛି ଠିକଣା, କୌଣସି ଚିହ୍ନ, କୌଣସି ସଙ୍କେତ?
1: ଅଳକାପୁରୀରେ କୁବେରଙ୍କ ଭବନକୁ ସମସ୍ତେ ଜାଣନ୍ତି, ତାହା ଅତି ପ୍ରସିଦ୍ଧ ଓ ପରିଚିତ ମଧ୍ୟ। ଆଉ ସେଇ କୁବେରଙ୍କ ଭବନର ଉତ୍ତର ଆଡ଼କୁ ମୋର ଘର। ଚିହ୍ନ ବା ସଙ୍କେତ କଥା ଯାହା ପଚାରିଲ ମେଘ, ମୋ ଘରର ତୋରଣ ଇନ୍ଦ୍ରଧନୁ ଭଳି ଦୂରରୁ ହିଁ ଜାଣିହୁଏ। ଆଉ ସେଇ ଘରର ଗୋଟାଏ ପଟେ ମନ୍ଦାର ଫୁଲର ଛୋଟ ଗଛଟିଏ ବି ଅଛି। ଆଉ ସେ ଗଛକୁ ନା ମୋର ପତ୍ନୀ ପୁତ୍ର ଭଳିଆ ପାଳିଛି। ସେଇ ଗଛଟି ହାତ ପାହାନ୍ତାରେ ତୋଳି ହେଲା ଭଳି ପୁଷ୍ପଗୁଚ୍ଛ ଦ୍ୱାରା ନଇ ପଡ଼ିଛି। ଆଉ ମତେ ତା କଥା ବହୁତ ମନେ ପଡ଼େ।
0: ଯକ୍ଷ ମିତ୍ର ନିଜ ଘରର ଯେପରି ବର୍ଣ୍ଣନା କଲେ, ତାଠାରୁ କେତେ ଅଧିକ ଗୁଣରେ ଏହା ସୁନ୍ଦର। ଆରେ, ଏ ଜାଗାରେ ଗୋଟିଏ ବାମ୍ଫି ମଧ୍ୟ ଅଛି, ଏବଂ ତା ଭିତରକୁ ଓହ୍ଲାଇବା ପାଇଁ ପାନ୍ନା ଜଡ଼ିତ ସୋପାନ ଶ୍ରେଣୀ, ସେଥିରେ ବିଲୌରର ଚିକ୍କଣ ପ୍ରବାହରେ ପ୍ରସ୍ଫୁଟିତ ସ୍ୱର୍ଣ୍ଣ ପଦ୍ମ ଅନେକ ସଂଖ୍ୟାରେ ଅଛନ୍ତି। ଆରେ, ଏହା ପାର୍ଶ୍ୱରେ ଗୋଟିଏ କ୍ରୀଡ଼ା ପର୍ବତ ମଧ୍ୟ ଅବସ୍ଥିତ, ଯାହାର ଶିଖରଟି ସୁନ୍ଦର ଇନ୍ଦ୍ରନୀଳ ମଣି ଦ୍ୱାରା ଜଡ଼ିତ। ତାର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣାଭ ରମ୍ଭ ବୃକ୍ଷମାଳା ଦେଖିବା ଭଳି ମୋ ଶିଶୁ ହସ୍ତୀଟିଏ ଭଳି ପର୍ବତ ଶିଖରରେ ବସି ଭବନ ଭିତରକୁ ନିରୀକ୍ଷଣ କରେ। ହଁ, ମିତ୍ରପତ୍ନୀଙ୍କୁ ଚିହ୍ନିବାକୁ ହବ ତ? ହଁ, ଯେଉଁପରି ମିତ୍ର ଯକ୍ଷ କହିଥିଲେ।
1: ଦେଖ ମିତ୍ର, ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟର ଅଧିକାରିଣୀ ପରି ଯେଉଁ ନାରୀ ସେଠି ମନେ ହେବ, ତମେ ଜାଣିବ ସେଇ ହିଁ ମୋର ପତ୍ନୀ। ହଳକାପୁରୀର ଯୁବତୀମାନଙ୍କ ମଧ୍ୟରେ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ସେ, ଧରିନିଅ ସେ ହେଉଛି ପ୍ରଥମ ସୃଷ୍ଟି। ମୁଁ ଦୂରକୁ ଚାଲି ଆସିଥିବାରୁ ନିଜର ସାଥୀଠାରୁ ଅଲଗା ହୋଇଯାଇଥିବା ସେହି ପ୍ରିୟତମାକୁ ତମେ ମୋର ସର୍ବସ୍ୱ ବୋଲି ଜାଣିବ। ମତେ ଜଣାପଡ଼ୁଛି ଯେ ବିରହର ଏଇ ଦିନଗୁଡ଼ିକରେ ସେ କ୍ଷୀଣ ହୋଇଯାଇଥିବ, ଯେମିତି କୁହୁଡ଼ି ପଡ଼ିଲେ ପଦ୍ମଫୁଲ ଶୁଖିଯାଇଥାଏ। ମିତ୍ର, କ'ଣ ବା ଆଉ କହିବି, ଅନେକ ସମୟରେ ମୁଁ ତା ସ୍ମୃତିରେ ହଜିଯାଏ। ହେ ମେଘ,

0: ସେଇ ଅବଳକୁ ତୁମେ ଦେଖିବାକୁ ପାଇବ ଦେବତାଙ୍କୁ ପୂଜା କରୁଥିବା ଅବସ୍ଥାରେ, ନଚେତ୍ ବିରହରେ କ୍ଷୀଣ ହୋଇଯାଇଥିବା ନିଜର ପ୍ରିୟତମର ଆକୃତିକୁ ନିଜର ମନୋଭାବ ଅନୁସାରେ ଚିତ୍ରଫଳକରେ ଆଙ୍କୁଥିବା ଅବସ୍ଥାରେ, ନହେଲେ ନହେଲେ ପଞ୍ଜୁରରେ ବସିଥିବା ସାରି ସହିତ କଥାବାର୍ତ୍ତା ହେଉଥିବା ଅବସ୍ଥାରେ, ଯେଉଁପରି କହିଥିଲେ ମିତ୍ର ଚକ୍ଷ ଠିକ ସେହିପରି ହିଁ ପାଇଲି। ବିରହ ତାପରେ ବ୍ୟାକୁଳିତା ବିଚାରି ନିଜ ପ୍ରିୟ ସାରି ସହିତ କଥାବାର୍ତ୍ତା କରୁଛି।
1: ମୋର ପ୍ରିୟ ସାରି, ନା ନା, ମୋର ପ୍ରିୟ ବାନ୍ଧବୀ, କହ କହ ନା, ଯେତେବେଳେ ସ୍ୱାମୀ ମୋ ପାଖରେ ଥିଲେ ତୁ ତ ବହୁତ ଦୁଷ୍ଟାମି କରୁଥିଲୁ, ଗାଉଥିଲୁ, ଖୁସି ହଉଥିଲୁ, ସତ କହିଲୁ? ତତେ କଣ ମୋ ସ୍ୱାମୀ ବହୁତ ମନେ ପଡୁଛନ୍ତି, କହ ନା, କହ। ତୁ ତ ତାଙ୍କର ଖୁବ୍ ପ୍ରିୟ ଥିଲୁ।

0: ବିରହର ଏଇ ଦୀର୍ଘ ବ୍ୟବଧାନ ଆଉ ସହ୍ୟ କରି ହେଉନି। ତେହଳିଠାରେ ସମର୍ପିତ କରିଥିବା ପୁଷ୍ପ ଆଉ କେତେ ଦିନ ଧରି ଗଣୁଥିବି। କୋଡ଼ିଏ, ତିରିଶ, ଚାଳିଶ, କିନ୍ତୁ ଆଉ ଉପାୟ କ'ଣ? ଦିନ ଗଣିବା ଛଡ଼ା ଆଉ କ'ଣ ବା କରାଯାଇପାରେ? ମନକୁ ଟିକେ ହାଲକା କରିବା ପାଇଁ ଚିତ୍ରଲେଖନ ଆଉ ବୀଣାବାଦନ ସବୁବେଳେ ତ ସମ୍ଭବ ନୁହେଁ। ନା ନା, ଦିନରେ ଶାନ୍ତି ମିଳୁଛି, ନା ରାତ୍ରିରେ ନିଦ୍ରା ଆସୁଛି। ଅବିରତ ଝରୁଥିବା ଅଶ୍ରୁ ତାଙ୍କ ମୁଖ ସହିତ ତୁଳନୀ ଚନ୍ଦ୍ରକୁ ମଧ୍ୟ ଠିକ ଭାବରେ ଦେଖିବାକୁ ଦଉନି। ଆହା, କି ସୁନ୍ଦର ମୁଖମଣ୍ଡଳ! ସତରେ କେତେ ମନଲୋଭା, କେରେ ମନଛୁଆ!
1: ନିଷ୍ଠୁର ବିଧାତା, ଏକ ବିଚାର, ଏକ ନ୍ୟାୟ ତୁମର। ଏପରି ସୁନ୍ଦରୀକୁ ଏପରି ଦିନ ଦେଖାଇବାର ଥିଲା। ମିତ୍ର ଚକ୍ଷର ପ୍ରିୟତମା ନିଜର ସମସ୍ତ ଆଭୂଷଣ ମଧ୍ୟ ଉତ୍ତାରି ରଖିଦେଇଛି। ପ୍ରିୟ ମିତ୍ର, ତୁମର ଦୁଃଖିନୀ ପ୍ରିୟତମାର ଦୁଃଖ ଦେଖି ମୋ ନେତ୍ରରୁ ମଧ୍ୟ ଜଳବିନ୍ଦୁ ବର୍ଷି ପଡୁଛି। କିଏ ସତରେ କହିଛନ୍ତି କୋମଳ ହୃଦୟ ବ୍ୟକ୍ତିମାନଙ୍କର ଚିତ୍ତବୃତ୍ତି ପ୍ରାୟତଃ କରୁଣାଯୁକ୍ତ ହୋଇଥାଏ।

0: ମିତ୍ର ପ୍ରିୟା ଏବେ ସୁଖ ନିଦରେ ବିଭୋର। ଜଣାଯାଉଛି ସେ ଯେପରି ସ୍ୱପ୍ନରେ ପ୍ରିୟତମ ସହିତ ମିଳିତ ହେଉଛନ୍ତି। ହଁ, ମନେ ପଡ଼ିଲା, ମିତ୍ର ମୋତେ ଚିତେଇଥିଲେ।
1: ମିତ୍ରବର, ଯଦି ସେ ସୁଖ ନିଦରେ ବିଭୋର।

0: ତା ପାଖରେ ରହି ଗର୍ଜନ କରିବାର କ୍ଷାନ୍ତ ରହିବ ତମେ ଓ ଏକ ପ୍ରହର ଧରି ତା ଜାଗରଣର ପ୍ରତୀକ୍ଷା କରିବ। ଏପରି ନ ହଉ ଯେ ସ୍ୱପ୍ନରେ ମିଳିଥିବା ନିଜ ପ୍ରିୟତମ ସହିତ ପ୍ରଗାଢ଼ ଆଲିଙ୍ଗନ ପାଇଁ କଣ୍ଠରେ ପକାଇଥିବା ତା ପାହୁପାଶ ହଠାତ୍ ଖୋଲିଯାଉ।
1: ମେଘମ, ଗର୍ଜନ କରିବା ହେଉଛି ମୋର ସ୍ୱଭାବ, ଏହାକୁ ମୁଁ ଟିକେ କମ୍ କରିପାରେ ସିନା। ଏଠାରେ ବାତାୟନଠାରେ ରହି ବିଦ୍ୟୁତ ପ୍ରକାଶିତ କରେ। ଆରେ, ମିତ୍ରପତ୍ନୀ ଚାକି ଉଠିଲେଣି, ଏଇତ ଉତ୍ସୁକ ହୋଇ ଚତୁଃପାର୍ଶ୍ୱକୁ ଦୃଷ୍ଟି ନିକ୍ଷେପ କରୁଛନ୍ତି। ଏହା ହିଁ ତ ହେଉଛି ଉଚିତ ସମୟ ସନ୍ଦେଶ ପ୍ରଦାନର। ଦେବୀ।

ମେଘମ ଗର୍ଜନ କରିବା ହେଉଛି ମୋର ସ୍ୱଭାବ। ଏହାକୁ ମୁଁ ଟିକେ କମ୍ କରିପାରେ ସିନା। ଏଠାରେ ବାତାୟନଠାରେ ରହି ବିଦ୍ୟୁତ ପ୍ରକାଶିତ କରେ। ଆରେ ମିତ୍ରପତ୍ନୀ ଚାକି ଉଠିଲେଣି। ଏଇ ତ ଉତ୍ସୁକ ହୋଇ ଚତୁଃପାର୍ଶ୍ୱକୁ ଦୃଷ୍ଟି ନିକ୍ଷେପ କରୁଛନ୍ତି। ଏହା ହିଁ ତ ହେଉଛି ଉଚିତ ସମୟ ସନ୍ଦେଶ ପ୍ରଦାନର। ଦେବୀ, ମୁଁ ତୁମ ସ୍ୱାମୀଙ୍କର ସଖା ମେଘ। ତାଙ୍କର ସନ୍ଦେଶ ନେଇ ମୁଁ ତୁମ୍ଭ ପାଖକୁ ଆସିଛି। ହେ ସୁକୁମାରୀ, ରାମଗିରି ଆଶ୍ରମକୁ ଯାଇଥିବା ତୁମର ପ୍ରିୟତମ ବିରହ ବ୍ୟଥା ସହି ଏବେ ଜୀବିତ ଅଛନ୍ତି। ତୁମର କୁଶଳ ଜାଣିବା ପାଇଁ ସେ ମୋତେ ପଠାଇଛନ୍ତି। ତୁମରି ଭଳି ସେ ମଧ୍ୟ ଦୁର୍ବଳ ହୋଇଯାଇଛନ୍ତି, ଦିବାନିଶି ଅଶ୍ରୁଭ ହେଉଛନ୍ତି। ତୁମରି ଭଳି ଦୁଃଖରେ ଦୀର୍ଘଶ୍ୱାସ ନେଇ ନେଇ ମିଳନର ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି। ଧୈର୍ଯ୍ୟ ଧରନ୍ତୁ। ଏପରି କେଉଁ ପ୍ରାଣ ଅଛି ଯାହାକୁ ସର୍ବଦା ସୁଖ ମିଳିଛି, ଓ କିଏ ଏପରି ଅଛି ଯାହା ଭାଗ୍ୟରେ ସର୍ବଦା ଦୁଃଖ ହିଁ ଲେଖା ହେଇଛି? ସୌଭାଗ୍ୟବତୀ, ମୋର ମିତ୍ର ତୁମ୍ଭର ସ୍ୱାମୀ ସନ୍ଦେଶ ଦେଇଛନ୍ତି।

0: ମୋ ପ୍ରିୟାକୁ ଯାଇ କହିବ ଯେ ଯେତେବେଳେ ବିଷ୍ଣୁ ଶେଷଦେବଙ୍କ ଶଯ୍ୟା ତ୍ୟାଗ କରି ଉଠିବେ ସେତେବେଳେ ମୋର ଅଭିଶାପ ଶେଷ ହୋଇଯିବ। ସେଥିପାଇଁ ବଳକା 4 ମାସ କିଛି ନ ଭାବି କଟେଇ ଦେଉ। ପ୍ରିୟ ମିତ୍ର, ତମେ କଣ ପୁରାପୁରି ଚୁପ୍ ହୋଇଗଲ? ତମେ କଣ ନିଜର ପ୍ରିୟ ବନ୍ଧୁର ଏହି କାର୍ଯ୍ୟଟି କରିବାକୁ ସ୍ୱୀକାର କରିବନି? ମୁଁ ଏ କଥା ମାନୁନି ଯେ ଉତ୍ତର ସ୍ୱରୂପ କିଛି କହିଲେ ଯାଇ ତୁମର ସ୍ୱୀକୃତି ବୁଝାଯିବ। ତୁମର ସ୍ୱଭାବ ଯେ ଗର୍ଜନ ନ କରି ମଧ୍ୟ ଯେଉଁମାନେ ତୁମକୁ ଯାଚନା କରନ୍ତି ସେଇ ଚାତକ ପକ୍ଷୀମାନଙ୍କୁ ତୁମେ ଜଳ ପ୍ରଦାନ କର। ହେ ପ୍ରିୟ ମିତ୍ର ମେଘ, ଯା, ମୋ ସନ୍ଦେଶ ନେଇଯା। ମୋର କାମନା ଏହି ଯେ ତୁମକୁ ନିଜ ପ୍ରିୟତମା ବିଦ୍ୟୁତ ଠାରୁ କ୍ଷଣକ ପାଇଁ ମଧ୍ୟ ମୋ ଭଳି ବିୟୋଗ ସହିବାକୁ ନ ପଡ଼ୁ।
1: ସ୍ୱାମୀଙ୍କର ଜୟ ହେଉ, ସ୍ୱାମୀଙ୍କର ଜୟ ହେଉ। ରାଜେଶ୍ୱର ମହାରାଜ ଶ୍ରୀ କୁବେରଙ୍କ ଚରଣରେ ଯକ୍ଷର ପ୍ରଣାମ ସ୍ୱୀକୃତ ହେଉ।
2: ଆୟୁଷ୍ମାନ ଭବ, କୁହ ଯକ୍ଷ, କୁଶଳରେ ଅଛ ତ? ରାମଗିରି ଠାରୁ ଏଠା ପର୍ଯ୍ୟନ୍ତ ଯାତ୍ରା କିପରି ରହିଲା?
0: ଆପଣଙ୍କର କୃପା ସ୍ୱାମୀ, ମୋ ଅପରାଧର ଦଣ୍ଡ ସମୟକୁ ପୂର୍ବରୁ ସମାପ୍ତ କରି ଆପଣ ମୋତେ ଯେଉଁ ଭାବରେ ଅନୁଗୃହୀତ କରିଛନ୍ତି ତା ପାଇଁ ମୁଁ ଜନ୍ମ ଜନ୍ମାନ୍ତରରେ ଆପଣଙ୍କ ପ୍ରତି କୃତଜ୍ଞ ରହିବି।
2: ଉଠ ବତ୍ସ, ତୁମ୍ଭେ ପ୍ରମାଦର ବଶୀଭୂତ ହୋଇ ନିଜ କର୍ତ୍ତବ୍ୟ ପାଳନରେ ଯେଉଁଭଳି ଅସାବଧାନ ହେଲ ସେଥିପାଇଁ ତୁମ ପାଇଁ ଦଣ୍ଡବିଧାନ ଆବଶ୍ୟକ ହୋଇ ପଡ଼ିଥିଲା। କିନ୍ତୁ ତୁମ ମିତ୍ର ମେଘଠାରୁ ତୁମର ସନ୍ଦେଶ ଶୁଣିଲା ପରେ ମୋର କ୍ରୋଧ ଶାନ୍ତ ହୋଇଗଲା।
0: ମିତ୍ର ମେଘ ଏଠି? କିନ୍ତୁ କିନ୍ତୁ ସ୍ୱାମୀ, ମୁଁ ତ ମିତ୍ର ମେଘକୁ ଦୂତ କରି ନିଜ ପତ୍ନୀ ପାଇଁ ସନ୍ଦେଶ ପଠାଇଥିଲି। ଜଣାପଡ଼ୁଛି ଯେ ସେ ଭ୍ରମବଶତଃ ଆପଣଙ୍କ ଭବନକୁ ମୋ ଭବନ ଭାବିଲା ଓ ସେହିଠାରେ ହିଁ ସନ୍ଦେଶ ଦେଇଗଲା।
2: ନୁହେଁ ବତ୍ସ, ନୁହେଁ, ମେଘ କୌଣସି ଭୁଲ କରିନାହିଁ। ସେ ତୁମ ଭବନକୁ ଯାଇ ତୁମର ପତ୍ନୀଙ୍କୁ ହିଁ ସନ୍ଦେଶ ଦେଇଛି। ମେଘର ଗମ୍ଭୀର ବାଣୀରୁ ତୁମର ବିରହ ବ୍ୟାକୁଳ ଦଶା ଶୁଣି ମୋର ହୃଦୟ କରୁଣାରେ ଆର୍ଦ୍ର ହୋଇଗଲା। ତୁମ ପ୍ରତି କରିଥିବା କ୍ରୋଧ ସମାପ୍ତ ହୋଇଗଲା। ମୁଁ ତୁମକୁ ଫେରାଇ ଆଣିବା ପାଇଁ ଆଦେଶ ଦେଲି। ଯାଅ ବତ୍ସ, ନିଜର ପ୍ରିୟା ଯକ୍ଷିଣୀ ସହିତ ଅନନ୍ତ କାଳ ପର୍ଯ୍ୟନ୍ତ ସୁଖୀ ଦାମ୍ପତ୍ୟ ଜୀବନ ଉପଭୋଗ କର।
0: ସ୍ୱାମୀଙ୍କର ଜୟ ହେଉ, ଜୟ ହେଉ।

0: ଶୁଣୁଛ ମାରିକ, ସେଇ ସ୍ୱର ମୋର ମନେ ପଡୁଛି 40 ବର୍ଷ ତଳର କଥା। ଏଇ ନଈକୂଳ, ଏଇ ବଡ଼ ବୁଦା, ନୂଆ ଭୁଆ କପ୍ତା କାନ୍ତିଙ୍କ କଣ୍ଠରେ ଜହ୍ନରେ ଓଦା ସର ସର, ଠିକ ଏହି ସ୍ୱର
1: ମନେ ପଡେ।
0: ମୋର ସେତେବେଳେ ବୟସ 20 ହବ, ଆଉ ତମର ତମର କେତେ ପରି ହବ ବୟସ?
1: ମୁଁ ପରା ଅଭିଆଡ଼ି, ସେତେବେଳେ ବୟସ 15-16 ହବ ବୋଲି ହୁଏ ଲୟ।

ରେଲଟି ମୋର ଆଗକୁ ଯାଏ, ରେଲଟି ମୋର ପଛକୁ ଯାଏ, ରେଲଟି ମୋର ଆକାଶ ଉଡ଼େ, ରେଲଟି ମୋର ପାତାଳେ ବୁଡ଼େ, ବୁଡ଼ ବୁଡ଼ ଆଗା ପିଛା।

0: ଖବର
1: କୁଆଡେ ଯିବ
2: ଆଜ୍ଞା
1: ମରଣପୁର ର ଶରଣ ଗାଏ
2: ସିଆଡ଼େ ଏଡ଼ର ଗାଡି ନ ଯାଏ ତାର ନିଆରା ଲାଇନ ଯାଓ ବାଏ
1: ଆଜ୍ଞା ବାଟରେ କି କି ଗାଁ ପଡିବ ଆଜ୍ଞା କାହିଁ ପୁଣି ଯାଇ ଗାଡି ଭିଡ଼ିବ।

0: ले पान मिळी पान मिळी ते असलाय
1: खस खस खस।

0: ଆଜ୍ଞା ଦାରୋଗ ବାବୁ ସାର୍, ଦେଖନ୍ତୁ ଦେଖନ୍ତୁ ସାର୍, ମିଣି ପିଟିଏ ମାଇ ପିଟିଏ ଦେଇକି ଦିଏ ନଇଆଡ଼େ ମହିଛନ୍ତି ସାର୍।
1: ସତେ ତ ତୁଣ୍ଡରୁ ବାହାରୁ ବାହାରୁ ଆସେ ହାଜର, ଯା ତୁ ତାଙ୍କ ପଛେ ପଛେ ଯା, ମୁଁ ତ ପିଛା ଧରୁଛି।
0: ଆଜ୍ଞା ସାର୍, ଦାରୋଗା ସାର୍ ଦେଖନ୍ତୁ ଦେଖନ୍ତୁ ଆଜ୍ଞା ସାର୍।
2: ନଈ କୂଳରେ ଧୋତି ଶାଢ଼ୀ ହଳକ ବୁଲୁଛି, ନଈ କୂଳରେ ଧୋତି।

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡର ଲଣ୍ଡନ ସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରାବିବରଣୀ ଓ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

ପରବର୍ତ୍ତୀ ଗୀତ ଗାଇଛନ୍ତି ସିକନ୍ଦର ଆଲମ ଓ ସାଥୀ କଥାଚିତ୍ର ପରିବାର। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ପୀତାମ୍ବର ଲେଙ୍କା, ଉମାଶଙ୍କର ଲେଙ୍କା, ମାଳତୀ, ରଶ୍ମିତା ଓ ପରିପୂର୍ଣ୍ଣା ଜହଙ୍ଗର କେନ୍ଦ୍ରାପଡ଼ାରୁ।

ଏଥର ଗୀତଟି ଗାଇଛନ୍ତି ପାଣି ଜୟରାମ, କଥାଚିତ୍ର ଶେଷ ଶ୍ରାବଣ। ଗୀତଟି ଶୁଣିବାକୁ ଚାହିଁଛନ୍ତି କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା, ଶିବାଶିଷ, ବିଜୟଲକ୍ଷ୍ମୀ, ବୈଜନ୍ତୀ ଦିଦି, ଲାବଣ୍ୟ ଦିଦି, ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା।

ଆନନ୍ଦପୁର ହାଟଡିହିରୁ ଲେଖିଛନ୍ତି ଶାନ୍ତନୁ ନାୟକ, ନମିତା ନାୟକ, ସାଇସା ନାୟକ, ଗୀତା, ସୀତା, ପିଣ୍ଟୁ, ସତୀମା, ବଡ଼ନନା, ଦାସ ସାର୍ ଓ ଛୁଞ୍ଚିଆ ଭାଇ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ସୁମନ କଲ୍ୟାଣପୁର। କଥାଚିତ୍ର ଗପ ହେଲେ ବି ସତ୍ୟ।

ଶେଷରେ ଗୀତରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା, ପ୍ରଫୁଲ୍ଲ କର ଓ ସାଥୀ, କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ନିଶାକର ଆଣ୍ଡିଆ, ତରୁଣୀ ସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ, କାଠୁଆପାଟଣା, ଆଳିପିଙ୍ଗଳ, ଜଗତସିଂହପୁରରୁ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭିଜି ରାମଜୀ ଗ୍ରାମୀଣ ଆଇନ 2025। ଏଥିରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସରଣ ନୀତି ପୂଜା ପାଉଛନ୍ତି ପଟ୍ଟିଦିଅଁ। ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସୁପରିଚାଳନା ପାଇଁ 23 ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ। ଜୁଲାଇ 27 ତାରିଖ ପର୍ଯ୍ୟନ୍ତ ଓଏଏସ୍ଟି ଭାବେ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ପ୍ରକାଶ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧି ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଅଧିକାରୀଙ୍କୁ ଦାୟିତ୍ୱ ଜୁଲାଇ 27 ତାରିଖ ପର୍ଯ୍ୟନ୍ତ ଓଏସ୍ଟି ଭାବେ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ପ୍ରକାଶ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧି ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପାଞ୍ଚଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇ ନ ଥିବାରୁ ଅବଧି ବୃଦ୍ଧି କରାଯାଇଥିବା କହିଲେ। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମା ବୃଦ୍ଧି କଲେ ସରକାର। ଆପେଲା ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ରେଳ ସୁରକ୍ଷା ଏବଂ ଯାତ୍ରୀ ନିରାପତ୍ତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି କେତେକ ସ୍ୱତନ୍ତ୍ର ପଦକ୍ଷେପ। ସମ୍ଭେଦନଶୀଳ ସ୍ଥାନଗୁଡ଼ିକରେ 500ରୁ ଅଧିକ ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ। ଅକ୍ଟୋବର ସୁଦ୍ଧା 2000ରୁ ଅଧିକ ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ଲକ୍ଷ୍ୟ। ଆଇସିସି ମହିଳା ଟି20 ବିଶ୍ୱକପ୍ର ସେମିଫାଇନାଲ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଅଷ୍ଟ୍ରେଲିଆ। ଭାରତ ଇଂଲଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ଚେଷ୍ଟର୍ଲି ଷ୍ଟ୍ରିଟ୍ଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ ମ୍ୟାଚ୍। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

0: ଆକାଶବାଣୀ କଟକ ସୋମବାର ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 6:35 ଅନୁଚିନ୍ତା 6:40 ଶ୍ରୀମଦ୍ ଭାଗବତର ବୟସ୍ତମ ଭାଗ କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପ୍ରଚାର କରୁଛୁ ଆମର ବିଶେଷ ବନ୍ଦନ କ୍ରମ।
2: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଡହକ ଝାଞ୍ଜି ତାପରୁ ରକ୍ଷା ପାଇବା ପାଇଁ ରତ୍ନ ସିଂହାସନ ତେଜି ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ, ସାଥିରେ ବଡ଼ ଭାଇ ବଡ଼ ଠାକୁର ବଳଭଦ୍ର ଆଉ ଅଲିଅଳି ସାନ ଭଉଣୀ ସୁଭଦ୍ରା। ବଳିଷ୍ଠ ଦୈତାପତିଙ୍କ ବିପୁଳ ଭୁଜ ବନ୍ଧନରେ ମତ୍ତ ଗଜ ପରି ଝୁଲି ଝୁଲି ବିଳମ୍ବିତ ଛନ୍ଦରେ ଆସିବେ ନୀଳାଚଳ ରସିକମଣି। ରଜତ କରଙ୍କ ରଚନା।

ବଡ଼ଦାଣ୍ଡରେ ସିଂହଦ୍ୱାର ଆଗରେ ପ୍ରଭୁଙ୍କର ଏହି ଅପୂର୍ବ ସ୍ନାନ ଲୀଳା ଦର୍ଶନ କରିବା ପାଇଁ କାହିଁ କେଉଁ କାଳରୁ ଅପେକ୍ଷାରତ ଥିବେ ଭାବଜୁଡ଼ୁବୁଡ଼ୁ ଭକ୍ତମଣ୍ଡଳୀ। ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହୋଇ ଉଠିବ ଗଗନ ପବନ, ପ୍ରଭୁଙ୍କର ବିବିଧ ଲୀଳା କୀର୍ତ୍ତନରେ ଶତମୁଖ ହୋଇ ଉଠିବେ ସେମାନେ। ହେ ପ୍ରଭୁ ଜଗନ୍ନାଥ, ତୁମେ ପରା ଜାମଳା ଭଞ୍ଜନକାରୀ ଯଦୁକୁଳ ଚନ୍ଦ୍ରମା, ତୁମକୁ ଦର୍ଶନ କରି ଆମର ନୟନ ମନ ପବିତ୍ର ହେଉ। ପୁରାତନ ରଚନାରୁ ଗାଇଛନ୍ତି ସୁଧା ମିଶ୍ରା।

ବଡ଼ଦାଣ୍ଡରେ ଆଜି ଜନସମୁଦ୍ର, ସିଂହଦ୍ୱାରରେ ଅଗଣିତ ଭକ୍ତମଣ୍ଡଳୀ, ନାନା ବର୍ଣ୍ଣ, ନାନା ଧର୍ମ, ନାନା ସମ୍ପ୍ରଦାୟର ବିଚିତ୍ର ମେଳଣ, ଭବସାଗରରେ ଛଟପଟ ଏମାନଙ୍କ ଜୀବନ। କିପରି ପାରିହେବେ ସେମାନେ ଏ ଭୀଷଣ ପାରାପାର? ସେଇଥିପାଇଁ ତ ନୀଳାଚଳ ବିହାରୀଙ୍କ ନିକଟରେ ଏତେ ଭଜନ, ଏତେ ଜଣାଣ। ଆକୁଳ ପ୍ରାର୍ଥନାରେ ଭଗବାନଙ୍କ ହୃଦୟ ତରଳିଗଲା ପରେ ସଂସାର ସମୁଦ୍ର ଆଉ କ'ଣ ଡରେଇ ପାରିବ? ପୁରାତନ ରଚନାରୁ ଗାଇଛନ୍ତି ବାଳକୃଷ୍ଣ ଦାସ।

0: ଭଜନର ଅପୂର୍ବ ମାଦକତାରେ ଭକ୍ତ ପାଖକୁ ଚାଲିଆସନ୍ତି କଳା ପର୍ବତର କଳା ସାଆନ୍ତ। ତାହା ନହେଲେ ରତ୍ନ ସିଂହାସନ ତେଜି ସ୍ନାନ ମଣ୍ଡପକୁ କାହିଁକି ବିଜେ କରନ୍ତି ସିଏ? ଆଉ ତେବେ ବିଳମ୍ବ କାହିଁକି ପ୍ରଭୁ? କରୁଣାର କଳା ପର୍ବତରୁ ଭଜନ ଜଣାଣର ଅନୁକୂଳ ପବନରେ ପରା କଳାମେଘଙ୍କ ଅବତରଣ ପ୍ରକ୍ରିୟା ଆରମ୍ଭ ହେଲାଣି। ଏବେ ତାଙ୍କର ଅଦୃଶ୍ୟ ପାଦ ତଳେ ଆମର ଅନନ୍ତ କୋଟି ନମସ୍କାର।
1: ପତିବଡ଼ି ଜଗନ୍ନାଥ ଦାସଙ୍କ ରଚନା ଗାଇଛନ୍ତି ଶ୍ୟାମାମଣି ଦେବୀ।

କଳାଦିଅଙ୍କ ଆଶିଷ ବର୍ଷାରେ ଭିଜିବାକୁ ଆଉ ଡେରି ନାହିଁ। ଆଦ୍ୟ ଆଷାଢ଼ରେ ଆଦିଗନ୍ତ ଢାଙ୍କି ଆସିଲାଣି ଏ କଳାମେଘ। ପୀତବସନରେ ବିଜୁଳିର ଛଟା, ଗହଳ ବାଦ୍ୟନାଦରେ ମନ୍ଦ୍ର ମଧୁର ଘଡ଼ଘଡ଼ି ଧ୍ୱନି, ଆଉ ଶ୍ୱେତ ପୁଷ୍ପାଞ୍ଜଳିରେ ଭେଳା ଭେଳା ଧଳାବଗଙ୍କ ଆକାଶ ଉଡ଼ାଣ। କଳାଶାନ୍ତ ଯେତେବେଳେ ଏତେ ପାଖରେ, ତେବେ ତାଙ୍କ ଅଦୃଶ୍ୟ ପାଦ ତଳେ ପୂର୍ଣ୍ଣ ସମର୍ପିତ ହେବା କ'ଣ ଉଚିତ ନୁହେଁ? ଥରେ ପାଦ ତଳେ ଶରଣ ପଶିଲେ ଜୀବନ ଅନ୍ୟ ପ୍ରକାର ହୋଇଯାଏ। ଦୟଣା, ଚନ୍ଦନ ଆଉ ସଜ ତୁଳସୀର ବାସ୍ନାରେ ମହକି ଉଠେ ମନ ଉପବନ। ଭିକାରୀ ବଣଙ୍କ କଣ୍ଠରେ

ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶୁଣୁଥିଲେ ବିଶେଷ ବନ୍ଦନା। ଆଲେଖ୍ୟ ତୀର୍ଥାନନ୍ଦ ମିଶ୍ର, ଉପସ୍ଥାପନା କରିଥିଲେ ବସନ୍ତ ମହାନ୍ତି।

ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାର ଦିବସ। ଜ୍ୟେଷ୍ଠ ମାସୀ ଶୀତେ ପକ୍ଷେ ପୌର୍ଣ୍ଣମ୍ୟାଂ ଜଗଦୀଶ୍ୱରମ୍ ସ୍ନାପୟେ ତୀର୍ଥତ୍ୱେନ ସର୍ବମଙ୍ଗଳ ସିଦ୍ଧୟେ। ଏ ସ୍ନାନ ସାଧାରଣ ସ୍ନାନ ନୁହେଁ, ଦେବସ୍ନାନ, ବିଶ୍ୱର ମଙ୍ଗଳକାରକ ସ୍ନାନ। ଶ୍ରୀଜଗନ୍ନାଥଙ୍କ ପ୍ରାତ୍ୟହିକ ସ୍ନାନଠୁ ଏ ଭିନ୍ନ କିଭଳି? ଚତୁର୍ଦ୍ଧାମୂର୍ତ୍ତି ସବୁ ପ୍ରକାରର ସ୍ନାନ କରନ୍ତି, ପ୍ରତିଦିନ ମନ୍ତ୍ର ସ୍ନାନ କରନ୍ତି, ବଡ଼ଦାଣ୍ଡରେ ରଥ ଗଡ଼ିଲେ ବାୟୁସ୍ନାନ ହୁଏ, ସରଦାଭାଲିରେ ଧୂଳିଉଡ଼ି ହୁଏ ଭୌମ ସ୍ନାନ, ଦୀପଧୂଆଁରେ ହୁଏ ଆଗ୍ନେୟ ସ୍ନାନ, ଭକ୍ତ ଦ୍ୱାରା ସମ୍ପାଦିତ ହୁଏ ମାନସ ସ୍ନାନ ବା କାଳ୍ପନିକ ସ୍ନାନ, କିନ୍ତୁ ଦେବସ୍ନାନ ବର୍ଷରେ ଥରେ ହୁଏ। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବିଧିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡିରେ ଆଣି ସ୍ଥାପନ କରାଯାଏ ଏବଂ ତାପରେ 108 ଗରା ଜଳରେ ସ୍ନାନ କରାଇ ଦିଆଯାଏ। ସ୍କନ୍ଦ ପୁରାଣରେ ଏବଂ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ଅଛି ଏହି ଦିନ ଶ୍ରୀ ବିଗ୍ରହଙ୍କର ଆବିର୍ଭାବ ଦିବସ। ଜନ୍ମଦିନରେ ସ୍ନାନ କରିବେ ପ୍ରଭୁ, ପ୍ରଭୁଙ୍କର ପତିତ ପାବନ ଲୀଳା ସ୍ନାନ ଗୋପନରେ କରାଯାଏ, କିନ୍ତୁ ଏ ସ୍ନାନ ବିଶ୍ୱବାସୀ ଦର୍ଶନ କରିବେ। ଆମମାନଙ୍କର ଘରେ 20-30 ବର୍ଗ ଫୁଟ ସ୍ଥାନରେ ବାଥରୁମ୍ ହୋଇଥାଏ, କିନ୍ତୁ ଶୟନକକ୍ଷ ବହୁତ ବଡ଼ ହୋଇଥାଏ। ପଞ୍ଚତାରକା ହୋଟେଲରେ ସର୍ବନିମ୍ନ ବାଥରୁମ୍ର କ୍ଷେତ୍ରଫଳ 45 ବର୍ଗ ଫୁଟ ଭାରତ ସରକାର ଧାର୍ଯ୍ୟ କରିଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଏ ବର୍ଗ ଫୁଟର ବନ୍ଧନ ଭିତରେ ଆବଦ୍ଧ କରିବାର ଶକ୍ତି କାହାର ଅଛି? ସମଗ୍ର ବିଶ୍ୱକୁ ଯିଏ ଧାରଣ କରିଛନ୍ତି ତାଙ୍କୁ ସ୍ନାନବେଦୀରେ ବିଜେ କରାଇବା ଏକ ପ୍ରତୀକାତ୍ମକ ଉପଚାର ମାତ୍ର। ଭୂଗୋଳର ପଞ୍ଚ ମହାସାଗର ଯାହାର ଚରଣ ଛୁଏଁ, ପୁରାଣର ସପ୍ତ ସମୁଦ୍ର ମଧ୍ୟଭାଗରେ ଥିବା କ୍ଷୀର ସମୁଦ୍ର ସ୍ଥିତ ନିବାସ ଯାହାଙ୍କର, ତାଙ୍କର ସ୍ନାନ ପୁଣିବା କ'ଣ? ସେ ସଦା ସ୍ନାନରତ, ସମ୍ବର୍ତ୍ତକ ମେଘ ଢାଳିଲେ ବି ସେ ଓଦା ହୁଅନ୍ତି ନାହିଁ, ପୁଷ୍କର ବା ବାଇଗଣ କୋଡ଼ା ଶୁଖିଲା ମେଘ ତାଙ୍କୁ ଓଦା ସରସର କରିପକାଏ। ଏଣୁ ତାଙ୍କୁ ସ୍ନାନ କରାଇବା ମର୍ତ୍ତପୃଷ୍ଠରେ ମଣିଷର ଏକ ଆରାଧନା। ଏଣୁ ପୁରୀର ଶ୍ରୀକ୍ଷେତ୍ରରେ ବଉଳମାଳା ପଥରରେ ତିଆରି ସ୍ନାନ ମଣ୍ଡପରେ ପଥରପିଣ୍ଡି ଉପରେ ବିଜେ କରି ଶ୍ରୀବିଗ୍ରହମାନେ ସ୍ନାନ କରନ୍ତି। ମନ୍ଦିର ବେଢ଼ାର ଉତ୍ତର ଭାଗରେ ମା' ଶୀତଳାଙ୍କ ସମ୍ମୁଖରେ ଥିବା ସୁନା କୂଅର ଜଳରେ ସ୍ନାନ କରନ୍ତି। ଏ ଜଳ ବର୍ଷର ଥରେ ମାତ୍ର ପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହୃତ ହୁଏ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅ ଉଜଳା ଯାଏ, ହେଲେ ବି

ପ୍ରାଣୀ ଭରିଯାଏ, କାରଣ ଭକ୍ତ ବିଶ୍ୱାସ କରେ ଜ୍ୟେଷ୍ଠ ଶୁକ୍ଳ ଦଶମୀଠାରୁ ଭାରତର ସମସ୍ତ ତୀର୍ଥର ଜଳ ଏ କୂପକୁ ଝରି ଆସେ। ସେ କୂଅରୁ ଆସେ 108 କୁମ୍ଭଭର୍ତ୍ତି ପାଣି। ସେ ପାଣି କର୍ପୂର, ଚନ୍ଦନ, କେଶର, ଚୁଆର ମିଶ୍ରଣରେ ସୁଗନ୍ଧିତ ହୁଏ, ଅଭିମନ୍ତ୍ରିତ ହୁଏ। ଅଣତୁଠ ପାଣିରେ ଗାଧାନ୍ତି ଚତୁର୍ଦ୍ଧାମରତି। 108 ଜଳକୁମ୍ଭ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଥାଏ 35 କଳସୀ, ବଳଭଦ୍ରଙ୍କ ପାଇଁ ଥାଏ 33, ମା ସୁଭଦ୍ରାଙ୍କର 22 ଏବଂ ପ୍ରଭୁ ସୁଦର୍ଶନଙ୍କ ପାଇଁ 18 କୁମ୍ଭ ଜଳ। ଏଠି ପ୍ରଭୁଙ୍କର ଗଜାନନ ବେଶ ହୁଏ ବା ହାତୀ ବେଶ। କୁହାଯାଏ 15 ଶତାବ୍ଦୀରେ ମହାରାଷ୍ଟ୍ରର ଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ବ୍ରାହ୍ମଣଙ୍କୁ ପ୍ରଭୁ ଏହି ରୂପରେ ଦେଖା ଦେଇଥିଲେ ସ୍ନାନ ଯାତ୍ରାରେ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଉଦ୍ଧାର କୁହାଯାଇଛି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ଯେଉଁମାନେ ଯେପରି ଭାବରେ ମୋର ଶରଣରେ ଆସନ୍ତି ସେହିଭଳି ଭାବରେ ମୁଁ ତାଙ୍କୁ ପୁରସ୍କୃତ କରେ, କାରଣ ଭକ୍ତ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ଚାହିଁବେ ସେ ସେହି ରୂପରେ ହିଁ ଦେଖାଦେବେ। ଆଜି ସ୍ନାନବେଦୀକୁ ଶ୍ରୀବିଗ୍ରହମାନେ ଧାଡ଼ି ପହଣ୍ଡିରେ ଆସିବେ, କିନ୍ତୁ ସ୍ନାନବେଦୀରୁ ଅଣସର ଗୃହକୁ ଯିବେ ଗୋଟି ପହଣ୍ଡିରେ। ଏହି 15 ଦିନ ଅଣସର କାଳରେ ଶ୍ରୀବିଗ୍ରହମାନଙ୍କର ସେବା ପୂଜା ଗୋପନୀୟ, କାରଣ ସ୍ନାନ ପରେ ସେମାନେ ହେବେ ଜ୍ୱରଗ୍ରସ୍ତ। ବାୟୁପୁରାଣରେ ମଧ୍ୟ ଦେବଦର୍ଶନକୁ ନିଷିଦ୍ଧ କରାଯାଇଛି। ତତଃ ପଞ୍ଚଦଶହାନି ମମ ସ୍ନାନତ୍ ଅନନ୍ତରମ୍ ସୁରୂପାଂ ବା ବିରୂପାଂ ବା ନ ପଶ୍ୟେତ୍ ପ୍ରତିମାଂ ମମ। ତେବେ ଶ୍ରୀବିଗ୍ରହମାନଙ୍କର ଜ୍ୱରର ଉପଶମ ପାଇଁ ଔଷଧର ବ୍ୟବସ୍ଥା ମଧ୍ୟ ହୋଇଛି। ବ୍ୟାଧିଗ୍ରସ୍ତ ପ୍ରାଣୀମାନଙ୍କର ଦୁଃଖ ଦୂରୀକରଣ ପାଇଁ ବିଶ୍ୱନିୟନ୍ତାଙ୍କ ନିର୍ଦ୍ଦେଶରେ ତ ଭରଦ୍ୱାଜ ଋଷି ଇନ୍ଦ୍ରାଳୟ ଯାଇ ଆୟୁର୍ବେଦ ଅଧ୍ୟୟନ କରିଥିଲେ ଏବଂ ମର୍ତ୍ତରେ ପ୍ରଚଳନ କରିଥିଲେ। ସେହି ଆୟୁର୍ବେଦକୁ ଉପଜୀବ୍ୟ କରି ଶ୍ରୀବିଗ୍ରହମାନେ ଆରୋଗ୍ୟ ଲାଭ କରିବେ। କିନ୍ତୁ ପତିତଜନଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁଙ୍କର ଏ ସ୍ନାନଲୀଳା ସବୁ ବ୍ୟାଧିକୁ ହିଁ ଅତିକ୍ରମ କରିଯିବ, ଆଉ ଭକ୍ତ ସେ ଲୀଳା ଦେଖି ଶ୍ରବଣ କରି ଅମୃତର ସ୍ୱାଦ ପାଇପାରିବ। ବ୍ରହ୍ମପୁରାଣରେ ପ୍ରାୟ ଅଛି, ସ୍ନାନକାଳେ ତୁଜେ ମର୍ତ୍ତ୍ୟାହା ପଶ୍ୟନ୍ତି ପୁରୁଷୋତ୍ତମମ୍ ବଳଭଦ୍ରଂ ସୁଭଦ୍ରାଂ ଚ ତେ ଜାନ୍ତି ପଦଂ ଅବ୍ୟୟମ୍। ଏହା ଆଜିର ପ୍ରଣୀତ ବକ୍ତବ୍ୟ।

ଶୁଣୁଥିଲି ଅନୁଚିନ୍ତା ଉପସ୍ଥାପନା କରିଥିଲି ତରୁଣକାନ୍ତି ରାଉତ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ଦୀତି କାଶ୍ୟପ ସମ୍ବାଦ ଭିତରେ ଅନୁତପ୍ତ ଦୀତିଙ୍କୁ ଆଗକୁ କ'ଣ ଘଟିବ, କିପରି ଶ୍ରୀବିଷ୍ଣୁଙ୍କ ଦ୍ୱାରପାଳ ଜୟ ବିଜୟ ନିଜର ଅସଂଯତ ବ୍ୟବହାର ପାଇଁ ବ୍ରହ୍ମା କୁମାରଙ୍କ ଅଭିଶାପରେ ଭାଗି ହେବେ, ଅସୁର ଭାବରେ ଭୟଙ୍କର ରୂପ ନେଇ ଜନ୍ମ ନେବେ, ଆଉ ନାମ ହେବ ହିରଣ୍ୟକଶିପୁ ଆଉ ହିରଣାକ୍ଷ, ପୁଣି କରୁଣାମୟ ଶ୍ରୀହରି କିପରି ଅବତାର ନେଇ ଦୁହିଁଙ୍କୁ ଉଦ୍ଧରିବେ ସେ ବିଷୟ ମୈତ୍ରଙ୍କଠୁ ବିଦୁର ଶୁଣିଥିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 80ତମ ଭାଗ। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଧିକ ଅମଳକ୍ଷମ ସୋରିଷ ଚାଷ ପାଇଁ ଉନ୍ନତ କିସମର ବିହନ ଚୟନ କରନ୍ତୁ। ତା ସହିତ ଚାଷ ସମୟରେ ଏଥିରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ରୋଗପୋକ ନିୟନ୍ତ୍ରଣ କରନ୍ତୁ। ସୋରିଷ ଚାଷରେ ପାଉଁଶିଆ ରୋଗର ଦମନ ପାଇଁ ପ୍ରୋପିକୁନାଜୋଲ 1 ମିଲିଲିଟର କିମ୍ବା କାରାଥେନ 1 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯୌପୋକର ଦମନ ପାଇଁ ହେକ୍ଟର ପ୍ରତି 1000 ମିଲିଲିଟର ଡାଇମେଥୋଏଡ 30 EC କିମ୍ବା ଇମିଡା କ୍ଲୋପିଡ 17.8% SL 125 ମିଲିଲିଟର ବା ଥାୟ ମେଥୋକ୍ସାମ 25 SG 125 ଗ୍ରାମକୁ 500 ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରନ୍ତୁ। ଫସଲରେ ପତ୍ରଚିତା ଦାଗ ଦେଖାଦେଲେ ଏହାର ଦମନ ପାଇଁ ହେକ୍ଟର ପ୍ରତି 1.5 କିଲୋଗ୍ରାମ କପର ଅକ୍ସିକ୍ଲୋରାଇଡ୍ ବା 1.5 କିଲୋଗ୍ରାମ ମାଙ୍କୋଜେବକୁ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୋରିଷ ଫସଲରେ କରତିଆ ମାଛି ଓ ପତ୍ରଛନ୍ଦା ପୋକର ଦମନ ପାଇଁ ହେକ୍ଟର ପ୍ରତି 500 ମିଲିଲିଟର ଇଥୋଫେନୋପ୍ରକ୍ସ 10 EC କିମ୍ବା 500 ମିଲିଲିଟର ଇଣ୍ଡୋସ୍କା କାର୍ଭ 14.5% EC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5ରୁ 6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତର ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳିବା ଉଚିତ, ନଚେତ ଗଛର ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଏବଂ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ପନିପରିବା ଫସଲରେ ଜୀବାଣୁଜନିତ ଝାଉଁଳା ରୋଗ ହୋଇଥିଲେ ଏହାର ଦମନ ପାଇଁ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଗଛ ମୂଳ ଭିଜାଇବା ପର୍ଯ୍ୟନ୍ତ ସିଞ୍ଚନ କରନ୍ତୁ। ଟମାଟୋ, ଭେଣ୍ଡି ଇତ୍ୟାଦି ଫସଲରେ ପତ୍ରପଡ଼ା ରୋଗ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ ହିସାବରେ ମାଙ୍କୋଜେବ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଙ୍କେଡ଼ିଆ ପୋକର ଦମନ ପାଇଁ 4 ଗ୍ରାମ କାର୍ବାରିଲ୍ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣରେ କାଣ୍ଡ ଓ ଫଳପିଚା ରୋଗ ଲାଗିବାର ବହୁ ଆଶଙ୍କା ଅଛି, ଏହାର ପ୍ରତିକାର ସକାଶେ ପ୍ରତି ଲିଟର ପାଣିରେ 3 ମିଲିଲିଟର ହିସାବରେ କପର ଅକ୍ସିକ୍ଲୋରାଇଡ୍ ସିଞ୍ଚନ କରନ୍ତୁ। କଖାରୁ, ଜହ୍ନି, କାକୁଡ଼ି ଜାତୀୟ ଫସଲରେ ଫଳମାଛି ଦମନ ଲାଗି 1 ମିଲିଲିଟର ମାଲାଥିଆନ ସହ 20 ଗ୍ରାମ ଗୁଡ଼କୁ 1 ଲିଟର ପାଣିରେ ମିଶାଇ ବିଷ ଥୋପ କରି ବ୍ୟବହାର କରନ୍ତୁ। ଆଭ୍ୟନ୍ତରୀଣ ଅଞ୍ଚଳରେ ଅଦିନିଆ ଫୁଲକୋବିର କିସମ ଯଥା ହେମଲତା ତଳି ହୋଇଯାଇଥିଲେ ମୁଖ୍ୟ କ୍ୟାରିରେ ଲଗାଇ ଦିଅନ୍ତୁ। ଝାଉଁଳା ସହଣୀ ଥିବା ଲଙ୍କାମରିଚ କିସମ ଯଥା ଉତ୍କଳ ରଶ୍ମି ଓ ଉତ୍କଳ ଆଭା ଲଗାନ୍ତୁ।

ଗୁଣିଆ ପୋକ ଦେଖାଦେଲେ ପତ୍ରମଡ଼ା ହୋଇଯାଏ। ଏଥିପାଇଁ ଏକର ପ୍ରତି 350 ମିଲିଲିଟର ଇଥିଅନ୍ ସିଞ୍ଚନ କରନ୍ତୁ। ବାଇଗଣରେ ଫଳ ଓ କାଣ୍ଡବିନ୍ଧା ପୋକର ଦମନ ନିମନ୍ତେ ସମନ୍ୱିତ ପୋକ ପରିଚାଳନା ପଦ୍ଧତି ଅନୁସାରେ ଏକର ପ୍ରତି 20,000 ଟ୍ରାଇକୋଗ୍ରାମା ପରାଶୟ ଛାଡ଼ନ୍ତୁ। 300 ପିପିଏମ୍ ନିମ୍ବଜାତୀୟ କୀଟନାଶକ ବିଷକୁ ଏକର ପ୍ରତି 1 ଲିଟର ହିସାବରେ ପ୍ରୟୋଗ କରନ୍ତୁ ଅଥବା ପ୍ରତି ଲିଟର ପାଣିରେ 5 ଗ୍ରାମ କାର୍ବାରିଲ୍ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଲାଲ ଓ କଳା କଖାରୁ ଭୃଙ୍ଗ ଦମନ ଲାଗି ଏକର ପ୍ରତି 800 ଗ୍ରାମ କାର୍ବାରିଲ୍ ପ୍ରୟୋଗ କରନ୍ତୁ। ପନିପରିବାରେ ଦହିଆ ପୋକ ଦେଖାଯାଉଥିଲେ ଏହାର ଦମନ ସକାଶେ ଫସଲ ଫଳନ୍ତି ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମାଲାଥିଅନ୍ ଏବଂ ଅନ୍ୟ ଅବସ୍ଥାରେ ଥିଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ମିଥାଇଲ୍ ଡିମେଟନ୍ ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
1: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ ତିନି ବିଭାଗରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ ତିନି ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ ଏବଂ ଡିଜିଟାଲ ଶ୍ରବଣ ଯନ୍ତ୍ର। ଏହି ତିନୋଟି ମଧ୍ୟରୁ ଡିଜିଟାଲ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର ତିନୋଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର ଏବଂ ରିସିଭର। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର ଶବ୍ଦଗୁଡ଼ିକୁ ଜୋର କରି ରିସିଭର ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡିଓମେଟ୍ରି କୁହାଯାଏ। ଅଡିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ

0: ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼ାଇବା କିମ୍ବା କମେଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୂରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୂରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ରେ ଗୋଟିଏ ବ୍ୟାଟେରୀ 15ରୁ 25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୂରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5ରୁ 7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା କରିଛନ୍ତି ବୈଜୟନ୍ତୀମାଳା ହରିଚନ୍ଦନ।

ଦେବସ୍ନାନ ପୂର୍ଣ୍ଣିମାର ପାବନ ପ୍ରଭାତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ପାଇଁ ଶୁଭ ମନାସୁଛୁ। ନମସ୍କାର, ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ତାପରେ ଗଜାନନ ବେଶରେ ଦର୍ଶନ ଦେବେ ଠାକୁରେ, ପୁଣି ଜ୍ୱର ପୀଡ଼ିତ ହେବେ, ଅନବସରରେ 15 ଦିନ କାଳ ରହିବେ, ଭକ୍ତଙ୍କୁ ଦର୍ଶନ ଦେବା ବନ୍ଦ। ସେଇଥିପାଇଁ ତ ଆଜି ବଡ଼ଦାଣ୍ଡରେ ଖୁବ୍ ବ୍ୟାକୁଳତାର ଭାବ ଉଛୁଳି ଉଠୁଛି।
1: ବିଶ୍ୱବ୍ୟାପୀ ନିରାକାର ନିରଞ୍ଜନ ଜଗନ୍ନାଥ
0: ମହାନ ପୁରୁଷ ତତ୍ତ୍ୱର ଅବଧାରକ ପୁରୁଷୋତ୍ତମ ଜଗନ୍ନାଥଙ୍କର ଲୀଳା ଅପରୂପ ଅବର୍ଣ୍ଣନୀୟ। ଚର୍ମଚକ୍ଷୁରେ ତାଙ୍କୁ ଦେଖିବା କୋଟି ଜନ୍ମର ପୁଣ୍ୟ ଫଳ। ତେବେ ଜଗନ୍ନାଥ ସଂସ୍କୃତିରେ ଏକ ସ୍ୱତନ୍ତ୍ର ପର୍ବ ସ୍ନାନ ଯାତ୍ରା, ଏହି ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ସଂସ୍କୃତି ବିଶେଷଜ୍ଞ ଡକ୍ଟର ହରିହର କାନୁନଙ୍କୁ।
2: ଆଜି ହେଉଛି ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା, ଦେବସ୍ନାନ ପୂର୍ଣ୍ଣିମା।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀବଳଭଦ୍ର ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଆଜି ଶ୍ରୀମନ୍ଦିର ରତ୍ନବେଦୀରୁ ଆସିବେ ସ୍ନାନ ବେଦୀକୁ ମହାସ୍ନାନ କରିବେ 108 ଗରା ଅମୃତ ଜଳରେ ସ୍ନାନ କରି ଗ୍ରୀଷ୍ମର ଯେଉଁ ଉତ୍ତାପ ତାକୁ ପ୍ରଶମିତ କରିବା ପାଇଁ ଧରାପୃଷ୍ଠକୁ ଶାନ୍ତ ସରଳ କରିବା ପାଇଁ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା ଦ୍ୱାଦଶ ଯାତ୍ରା ଭିତରୁ ଶ୍ରେଷ୍ଠ ଯାତ୍ରା ହେଉଛି ସ୍ନାନ ଯାତ୍ରା ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଆପଣ ଜାଣନ୍ତି ଏବେ ନିକଟ ଅତୀତରେ ଯାଇଛି ଆପଣଙ୍କର ଶୀତଳ ଷଷ୍ଠୀ ଦେବଦେବ ମହାଦେବ ମାତା ପାର୍ବତୀଙ୍କୁ ବିବାହ କରି ସମଗ୍ର ଧରଣୀ ରାଣୀକୁ ଶୀତଳ ଏବଂ ଶାନ୍ତ କରିବା ପାଇଁ ଯେଭଳି ଗୋଟିଏ ମାନବିକ ସାମାଜିକ ପରମ୍ପରା ଭିତରେ ଗୋଟିଏ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାରର ସୁରକ୍ଷା କରିଥିଲେ ଠିକ୍ ସେମିତି ଏ କଳିଯୁଗରେ ମହାପ୍ରଭୁ ଜଗନ୍ନାଥ ଯେଉଁ ଭାଇ ଭଉଣୀଙ୍କୁ ଧରି ରତ୍ନବେଦୀରେ ବିରାଜମାନ କରିଛନ୍ତି ପୂଜା ପାଉଛନ୍ତି ସେ ଆଜି ଆସୁଛନ୍ତି ବା ଆସିବେ ଆଜି ରତ୍ନବେଦୀକୁ ସ୍ନାନ କରିବା ପାଇଁ ଯେଉଁ 108 ଗରା ସୁବାସିତ ଜଳ

ଭିତରୁ ଶ୍ରେଷ୍ଠ ଯାତ୍ରା ହେଉଛି ସ୍ନାନ ଯାତ୍ରା। ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଆପଣ ଜାଣନ୍ତି, ଏବେ ନିକଟ ଅତୀତରେ ଯାଇଛି ଆପଣଙ୍କର ଶୀତଳ ଷଷ୍ଠୀ। ଦେବଦେବ ମହାଦେବ ମାତା ପାର୍ବତୀଙ୍କୁ ବିବାହ କରି ସମଗ୍ର ଧରଣୀ ରାଣୀକୁ ଶୀତଳ ଏବଂ ଶାନ୍ତ କରିବା ପାଇଁ ଯେଭଳି ଗୋଟିଏ ମାନବିକ ସାମାଜିକ ପରମ୍ପରା ଭିତରେ ଗୋଟିଏ ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାରର ସୁରକ୍ଷା କରିଥିଲେ, ଠିକ୍ ସେମିତି ଏ କଳି ଯୁଗରେ ମହାପ୍ରଭୁ ଜଗନ୍ନାଥ ଯେଉଁ ଭାଇ ଭଉଣୀଙ୍କୁ ଧରି ରତ୍ନବେଦୀରେ ବିରାଜମାନ କରିଛନ୍ତି, ପୂଜା ପାଉଛନ୍ତି, ସେ ଆଜି ଆସୁଛନ୍ତି ବା ଆସିବେ ଆଜି ରତ୍ନବେଦୀକୁ ସ୍ନାନ କରିବା ପାଇଁ। ଯୋଉ 108 ଗରା ସୁବାସିତ ଜଳ

0: ଆସିଥିଲେ ବୌଦ୍ଧ ରୂପୀ ଜଗନ୍ନାଥେ।
1: ସତେ ତେବେ ସେହି ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସିଆ?
0: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇ। ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳଚକ୍ର ଦେହରୁ ମୁକ୍ତ କରନ୍ତୁ।
1: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ, ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ।

0: ଦାସିଆ।
1: ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
2: ଧନ୍ୟ ଧନ୍ୟ ଦାସିଆ, ତୁମେ ସର୍ବଜ୍ଞାତା, ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ, କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ, ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ?
1: ହଁ ପଞ୍ଚମହାପୁରୁଷ, ଏହି ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ, ମୋର ଡାକରେ ନୀଳଚକ୍ରରୁ

0: ନାମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ ଦାସିଆ, ତୁମେ ଜଣେ ମହାପୁରୁଷ।
1: ନା ନା ନା, ମୁଁ ଯେ ଛାର ଅଛୁଆଁ ବାଉରୀ କୂଳର ମଣିଷଟିଏ।
0: ଯିଏ ଭାବକୁ ଦୂର ଅଭାବକୁ ନିକଟ ସେ ଅଛୁଆଁ। ଦାସିଆ, ତୁମେ ଯେ ଭାବକୁ ନିକଟ ଅଭାବକୁ ଦୂର।
1: ଗୁରୁଦେବ ଗୁରୁଦେବ, ମୋ ଜୀବନ ଧନ୍ୟ ହେଇଗଲା। ଗୁରୁଦେବ, ଏ ଜୀବନ ଧନ୍ୟ ହେଲା।

ଶୁଣୁଥିଲେ ନାଟକ ଭକ୍ତ ବାଲିଗାଁ ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା ଅରୁଣ କୁମାର ନନ୍ଦ, ନନ୍ଦଗୋସେଇଁ ନଟବର ସାହୁ, ପୁରୀ ପଣ୍ଡା ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର, କମଳୀ ଆଦରମଣି ବରାଳ। ଦାସିଆ ପାଇଁ ଗୀତଗୁଡ଼ିକ ଗାଇଥିଲେ ଦିବାକର ମହାନ୍ତି, ରଚନା ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଗୀତା ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଆଧୁନିକ ଗୀତ। ଗୀତ ରଚନା ପ୍ରଫୁଲ୍ଲ କୁମାର ତ୍ରିପାଠୀ।

0: ଜିଲ୍ଲା ହାଲଚାଲରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25। କୃଷି ସଂସାର ରାତି 7:30। ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ ଗୁରୁଚରଣ ଜେନାଙ୍କ ସହ ସାକ୍ଷାତକାର। ହିନ୍ଦୀ କଥାଚିତ୍ର ଗୀତ ରାତି 8:02। ଓଡ଼ିଶୀ ଗୀତ ପ୍ରଚାର କରିବୁ ରାତି 8:30। କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ନାୟକ। ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ଶୁଣିବେ ରାତି 10:02। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଉସ୍ତାଦ ୟୁନୁସ୍ ହୁସେନ ଖାଁଙ୍କ ଶାସ୍ତ୍ରୀୟ ଗାୟନ ରାତି 10:30। ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ, ଆଜି ଦିନଗୋଟେ 20 ମିନିଟ୍ରେ ପ୍ରଚାର କରିବୁ ନାରୀ ମହଲ। ଏଥିରେ ଶୁଣିବି ଆଳାପରେ ସୁଷମା ବାରିକଙ୍କ ସହ ସାକ୍ଷାତକାର। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ପ୍ରଚାର କରିବୁ ଅପରାହ୍ନ 4:00। କୃଷି ସଂସାର ରାତି 7:30। ଏଥିରେ ଶୁଣିବେ ଅଗ୍ରଣୀ ଚାଷୀ କାହ୍ନୁଚରଣ ଗୁରୁଚରଣ ଜେନାଙ୍କ ସହ ସାକ୍ଷାତକାର। ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ଶୁଣିବେ ରାତି 10:02। ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର। ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 38 ଡିଗ୍ରୀ ଏବଂ 27 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ତିନିଟା କଲେଜରେ
5: ବ୍ୟସ୍ତ ହୋ ନା,
4: ଫିସ୍ ତ ଦେଖ।
6: କଣ ଖବର?
7: କଣ ହେଲା?
5: ଫିସ୍ ର ଟେନସନ୍,
7: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କ ରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
4: ସିଏ କୋଉଠି?
7: ମିଠା
8: RBI କହେ
9: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
10: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
11: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଅଭୁଲାଗିତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସଙ୍ଗୀତା ଗୋସାଇଙ୍କ କଣ୍ଠରେ ଆଧୁନିକ ଗୀତ ରଚନା କନକ ମଞ୍ଜରୀ ପଟ୍ଟନାୟକ।

0: ମରି ପୁରକ୍ଷ ହନ୍ତକାରୀ ରଘୁକୁଳ ନାଥ ନମୋ ନମାମି। ବାବୁ ଉତ୍କଳ ପରମ୍ପରା ଆର୍ଯ୍ୟ ସଂସ୍କୃତି ଏ ଲୋକସଙ୍ଗୀତ ବିଭାଗ ପାଲା ଆଜକୁ 2000 ବର୍ଷ ହେବ ବଞ୍ଚି ରହିଛି ଏବଂ ବଞ୍ଚି ରହିବ। 500 ବର୍ଷ ପୂର୍ବରୁ ଯେଉଁ ମହାମନୀଷୀ ମାନେ ପ୍ରାଚୀନ ସାହିତ୍ୟ ସଂସ୍କୃତକୁ ରଖିଯାଇଛନ୍ତି ତାହା ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଛି, ଏ ପାଲାକାର ମାନେ ବଞ୍ଚାଇ ରଖିଛନ୍ତି। ଯେତେବେଳେ ଆକାଶବାଣୀ ଆମକୁ ଟିକେ ସୁଯୋଗ ଦେଇଛି କିଛି ପ୍ରାଚୀନ ସାହିତ୍ୟ କହିବା ପାଇଁ ଇଚ୍ଛା ଅଛି, ଯାହାକି ଉଶୃଙ୍ଖଳିତ ମାନବ ସମାଜ ଶୃଙ୍ଖଳିତ ହେବା ପାଇଁ ମାଧ୍ୟମ। ଇନମ ପୁରାଣମ ନଗରୀ ନଗରୀ ତି ସାଲମ ସାଲମ ହିରକ୍ଷ ଭୋଜ ନିର୍ଜିତ ରକ୍ଷ ରାଜ। ହେଳାମ୍ଭିଭୂତ ରଜନୀ ଶରଣମ ରାଜର୍ଦ୍ଦବତୀ ରାବଣ ନାମ ଧ୍ୟେୟ। ଏହିକି ପୁରାଣ କାଳରେ ଲଙ୍କା କଟକ ବୋଲି ଗୋଟିଏ ରାଜ୍ୟ ଥିଲା। ସେ ରାଜ୍ୟରେ ବିଶ୍ରବାନନ୍ଦନଙ୍କର ପୁତ୍ର ରାବଣ ତ୍ରିକାଳଦର୍ଶୀ ତ୍ରିପୁର ବିଜୟୀ ସ୍ୱର୍ଗମର୍ତ୍ତ୍ୟ ପାତାଳ ଯାହାକୁ ଭୟଭୀତ କରୁଛି, ସେଇ ରାବଣ ମନ ଦୁଃଖରେ ସଭାରେ ବସିଛି। କବି ସମ୍ରାଟ ବୈଦିଶ ବିଳାସରେ ଭଞ୍ଜ ଲେଖିଲେ,
1: କଣ ଲେଖିଲେ,
0: ବସିପୁରେ ବସିଭୂତ ସେ ବସିପୁରେ ବସିଭୂତ ସେ ବାମାରେ ଲଙ୍କେଶ।

0: କି ପାଇଁ ମୋ ଲଙ୍କାର ଅବସ୍ଥା ଏଇଭଳି ହେଇଛି। ଏତିକି ବେଳେ ମହାନାଟକରେ ହନୁମାନଜୀ ଗୋଟିଏ ପଦ ଶ୍ଳୋକ ଲେଖିଲେ, ତନୟ ମରଣଙ୍ଗ ବାର୍ତ୍ତା ରାବଣ ଦୂତ ବକତ୍ରାତ୍ ପତତି ଧରଣୀ ପୃଷ୍ଠେ ଛିନ୍ନ ସାକ୍ଷୀ ବଶ୍ରୁତ୍ୱା ବଦତି ଜଗୁରୁ ରୋଷ ଲବଙ୍ଗ ସଂଜ୍ଞ ସଭାୟା ମଶକ ବଦନ ରନ୍ଧେ ଯୁଥ ହସ୍ତି ପ୍ରବିଷ୍ଟ। ଏତିକି ବେଳେ ଦୂତ ଆସି ପହଞ୍ଚିଗଲା, କହିଲା ତ୍ରିପୁର ବିଜୟୀ ରାବଣଙ୍କର ଜୟ ହେଉ,
1: ଜୟ ହେଉ।
0: କି ସମ୍ବାଦ ଦୂତ, ନିର୍ଭୟରେ ପ୍ରକାଶ କର। ଦୂତ କହୁଛି, ଆଜ୍ଞା ଆପଣଙ୍କର ନନ୍ଦନ ଇନ୍ଦ୍ରଜିତ ଯେଉଁ ଯୁଦ୍ଧକୁ ଯାଇଥିଲେ ଆଜି ତାଙ୍କର ନିହତ ହୋଇଛି। ତନୟ ମରଣ ବାର୍ତ୍ତା, ଯେତେବେଳେ ପୁତ୍ରର ମରଣ କଥା ଶୁଣି ନେଇଛି ରାବଣ, ତତକ୍ଷଣାତ୍ ପତତି ଧରଣୀ ପୃଷ୍ଠେ ଛିନ୍ନ ସାକ୍ଷୀ ବସୁତା ପଚାଢ଼ି ହେଇ ପଡ଼ିଗଲା।

ବାର୍ତ୍ତା ପାଇ ଲଙ୍କାଧୀଶ୍ୱର ନାୟକ ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ଯାଇଛି। ଦେଖିଲା ପୁଅ ଇଞ୍ଜୟ ତ ମରିକିରି ପଡିଛି। ପୁଅ ଯେତେବେଳେ ମରିକିରି ପଡିଛି, ପିତାର ହୃଦୟ ଯାହା ହେଉଥିବ ଯେ କି ଇନ୍ଦ୍ରକୁ ଜୟ କରିପାରିଛି, ଚିନ୍ତା କଲା ମୋ ପୁଅକୁ ତ ଏଭଳି କି ମାରିପାରିବେ ନାହିଁ। କୃଷ୍ଣ ପ୍ରସାଦ ବସୁ ଲେଖିଛନ୍ତି ଗୋଟିଏ ପଦ, ନଥିବ।

ବାର ବର୍ଷ ଅନାହାର ଅନିଦ୍ରା ମୈଥୁନ ପରିତ୍ୟାଗ କରିଥିବ, ସେ କେବଳ ଇନ୍ଦ୍ରଜିତକୁ ମାରିବା ପାଇଁ ଯୋଗ୍ୟ। ତେଣୁ ରାବଣ ଚିନ୍ତା କଲା ଯେ ଇନ୍ଦ୍ରଜିତକୁ ମାରିଛି ସେ ଜଣେ ମହାନ ପୁରୁଷ। ତେଣୁ ପୁଅ ପାଖରେ ପହଞ୍ଚି ପୁଅକୁ ଦେଖି ଚିନ୍ତା କରୁଛି। ବିଦଗ୍ଧ କବି ଅଭିମନ୍ୟୁ ଗୋଟାଏ ପଦ ଲେଖିଲେ।

ରାବଣ ଚିନ୍ତା କରୁଛି ମୋ ପୁଅ ଆଜି ହଜିଯାଇଛି, ଯାହା ପାଇଁ ହଜିଛି ମୁଁ ତାକୁ ଏ ଜଗତ ଭିତରେ ରଖିଦେବିନି, ସେ ଜାନନ୍ତି ନା, ତାକୁ ଉଚ୍ଛେଦ କରିଦେବି। ବକ୍ଷସ୍ଥ ମଣି ଆଣି ଆଣି କିଛି ନ ମଣି ଗଲା ରାମର ମଣିକତି, ଯେଉଁ ଗର୍ଭାଟକ ମଣିଟିକୁ ରାବଣ ପରିଧାନ କରିଥିଲା ତାକୁ ଟିକେ ଚାହିଁଦେଲେ ତାର ଗର୍ଭ ବହୁ ବେଗରେ ବଢିଯାଏ, ତେଣୁ ସେ ଗର୍ଭାଟକ ମଣିଟିକୁ ସ୍ପର୍ଶ କରି ପହଞ୍ଚି ଯାଇଛି ଅଶୋକ କାନନରେ। ଯାହାରି ପାଇଁ ଯାହା ପାଇଁ ଆଜି ମୋ ପୁଅ ମରିଯାଇଛି। ମୁଳୁ ମାରିଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା, ଭାଗବତ କହୁଛି ମୂଳରୁ ମୁଁ ବିନାଶ କରିଦେବି। ଅଶୋକ କାନନରେ ପହଞ୍ଚି ଚନ୍ଦ୍ରହାସ୍ୟ ଖଡ଼ଗଟିକୁ ଧରି ରକ୍ତାକ୍ତ ଚକ୍ଷୁ କ୍ରୋଧାନିତ ଅବସ୍ଥାରେ ଜାନକୀଙ୍କ ପାଖରେ

ସୀତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରାବଣ ଚନ୍ଦ୍ରହାସ୍ୟ ଖଡ୍ଗଟିକୁ ଧରିଛି ରକ୍ତାକ୍ତ ଚକ୍ଷୁ କହିଲା ତୋରି ପାଇଁ ମୋ ପୁଅ ଇନ୍ଦ୍ରଜିତ ଆଜି ମରିଯାଇଛି ତେଣୁ ତୋତେ ମୁଁ ଏ ସଂସାର ଭିତରେ ରଖିଦେବି ନାହିଁ ଏ ଚିନ୍ତା କରି ଚନ୍ଦ୍ରହାସ୍ୟ ଖଡ୍ଗଟିକୁ ଯେତେବେଳେ ଉଚ୍ଚେଇ ଦେଇଛି ତାର ଅଙ୍ଗରକ୍ଷୀ ଜାନକୀଙ୍କର ଯେଉଁ ଅଙ୍ଗରକ୍ଷୀ ତ୍ରିଜଟା ଥିଲା ସେ କହିଲା କ୍ଷାନ୍ତ ହୁଅ କ୍ଷାନ୍ତ ଯାହାକୁ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଡରିଛି ଯାହାର ଆଦେଶରେ ଦେବତାମାନେ ପଡି ଖଟୁଛନ୍ତି ଛାର ଗୋଟାଏ ନାରୀକି ମାରି ତୁମେ କଣ ଯଶ ଅର୍ଜନ କରିପାରିବ ହେ ତ୍ରିପୁର ବିଜୟ ଲଙ୍କାଧୀଶ୍ୱର ଗୋଟାଏ କଥା ବିନା ଦୋଷ ସଂହାରି ଅଦସ୍ୟ ହେବୁ ଘାରି କଣ ଏଥିରେ ଯଶ ମିଳିବ ଭାଗବତ ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଗୋଟିଏ ପଦ କହନ୍ତି ସ୍ତ୍ରୀ ଗର୍ଭିଣୀ

0: ଲଙ୍କାଧୀଶ୍ୱର ରାବଣ କୃପା ପାଇ
1: କଣ କଲା
0: ଆସି ଯୁଦ୍ଧ ଭୂମିରେ ପହଞ୍ଚି ଯାଇଛି। ଡାକ ଦେଇଛି ଜଟିଆ ରାମକୁ, କହିଲା ହେ ରାମ ତୁ କେଉଁଠି ଅଛୁ, ଶୀଘ୍ର ଚାଲିଆ, କାରଣ ତୁ ଆଜି ମୋ ଭାଇକି ଯେତେବେଳେ ମାରିଦେଇଛୁ ମୁଁ ଆଜି ତୋତେ ହିଁ ବିନାଶ କରିବି। ରାବଣ ଶୁଭ୍ର ବସ୍ତ୍ର, ଶୁକ୍ଳ ହୟ, ଶୁକ୍ଳ ରଥ, ଶୁକ୍ଳ ରଜୁ, ଶୁକ୍ଳ ଚାମର, ଶୁକ୍ଳ ଧ୍ୱଜାକୁ ଉଡାଇ ଯୁଦ୍ଧ ଭୂମିରେ ଯେତେବେଳେ ଡାକରା ଦେଇଛି, ଏ ରାମ ମର୍ଯ୍ୟାଦା ପୁରୁଷ, ଅଖଣ୍ଡ ବ୍ରହ୍ମମୟ ପୁରୁଷ, ପରମ ବ୍ରହ୍ମ ଠାକୁର ଶ୍ରୀ ରାମଚନ୍ଦ୍ର କ୍ଷତ୍ରିୟ ସନ୍ତାନ, ସେ କେବେ ପଛ ଘୁଞ୍ଚା ଦେବେ ନାହିଁ, ପଛ ଘୁଞ୍ଚା ନାହିଁ। ବୀର ରାଜତକେ ରେ ବୀର ରାଜତକେ ବୀର ରାଜତକେ ନମରେ ସେ କେବେ ପରାଣ ପଛ ଘୁଞ୍ଚା ନାହିଁ। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଆସି ପହଞ୍ଚିଗଲେ ଯୁଦ୍ଧ ଭୂମିରେ। ଯେତେବେଳେ ଯୁଦ୍ଧ ଭୂମିରେ ପହଞ୍ଚି ଯାଇଛନ୍ତି, ଏ ରାବଣ 10 ଜଣ ବୀରଙ୍କୁ ନେଇ ପହଞ୍ଚି ଯାଇଛି, ସେତିକି ବେଳେ ହନୁମାନ ଆସି ଆଗରେ ପହଞ୍ଚି ଯାଇଛି। ହନୁମାନଙ୍କୁ ଯେତେବେଳେ ଦେଖି ନେଇଛି ରାବଣ, ଟିକେ ହସିଦେଲା। ତ୍ରିପୁର ବିଜୟୀ ରାବଣ ଯେତେବେଳେ ହସି ଦେଇଛି, ଅନୁରୂପ ହସଟା ହନୁମାନ ହସିଦେଲେ। ରାବଣ କହିଲା ରେ ମୋତେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରର ଲୋକମାନେ କେହି ସାହସ କରନ୍ତିନି, ମୁଁ ଆଗରେ କଥା କହନ୍ତିନି, ଆରେ ମୁଁ ଆଜି ହସିଲି, ଆଜି ତୁ ହସିବୁ, ଆରେ ମୋ ହସିବାର କାରଣ ଅଛି। ହନୁମାନ କହିଲା ମୋ ହସିବାର ବି କାରଣ ଅଛି, କାରଣ ତୋର ଏତେ ବଡ ପୁଅ ମଲା, ଏତେ ଭାଇ ମଲା, ଏତେ

ସାଙ୍ଗସାଥୀ ମାନେ ମରିଗଲେ, ଲଙ୍କାର ଅବସ୍ଥା ଆଜି କଣ ହେଲାଣି, ତଥାପି ତୁ ଚିନ୍ତା କରୁନୁ, ତୁ ଆସି ରାମଙ୍କ ପାଖକୁ ଯୁଦ୍ଧ ଭିକ୍ଷା କରୁଛୁ। କିନ୍ତୁ ମତେ ସେଇଥିପାଇଁ ହସ ମାରିଲା, ଯାହାକି ତୋର ସମସ୍ତେ ମରିଗଲେ, ତୁ ଯା ନ ମରି ବଞ୍ଚିଛୁ ଏ ନିର୍ଲଜ ପ୍ରାଣକୁ ଆଣି ମୋ ଆଗରେ ଦେଖଉଛୁ, ମତେ ସେଇଥିପାଇଁ ଟିକେ ହସ ଲାଗିଲା। ରାବଣ ଏ କଥା ହନୁମାନର ଶୁଣି ରାଗିଗଲା, ଆଗ ପଛ ରଥରେ ଟିକେ ଗତାଗତି କରିଦେଲା, କୁଦି ପକେଇଲା। ତାକୁ ଯେଉଁ ଶକ୍ତିଟି ମିଳିଥିଲା ସେଇ ଶକ୍ତିକୁ ଚିନ୍ତା କଲା, ଆଜି ମୁଁ ସମୂହଳ ବିନାଶ କରିଦେବି, ଏ ମର୍ତ୍ତ୍ୟଭୂମିର ସାତଳକୁ ଚାଲିଯାଉ, କିନ୍ତୁ ମୋର ଚିନ୍ତା ନାହିଁ। ଯେଉଁ ଏକଗ୍ନି ଶକ୍ତିଟିକୁ ରାବଣ ପାଇଥିଲା, ସେଇ ଏକଗ୍ନି ଶକ୍ତିଟିକୁ ଧରି କଣ କଲା, ହନୁମାନ ମହାନାଟକରେ ଗୋଟିଏ ଶ୍ଳୋକ ଲେଖିଲେ, ତସ୍ମିନ୍ ନିଶାଚର ପଥ ପରହୀନ ଶକ୍ତି ଶକ୍ତି ମୋଚନିତ ନାୟ ବିଭୀଷଣ ତୁଙ୍କନକ ଶୈଳାମ ରାମାନୁଜ ନିଜ ମୁର କବଚି ଚକାର।

0: ଶକ୍ତିର ଜ୍ୟୋତି ବେଳକୁ ବେଳ ବଢି ଚାଲିଲା
1: ଚାଲିଲା
0: ବଳିସାରେ ବୋଲନ୍ତେ ସୁଗ୍ରୀବ ଚରମେ ବୋଲନ୍ତେ ପିଠି ଦିବାନ୍ଧ ଖଗ ବୋଲନ୍ତେ ଶାଗୁଣା ଲକ୍ଷ୍ମଣ ଆଉ ସହି ପାରିଲେନି ଲକ୍ଷ୍ମଣଙ୍କ ଉପରେ ଯେତେବେଳେ ଶକ୍ତି ଆସି ପହଞ୍ଚି ଯାଇଛି ସୁଗ୍ରୀବଙ୍କର ପଛପଟରେ ମୁହଁଟାକୁ ଜାକି ଦେଇଛନ୍ତି ହୃଦୟରେ ଘାତ କଲା ଏକ ଅଗ୍ନିଶକ୍ତି ରାବଣର ଯେତେବେଳେ ଘାତ କରିଛି ଶକ୍ତି ବଜ୍ରଘିରି ଭେଦ ମତେ ବାସବ ପୃଥି ସହିତ ଲକ୍ଷ୍ମଣଙ୍କ ହୃଦୟ ଭେଦ କରି ପୃଥିବୀକୁ ଭେଦ କଲା ସମସ୍ତ କପିକୁଳ ମାନେ ମର୍ମାହତ ହୋଇ ଚିନ୍ତା କରୁଛନ୍ତି ପ୍ରଭୁ ଆଜି କଣ ହେଇଗଲା ଲକ୍ଷ୍ମଣଙ୍କର ଏ ଅବସ୍ଥା ଲକ୍ଷ୍ମଣ ଅଚେତ ହୋଇ ପଡିଯାଇଛନ୍ତି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ବାଉଳି ଯାଇଛନ୍ତି କାନ୍ଦି ଉଠିଛନ୍ତି ମହାନାଟକର ହନୁମାନ କହିଲେ ମହାଶୟ ମୟାସାକଂ ତ୍ୱମ ରକ୍ଷମିହାଗତ ନଗଚ୍ଛାମିରିୟା ସର୍ଦଂ ନାକମପ୍ୟହମତ୍ରପ ରାମଚନ୍ଦ୍ର କାନ୍ଦି ଉଠିଛନ୍ତି କହିଲେ ମୁଁ ଆଉ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବିନି ଯେଉଁ ଭାଇ ବାର ବର୍ଷ ଅନାହାର ଅନିଦ୍ରା ମୈଥୁନ ପରିତ୍ୟାଗ କରି ମୋ ସାଙ୍ଗରେ ବନବାସ ଆସିଥିଲା ସେ ଯେତେବେଳେ ମୋତେ ଆଜି ଛାଡି ଚାଲି ଯାଇଛି ସେ ବୀମା ତାର ପୁତ୍ର ମୁଁ ଅଯୋଧ୍ୟାକୁ ଗଲେ ଲୋକ ମୋତେ କଣ କହିବେ ତେଣୁ ଚିନ୍ତା କରୁଛନ୍ତି ଶକ୍ତିକୁ ବାହାର କରିବା ପାଇଁ ଯେତେବେଳେ ନିର୍ଦ୍ଦେଶ ଦେଲେ ଯେଉଁମାନେ ଶକ୍ତିରେ ହାତ ମାରିଲେ ସେତେବେଳେ ପୃଥିବୀ ପ୍ରକମ୍ପିତ ହେଲା ରାମଚନ୍ଦ୍ର ବାମ ହାତରେ ଶକ୍ତିଟିକୁ ବାହାର କରି ଲକ୍ଷ୍ମଣଙ୍କର ଶିରକୁ ଜାନୁ ଉପରେ ଥୋଇଦେଲେ କବି ଭଞ୍ଜ ଗୋଟିଏ ପଦ କହିଲେ ବସ୍

ଯେତେବେଳେ ରାମଚନ୍ଦ୍ର କାନ୍ଦିଛନ୍ତି ସେତିକିବେଳେ ସୁଷେଣା କହିଛନ୍ତି ସୁଗ୍ରୀବ କହିଲେ ଭାଇ ତୁମର ବଞ୍ଚିଯିବେ ଏତେ ଅଧୈର୍ଯ୍ୟ ହେବାର ନାହିଁ, କାରଣ ଲଙ୍କାର ଅଧୀଶ୍ୱର ଯଦି ସୁଷେଣା ଆସି ପହଞ୍ଚନ୍ତି ତାହେଲେ ଭାଇ ଆପଣଙ୍କର ବଞ୍ଚିଯିବେ। ଆଦେଶ ଅନୁଦେଶକୁ କିଛି ଅପେକ୍ଷା ନ କରି ହନୁମାନ ଲଙ୍କା କଟକରେ ଯାଇ ପହଞ୍ଚି ଯାଇଛନ୍ତି ଏବଂ ସୁଷେଣାକୁ ଧରି ପହଞ୍ଚି ଯାଇଛନ୍ତି। ସୁଷେଣାକୁ ଦେଖି ରାମଚନ୍ଦ୍ର କହିଲେ

0: ବୈଦ୍ୟବର ସୁଷେଣାକୁ ଦେଖି କହିଲେ ଭାଇ
1: ଭାଇ
0: ଯଦି ମୋର ବଞ୍ଚିଯାଏ ତାହେଲେ ମୋର ସୀତା ଉଦ୍ଧାରଣର କଷ୍ଟର ସମସ୍ତ ଦୁଃଖ ମୁଁ ମୋଚନ ହେଇଯିବ। ସୁଷେଣା କହିଲେ ଆଜ୍ଞା ରାତି ଭିତରେ ଦଶଦଶନ ପଥ ଅତିକ୍ରମ କରି ଦୃହିଳ ପର୍ବତ ଯାହାକୁ ସଂସ୍କୃତ କହୁଛି ବର୍ତ୍ତମାନ ଆମେ ଓଡ଼ିଆରେ କହୁଛେ ଗନ୍ଧମାର୍ଦ୍ଦନ ପର୍ବତ, ସେଇ ଗନ୍ଧମାର୍ଦ୍ଦନ ପର୍ବତରୁ ଯଦି ବିଶଲ୍ୟକରଣୀ ପତ୍ର ଆଣି ପହଞ୍ଚି ପାରନ୍ତି ରାତି ଭିତରେ ତାହେଲେ ଲକ୍ଷ୍ମଣ ବଞ୍ଚିଯିବେ। ତେଣୁ ହନୁମାନ ରାମଚନ୍ଦ୍ରଙ୍କ ପାଖରୁ ଆଦେଶ ମାଗୁଛି।

0: ପର୍ବତ ପାଖରେ ପହଞ୍ଚି ହନୁମାନ ବିଶଲ୍ୟକରଣୀ ଚିହ୍ନି ନ ପାରି ଗନ୍ଧମାର୍ଦ୍ଦନ ପର୍ବତଟିକୁ ମୁଣ୍ଡରେ ଧରି ଫେରିବା ଭିତରେ ଅଯୋଧ୍ୟାରେ ଭରତ ମାରିଛନ୍ତି ବାଟୁଳି। ଦୁଇ ଜଣଙ୍କର ସାକ୍ଷାତରେ କଥୋପକଥନ ହେଇଯାଇଛି। ଲକ୍ଷ୍ମଣଙ୍କୁ ବିପଦ ପଡିଛି ଜାଣି ହନୁମାନ ପର୍ବତଟିକୁ ଧରି ଆସି ପହଞ୍ଚାଇଛନ୍ତି ଯୁଦ୍ଧ ଭୂମିରେ। କବି ଭଞ୍ଜ ଗୋଟିଏ ପଦ ଲେଖିଲେ ମାତ୍ର।
1: କଣ ଲେଖିଲେ?

ହନୁମାନ ପର୍ବତଟିକୁ ପହଞ୍ଚିଛି ଯେତେବେଳେ ଏ ମନ୍ତ୍ରୀ ମାନେ କହିଲେ କହିଲେ ଆରେ ତୁମେ ପର୍ବତଟାକୁ ମୁଣ୍ଡେଇ କେମିତି ଆଣିଲ ପତ୍ର କାହିଁ ନା ମୁଁ ଚିହ୍ନି ପାରିନି ମୋ ବାନର ଜାତି ଔଷଧୀୟ ଜ୍ଞାନ ନାହିଁ ଆପଣ ମାନେ ବୃକ୍ଷ ଚିହ୍ନନ୍ତୁ ସୁଷେଣଙ୍କ ଆଦେଶାନ କର୍ମେ ପତ୍ର ଆଣି ପତ୍ରକୁ ବିମର୍ତ୍ତିକି ଦଳି ତାହାର ରସ ଲକ୍ଷ୍ମଣଙ୍କର କ୍ଷତ ସ୍ଥାନରେ ଯେତେବେଳେ ଲଗେଇ ଯାଇଛନ୍ତି ଲକ୍ଷ୍ମଣ ଚେତନା ଲାଭ କରିଛନ୍ତି ଆନନ୍ଦ ହେଇଯାଇଛନ୍ତି ରାମଚନ୍ଦ୍ର କହିଲେ ସୁଷେଣଙ୍କୁ ବିଦାୟ କରିଦିଅନ୍ତୁ ସୁଷେଣ ଚାଲି ଯାଇଛନ୍ତି ଅତି ଆନନ୍ଦରେ ରାଘବ ସୁଷେଣକୁ ଧରିଲେ ଲକ୍ଷ୍ମଣଙ୍କ ଶିର ଗଣ୍ଡରେ ଚୁମ୍ବନ ଆଙ୍କି ଦେଲେ କପି କୁଳ ଗଣ ଆନନ୍ଦେ କରିଲେ ଟି ନର୍ତ୍ତନ ଲକ୍ଷ୍ମଣ ଶକ୍ତି ଭେଦ କଥା ହୋଇଲା ଟି ସମ୍ପୂର୍ଣ୍ଣ ହଉ ଦିନ ଦିନ ଶରଣ ରକ୍ଷଣ ମହାବାହୁ ଦିନ ଦିନ ଶରଣ ରକ୍ଷଣ ମହାବାହୁ ଆନନ୍ଦ ସାଗରେ ହରିବୋଲ କରତାଳି ଦିଅ ଏ ଭାରତ।

କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁର ମଧ୍ୟାହ୍ନକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଶ୍ରୋତାବନ୍ଧୁ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବିଜୟ ମହାସିଂହପୁର ଓହଗ୍ରାମ କଟକରୁ। ଆପଣ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭକ୍ତ ସଲଭେକ ଚଳଚ୍ଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ ରଚନା ସଲଭେକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟାକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଜଗା ହାତରେ ପଘା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏସଏମଏସଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବେବଫାସ ନାମର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ସୋନୁ ନିଗମ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

a ponerle ପ୍ରମୋଦ କୁମାର ସାହୁ ଢିଓସାଇ କାଦୁଆପଡ଼ା ଜଗତସିଂହପୁରରୁ ଆପଣ ଶୁଣିବାକୁ ଚାହିଁଛନ୍ତି କୋଇ ମିଲ୍ ଗିଆ ଚଳଚ୍ଚିତ୍ରର ଟାଇଟଲ୍ ସଙ୍ଗ୍ଟିକୁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଚିତ୍ରା ଏବଂ ଉଦିତ ନାରାୟଣ ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ଏସଏମଏସଟିକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଦିୱାନା ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି କୁମାର ସାନୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇ ଏସଏମଏସଟିକୁ ଦେଇଛନ୍ତି ଦିଲୀପ ନାୟକ ପାରାଦୀପରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସନ ବେବଫା ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଉଛୁ।

ପରବର୍ତ୍ତୀ ଏସଏମଏସ ଟିକୁ ଦେଇଛନ୍ତି ଟୁକୁ ଲିଚା ବାଙ୍କିରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଜବ୍ ଜବ୍ ଫୁଲ୍ ଖିଲିର ଏହି ଗୀତଟିକୁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଇଛୁ।

ଏହି ସେମିଷ୍ଟକୁ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର କୁମାର ରାୟ, ସୌମ୍ୟ ରଞ୍ଜନ ରାୟ, ଭୁଆଁସ ଗୁଆମାଳ କଟକ ଗ୍ରୁପ, କ୍ଷମା କରିବେ, ଭୁଆଁସ ଗୁଆମାଳ ଭଦ୍ରକ ଗ୍ରୁପ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଜୟ ଜଗନ୍ନାଥ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ପ୍ରୀତିନନ୍ଦା ରାଉତରାୟ।

ଏଇ ସେମିଷ୍ଟରକୁ ଦେଇଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଆପଣ ଅନୁରୋଧ କରିଛନ୍ତି ଚଳଚ୍ଚିତ୍ର ଇନ୍ତିହାର ଏଇ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପୁରୀ ଡେଲାଙ୍ଗରୁ ଆପଣମାନେ ହେଲେ ସୋନାଲିକା ଏବଂ ମିତାଲି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ହମ୍ ତୁମାରେ ହେ ସନମ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପୋଡ଼ୱାଲ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ଟି ଲେଖିଛନ୍ତି ପୁପୁନ୍, ଲିପୁନ୍, ମାମା, ସୀମା, କାହ୍ନା, ଗୋପୀ, ଜୁଲି, ଲିଲି, କୁକୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ଦୋଳମୁଣ୍ଡେଇ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହାତ୍ କି ସଫାଇ ଚଳଚ୍ଚିତ୍ରରେ ଗୀତଟିକୁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ଶୁଣିଲେ ହିନ୍ଦୀ କଥାଚିତ୍ର ଲଭ୍ ଷ୍ଟୋରୀର ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରାନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ର। ଏହି ସୁନ୍ଦର ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି, ମହମ୍ମଦ ସଲାମତ ଏବଂ ସାଥୀ।

ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ଦିଲ୍ ତୋ ପାଗଲ ହେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଅନୁରୋଧର ଗୀତଟି ହେଉଛି ତୁ ଦିଲ୍ଲୀ ପାଣି ଟୋପେ ଆତ୍ମା ମୋର ହେବ ଶାନ୍ତି। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ ଏବଂ ଭାରତ ଚନ୍ଦ୍ର ପାତ୍ର ଏବଂ ସୁନିତା ପୃଷ୍ଟି, ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣମାନଙ୍କ ପାଇଁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଏସଏମଏସ ଟି ଆସିଛି, ଜଗତପୁରରୁ ପଠାଇଛନ୍ତି ରୂପାଲି। ଅନୁରୋଧର ଗୀତଟି ହେଉଛି ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ, ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ। ଏହି ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ, ଆଲବମ୍ ପୁନେଇ ଜହ୍ନ। ତେବେ ରୂପାଲି, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ସୁରେଶ ୱାଡେକରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଆଲବମ୍ ଆତ୍ମା କାନ୍ଦୁଚି। ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ସୁଶାନ୍ତ କୁମାର ଗିଲ୍।

ପ୍ରେମର ପ୍ରଥମ ପିଆଲା ପରେ ତୁ ବି ନିଶାରେ ମୁଁ ବି ନିଶାରେ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ନିବେଦିତା। ଆଲବମ୍ ପ୍ରିୟା ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଖୋର୍ଦ୍ଧାରୁ ଓସିନ୍।

ହଳଦୀ ବସନ୍ତ ଆଲବମ୍ର ଗୀତଟି ତମ ସଜଳ କଜଳ ଆଖିରେ ଗାଇଛନ୍ତି ଶୁଭାଶିଷ ଏବଂ ନିବେଦିତା। ଶୁଣିବାକୁ ଚାହିଁଛନ୍ତି ଭୁବନେଶ୍ୱରରୁ ସୋନାଲିସା।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକସ୍ମିକ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଭୁବନେଶ୍ୱରୀ ମିଶ୍ର, ଚଳଚ୍ଚିତ୍ର ଚିହ୍ନା ଅଚିହ୍ନା।

ভক্ত স্বাভাবিক চলচ্চিত্রর পরবর্তী গীতটি গাইছেন অনুরাধা।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ ଚଳଚ୍ଚିତ୍ର ଫୁଲର କାଣ୍ଡେ।

ଏଥର ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଜାଏଗେ।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ଜଗଜିତ୍ ସିଂ ଏବଂ ଚିତ୍ରା ସିଂ, ଚଳଚ୍ଚିତ୍ର ସାଥ ସାଥ।

ଏଇଠି ଶେଷ କରୁଛୁ ଆଜିର ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 କିଲୋ ହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ଆରମ୍ଭ କରୁଛୁ, ଆପଣମାନଙ୍କୁ ସ୍ୱାଗତ ଜଣାଇକି ଶ୍ରୋତାବନ୍ଧୁମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଂଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଏସ୍ଏମ୍ଏସ୍ଟି ଦେଇଛନ୍ତି କବିତା ମିଶ୍ର, ସେକ୍ଟର 9 CDA କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଆଲବମ୍ ଝିଅ ମୁଁ 1 ନମ୍ବରର ମେଘରେ ମେଘ ଗୀତଟିକୁ, ଯାହାକୁ ଗାଇଛନ୍ତି ଉଦିତ ନାରାୟଣ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବୁଟୁ। ବୁଟୁ ତାଙ୍କର ବାପା ବୋଉ ବିଦ୍ୟାଧରପୁର ଜଗତସିଂହପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ତପୁ ମିଶ୍ର ଗାଇଥିବା ଏହି ଗୀତଟିକୁ, ଯାହାକି ଆଲବମ୍ ସନ୍ଧେଇ ପ୍ରିୟାର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।